ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ 21 ଦିନ 2026 ଖ୍ରୀଷ୍ଟାବ୍ଦ ଜୁନ୍ ମାସର 11 ତାରିଖ ଶ୍ରୋତାମାନଙ୍କ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ 317.5 meter ତଥା 945 kHz ଏବଂ FM 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ।

ଭଗବାନଙ୍କ ବ୍ୟତୀତ ଅନ୍ୟ କାହାରିଠାରୁ ଆଶ୍ରୟ, ସାହାଯ୍ୟ ବା ନିରାପତ୍ତା ଆଶା କରିବାର ମନୋଭାବ କଦାପି ପୋଷଣ କର ନାହିଁ, କହିଛନ୍ତି ଶ୍ରୀମା। ଆକାଶବାଣୀ ସମ୍ବଲପୁର ସମାଜବେଳା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ପରବର୍ତ୍ତୀ ଗୀତ ପାଇଁ କଣ୍ଠଦାନ କରିଛନ୍ତି ପ୍ରସନ୍ନ କୁମାର ପଣ୍ଡା, ଗୀତିକାର ସନ୍ଥକବି ଭୀମ ଭୋଇ।

ଶୁଣିଲି କେତୋଟି ଭକ୍ତିଗୀତ। କଣ୍ଠଶିଳ୍ପୀମାନେ ଥିଲେ ଭୁବନେଶ୍ୱରୀ ମିଶ୍ର, ଶେଖର ଚନ୍ଦ୍ର ଘୋଷ, ପ୍ରସନ୍ନ କୁମାର ପଣ୍ଡା, ଅଭିଜିତ ମଜୁମଦାର ଓ ବାସୁଦେବ ମହାପାତ୍ର। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଅନେକ ବର୍ଷ ତଳର କଥା, ଘର ପାଖରେ ଥାଏ ଛୋଟିଆ ଏକ ପୋଖରୀ, ସ୍ଥାନୀୟ ଭାଷାରେ ବନ୍ଧ କୁହାଯାଏ। ଖରା କ'ଣ, ବର୍ଷା କ'ଣ, ପାଣି ସବୁବେଳେ ପରିପୂର୍ଣ୍ଣ ଥାଏ। ଅବଶ୍ୟ ଗ୍ରୀଷ୍ମ ଋତୁରେ ପାଣି ସାମାନ୍ୟ କମ୍ ହୁଏ, କିନ୍ତୁ ସମ୍ପୂର୍ଣ୍ଣ ଶୁଖିଯାଏ ନାହିଁ। ସକାଳୁ ଉଠିବା କ୍ଷଣି ନିତ୍ୟକର୍ମ ସାରି ବହିପତ୍ର ସଜଡ଼ା ସଜଡ଼ି କରି ଆମେ ପିଲାମାନେ ବନ୍ଧ ଆଡ଼କୁ ଟାଣି ହୋଇଯାଉ। ପଢ଼ାଦିନମାନଙ୍କରେ ସ୍କୁଲ ପାଇଁ ଜଲ୍ଦି ଫେରିବାକୁ ପଡ଼େ, କିନ୍ତୁ ଛୁଟିଦିନମାନଙ୍କରେ ଆମେ ସମସ୍ତେ ଆଜାଦ। ବନ୍ଧକୁ ଗାଧୋଇବା ପାଇଁ ଯାଉ ତ ଆଉ ଫେରିବାର ନଥାଏ। ଅବଶ୍ୟ ବେଶୀ ଡେରି ହେଲେ ଘରୁ କେହି କେହି ଡାକିବା ପାଇଁ ଆସନ୍ତି। ବନ୍ଧ ମଝିରେ ଏକ ସ୍ତମ୍ଭ, ତାକୁ ତ୍ରିଶୁଲ କହୁ। ପିଲାଙ୍କ ଭିତରେ ପ୍ରତିଯୋଗିତା ହୁଏ, କିଏ ପ୍ରଥମେ ତ୍ରିଶୁଲକୁ ଛୁଇଁ କୂଳକୁ ଫେରିଆସିବ। ଆମ ଅଞ୍ଚଳରେ, ରାଜ୍ୟରେ କିମ୍ବା ଦେଶରେ ଗାଁ ଗାଁରେ ଏଭଳି ବନ୍ଧ ବା ପୋଖରୀ ରହିଥିବାର ଦେଖିବାକୁ ମିଳେ। ଯେଉଁଠି ବି ଏଭଳି ବନ୍ଧ ଦେଖେ, ଗାଁ କଥା, ପିଲାଦିନର କଥା ସ୍ମରଣକୁ ଆସିଯାଏ। ଏଇ ନିକଟ ଅତୀତରେ ଗାଁ ବନ୍ଧ ପାଖ ଦେଇ ଯିବାର ସୁଯୋଗ ମିଳିଲା, କିନ୍ତୁ ଏ କ'ଣ, ପରିସ୍ଥିତି ଓ ପରିବେଶ ତ ସମ୍ପୂର୍ଣ୍ଣ ବଦଳିଗଲାଣି। ବନ୍ଧ ଚାରିପାଖେ ବଡ଼ ବଡ଼ କୋଠା ଗଢ଼ି ଉଠିଛି, ବନ୍ଧ ଭିତରେ ମଇଳା ଆବର୍ଜନା କୁଢ଼କୁଢ଼, ପାଣିର ନା ଗନ୍ଧ ନାହିଁ। ଅତୀତର ତ୍ରିଶୁଳଟି ଭୁଷୁଡ଼ି ପଡ଼ିଛି, ଯାହା ବି ପାଣି ଅଛି କେବଳ ଶାଗୁଆ ରଙ୍ଗର। ପିଇବା ତ ଦୂରର କଥା, ହାତ ଧୋଇବା ପାଇଁ ବି ଉପଯୁକ୍ତ ନୁହେଁ। ବନ୍ଧ ପାଖରେ ମନ୍ଦିର, ପ୍ରତିବର୍ଷ ଅଷ୍ଟପ୍ରହରୀ ହୁଏ, କୀର୍ତ୍ତନ କରାଯାଏ, ବହୁ ଦୂରରୁ ସାଧୁସନ୍ଥମାନେ ଆସନ୍ତି, ପ୍ରବଚନ ଦିଅନ୍ତି, ଭଗବାନଙ୍କ ପାଖକୁ ପହଞ୍ଚିବା ପାଇଁ ମାର୍ଗଦର୍ଶନ କରନ୍ତି। କିନ୍ତୁ ବନ୍ଧ ଆଡ଼ୁ ଆସୁଥିବା ଦୁର୍ଗନ୍ଧ ସମ୍ପର୍କରେ କିଛି କହନ୍ତି ନାହିଁ। ହୁଏତ ଧୂପଦୀପର ଗନ୍ଧ ଭିତରେ ଦୁର୍ଗନ୍ଧକୁ

ସାର୍ବଜନୀନ ପୂଜା କରିବା, ନାମଯଜ୍ଞ କରିବା ଆଦି ଲୋକଙ୍କ କାମ, କିନ୍ତୁ ବନ୍ଧ ପୋଖରୀ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନ ସଫାସୁତୁରା ରଖିବା ସରକାରଙ୍କ କାମ ବୋଲି ବୋଧହୁଏ ଧରି ନିଆଯାଇଛି। ରାଜା ମହାରାଜା ସମ୍ରାଟ ତଥା ଆମ ପୂର୍ବପୁରୁଷମାନେ ଜଳର ମହତ୍ଵ ବୁଝି ଯେଉଁ ଜଳାଶୟଗୁଡ଼ିକ ଆରମ୍ଭ କରିଥିଲେ ତାର ସାମାନ୍ୟ ରକ୍ଷଣାବେକ୍ଷଣ ଭବିଷ୍ୟତ ବଂଶଧରମାନଙ୍କ ହାତରେ ସମ୍ଭବ ହେଉନାହିଁ। ବନ୍ଧ ବା ପୋଖରୀ ଆରମ୍ଭ କରିବା ତ ଦୂରର କଥା, ଲୋକ କେବଳ ଅତୀତ ସମ୍ପର୍କରେ କହିଜାଣନ୍ତି, ଆବଶ୍ୟକ ସ୍ଥଳେ ଭଙ୍ଗେଇ ମଧ୍ୟ ପାରନ୍ତି। ଅତୀତରେ ଆମ ଗାଁ ବନ୍ଧ ପାଣି କାଚ କେନ୍ଦୁ ଭଳି ଏତେ ସ୍ୱଚ୍ଛ ଥିଲା ଯେ ଲୋକେ ଗାଧୁଆ ପାଧୁଆ ସାରି ମୁଣ୍ଡବାଳ କୁଣ୍ଡେଇ ପାରୁଥିଲେ, କିନ୍ତୁ ଅତୀତରୁ କୌଣସି ଶିକ୍ଷା ଗ୍ରହଣ କରନ୍ତି ନାହିଁ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 408 ଭାଗ।

ଶ୍ରୀକୃଷ୍ଣଙ୍କର ଅଷ୍ଟପାଟରାଣୀଙ୍କ ଭିନ୍ନ ଆହୁରି ଥିଲେ ଷୋଳ ସହସ୍ର ଏକଶହ ପତ୍ନୀ। ପ୍ରତ୍ୟେକଙ୍କ ଗର୍ଭରୁ ଭୂମିଷ୍ଠ ହୋଇଥିଲେ ଏକ ଏକ କନ୍ୟା ଏବଂ ଦଶ ଦଶ ପୁତ୍ର। ପୁତ୍ରମାନେ ଥିଲେ ରୂପ ଗୁଣ ଓ ବଳରେ କୃଷ୍ଣଙ୍କର ଅନୁରୂପ। ତନ୍ମଧ୍ୟରୁ ପ୍ରଦ୍ୟୁମ୍ନ ଏବଂ ତାଙ୍କ ପୁତ୍ର ଅନିରୁଦ୍ଧ ଯଥାକ୍ରମେ ରୁକ୍ମିଙ୍କ କନ୍ୟା ଓ ନାତୁଣୀଙ୍କ ପାଣିଗ୍ରହଣ କରିଥିଲେ। ରୁକ୍ମୀ ଭଗ୍ନୀ ରୁକ୍ମିଣୀକୁ ପ୍ରସନ୍ନ କରିବାକୁ ଶତ୍ରୁ ସହିତ ବିବାହ ସମ୍ବନ୍ଧ ସ୍ଥାପନ କରିଛନ୍ତି। ରାମକୃଷ୍ଣ ଯାଇଛନ୍ତି ଭୋଜ କଟକ। ସେଠାରେ ଦୁଷ୍ଟ ରାଜାଗଣ ପଶା ଖେଳରେ ବଳରାମକୁ ଅପଦସ୍ଥ କରାଇବାକୁ ରୁକ୍ମିଙ୍କୁ ପ୍ରବର୍ତ୍ତାଇଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 408ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୀତି ଆୟୋଗର ଗୋଟିଏ ଜରୁରୀ ବୈଠକ ଆଜି ନୂଆଦିଲ୍ଲୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥି ଯୋଗ ଦେବେ। ବୈଠକଟି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧିତ ଭିନ୍ ଭିନ୍ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। କୃଷିକେ ପାରମ୍ପରିକ ବୃତ୍ତି ନୁହେଁ, ନବସୃଜନ ଉଦ୍ୟୋଗ ଆଉ ରାଷ୍ଟ୍ର ଗଠନର କ୍ଷେତ୍ର ହିସାବରେ ଗ୍ରହଣ କରବାର୍କେ ଯୁବାନ ପିଢ଼ିଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍। OU18 ଇଣ୍ଡିଆନ୍ ଚେମ୍ବର ଅଫ୍ କମର୍ସ ICC ଆଉ OU18 ତରଫ ହୋଇଥିବା ଓଡ଼ିଶା ଫୁଡ୍ ଏଗ୍ରି ଆଣ୍ଡ ବାୟୋଟେକ୍ ସମିଟ୍ 2026 ଉଦ୍ଘାଟନ କରିକି ଚାଷର ଭବିଷ୍ୟତ ଉଦ୍ଭାବକ ଉଦ୍ୟୋଗୀ ଆଉ ସମସ୍ୟା ସମାଧାନକାରୀଙ୍କ ହାତେ ଅଛେ ବୋଲି ରାଜ୍ୟପାଳ କହିଛନ୍। ଏ ଅବସରରେ ହ୍ୟାଣ୍ଡବୁକ୍ ଅଫ୍ ଏଗ୍ରି ବିଜିନେସ୍ ଇନ୍ ଓଡ଼ିଶା ପୁସ୍ତକ ଭିଲ୍ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମଟି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଉ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇ ମାସର 19 ଆଉ 20 ତାରିଖ ମୟୂରଭଞ୍ଜ ଗସ୍ତଥି ଆସିବେ। ତାଙ୍କର ଗସ୍ତକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ହୋଇଥିବା ବୈଠକଟି ସୁରକ୍ଷା ବ୍ୟବସ୍ଥାକେ ସର୍ବୋଚ୍ଚ ପ୍ରାଥମିକତା ଦେଇକରି ସବୁ ବିଭାଗ ଭିତରେ ତାଲମେଲ ରଖବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ପୁରୀ ଶ୍ରୀମନ୍ଦିର ସାଙ୍ଗେ ଜଡ଼ିତ ଦୁଇଟା ଶବ୍ଦ ଆନନ୍ଦ ବଜାର, ପତିତା ପବନ ଆଉ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକେ ଇଣ୍ଡିଆନ୍ ପେଟେଣ୍ଟ ଆଇପି ଇଣ୍ଡିଆ ତରଫ ଟ୍ରେଡ୍ମାର୍କ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମୋଟ 29 ନାଁ ଲାଗି ଟ୍ରେଡ୍ମାର୍କ ଆବେଦନ କରିଥିଲା। ପହିଲା ଖେପେ ଏଇ 3 ପଞ୍ଜିକୃତ ହୋଇଥିବା ବେଳେ ବାକି 26 ଲାଗି ଆଇପି କାର୍ଯ୍ୟାଳୟ ଅତକା ତଥ୍ୟ ମାଗିଛି। ପେଟେଣ୍ଟ ନିୟମ ଅନୁସାରେ ଅନୁମୋଦନ ଉତ୍ରୁ ଏ ଶବ୍ଦ ଆଉ ଲୋଗୋକେ ଅଲଗା ଜାଗାର ବ୍ୟବହାର, ବିକ୍ରି, ପ୍ରସ୍ତୁତି ଆଉ ଆମଦାନୀ ଉପରେ ରୋକ ଲାଗବା। ଶ୍ରୀଜଗନ୍ନାଥ ଧାମ ନାଁ ଲାଗି ଭିଲ୍ ପେଟେଣ୍ଟ ଆବେଦନ କରାଯାଇଛି ଆଉ ଆଇବା ଦିନେ ବାକି 26 ନାଁ ବିଲ୍ ପଞ୍ଜିକୃତ ହେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍। ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିକେ ବରକସ କରିବା ଲାଗି କ୍ରୀଡ଼ା ଓ ଯୁବସେବା ବିଭାଗ ତରଫ 12 କ୍ରୀଡ଼ାର ବିଭାଗ ଲାଗି 25 ପ୍ରଶିକ୍ଷକଙ୍କୁ ପ୍ରାଥମିକ ଭାବେ ବଛାଯାଇଛି। 10 ଋତୁରୁ ଫେର ଥରେ ରାଜ୍ୟ କୋଚ୍ ନିଯୁକ୍ତି ହୋଇଛି। 2025 ମସିହାତି 16 ବିଭାଗନ 38 ଖାଲି ପଦବୀ ଲାଗି ଆବେଦନ ମଗାଯାଇଥିଲା। ଏହାଦେ 25 ବଛାଯାଇଛେ, ସେଥିର୍ ଭିତରୁ 9 ମହିଳା ଅଛନ୍। ତୃଣମୂଳ ସ୍ତରନୁ ପ୍ରତିଭା ଚିହ୍ନଟ, ଉନ୍ନତ ଧରଣର କୋଚିଂ ଆଉ ଅନ୍ତର୍ଜାତୀୟ ସ୍ତର ତ ଖେଳାଳିମାନଙ୍କର ବିକାଶ କରବାଟା ଏ ନିଯୁକ୍ତିର ମୂଳ ଉଦ୍ଦେଶ୍ୟ ଆଏ। ରାଜ୍ୟ ଉଚ୍ଚଶିକ୍ଷାନୁଷ୍ଠାନ ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆବେଦନ ସମୟକେ ଏବେ 16 ତକ ବଢ଼ାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲଟି ଆବେଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ଏବେ 22 ଉପରବେଳା 2 ପହିଲା ମେଧା ତାଲିକା ବାହାରବା। 2026 ଶିକ୍ଷାବର୍ଷ ନାଁ ଲେଖା ଲାଗି ଜାତୀୟ ଶିକ୍ଷାନୀତି 2020 ଆଧାର କରାଯିବା। ଛାତ୍ରଛାତ୍ରୀମାନେ କମନ୍ ଆପ୍ଲିକେସନ୍ ଫର୍ମଟି ନିଜର ପସନ୍ଦର ମେଜର ମାଇନର ବିଷୟ ବାଛିପାରିବେ। ଇତାର ଛଡ଼ା ଆପ୍ରେଣ୍ଟିସିପ୍, ଏମ୍ବେଡେଡ୍ ଡିଗ୍ରୀ ପାଠ୍ୟକ୍ରମ ଲାଗି ବିଲ୍ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସ୍ନାତକ ପାଠ୍ୟକ୍ରମକେ ଏବେ ଜୁଲାଇ 10 ତକ ମୂଲ କରବାର୍କେ ବିଭାଗ ତରଫ ଲକ୍ଷ୍ୟ ରଖାଯାଇଛି। ଭୋଟର ତାଲିକାକେ ନିର୍ଭୁଲ ଆଉ ସ୍ୱଚ୍ଛ କରବାର୍ ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ SIR ଅଭିଯାନର ଗଲାକାଲି 12 ଦିନ ସରିଛି। ଗଲାକାଲି ତକ ରାଜ୍ୟ 3,15,00,000 ନୁ ଅଧିକ ଭୋଟରଙ୍କୁ ଫର୍ମ ବାଣ୍ଟବାର କାମ ଶେଷ ହୋଇଛି। ଏବତକ ମୋଟ 94.37% ଭୋଟରଙ୍କ ପାଖେ ଗଣନା ଫର୍ମ ପହଞ୍ଚିଥିବାର ବ୍ଲକସ୍ତରୀୟ ଅଧିକାରୀ ସଫଲ ହୋଇଛନ୍। ଏ ସଂଶୋଧନ ପ୍ରକ୍ରିୟାଟି ଫର୍ମ ବଣ୍ଟନ ଆଉ ଦାଖଲ ସମୟ June 28 ରହିଛି। ଏଥିଲାଗି ଯେଉଁ ଭୋଟରମାନେ ଏବତକ ଫର୍ମ ଦାଖଲ ନାଇଁ କରି ସେମାନଙ୍କୁ ଧାର୍ଯ୍ୟ ସମୟ ଭିତରେ ଦାଖଲ କରବାର୍କେ ପ୍ରଶାସନ ତରଫ ଅନୁରୋଧ କରାଯାଇଛି। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫ 2024 ଆଉ 2025 ବର୍ଷ ଲାଗି ଭିନ୍ ଭିନ୍ ପୁରସ୍କାର ଘୋଷଣା କରାଯାଇଛି। ସେଥିର୍ ଭିତରେ 100 ଏକାଡେମୀ ଫେଲୋସିପ୍, 108 ଏକାଡେମୀ ପୁରସ୍କାର ଆଉ 106 ଯୁବ କଳାକାରଙ୍କୁ ଉସ୍ତାଦ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର ରହିଛି। ସମ୍ବଲପୁରର ବିଶିଷ୍ଟ ସମ୍ବଲପୁରୀ ନୃତ୍ୟଗୁରୁ ରଣଜିତ କୁମାର ନାଗଙ୍କୁ 2024 ବର୍ଷ ଲାଗି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଲାଗି ମନୋନୀତ କରାଯାଇଛି। ସମ୍ବଲପୁରୀ ଲୋକନୃତ୍ୟର ବ୍ୟାପକ ପ୍ରଚାର ପ୍ରସାର ଲାଗି ତାଙ୍କର ଜୀବନବ୍ୟାପୀ ଉଦ୍ୟମ ଲାଗି ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାକେ ସୁରକ୍ଷିତ, ଶୃଙ୍ଖଳିତ ଆଉ ଧୁମ୍ଧାମ୍ଥି ପାଳନ କରବାର୍କେ ଜିଲ୍ଲା ପ୍ରଶାସନ ତରଫ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏ ଅବସରରେ ଗଲାକାଲି ବେଲବୁଡ଼େ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଆଉ ମହାନଗର ନିଗମ ଆୟୁକ୍ତ ରେହାନ କ୍ଷେତ୍ରୀ ସହରର ମୁଖିଆ ପଡ଼ା, ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ାକେ ଯାଇକରି ସମୀକ୍ଷା କରିଛନ୍। ଲୋକମାନଙ୍କ ତରଫ ଆସିଥିବା ଭିନ୍ ଭିନ୍ ସମସ୍ୟାର ସମାଧାନ କରାଯାଇକରି ବିଭାଗୀୟ ଅଧିକାରୀମାନଙ୍କୁ ସେସବୁର ତୁର୍ତ୍ତି ସମାଧାନ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

ସକାଳ 7:10 ସ୍ୱାସ୍ଥ୍ୟ ସୂଚନା ଏଥିରେ ଶୁଣିବେ ଡାଇବେଟିକ୍ ନ୍ୟୁରୋପାଥିର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମୃତିରେଖା ହୋତା। ସକାଳ 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ଗଙ୍ଗାଧର ସଙ୍ଗୀତରେ ଶୁଣିବେ ତପସ୍ୱିନୀର ଷଷ୍ଠ ଭାଗ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ସକାଳ 7:50 ସମ୍ବଲପୁରୀ ଗୀତ ଶୁଣିବେ। କଣ୍ଠଶିଳ୍ପୀମାନେ ହେଲେ ସୁଶୀଲ କୁମାର ଦାସ ଓ ବୀରେନ୍ଦ୍ରନାଥ ନାଗ। ସକାଳ 8:30 ସମ୍ବଲପୁରୀ ଗୀତ ଶୁଣିବେ। କଣ୍ଠଶିଳ୍ପୀମାନେ ହେଲେ ମୋତିଲାଲ ଦୋରା, ନାରାୟଣ ଡନସେନା ଓ ପଙ୍କଜ କୁମାର ଜୟପୁରିଆ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସକାଳ 8:45 କଣ୍ଠଶିଳ୍ପୀ ଲୋରା ମହାନ୍ତି, ରଞ୍ଜିତ ସେନାପତି ଓ ନୀନା ସାହୁ। ଆଜି ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଦିନ 11:05 ଢୋଲ ପାରେ ବଜା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ହେଲେ ପୂର୍ଣ୍ଣିମା ନନ୍ଦ, ରବିରତ୍ନ ବାଗ, ପ୍ରଭାସିନୀ ରଥ, ତୁଳାରାମ କଲେତ ଓ ପ୍ରେମନାଥ ବାରିକ। ଦିନ 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ପରଶୁରାମ ପାତ୍ର ଓ ସନାତନ ସୁନା। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା, ମାତୃଭାଷାରେ ଶିକ୍ଷାଦାନ ସମୟର ଏକ ଆହ୍ୱାନ, ଆଲୋଚିକା ଶ୍ରୁତକୀର୍ତ୍ତି ତ୍ରିପାଠୀ। ଦିନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଅପରାହ୍ନ 4:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ, ରିଲିଫ୍ ଗ୍ରୁପ୍ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ସମ୍ପର୍ଦ୍ଧା ଶୁଣିବେ, ପରିବେଷଣ କରିଛନ୍ତି ମକ୍ତାରୀ ପ୍ରଧାନ ଓ ସାଥୀ। ଏବଂ ସନ୍ଧ୍ୟା 5:30 ଯୁବଆଣୀ କାର୍ଯ୍ୟକ୍ରମରେ ଖେଳ ଜଗତ, ଏଥିରେ ଶୁଣିବେ କ୍ରିକେଟ୍ ଖେଳାଳି ଭୁବନ ଲାମାଙ୍କ ସହ ସାକ୍ଷାତକାର। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେବ। 2047 ସୁଦ୍ଧା ବିକଶିତ ଭାରତ ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ହେବାକୁ ଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ବୈଠକରେ ମୌଳିକ ମାନବ ପୁଞ୍ଜି, ଭବିଷ୍ୟତ ପ୍ରସ୍ତୁତି ଦକ୍ଷତା, ନିଯୁକ୍ତି ଓ ଉଦ୍ୟୋଗ ଆଦି ବିଷୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଯୁବପିଢ଼ି କୃଷିକୁ କେବଳ ଏକ ପାରମ୍ପରିକ ବୃତ୍ତି ନ ଭାବି ନବସୃଜନ, ଉଦ୍ୟୋଗ ଓ ରାଷ୍ଟ୍ର ଗଠନର ଏକ ଗତିଶୀଳ କ୍ଷେତ୍ର ଭାବେ ଗ୍ରହଣ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟି ପରିସରରେ ଆୟୋଜିତ ଓଡ଼ିଶା ଖାଦ୍ୟ ଓ ଜୈବ ପ୍ରଯୁକ୍ତିବିଦ୍ୟା ସମ୍ମିଳନୀ 2026କୁ ଉଦ୍ଘାଟନ କରି ଡକ୍ଟର କମ୍ଭମ୍ପାଟି କହିଛନ୍ତି, କୃଷିର ଭବିଷ୍ୟତ ଉଦ୍ଭାବକ, ଉଦ୍ୟୋଗୀ ଏବଂ ସମସ୍ୟା ସମାଧାନକାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ମାସ 19 ଓ 20 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଭିଭିଆଇପିଙ୍କ ଗସ୍ତ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆସନ୍ତା 21 ତାରିଖରୁ ତ୍ରିଦିବସୀୟ ସମାଧାନ ସମାରୋହ ଏକ ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ଥିବା ବିଭିନ୍ନ ମାମଲାର ଫଏସଲା ଏହା ମାଧ୍ୟମରେ କରାଯିବ। ପୁରୀ ରଥଯାତ୍ରା ପ୍ରସ୍ତୁତି ନେଇ ଆୟୋଜିତ ସମୀକ୍ଷା ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛନ୍ତି। ବୈଠକରୁ ଜଣାପଡ଼ିଛି, ସ୍ନାନ ପୂର୍ଣ୍ଣିମା ସମୟରେ ପୁରୀ ଶ୍ରୀମନ୍ଦିର ପରିସରରେ 72 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଏହାସହ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସହ ଜଡ଼ିତ 2 ଶବ୍ଦ ଓ 1 ଲୋଗୋକୁ ପେଟେଣ୍ଟ ମିଳିଛି। ଆନନ୍ଦ ବଜାର ଓ ପତିତ ପାବନ ଶବ୍ଦ ଏବଂ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକୁ ପେଟେଣ୍ଟ ମିଳିଥିବା ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ମନ୍ଦିର ସହ ଜଡ଼ିତ ବିଭିନ୍ନ ଶବ୍ଦ, ଚିହ୍ନ ଏବଂ ଲୋଗୋ ଚିହ୍ନ ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରାଯାଇଛି। ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାଂଗଠନିକ ପରିଚୟକୁ ସୁରକ୍ଷା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ଥିବା ମହାବିଦ୍ୟାଳୟଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା 16 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏଥିପାଇଁ ଆବେଦନ କରିପାରିବେ। 22 ତାରିଖ ଅପରାହ୍ନ 2 ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶିକ୍ଷାବର୍ଷ 2026-27 ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ 10 ତାରିଖ ସୁଦ୍ଧା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ 94.37% ଭୋଟରଙ୍କ ନିକଟରେ ଗଣନା ଫର୍ମ ପହଞ୍ଚିପାରିଛି। ମୋଟ 3,15,18,412 ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ 39,83,446 ଜଣ ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ଏହି ସଂଶୋଧନ ପ୍ରକ୍ରିୟାରେ ଫର୍ମ ବଣ୍ଟନ ଓ ଦାଖଲର ଶେଷ ତାରିଖ ଜୁନ୍ 28 ରହିଛି। କନ୍ଧମାଳ ଜିଲ୍ଲା ପୁଲିସ୍ ପକ୍ଷରୁ ଆମ ପୁଲିସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରାଫିକ୍ ସମସ୍ୟା ହ୍ରାସ ଦିଗରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପୁଲିସ୍ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଆସନ୍ତା 3 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଆସନ୍ତା କିଛିଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି। ଗତକାଲି 4 ସ୍ଥାନର ତାପମାତ୍ରା 40 ଉପରେ ରହିଥିବା ବେଳେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 41°C ରେକର୍ଡ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ 12 ଭିନ୍ନ ଭିନ୍ନ କ୍ରୀଡ଼ା ବିଭାଗ ପାଇଁ 25 ପ୍ରଶିକ୍ଷକଙ୍କୁ ପ୍ରାଥମିକ ଭାବେ ମନୋନୀତ କରାଯାଇଛି। ଏଥିରେ 9 ମହିଳା ପ୍ରଶିକ୍ଷକଙ୍କୁ ସାମିଲ କରାଯାଇଛି। ପୂର୍ବରୁ ରାଜ୍ୟରେ 2016 ପ୍ରଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ରାଜ୍ୟରେ ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣ ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଫୁଟବଲ, ଖୋଖୋ, କବାଡ଼ି ଏବଂ ଭଲିବଲର ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ 30,000 ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ଫୁଟବଲ ବାଳକ ବର୍ଗରେ ବରଗଡ଼, ବାଳିକା ବର୍ଗରେ ଭୁବନେଶ୍ୱର, ଖୋଖୋ ବାଳକ ବର୍ଗରେ ପୁରୀ, ବାଳିକା ବର୍ଗରେ ଖୋର୍ଦ୍ଧା, କବାଡ଼ି ବାଳକ ବର୍ଗରେ ବାଲେଶ୍ୱର, ବାଳିକା ବର୍ଗରେ ପୁରୀ ଏବଂ ଭଲିବଲର ବାଳକ ବର୍ଗରେ କଟକ ଏବଂ ବାଳିକା ବର୍ଗରେ ଖୋର୍ଦ୍ଧା ଚାମ୍ପିୟନ୍ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, ଡାଇବେଟିକ୍ ନ୍ୟୁରୋପାଥିର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମୃତିରେଖା ହୋତା।
2: ଆଜି ଆମେ ଗୋଟିଏ ଖୁବ୍ ସାଧାରଣ କିନ୍ତୁ ଅନେକ ସମୟରେ ଅବହେଳିତ ସମସ୍ୟା ବିଷୟରେ କଥା ହେବା, ଡାଇବେଟିକ୍ ନ୍ୟୁରୋପାଥି ବା ମଧୁମେହ ଯୋଗୁଁ ସ୍ନାୟୁର ସମସ୍ୟା। ଆମ ଓଡ଼ିଶାରେ ମଧୁମେହ ବା ସୁଗାର ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି, କିନ୍ତୁ ଅନେକ ଲୋକ କେବଳ ସୁଗାର ରିପୋର୍ଟର ନମ୍ବରକୁ ଦେଖନ୍ତି, ତାହା ଶରୀର ଉପରେ ପ୍ରଭାବକୁ ଧ୍ୟାନ ଦେଉନାହାନ୍ତି। ଯେତେବେଳେ ବର୍ଷର ପର ବର୍ଷ ସୁଗର ଅଧିକ ରହେ, ସେତେବେଳେ ଶରୀରର ଛୋଟ ଛୋଟ ରକ୍ତନଳୀ ଓ ସ୍ନାୟୁ ଧୀରେ ଧୀରେ କ୍ଷତିଗ୍ରସ୍ତ ହେବା ଆରମ୍ଭ କରେ। ଏହାକୁ ଆମେ ଡାଇବେଟିକ୍ ନ୍ୟୁରୋପାଥି କହୁ। ଏହା କାହିଁକି ହୁଏ? ମୁଖ୍ୟ କାରଣ ହେଉଛି ଦୀର୍ଘ ବର୍ଷ ଧରି ସୁଗର ନିୟନ୍ତ୍ରଣରେ ନ ରହିବା, କିନ୍ତୁ ଏହା ଛଡ଼ା କିଛି ଅନ୍ୟ କାରଣ ମଧ୍ୟ ଅଛି, ଯେପରି ବର୍ଷ ବର୍ଷ ଧରି ମଧୁମେହ ରୋଗ ରହିବା, ରକ୍ତଚାପ ଓ କୋଲେଷ୍ଟେରଲ ବ୍ଲଡ଼ରେ ବଢ଼ିବା, ଧୂମ୍ରପାନ କିମ୍ବା ତମ୍ବାଖୁ ବ୍ୟବହାର କରିବା, ଶରୀରର ଓଜନ ବଢ଼ିବା, ବ୍ୟାୟାମ ନ କରିବା ଏବଂ ଅନିୟମିତ ଜୀବନଶୈଳୀ ଏବଂ ଖାଦ୍ୟରେ ନିୟନ୍ତ୍ରଣ ନ ରଖିବା, ଏସବୁ କାରଣ ସ୍ନାୟୁର କ୍ଷତିକୁ ଆହୁରି ବଢ଼ାଇ ଦେଇପାରେ। ଏହାର ଲକ୍ଷଣ ବିଷୟରେ ଜାଣିବା। ଆରମ୍ଭରେ ଲକ୍ଷଣ ବହୁତ ଛୋଟ ଛୋଟ ହୋଇଥାଏ, ସେଥିପାଇଁ ଅନେକ ଲୋକ ଧ୍ୟାନ ଦେଇନଥାନ୍ତି। ସାମାନ୍ୟ ହିସାବରେ ଏହା ଆରମ୍ଭ ହୁଏ, ଯେମିତିକି ରୋଗୀମାନେ ସାଧାରଣତଃ କୁହନ୍ତି, ଡାକ୍ତରବାବୁ ପାଦ ଜଳୁଛି, ପାଦ ଜଳୁଛି, ପାଦ ଅଳ୍ପ ଟିକେ ଟିକେ ଝିମ୍ଝିମ୍ ହେଉଛି ଏବଂ ରାତିରେ ଟିକେ ଅଧିକ ହେଉଛି। ଦିନବେଳେ ତ ଜଣାପଡ଼ୁନି, କାମ କଲାବେଳକୁ ରାତିରେ ଅଧିକ ହେଉଛି। ବେଳେବେଳେ ଛୁଞ୍ଚି ଫୋଡ଼ିଲା ଭଳିଆ ଲାଗୁଛି, ପାଦ ଝିମ୍ଝିମ୍ କରୁଛି ଏବଂ ବେଳେବେଳେ ପାଦ ଅବସ ଲାଗୁଛି, କ'ଣ ମାଡ଼ୁଛି ମୁଁ ପାଦରେ ଜାଣିପାରୁନି ଏବଂ ରାତିରେ ଅଧିକ ଅସୁବିଧା ହେଉଛି। କେତେକ ଲୋକଙ୍କ ଚାଲିବା ବେଳେ ସନ୍ତୁଳନ ଖରାପ ହୋଇଯାଏ, ଆଉ କେହି କହନ୍ତି ଯେ ଗରମ ଓ ଥଣ୍ଡା ଠିକ୍ ଭାବରେ ବୁଝିପାରୁନାହାନ୍ତି। ଏହାକୁ ଅବହେଳା କଲେ ଧୀରେ ଧୀରେ ଘା ସଂକ୍ରମଣ କିମ୍ବା ଚାଲିବାରେ ସମସ୍ୟା ହୋଇପାରେ। ତାହେଲେ ଆମେ ଏହାକୁ କିପରି ରୋକିପାରିବା? କିଛି ଛୋଟ ଛୋଟ ଅଭ୍ୟାସ ଆମକୁ ବହୁତ ସାହାଯ୍ୟ କରିପାରେ। ପ୍ରଥମେ ନିଜର ସୁଗର ନିୟମିତ ଭାବରେ ଚେକ୍ କରନ୍ତୁ ଏବଂ ନିୟନ୍ତ୍ରଣରେ ରଖନ୍ତୁ। ଦ୍ୱିତୀୟ, ପ୍ରତିଦିନ ଅତି କମ୍ରେ 30 ମିନିଟ୍ ଚାଲନ୍ତୁ କିମ୍ବା ବ୍ୟାୟାମ କରନ୍ତୁ। ତୃତୀୟରେ, ଅଧିକ ମିଠା, ଜଙ୍କ୍ ଫୁଡ୍ ଏବଂ ତେଲ ମସଲା ଆଦି ଖାଦ୍ୟ କମ୍ କରନ୍ତୁ। ଚତୁର୍ଥରେ, ଧୂମ୍ରପାନ ଓ ତମ୍ବାଖୁ ଠାରୁ ଦୂରେଇ ରୁହନ୍ତୁ। ପଞ୍ଚମ, ପ୍ରତିଦିନ ନିଜର ପାଦକୁ ଯାଞ୍ଚ କରନ୍ତୁ, କୌଣସି କଟା, ଫାଟ, ଘା ଅଛି କି ନାହିଁ ଦେଖନ୍ତୁ। ଖାଲି ପାଦରେ ଚାଲିବା ମଧ୍ୟ ଦୂରେଇ ରୁହନ୍ତୁ। ଏହାର ଚିକିତ୍ସା କ'ଣ? ଅନେକ ଲୋକ ଭାବନ୍ତି ଯେ ପେନ୍କିଲର୍ ଖାଇଦେଲେ ଭଲ ହୋଇଯିବ, କିନ୍ତୁ ଏହା ସାଧାରଣ ବେଦନା ନୁହଁ। ଏହା ହେଉଛି ଏକ ସ୍ନାୟୁଜନିତ ବେଦନା ଏବଂ ଏହାର ଚିକିତ୍ସାରେ ସୁଗର ଠିକ୍ ରଖିବା ସବୁଠାରୁ ଜରୁରୀ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ, ପାଦର ସଠିକ୍ ଯତ୍ନ, ବ୍ୟାୟାମ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଦରକାର ହେଲେ ପେନ୍ ସ୍ପେଶାଲିଷ୍ଟଙ୍କ ସହିତ ମଧ୍ୟ ପରାମର୍ଶ କରନ୍ତୁ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ଡାଇବେଟିକ୍ ନ୍ୟୁରୋପାଥିର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମୃତିରେଖା ହୋତା। ଆକାଶବାଣୀ ସମ୍ବଲପୁର ସମାଜ ବେଳ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତ ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ. ଭାରତୀୟ ରେଳବାଇ ପକ୍ଷରୁ ରେଳ ଷ୍ଟେସନ୍ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ. ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ, କହିଲେ ଆମେରିକା ରାଷ୍ଟ୍ରପତି. ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ. ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବିକଶିତ ଭାରତ ପାଇଁ ଟିମ୍ ଇଣ୍ଡିଆ ସହିତ ସମ୍ପର୍କିତ ବିଷୟବସ୍ତୁ ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଏହି ବୈଠକର ଶୀର୍ଷକ ରହିଛି. ବୈଠକରେ ନାଗରିକମାନଙ୍କ ଭବିଷ୍ୟତ ପାଇଁ କୌଶଳ ବିକାଶ, ଉତ୍ପାଦକ ରୋଜଗାର, ଉଦ୍ୟମିତା ଏବଂ ବିକେନ୍ଦ୍ରୀକରଣ ସମର୍ଥିତ ବିକାଶ, ସ୍ୱାସ୍ଥ୍ୟ, ପୋଷଣ ଓ ଜନକଲ୍ୟାଣ ସମ୍ପର୍କରେ ବିଚାର ବିମର୍ଶ କରାଯିବ. ଦେଶବ୍ୟାପୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା, ଦକ୍ଷତା ବୃଦ୍ଧି କରିବା ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ. ସମାନ ଏବଂ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକ ଏକୀକୃତ ଏବଂ ସହଯୋଗୀ ଆଭିମୁଖ୍ୟକୁ ସୁଦୃଢ଼ କରିବା, ଅନ୍ତର୍ଭୁକ୍ତ ମାନବ ବିକାଶ ଉପରେ ଜାତୀୟ ଦୃଷ୍ଟିକୋଣ ସହିତ ରାଜ୍ୟ ଦୃଷ୍ଟିକୋଣକୁ ସମନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି. ନୀତି ଆୟୋଗର ପରିଚାଳନା ପରିଷଦ ଗତବର୍ଷ December 26-28 ତାରିଖ ମଧ୍ୟରେ ଅନୁଷ୍ଠିତ ମୁଖ୍ୟ ସଚିବମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀର ସୁପାରିଶ ଉପରେ ମଧ୍ୟ ଆଲୋଚନା କରିବ. ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳମାନେ ଯୋଗଦେବେ. ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଏନ୍ଡିଏ ସମ୍ମିଳନୀରେ 35 ରାଜନୈତିକ ଦଳର 75 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ. ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନବୀନ କହିଛନ୍ତି, ଏନ୍ଡିଏ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଏକ ଐତିହାସିକ ମାଇଲଖୁଣ୍ଟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ସେ ଏହାକୁ ଦେଶର 140 କୋଟି ଲୋକଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି. ଶ୍ରୀ ନବୀନ କହିଛନ୍ତି,

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଆଡ଼କୁ ଅଗ୍ରସର ହେଉଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ ସାରା ଦେଶକୁ ଏକତ୍ର କରିଛି। ଶ୍ରୀ ନବୀନ କହିଛନ୍ତି ଏନ୍ଡିଏ ବର୍ତ୍ତମାନ 22ରୁ ଅଧିକ ରାଜ୍ୟରେ କ୍ଷମତାରେ ଅଛି, ଯାହା ଭାରତର ପ୍ରାୟ 75% ଭୌଗୋଳିକ କ୍ଷେତ୍ରକୁ ପରିବ୍ୟାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ, ଜର୍ମାନ ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ପ୍ରତି ସେମାନଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ବାର୍ତ୍ତା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ସେ ଭାରତ ଇଟାଲୀ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଶିଖରକୁ ନେବା ଲାଗି ଅପେକ୍ଷା କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ସେ ଭାରତ ଏବଂ ମାଲେସିଆ ମଧ୍ୟରେ ଦୃଢ଼ ଏବଂ ସ୍ଥାୟୀ ବନ୍ଧୁତାକୁ ଗଭୀର ଭାବରେ ମୂଲ୍ୟାୟନ କରନ୍ତି ଏବଂ ଉଭୟ ଦେଶର ଲାଭ ପାଇଁ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛନ୍ତି। ଶ୍ରୀ ମୋଦି ଜର୍ମାନ ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ଏବଂ ଭାରତ କାନାଡ଼ା ସହଭାଗିତାକୁ ଆହୁରି ଦୃଢ଼ କରିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସୁଫିଆରେ ବୁଲଗେରିଆର ପ୍ରଧାନମନ୍ତ୍ରୀ ରୁମେନ୍ ରାଦେବଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ବୈଦେଶିକ ମନ୍ତ୍ରୀ ଭାରତର ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଭାରତ ବୁଲଗେରିଆ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ବାଣିଜ୍ୟ ଏବଂ ନିବେଶ, ଔଷଧ, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା, ମହାକାଶ, ପ୍ରତିରକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ପାରସ୍ପରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିବା ଜଣାପଡ଼ିଛି। ଏହା ପୂର୍ବରୁ ଡକ୍ଟର ଜୟଶଙ୍କର ସୋଫିଆରେ ଜାତୀୟ ଐତିହାସିକ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଡକ୍ଟର ଜୟଶଙ୍କର ଆଜି କୁଲତାରନ୍ତା ଆଲୋଚନାରେ 14ତମ ସଂସ୍କରଣରେ ଯୋଗଦେବା ପାଇଁ ଫିନଲାଣ୍ଡ ଗସ୍ତ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ଉପରେ ଆମେରିକା ପକ୍ଷରୁ ଗତକାଲି ଆକ୍ରମଣ କରାଯାଇଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଶେଷ କରିବା ଲାଗି ଉଭୟ ଦେଶ ମଧ୍ୟରେ ବୁଝାମଣା ଲାଗି ଅଗ୍ରଗତି ଘଟୁଥିବା ବେଳେ ଇରାନର ଆକ୍ରମଣାତ୍ମକ ସ୍ଥିତିକୁ ନେଇ ଆମେରିକା ପ୍ରତିଆକ୍ରମଣ କରିଥିବା ଜଣାପଡ଼ିଛି। ବାହାରିନ୍, କୁଏତ ଏବଂ ଜୋର୍ଡାନରେ ଆମେରିକାର ସେନା ଶିବିରଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବା ପରେ ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଇରାନ ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିଲାଗି ତାକୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ। ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ହରମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ସୂଚନା ଦିଆଯାଇଛି। ଭାରତୀୟ ରେଳବାଇ ରେଳଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପ୍ରକ୍ରିୟା ସମୟରେ ଚିହ୍ନଟ ହେଉଥିବା ଯେକୌଣସି ତ୍ରୁଟିକୁ ତୁରନ୍ତ ସମାଧାନ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଅଗ୍ନି ନିରାପତ୍ତା ଯାଞ୍ଚ ପଦକ୍ଷେପ ରେଳ ଷ୍ଟେସନଗୁଡ଼ିକରେ ସୁରକ୍ଷା ମାନଦଣ୍ଡକୁ ସୁଦୃଢ଼ କରିବା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ଉନ୍ନତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତ ଗତ 12 ବର୍ଷ ମଧ୍ୟରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଦ୍ୱାରା ପରିଚାଳିତ ହୋଇ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଏହି ସମୟ ମଧ୍ୟରେ ମୋଦି ସରକାର ଗରିବ, ଚାଷୀ, ମହିଳା ଏବଂ ଯୁବକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକଗୁଡ଼ିଏ ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଉପସ୍ଥାପନା କରୁଛି।
ଆଜି ଆମେ ଗରିବ କଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକରେ ଜାଣିବା। ଗତ 12 ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାର ଗରିବଙ୍କ କଲ୍ୟାଣ ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଗରିବଙ୍କ ପାଇଁ ବାସଗୃହ ହେଉଛି ମୋଦି ସରକାରଙ୍କର ପ୍ରମୁଖ କେନ୍ଦ୍ରବିନ୍ଦୁ। ଗ୍ରାମୀଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାର ପାଇଁ ରାଜ୍ୟଗୁଡ଼ିକୁ 4 କୋଟିରୁ ଅଧିକ ଘର ଆବଣ୍ଟନ କରାଯାଇଛି। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶବ୍ୟାପୀ 81 କୋଟିରୁ ଅଧିକ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେଉଛନ୍ତି। ଆକାଶବାଣୀ ସମ୍ବାଦ ସହିତ କଥାବାର୍ତ୍ତା କରି ଓଡ଼ିଶାର କଳାହାଣ୍ଡିର ଇନ୍ଦ୍ରମଣି ନାୟକ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ଉପକୃତ ହେଉଛନ୍ତି। ବିଶ୍ୱର ସର୍ବବୃହତ୍ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦୁର୍ବଳ ପରିବାରକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛି। ଯେତେବେଳେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରଗୁଡ଼ିକ ସୁଲଭ ମୂଲ୍ୟରେ ଜେନେରିକ୍ ଔଷଧ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ 10 କୋଟି 55 ଲକ୍ଷରୁ ଅଧିକ ମହିଳାଙ୍କୁ ମାଗଣା LPG ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ପାରମ୍ପରିକ ରୋଷେଇ ଇନ୍ଧନର ସ୍ୱାସ୍ଥ୍ୟ ବିପଦରୁ ମୁକ୍ତ କରିଛି। ପ୍ରାୟ 25 କୋଟି ଲୋକଙ୍କୁ ଏହି ସମୟ ମଧ୍ୟରେ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ କଲ୍ୟାଣକାରୀ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି। ସଂସ୍କୃତି ମନ୍ତ୍ରାଳୟ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍, ଏକାଡେମୀ ରତ୍ନ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଉସ୍ତାଦ ବିସ୍ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା କରିଛି। ଏକାଡେମୀର ସାଧାରଣ ପରିଷଦ 2024-25 ବର୍ଷ ପାଇଁ ସଙ୍ଗୀତ, ନୃତ୍ୟ, ରଙ୍ଗମଞ୍ଚ, ପାରମ୍ପରିକ ଲୋକଗୀତ, ଆଦିବାସୀ ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଣ୍ଢେଇ ନାଚ ସମେତ ବିଭିନ୍ନ କ୍ଷେତ୍ରରୁ 108 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଚୟନ କରିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି। ସୂଚନା ଅନୁଯାୟୀ ଓଡ଼ିଶା ସମେତ ଗୋଆ, କୋଙ୍କଣ, ରାଜସ୍ଥାନ ଏବଂ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ବସିବ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୁଲତାରନ୍ତା ଆଲୋଚନାରେ ଯୋଗଦେବା ପାଇଁ ଫିନ୍ଲ୍ୟାଣ୍ଡ ଗସ୍ତ କରିବେ। ବୁଝାମଣା ପୂର୍ବରୁ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଇରାନ୍କୁ ଉଚିତ ମୂଲ୍ୟ ଦେବାକୁ ପଡ଼ିବ, କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
1: ଆମର ରାଜ୍ୟ ଫୁଲ ଚାଷ କେ ଚାଷୀ ଭାଇ ବୋନ ମାନେ ଅପନେଇ ସାରିଲେନ। କାଁ ହେଲା ଯେ ବୋଇଲେ ଇ ଫୁଲ ଚାଷେ ବି ଚାଷୀ ଭାଇ ବୋନ ମାନେ ବନେ ଆଇଦା ପାଇପାରୁଛନ୍। ଫୁଲ ଚାଷ ଭିତରେ ଗଞ୍ଜା ଫୁଲ, ସୂର୍ଯ୍ୟମୁଖୀ ଆର୍ ଗୋଲାପ ଫୁଲର ଚାହିଦା ବଜାରରେ ଜହର ହେସି। ହେଥିର୍ଲାଗି ଇ ତିନି ଫୁଲ ଚାଷ କେନ୍ଥେଇ କର୍ମା ସେ ବାବଦେ ଗୁଟ ଗୁଟ କରି ଜାନ୍ମା। ଆମର ରାଜ୍ୟ ଶୀତଦିନିଆ ଗଞ୍ଜା ଫୁଲ ଚାଷ କରାହେସି। ଗଞ୍ଜା ଫୁଲ ଚାଷ କର୍ବାର୍ ଲାଗି ଉନ୍ନତ କିସମର ବିହନ ମାନେ ଦରକାର ହେସି। ଗଞ୍ଜା ଫୁଲ ଲାଗି ଉନ୍ନତ କିସମର ବିହନ ମାନଙ୍କର ନାଁ ହେଲା ଆଫ୍ରିକାନ୍ ଜାଏଣ୍ଟ, ଡବଲ ୟେଲୋ, ଡବଲ ଅରେଞ୍ଜ, ଫ୍ରେଞ୍ଚ କିସମ, ସେରାକୋଲ୍ଲା, ଇନ୍କା ୟେଲୋ, ଇନ୍କା ଗୋଲ୍ଡ। ଗଞ୍ଜା ଫୁଲ ଲାଗି ଏକରକ 6 ଗ୍ରାମ ବିହନ ଦରକାର ହେସି। ନେହେତ ଆମେ ଡାଲ ବି ଚାରା ଠୁଲେଇ ପାର୍ମା। ଗଞ୍ଜା ଫୁଲ ଗଛ ଲଗାଲା ସମିହାଥି ଧାଡ଼ିକେ ଧାଡ଼ି 30-40 ସେଣ୍ଟିମିଟର ଆର୍ ଗଛକେ ଗଛ 30 ସେଣ୍ଟିମିଟର ଦୂରିଆ ରଖବାର୍କେ ପଡ଼୍ସି। ଏକର ପିଛା 40 କେଜି ଜବଖିଆର ଯାନ, 80 କେଜି ଫସ୍ଫରସ, 80 କେଜି ପଟାସ ପ୍ରୟୋଗ କରବାର୍କେ ପଡ଼୍ସି। ରୋଗ ପୋକ ଗଞ୍ଜା ଫୁଲ ଚାଷ ଥି ଗୁଟେ କିସମର ପୋକ ଅଛନ୍ ଯେନ୍ମାନେ ପତରେ ସୁରୁଙ୍ଗ ବନେଇ ନେସନ୍, ଆର୍ ଗୁଟେ କିସମର ପୋକ ଅଛନ୍ ଯେନ୍ଟାକି ଆମେ ଅଷ୍ଟପଦୀ କହେସୁଁ। ଇମାନଙ୍କୁ ଆୟତ କରବାର୍ ଲାଗି ଏକରକ 800 ମିଲିଲିଟର ଏଣ୍ଡୋସଲଫାନ ଆରୁ ଅଷ୍ଟପଦୀର ଲାଗି 600 ମିଲିଲିଟର ଡିକୋପଲ ଝିଟା ଆସି। ତେହେରୁ ଆସୁନ୍ ଜାନ୍ମା ସୂର୍ଯ୍ୟମୁଖୀ ଫୁଲ ବାବଦେ। ସୂର୍ଯ୍ୟମୁଖୀଟା ଗୁଟେ ଲାଭଦାୟକ ତୈଳବୀଜ ବୋଲିକିରି ସବୁ ଲୋକ ଜାଣିଛନ୍। ଏଟା ଗୁଟେ ଅର୍ଥକାରୀ ଫସଲ ହେ। ଇ ଚାଷ୍ଟା ଶୀତ ମାସେ କରାହେସି। ଯେନ୍ ଚାଷୀ ଭାଇ ବୋନ ମାନେ ସୂର୍ଯ୍ୟମୁଖୀ ଚାଷ କରବାର୍ ଲାଗି ଯାଉଛନ୍ ସେମାନେ ଉନ୍ନତ କିସମର ବିହନ ମାନଙ୍କର ନାଁ ଜାଣି ରଖୁନ୍। ଉନ୍ନତ କିସମର ବିହନ ମାନଙ୍କର ନାଁ ହେଉଛି ମର୍ଡେନ, ସନରାଇଜ, ସୂର୍ଯ୍ୟା। ହାଇବ୍ରିଡ୍ କିସମ ଭିତରେ ଅଛି KBS 1, KBS 3 ଆର୍ MSH। ପ୍ୟାନ୍ ଖିଆ ଜମିନ୍ତି ଏକରକ 3.5 କେଜି ଆର୍ ପ୍ୟାନ୍ ନେ ଖାଉଥିବାର ଜମିନ୍ତି ଏକରକ 4 କେଜି ବିହନ ଦରକାର ହେସି। ହେନ୍ତା ଆପଣ ଯଦି ହାଇବ୍ରିଡ୍ କିସମର ସୂର୍ଯ୍ୟମୁଖୀ ଲଗାବାର୍ ଲାଗି ଯାଉଛନ୍ ବୋଇଲେ ପ୍ୟାନ୍ ଖିଆ ଜମିନ୍ତି 1.5 କେଜି ନୁ 2 କେଜି ଆର୍ ପ୍ୟାନ୍ ନାଇଁ ଖାଇଲା ଜମିନ୍ ନୁ 2 ନୁ 2.5 କେଜି ବିହନ ଦରକାର ହେସି। ପହେଲା କରି ଯେତେବେଲେ ଜମିନ୍କେ ଜୁତୁଛନ୍ ହେତ୍କି ବେଲେ ଏକରକ 2 ମେଟ୍ରିକ୍ ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରୁନ୍। 2 ନମ୍ବର ଖେପି ଜୁତିଲା ସମିଆତି ଜବଖିଆର ଯାନ 8 କେଜି, ଫସ୍ଫେଟ୍ 16 କେଜି, ପଟାସ 12 କେଜି ମୂଲ ସାର ହିସାବରେ ପ୍ରୟୋଗ କରୁନ୍। ସୁପର ସାର ଦେଲେ ତୈଳବୀଜ କିସମର ଚାଷତି ଜହ ଅମଲ ପାଇପାର୍ମା। ବିହନ ବୁନ୍ବାର ସମିଆତି କେଜେ ବିହନ୍ତି 2 ଗ୍ରାମ କାର୍ବନ୍ ଡାଜିମ୍ ଗୁଲେଇ କରି ବିହନକେ ବିଶୋଧନ କରି ପକନ୍। କ୍ଷେତେ ଝାଉଁଲା ରୋଗ ନେ ହେବାର୍ ଲାଗି କେଚକ 4 ଗ୍ରାମ ଟ୍ରାଇକୋଡର୍ମାଥି ଉପଚାର କରୁନ୍। ବିହନ ବୁନ୍ବାର 12 ଘଣ୍ଟାନୁ ଜହ ସମିହାର ଲାଗି ବିହନକେ ପାଣି ଭିଜେଇକରି ଜମିନ୍ତି ପ୍ରୟୋଗ କଲେ ଗଛ ଭଲ ବଢ଼୍ସି ଆଉ ବଢ଼୍ବାର୍ଥି ଉଛୁର୍ ନାଇଁ ହୁଏ। ବିହନକେ ପାଣି ଛାଣିଲା ପରେ ଏକରକ 6 ଗ୍ରାମ PA SURF ଜୈବିକ ସାର ବିହନ ସାଙ୍ଗେ ଗୁଲାବାର୍କେ ନାଇଁ ପାସରୁନ୍। ସଜାବାର୍ ଲାଗି ଆର୍ ଉପହାର ଦେବାର୍ ଲାଗି ବଡ଼ଭାଗି ଲୋକ ଗୁଲାପ ଫୁଲ୍କେ ସଦାସନ୍। ହେଥିର୍ଲାଗି ଚାଷୀ ଭାଇ ବୋନମାନେ ଗୁଲାପ ଫୁଲ ଚାଷ କରି କରି କେଥିନି ଆଦା ପାଉଛନ୍। ଇ ଚାଷ୍ଟା ପାନିର ସୁବିଧା ଥିବା ଜମିନ୍ତି ଚାଷ କରାହେସି। ଆମେ ଡିସେମ୍ବର ମାସ ଯାକ ଇ ଚାଷ କରିପାର୍ମା। ହେଲେ ଯେନ୍ ଚାଷୀ ଭାଇ ବୋନମାନେ ଇ ଚାଷେ ଜହ ଆଦା ପାଇବାର୍ ଲାଗି ଚାହୁଁଛନ୍, ହେମାନେ ଗୁଲାପ ଫୁଲ୍କେ ଯେତ୍କି ଜଲ୍ଦି ଚାଷ କରିପାରିବେ ସେତ୍କି ଭଲ୍। ଗୁଲାପ ଫୁଲର ଚାରା ଲଗାବାର ଆଗନୁ ମନାକ ଜହସେ ଜହ 8 କେଜି ସଢ଼ା ଗୋବର ଖତ ସାଙ୍ଗେ ମୁଠେ ହାଡ଼ଗୁଣ ପ୍ରୟୋଗ କରବାର୍କେ ପଡ଼୍ସି। ଗଜ ଲଗାବାର ସମିହାତି ଦୁର୍ବଲ ଆର୍ ବେମ୍ବରିଆ ଡାଲ୍କେ କାଟବାର୍କେ ପଡ଼୍ସି। ଗଜ ଲଗାବାର ସମିହାତି ଗଛକେ ଗଛ 60 ସେଣ୍ଟିମିଟର ଦୂରିଆଁଥି ଲଗନ୍। ଅତ୍କା ଫୁଲ ଚାହୁଁଥିଲେ ଗଛକେ ଗଛ ଦୂରିଆ 30 ସେଣ୍ଟିମିଟର ରଖୁନ୍। ଡାହିମାନଙ୍କୁ କଟାକଟି କରବାର ଗୁଲାପ ଚାଷର ଗୋଟେ ଜରୁରୀ ଜିନିଷ ହେ। ଫି ବଛର ଗୁଲାପ ଗଛ ନୂଆ ଡାଲ ବାହାରବାର ସାଙ୍ଗେ ଗଛ ଝୁପୁଡ଼େଇ ଯାଏସି। ହେତ୍କି ବେଲ୍କେ ଯେନ୍ ଗଛ ଜହ ଡାଲ ଅଛେ ସେ ଗଛର ଡାଲ ମାନଙ୍କୁ କାଟି ପକନ୍। ଏନ୍ତା ନାଇଁ କଲେ ଗୁଲାପ ଫୁଲ ଧୀରେ ଧୀରେ ଛୋଟ ଛୋଟ ହେବାର୍କେ ଲାଗ୍ସି ଆର୍ ଅମଲ କମିଯାଏସି। ଗଛର ଡାଲ ମାନଙ୍କୁ ଠିକ୍ ବତରେ କଟାକୁଟି କରି ରୋଡମୋଡ୍ ଡାଲ ମାନଙ୍କୁ ରଖିଲେ ବଡ଼ ବଡ଼ ଫୁଲ ଫୁଟ୍ସି। ଗୁଲାପ ଗଛ ଲଗାଯାଇଥିବାର ଉଚ୍ଚାକେ ନିଘା କରି ବୁଟାକ 10 କେଜି ଯାଏ ସଢ଼ା ଗୋବର ଖତ ପ୍ରୟୋଗ କରବାର୍କେ ପଡ଼୍ସି। ଏଥିର୍ଲାଗି ପହେଲା ଗଛର ମୂଲକେ ଉଷେଇ କରି ଅବଡ଼ ଜବଡ଼ ଘାସକେ ବାଛି ପକନ୍। ତାର ଉତରୁ ମ୍ୟାଟ୍କେ ବାହାର କରି ତାର ସାଙ୍ଗେ ଖତ ପ୍ରୟୋଗ କରି ସାରିଲା ଉତାରୁ ସେଟା ଗଛର ବୁନ୍ଧେ ପ୍ରୟୋଗ କରୁନ୍। ଗଛର ମୂଲ୍ୟ ଖତ ପ୍ରୟୋଗ କରି ସାରିଲା ଉତାରୁ ବୁନ୍ଧେ ବନେଇ କରି ପାଣି ଦେବାର୍କେ ପଡ଼୍ସି। ଗଛର ଡାଲ୍କେ ଚତରେଇ ସାରିଲା ଉତାରୁ 10 ଦିନ ଗଲାକି ଫି ବୁଟାନ 100 ଗ୍ରାମ ହାଡ଼ଗୁଣ, 100 ଗ୍ରାମ ଆମଫସ, 100 ଗ୍ରାମ MSP ସାଙ୍ଗେ 100 ଗ୍ରାମ ପଟାସିୟମ ସଲଫେଟ ୱେନ୍ କରି ମିଶିକରି ଗଛର ବୁନ୍ଧେ ପ୍ରୟୋଗ କରବାର୍କେ ପଡ଼୍ସି। ଚାଷୀ ଭାଇ ବୋନ ମାନେ ଏହି ହିସାବରେ ଯଦି ଆମେ ଫୁଲ ଚାଷ କର୍ମା ଆମେ ଆମର ଚାଷୀ ଜହ ଆୟଦା ପାଇପାର୍ମା।
0: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପ୍ରାତଃ ସୂଚନା।

ବର୍ତ୍ତମାନର ଯୁବ ସମାଜର ଅଧିକାଂଶ ଯୁବକ ଯୁବତୀ ତମାଖୁ ସେବନରେ ଅଭ୍ୟସ୍ତ। ତମାଖୁ ବ୍ୟବହାର ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମାଜିକ, ଅର୍ଥନୈତିକ ଓ ଅନ୍ୟାନ୍ୟ ପାରିପାର୍ଶ୍ୱିକ କ୍ଷେତ୍ରରେ ଅଗ୍ରଗତି ଅନେକ ମାତ୍ରାରେ ପ୍ରଭାବିତ ହେଉଛି। ଏଣୁ ତମାଖୁ ସେବନରୁ ନିବୃତ୍ତ ରହିବା ପାଇଁ ବର୍ତ୍ତମାନ ଓ ଭବିଷ୍ୟତ ବଂଶଧର

ମଧ୍ୟରେ ଚଳପ୍ରଚଳ ହେଉଥିବା ବ୍ୟକ୍ତିମାନେ ଯେଉଁମାନେ କି ଧୂମପାନ କରନ୍ତି ନାହିଁ ସେମାନଙ୍କର ମଧ୍ୟ ପରୋକ୍ଷ ଧୂମପାନ ଦ୍ୱାରା ହୃଦଘାତ ଓ ଫୁସ୍ଫୁସ୍ କର୍କଟରେ ଆକ୍ରାନ୍ତ ହେବାର ଅଧିକ ସମ୍ଭାବନା ଥାଏ। ପରୋକ୍ଷ ଧୂମପାନ ଯୋଗୁଁ ପିଲାମାନଙ୍କର ଆଜମା ଶ୍ୱାସନଳୀ ଜନିତ ତୀବ୍ର ଅସୁସ୍ଥତା ଏବଂ ଅନ୍ୟାନ୍ୟ ରୋଗ ମଧ୍ୟ ଦେଖାଦେଇଥାଏ। ତମାଖୁରେ ଥିବା ନିକୋଟିନ୍ ଓ ପ୍ରାୟ 4000ରୁ ଅଧିକ ମାତ୍ରାରେ ଥିବା ଅନ୍ୟାନ୍ୟ ବିଷାକ୍ତ ତତ୍ତ୍ୱ ବିଭିନ୍ନ ପ୍ରକାରର କର୍କଟ ରୋଗର ମୁଖ୍ୟ ବାହକ ଅଟନ୍ତି। ତେବେ ଆସନ୍ତୁ ଆମେ ସମସ୍ତେ ତମାଖୁ ବର୍ଜନ ପାଇଁ ଶପଥ ନେବା ଏବଂ ଆମ ଶରୀରକୁ ସର୍ବଦା ସୁସ୍ଥ ରଖିବାକୁ ଚେଷ୍ଟା କରିବା।

ଶୁଣୁଥିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ଗଙ୍ଗାଧର ସଙ୍ଗୀତ କାର୍ଯ୍ୟକ୍ରମରେ ତପସ୍ୱିନୀର ଷଷ୍ଠ ଭାଗ ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ମହର୍ଷି ବାଲ୍ମୀକିଙ୍କ ଅଭୟ ଆଶୀର୍ବାଦ, ମାତୃକଳ୍ପା ଅନୁକମ୍ପାଙ୍କ ସ୍ନେହ ଓ ଆଦର, ତାପସୀ ସଖୀମାନଙ୍କ ସାହାଚର୍ଯ୍ୟ ସୁଖନିଦ୍ରା ଯିବା ପାଇଁ ହୁଏତ ସୀତାଙ୍କ ମନରେ ବିଶ୍ୱାସ ଜନ୍ମାଇଛି ଅଯୋଧ୍ୟାର ରାଜରାଣୀ ସୀତା। ମାତ୍ର କେତୋଟି ଘଣ୍ଟା ପୂର୍ବରୁ ସେହି ସତ୍ୟ ନିୟତି ବିଧାନରେ ବଦଳି ଯାଇଛି। ରାଜା ରାମଙ୍କର ଆଦେଶରେ ପଦଚ୍ୟୁତା ରାଜରାଣୀ ହୋଇଛନ୍ତି ତପସ୍ୱିନୀ। ଆତ୍ମଦୋଷ ଦେଖିଲେ କ୍ଷଣିକ ଆଶ୍ୱାସନା ମିଳିବ ସିନା, ଏକ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ମଧ୍ୟରେ ନିଦ୍ରା ଆସିବ ବା କାହୁଁ। ବିନିଦ୍ର ରଜନୀ କଟାଇବା ବେଳେ ନୀରବରେ ଅଶ୍ରୁ ବିସର୍ଜନ କରି କରି ରାତ୍ରି ଶେଷରେ ହୁଏତ ତାରାଦୂତଙ୍କ ମୁହଁରେ ରାମଙ୍କ ହୃଦୟ ମନର ପ୍ରକୃତ ସ୍ୱରୂପର ସମ୍ବାଦ ପାଇଲେ ସେ। ସେହି ରଜନୀରେ ଅଯୋଧ୍ୟାରେ ଆଉ ଜଣେ ମଧ୍ୟ ନୀରବ ଅଶ୍ରୁ ବିସର୍ଜନ କରୁଥିଲେ। ସେ ରାଜା ରାମ ନୁହନ୍ତି, ପ୍ରେମିକ ରାମ, ସୀତାପତି ଜାନକୀ ବଲ୍ଲଭ ରାମ। ରାଜକାର୍ଯ୍ୟର ଦାୟିତ୍ୱ, ପ୍ରଜାରଞ୍ଜନର ଦାବି ଏବଂ ରାଜଦଣ୍ଡର କ୍ରୁର ଶାସନରେ ସୀତା ନିର୍ବାସିତା ହେଲେ ରାଜଧର୍ମର କଠୋର ପ୍ରୟୋଗ ହେତୁ। କିନ୍ତୁ ନିଭୃତରେ, ସମସ୍ତଙ୍କ ଅଲକ୍ଷ୍ୟରେ, ହୃଦୟ ମଧ୍ୟରେ ନିଷ୍କଳଙ୍କ ତଥା ପ୍ରେମାନୁରାଗିଣୀ ଜାନକୀଙ୍କର ଆରାଧନା ରାଜକର୍ତ୍ତବ୍ୟର ବିରୋଧ ତ ଆଣୁନାହିଁ, ତାହା ହିଁ କରୁଥିଲେ ରାମ। ଲୋକଚକ୍ଷୁରେ ଆଦର୍ଶ ସର୍ବଂଶହା ରାଜା, ବ୍ୟକ୍ତିଗତ ଜୀବନରେ ଚିରବିରହୀ ସୀତାପତି। ବିଚିତ୍ର ଏ ସଂଯୋଗ, ଆଦର୍ଶର ପାଳନ ରକ୍ଷଣ ଯେପରି ଅଲଙ୍ଘନୀୟ, ତଜ୍ଜନିତ ଦୁର୍ବିସହ କଷଣ ସେହିପରି ଅବଶ୍ୟ ଅଙ୍ଗୀକାର କରିବାକୁ ହେବ।

ମୁକୁଟମଣ୍ଡିତ ରାଜସୀର କେବେ ହେଲେ ଶାନ୍ତିର ଆସ୍ପଦ ହୁଏ ନାହିଁ। ନାନା ଦୁଃଖ ଜଞ୍ଜାଳ ମଧ୍ୟରେ ତାହାଙ୍କର ଜୀବନ ଅତିବାହିତ ହୋଇଥାଏ। କର୍ତ୍ତବ୍ୟର ଅନୁରୋଧରେ ନିଜର ବ୍ୟକ୍ତିଗତ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ ସେ ପ୍ରକୃତି ରଞ୍ଜନ ପାଇଁ ଅଗ୍ରସର ହୁଅନ୍ତି। ବିଦ୍ୟୁତ ଅନଳରେ ଜଳିପଡ଼ି ସୁଦ୍ଧା ଜଳଧର ଜଗତର କଲ୍ୟାଣ ପାଇଁ ଜଳବର୍ଷଣ କରିଥାଏ। ସେହିପରି ରାଜାର ଜୀବନ ହନ୍ତସନ୍ତ ହେଲେ ହିଁ ପ୍ରଜାଙ୍କର କଲ୍ୟାଣ ପାଇଁ ସେ ଜୀବନର ସବୁକିଛି ତ୍ୟାଗ କରିବାକୁ ବାଧ୍ୟ। ପ୍ରକୃତିର ଶାନ୍ତି ଯଜ୍ଞରେ ନୃପତି ସୁଖଟି ସ୍ୱଭାବେ ବଳି ଦୃଢ଼ ଧର୍ମ ଦାମେ ବନ୍ଧ ନିଜ କାମେ ପାଦେ ନ ପାରଇ ଚଳି। ତେଣୁ ଗଙ୍ଗାଧରଙ୍କ ତପସ୍ୱିନୀ କାବ୍ୟର ରାମଚନ୍ଦ୍ରଙ୍କର ଆଦର୍ଶ ତ୍ୟାଗପୂତ ଜୀବନର ବିଚିତ୍ର ବିଳାସ ପାଠକକୁ ଅନୁପ୍ରାଣିତ କରିଥାଏ।

ଶୁଣୁଥିଲେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ଗଙ୍ଗାଧର ସଙ୍ଗୀତ କାର୍ଯ୍ୟକ୍ରମରେ ତପସ୍ୱିନୀର ଷଷ୍ଠ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ସହଯୋଗିତା ସନ୍ତୋଷ ପିଙ୍ଗ। କଣ୍ଠଶିଳ୍ପୀମାନେ ଥିଲେ ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ, ସଙ୍ଗୀତା ମାସି ଓ ଧୃତିତପା ମିଶ୍ର। ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ଦେବାଶିଷ ପାଢ଼ୀ, ଖଗେଶ୍ୱର ଓଝା ଓ ପ୍ରଭାସ ମହାରଣା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ସୁଶୀଲ କୁମାର ଦାସଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି, ଗୀତିକାର ପ୍ରଭାକର ପାଣିଗ୍ରାହୀ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: एथरो सुनंतु नारायण डंसनांक कंठरे कार्यक्रमर परवर्ती गीत गीतकार थबिर साहू।

ଶୁଣିଲି କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଏନେଥିଲେ ମୋତିଲାଲ ଦୋରା, ନାରାୟଣ ଡନ୍ସେନା ଓ ପଙ୍କଜ କୁମାର ଜୟପୁରିଆ। ଗୀତ ରଚନା କରିଥିଲେ ହରିହର ପୋଡ଼, ଥବିର ସାହୁ ଓ ଧରଣୀଧର ପଟେଲ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଲୋରା ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ଲକ୍ଷ୍ମୀନାରାୟଣ ମହାନ୍ତି।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଇଟି ଗୀତ ଶୁଣିଲେ। କଣ୍ଠଶିଳ୍ପୀମାନେ ଥିଲେ ଲୋରା ମହାନ୍ତି ଓ ନୀନା ସାହୁ। ଗୀତ ରଚନା କରିଥିଲେ ଲକ୍ଷ୍ମୀନାରାୟଣ ମହାନ୍ତି ଓ ବୃନ୍ଦାବନ ଜେନା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ଜନସଂଖ୍ୟା ବିସ୍ଫୋରଣ ହେତୁ ଲୋକମାନେ ବାସଗୃହ ନିର୍ମାଣ ଓ ଜାଳେଣୀ ନିମନ୍ତେ ଜଙ୍ଗଲ ସମ୍ପଦକୁ ନଷ୍ଟ କରିବାରେ ଲାଗିଛନ୍ତି। କାଠର ଆବଶ୍ୟକତା ହେତୁ ଅବାଧରେ ଗଛ କଟା ଚାଲିଛି, ଫଳରେ ଶ୍ୱାସକ୍ରିୟା ପାଇଁ ଆମର ଅମ୍ଳଜାନ ଅଭାବ ପଡ଼ୁଛି। ବୃକ୍ଷଲତା ଖାଦ୍ୟ ପ୍ରସ୍ତୁତି ନିମନ୍ତେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି। ବୃକ୍ଷଲତା ଲୋପ ପାଇବାରୁ ବାୟୁମଣ୍ଡଳରେ ଅଧିକ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି, ଫଳରେ ଜଙ୍ଗଲ କ୍ଷୟ ଯୋଗୁଁ ବାୟୁମଣ୍ଡଳ ଦୂଷିତ ହେବାରେ ଲାଗିଛି।

ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ପ୍ରଗତି ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଥିବା ଶିଳ୍ପ ପ୍ରସାର ପରିବେଶକୁ ଦୂଷିତ କରିଥାଏ। ଏଥିରୁ ନିର୍ଗତ ଧୂଆଁ ବାୟୁମଣ୍ଡଳର କାର୍ବନ୍ ଡାଇଅକ୍ସାଇଡ଼ର ପରିମାଣ ବଢ଼ାଇ ଯାଉଛି ଓ ଓଜନ ସ୍ତରର ଘୋର କ୍ଷତି ଘଟୁଛି। କଳକାରଖାନାର ଅଦରକାରୀ ବିଷାକ୍ତ ପଦାର୍ଥ ନିକଟସ୍ଥ ନଦୀ ପୁଷ୍କରଣୀ ଓ କେନାଲ ଆଦିରେ ପ୍ରବେଶ କରିଥାଏ। ଏହାର ଧାତବ ଅଂଶ ଜଳରେ ମିଶିବା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ ଏବଂ ପରିବେଶ ପ୍ରଦୂଷିତ ହୋଇଥାଏ।

ପରିବେଶ ପ୍ରଦୂଷଣ କରିବାରେ ଜନସଂଖ୍ୟା ବୃଦ୍ଧି ହେଉଛି ପ୍ରଧାନ କାରଣ। ଜନସଂଖ୍ୟା ବୃଦ୍ଧି ହେତୁ ଜମି ଓ ଜଙ୍ଗଲକୁ କାଟି ବାସଭୂମି ନିର୍ମିତ ହେଉଛି। କୃଷି ସଭ୍ୟତାର ଅବକ୍ଷୟ ହେତୁ ସହରୀ ସଭ୍ୟତାର ବିକାଶ ଘଟୁଛି। ଚଳିବା ନିମନ୍ତେ ଉପଯୁକ୍ତ ଖାଦ୍ୟ, ବସ୍ତ୍ର, ଜଳବାୟୁ, ବାସସ୍ଥାନର ଅଭାବ ପରିଦୃଷ୍ଟ ହେଉଛି। ଜନସମାଗମ ହେତୁ ପ୍ରାକୃତିକ ସମ୍ପଦ କ୍ରମଶଃ ନଷ୍ଟ ହେବାରେ ଲାଗିଛି।

ସ୍ୱତନ୍ତ୍ର ପ୍ରକୃତି ଗଢ଼ିଥିବା ଜିନିଷଗୁଡ଼ିକ ସୀମିତ, କିନ୍ତୁ ବଢ଼ୁଥିବା ଜନସଂଖ୍ୟାର ଚାପ ପରିବେଶ ଉପରେ ଅଧିକରୁ ଅଧିକ

ବର୍ତ୍ତମାନ ପରିସ୍ଥିତିରେ ପରିବେଶ ଯେପରି ଭାବରେ ଦୂଷିତ ହେବାରେ ଲାଗିଛି, ଯଦି କିଛି ପ୍ରତିକାର ନ ହୁଏ ତାହେଲେ ପୃଥିବୀ ପୃଷ୍ଠରୁ ଜୀବଜଗତ ଧ୍ୱଂସ ପାଇଯିବ। ପରିବେଶ ସୁରକ୍ଷା ନିମିତ୍ତ ପ୍ରଧାନ ଅସ୍ତ୍ର ହେଲା ବୃକ୍ଷରୋପଣ। ବୃକ୍ଷରୋପଣ ନିମନ୍ତେ ସରକାରୀ ସ୍ତରରେ ସଚେତନତା ଜାରି ରହିଛି। ସାମାଜିକ ବନୀକରଣ, କୃଷିକ୍ଷେତ୍ରୀୟ ବନୀକରଣ, ପୁନଃ ବନୀକରଣ ମାଧ୍ୟମରେ ଲୁପ୍ତପ୍ରାୟ ଅରଣ୍ୟଗୁଡ଼ିକୁ ନୂତନ ଭାବେ ବୃଦ୍ଧି କରାଯାଉଛି। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ବନ ମହୋତ୍ସବ ମଧ୍ୟ ଆୟୋଜିତ ହେଉଛି।

ପରିବେଶର ସୁରକ୍ଷା ପାଇଁ ଲୋକମାନଙ୍କୁ ସଚେତନ କରିବା ନିହାତି ଦରକାର। ଶିଳ୍ପ କାରଖାନାଗୁଡ଼ିକ ଯେଉଁ ବିଷାକ୍ତ ମଳ ଛାଡ଼ନ୍ତି ସେଗୁଡ଼ିକ ଇତସ୍ତତ ନ ଫୋପାଡ଼ିବା ଏବଂ ସେଥିରୁ ବାହାରୁଥିବା ବାଷ୍ପକୁ ରୋକିବା ପାଇଁ କିଛି ନୂତନ କୌଶଳ କରିବା ଆବଶ୍ୟକ। ନଦୀ, ପୋଖରୀ, ସମୁଦ୍ର ପ୍ରଭୃତିର ଜଳ କିପରି ବିଷାକ୍ତ ନ ହୁଏ ସେଥିପାଇଁ କଡ଼ା ପଦକ୍ଷେପ ନେବା ଆବଶ୍ୟକ ଅଟେ। ମାରାତ୍ମକ ତଥା ବିଷାକ୍ତ ଅସ୍ତ୍ରଶସ୍ତ୍ରର ପରୀକ୍ଷା ତଥା ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। ତଦ୍ୱାରା ଆମର ପରିବେଶ ସୁସ୍ଥ ରହିବ ଓ ଆମକୁ ସୁସ୍ଥ ରଖିବା।

ପରିବେଶ ହିଁ ଆମର ଜୀବନ ରକ୍ଷକ, ତେଣୁ ତା'ର ସୁରକ୍ଷା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ପରିବେଶ ଧ୍ୱଂସ ହେଲେ ମାନବ ସଭ୍ୟତା ଯେ ଧ୍ୱଂସ ହେବ, ଏହା ନିଃସନ୍ଦେହ। ଯାନ୍ତ୍ରିକ ମୋହରେ, ବିଜ୍ଞାନର ମାୟାରେ, ସ୍ୱାର୍ଥାନ୍ଧରେ, ଅହଂକାରରେ ବାଟବଣା ନ ହୋଇ ପ୍ରକୃତିର ଉପାସନା ପୂର୍ବକ ମାନବ ସମାଜ ବସୁଧୈବ କୁଟୁମ୍ବକମ୍ ନୀତି ଗ୍ରହଣ କଲେ ଜୀବନ ଓ ଜଗତ ଉଭୟ ସୁସ୍ଥ ଓ ସୁନ୍ଦର ହୋଇପାରିବ। ପରିବେଶ ସୁରକ୍ଷା, ଜୀବନ ରକ୍ଷା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲି କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବଲପୁର
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
2: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
1: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
3: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
1: ସେହିପରି 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ମୂଲ କରୁଛୁଁ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ପହିଲା ଶୁଣମା ସିନେମା ମହୁଆର ଏ ଗୀତ, ଗାଇଛନ୍ ଶ୍ରୀକାନ୍ତ ଦାସ ଓ ଗୀତା ଦାସ। ଗୀତ ଲେଖିଛନ୍ ସୁବୋଧ ପଟ୍ଟନାୟକ, ସଙ୍ଗୀତ ସଜେଇଛନ୍ ପୂର୍ଣ୍ଣ ଖୁଣ୍ଟିଆ।

ଇନୁ ଶେଷଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସୁନ୍ ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି ସିର୍ଫ ତୁମ୍ ସିନେମାର ଗୀତ ଶୁନମା। ସଙ୍ଗୀତ ଦେଇଛନ୍ ନଦୀମ ଶ୍ରବଣ, ଗୀତ ଲେଖିଛନ୍ ସମୀର। ପହିଲା ଆସୁନ୍ ଶୁନମା ଇ ଗୀତ, କଣ୍ଠଦାନ କରିଛନ୍ ଉଦିତ ନାରାୟଣ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: आपण माने गुटे हिंदी सिनेमार गीत कार्यक्रम थी सिर्फ तुम सिनेमार गीत सुनुछन। संगीत देछन नदीम श्रवण, गीत लिखछन समीर। आके सुनमा ए गीत कंठदान करछन गुरुदास मान।

ରତନ କୁମାର ପୂଜାହାରୀଙ୍କ ଲେଖାନୁ ଗୀତକେ ଗାଇଥିଲେ ରବିରତ୍ନ ବାଗ। ଆଗକେ ଶୁନମା ଏ ଗୀତ। କଣ୍ଠଶିଳ୍ପୀ ପ୍ରଭାସିନୀ ରଥ। ଗୀତ ଲେଖିଛନ୍ ଗଣେଶରାମ ସେଠ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା। ଇହାଦେ ଆସନ ଶୁଣିବା ଏ ଗୀତ। ଗୀତରଚନା ମୋହନ ସାହୁ, କଣ୍ଠଦାନ କରିଛନ୍ ତୁଳାରାମ କଲେଥ।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ପରବର୍ତ୍ତୀ ଗୀତଟା ଅଙ୍କିତ ତିୱାରୀଙ୍କର କଣ୍ଠତି ଶୁଣୁନ। ସଙ୍ଗୀତ ଦେଇଛନ୍ ହିମେଶ ରେଶମିଆ, ଗୀତ ଲେଖିଛନ୍ ମୟୂର ପୁରୀ। ସିନେମା ଅଲ୍ ଇଜ୍ ୱେଲ୍।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ପରବର୍ତ୍ତୀ ଗୀତଟା ଏକଦିନ ସିନେମାନୁ। ସଙ୍ଗୀତକାର ରାମ ସମ୍ପତ, ଗୀତିକାର ଇରଶାଦ କାମିଲ, କଣ୍ଠଶିଳ୍ପୀ ଅରିଜିତ ସିଂ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ ଯୋଗେ, ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପ୍ରଥମେ ଆସନ୍ତୁ ଶୁଣିବା ସିଂଘମ୍ ରିଟର୍ଣ୍ଣସ୍ କଥାଚିତ୍ରର ଏହି ଗୀତଟି। ଗୀତ ରଚନା ସନ୍ଦୀପ ନାଥ, ସଙ୍ଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି, କଣ୍ଠଶିଳ୍ପୀ ଅରିଜିତ ସିଂ।

ଶ୍ରୋତା ବନ୍ଧୁ, ଆଜି ହେଉଛି ଆନ୍ତର୍ଜାତୀୟ ଖେଳ ଦିବସ। ପ୍ରତିବର୍ଷ ଜୁନ୍ 11 ତାରିଖରେ ବିଶ୍ୱସ୍ତରରେ ଏହି ଆନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କ ଜୀବନରେ ଖେଳର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା। ଖେଳ ଏକ ମନୋରଞ୍ଜନ ନୁହେଁ, ବରଂ ଏହା ଏକ ଉତ୍ତମ ବ୍ୟାୟାମ। ପିଲାମାନଙ୍କ ଶାରୀରିକ ମାନସିକ ବିକାଶ ପାଇଁ ଖେଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଣେ ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ଖେଳ ଏକ ପ୍ରାକୃତିକ ଏବଂ ଅତ୍ୟାବଶ୍ୟକ ପ୍ରକ୍ରିୟା। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଜୁବିନ ନଟିଆଲ ଏବଂ ନୀତି ମୋହନ, ସଙ୍ଗୀତକାର ଆର୍କୋ, ଗୀତ ରଚନା ମନୋଜ ମୁନ୍ତାସିର ଏବଂ ସଞ୍ଜୟ ଗୁପ୍ତା, କଥାଚିତ୍ର ହେଡ଼ ଷ୍ଟୋରୀ 4।

ଖେଳ ମାଧ୍ୟମରେ ପିଲାମାନେ ସହଯୋଗିତା, ଶୃଙ୍ଖଳା, ସହନଶୀଳ ଏବଂ କାର୍ଯ୍ୟ କରିବାର ପ୍ରେରଣା ପାଇଥାନ୍ତି। ପାରସ୍ପରିକ ଭାବ ବିନିମୟ ଖେଳ ଦ୍ୱାରା ହିଁ ସୃଷ୍ଟି ହୋଇଥାଏ। ଖେଳ ଦ୍ୱାରା ବ୍ୟକ୍ତିଗତ ଅସୂୟା, ମନୋମାଳିନ୍ୟ ଦୂର ହୋଇଥାଏ। ଏହା ଛାତ୍ରଛାତ୍ରୀମାନଙ୍କ ଅଶେଷ ଉପକାର ସାଧନ କରେ। ଅଧ୍ୟୟନ ପାଇଁ ଉତ୍ସାହ ଏବଂ ସୁନିଦ୍ରା ଏହି ଖେଳ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଏତଦ୍ ବ୍ୟତୀତ ସମୟର ସଦୁପଯୋଗ କରିବା ସେମାନେ ଏହି ଖେଳରୁ ହିଁ ଶିଖିଥାନ୍ତି ଏବଂ ସେମାନଙ୍କ ମନରେ ପ୍ରତିଯୋଗିତା ମନୋବୃତ୍ତି ଜାଗ୍ରତ ହୋଇଥାଏ। ଏଥର ମିଥୁନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ହାଫ୍ ଗର୍ଲଫ୍ରେଣ୍ଡ କଥାଚିତ୍ରରୁ। ଗୀତ ରଚନା ମନୋଜ ମୁନ୍ତାସିର, କଣ୍ଠଶିଳ୍ପୀ ଅରିଜିତ ସିଂ।

ନିୟମିତ ଖେଳିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏବଂ ମନ ଖୁସି ରହେ। ଏହା ମାନସିକ ଚାପ କମାଇବା ସହ ଆତ୍ମବିଶ୍ୱାସ ବଢ଼ାଇଥାଏ। ବର୍ତ୍ତମାନ ସମୟରେ ମୋବାଇଲ ଏବଂ ଭିଡ଼ିଓ ଗେମ୍ ପ୍ରତି ପିଲାମାନଙ୍କର ଅଧିକ ଆଗ୍ରହ ଯୋଗୁଁ ପିଲାମାନେ ବାହାରେ ଖେଳିପାରୁନାହାନ୍ତି। ଏହା ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ମାନସିକ ବିକାଶ ଉପରେ ପ୍ରଭାବ ପକାଉଛି। ତେଣୁ ଆମେମାନେ ପିଲାମାନଙ୍କୁ ଖେଳିବା ପାଇଁ ପ୍ରୋତ୍ସାହିତ କରିବା ଉଚିତ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଜୟ ଗୋଗାବଲେ। ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ। କଥାଚିତ୍ର ଧଡ଼କ।

ବିଦ୍ୟାଳୟ ଗୁଡ଼ିକରେ ବିଭିନ୍ନ ଖେଳ ପ୍ରତିଯୋଗିତା, କ୍ରୀଡ଼ା ଉତ୍ସବ ଏବଂ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯିବା ଉଚିତ। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବଢ଼ିବ ଏବଂ ସେମାନେ ଏକ ସୁସ୍ଥ ଜୀବନଶୈଳୀକୁ ଗ୍ରହଣ କରିବେ। ଖେଳ ମାଧ୍ୟମରେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଦେଶର ଗୌରବ ମଧ୍ୟ ବୃଦ୍ଧି ପାଏ। ତେଣୁ ଶିଶୁମାନଙ୍କୁ ଖେଳିବା ପାଇଁ ଉପଯୁକ୍ତ ପରିବେଶ ଯୋଗାଇବା ଆମ ସମସ୍ତଙ୍କର ଦାୟିତ୍ୱ। ଖେଳ କେବଳ ପିଲାମାନଙ୍କୁ ଆନନ୍ଦ ଦେଇନଥାଏ, ବରଂ ଭବିଷ୍ୟତରେ ଜଣେ ସୁସ୍ଥ ଏବଂ ସଫଳ ନାଗରିକ ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରେ। ଏଥର 1920 ଲଣ୍ଡନ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତିକାର ଅଜିମ ସିରାଜୀ, ସଙ୍ଗୀତ ନିର୍ଦ୍ଦେଶନା ସରିଫ ତୋଷି, କଣ୍ଠଶିଳ୍ପୀ ମୋହିତ ଚୌହାନ ଏବଂ ପାୟଲ ଦେବ।

ଶେଷରେ ମୋହିତ ଚୌହାନଙ୍କ କଣ୍ଠରେ ଏହି ଗୀତଟି ଏକ ପେହଲି ଲୀଲା କଥାଚିତ୍ରରୁ। ଗୀତ ରଚନା ମନୋଜ ମୁନ୍ତାସିର, ସଙ୍ଗୀତ ନିର୍ଦ୍ଦେଶନା ଟୋନି କକ୍କର।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: ପରବର୍ତ୍ତୀ ଗୀତଟିକୁ ରଚନା କରିଛନ୍ତି କ୍ଷିତିପତି ସାହୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସନାତନ ସୁନା।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ପରଶୁରାମ ପାତ୍ର ଏବଂ ସନାତନ ସୁନା। ଗୀତ ରଚନା ଧନୁର୍ଜୟ ମେହେର ଏବଂ କ୍ଷିତିପତି ସାହୁ। ବର୍ତ୍ତମାନ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଶୁଣନ୍ତୁ। ଆଜି ଦିନ 2:45 ଏବଂ ଅପରାହ୍ନ 3:30 ହିନ୍ଦୀ କଥାଚିତ୍ର ଗୀତ, ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଅପରାହ୍ନ 4:00 ସନ୍ଦେଶ ଟୁ ସୋଲଜର୍ସ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 5:02 ଲୋକଗୀତରେ ସମ୍ପର୍ଦ୍ଧା ପରିବେଷଣ କରିବେ ମକ୍ତାରୀ ପ୍ରଧାନ ଏବଂ ତାଙ୍କ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ଖେଳ ଜଗତରେ କ୍ରିକେଟ୍ ଖେଳାଳି ଭୁବନ ଲାମାଙ୍କ ସହ ସାକ୍ଷାତକାର ଶୁଣିବେ। ସନ୍ଧ୍ୟା 6:10 ଓଡ଼ିଆ ଲଘୁ ସଙ୍ଗୀତ, ସନ୍ଧ୍ୟା 6:30 ବିକାଶ ମନ୍ତ୍ର ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଜିଲ୍ଲା ହାଲଚାଲ ଏହି କାର୍ଯ୍ୟକ୍ରମକୁ ମଧ୍ୟ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ, ଫସଲ ଉତ୍ପାଦନରେ ଉନ୍ନତ ବିହନର ଭୂମିକା ଏ ସମ୍ପର୍କରେ ସରିତା ପ୍ରଧାନଙ୍କ ସହ କଥାବାର୍ତ୍ତା ଶୁଣିବେ। ରାତି 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ନବକିଶୋର ମହତମ ଏବଂ ସବିତା ହୋତା। ରାତି 8:15 ଶୁଣିବେ ଆଲୋଚନା ଓଡ଼ିଆ ଭାଷାର ସ୍ଥିତି ଓ ଗତି, ଆଲୋଚକ ଡକ୍ଟର ଅମୀୟ କୁମାର ପାତ୍ର। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ସୀତାରବାଦନ ପରିବେଷଣ କରିବେ ପଣ୍ଡିତ ନିଖିଲ ବାନାର୍ଜୀ। ରାତି 9:15 ସ୍ପଟ୍ ଲାଇଟ୍ ଏବଂ ରାତି 9:30 ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ, ଏ ଦୁଇଟି କାର୍ଯ୍ୟକ୍ରମକୁ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

0: ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
2: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
1: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
3: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
1: ସେହିପରି 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
0: ଶ୍ରୋତା ଭଉଣୀ, ଖେଳ ଶରୀରକୁ ସୁସ୍ଥ ଓ ସବଳ କରିବା ସହିତ ମନକୁ ସତେଜ ରଖିଥାଏ। ନିୟମିତ ଖେଳିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଏବଂ ମାନସିକ ଚାପ କମିଥାଏ। ଖେଳ ଆମକୁ ଶୃଙ୍ଖଳା, ସହଯୋଗ, ନେତୃତ୍ୱ, ସହନଶୀଳତା ଓ ଆତ୍ମବିଶ୍ୱାସ ଭଳି ମୂଲ୍ୟବୋଧ ଶିଖାଇଥାଏ। ଜୀବନରେ ସଫଳତା ପାଇବା ପାଇଁ ଏହି ଗୁଣଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ ଶିଶୁମାନଙ୍କ ଜୀବନରେ ଖେଳର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏବଂ ସମସ୍ତଙ୍କୁ ଖେଳକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ପାଇଁ ଏବଂ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ 11 ତାରିଖକୁ ଆନ୍ତର୍ଜାତୀୟ ଖେଳ ଦିବସ ରୂପେ ବିଶ୍ୱସ୍ତରରେ ପାଳନ କରାଯାଏ। ଖେଳ ମଣିଷର ଶାରୀରିକ ଏବଂ ମାନସିକ ବିକାଶର ଏକ ଅପରିହାର୍ଯ୍ୟ ମାଧ୍ୟମ। ଖେଳ କେବଳ ଶରୀର ଏବଂ ମନକୁ ସୁସ୍ଥ ରଖିନଥାଏ, ବରଂ ଏହା ଦେଶର ଗୌରବ ମଧ୍ୟ ବଢ଼ାଏ। ଆମ ଦେଶର ଖେଳାଳିମାନେ ବିଭିନ୍ନ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି। ତେଣୁ ଛୋଟ ସମୟରୁ ପିଲାମାନଙ୍କୁ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଚିତ। ବର୍ତ୍ତମାନ ସମୟରେ ପିଲାମାନେ ମୋବାଇଲ, ଟିଭି ଏବଂ କମ୍ପ୍ୟୁଟରରେ ଅଧିକ ସମୟ ବିତାଉଛନ୍ତି। ଏହାଫଳରେ ସେମାନେ ଖେଳ ପଡ଼ିଆରୁ ଦୂରେଇ ଯାଉଛନ୍ତି ଏବଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆମେମାନେ ପିଲାମାନଙ୍କୁ ନିୟମିତ ଭାବେ ଖେଳିବା ପାଇଁ ପ୍ରେରଣା ଦେବା ଉଚିତ ଏବଂ ବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଖେଳ ପ୍ରତିଯୋଗିତାଗୁଡ଼ିକରେ ଭାଗ ନେବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ବଢ଼ିବ ଏବଂ ସେମାନେ ଏକ ସୁସ୍ଥ ଜୀବନଶୈଳୀକୁ ଗ୍ରହଣ କରିବେ। ତେବେ ଶ୍ରୋତା ଭଉଣୀ, ଆନ୍ତର୍ଜାତୀୟ ଖେଳ ଦିବସ ଅବସରରେ ଆମେ ସମସ୍ତେ ମିଶି ଖେଳକୁ ପ୍ରୋତ୍ସାହନ ଦେବା ଏବଂ ଶିଶୁମାନଙ୍କ ପାଇଁ ଏକ ସୁସ୍ଥ, ସୁନ୍ଦର ଏବଂ ଆନନ୍ଦମୟ ପରିବେଶ ସୃଷ୍ଟି କରିବା। ଖେଳ ଶରୀରକୁ ସୁସ୍ଥ, ମନକୁ ପ୍ରଫୁଲ୍ଲିତ ଏବଂ ବ୍ୟକ୍ତିତ୍ୱକୁ ସୁଦୃଢ଼ କରିଥାଏ। ତେଣୁ ଆମେ ସମସ୍ତେ ନିୟମିତ ଭାବରେ ଖେଳକୁ ଗୁରୁତ୍ୱ ଦେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରଣା ଦେବା ଏବଂ ଆନ୍ତର୍ଜାତୀୟ ଖେଳ ଦିବସର ଉଦ୍ଦେଶ୍ୟକୁ ସଫଳ କରିବା।

0: ଓ ପରିଚୟ ସହ ଜଡ଼ିତ ଥିବା ଏକ ଶକ୍ତିଶାଳୀ ଆଧାର। ଯଦି ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଏ, ତେବେ ଏହା ଭାରତର ଶିକ୍ଷା ପ୍ରଣାଳୀକୁ ଅଧିକ ସମାବେଶୀ, ସ୍ୱାଭାବିକ ଓ ପ୍ରଭାବଶୀଳ କରିପାରିବ। ଏଣୁ ମାତୃଭାଷାରେ ଶିକ୍ଷାଦାନକୁ ସଫଳ କରିବା ପାଇଁ ଅନେକ ପଦକ୍ଷେପ ଆବଶ୍ୟକ। ଗୁଣାତ୍ମକ ପାଠ୍ୟପୁସ୍ତକ ପ୍ରସ୍ତୁତି, ଶିକ୍ଷକଙ୍କ ପ୍ରଶିକ୍ଷଣ, ବୈଜ୍ଞାନିକ ଓ ପ୍ରଯୁକ୍ତିଗତ ଶବ୍ଦକୋଷର ବିକାଶ ଏବଂ ମାତୃଭାଷା ପ୍ରତି ସମାଜର ସକାରାତ୍ମକ ଦୃଷ୍ଟିଭଙ୍ଗୀ ଗଠନ ଆବଶ୍ୟକ। ସରକାର, ଶିକ୍ଷକ, ଅଭିଭାବକ ଓ ସମାଜ ସମସ୍ତଙ୍କର ସମ୍ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିବ। ମାତୃଭାଷାରେ ଶିକ୍ଷା ସମାଜରେ ସମାନତା ଆଣେ। ବିଦେଶୀ ଭାଷାକୁ ମାଧ୍ୟମ କରାଗଲେ ଗ୍ରାମୀଣ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଶ୍ରେଣୀର ଶିଶୁମାନେ ଅନେକ ସମୟରେ ପଛରେ ପଡ଼ିଯାଆନ୍ତି। କିନ୍ତୁ ମାତୃଭାଷାରେ ଶିକ୍ଷା ହେଲେ ସମସ୍ତ ଶ୍ରେଣୀର ଶିଶୁ ସମାନ ଭାବରେ ଶିକ୍ଷା ଗ୍ରହଣ କରିପାରନ୍ତି। ଏହା ଶିକ୍ଷାରେ ସାମାଜିକ ବୈଷମ୍ୟ ହ୍ରାସ କରି ସମାନ ସୁଯୋଗ ସୃଷ୍ଟି କରେ। ମାତୃଭାଷା ଏକ ଜାତିର ସଂସ୍କୃତି ଓ ପରମ୍ପରାର ବାହକ। ମାତୃଭାଷାରେ ଶିକ୍ଷାଦାନ ଦ୍ୱାରା ନୂତନ ପିଢ଼ି ନିଜର ଐତିହ୍ୟ, ସାହିତ୍ୟ, ଲୋକକଥା, ପର୍ବପର୍ବାଣୀ ଓ ଜୀବନ ମୂଲ୍ୟ ସହ ଜଡ଼ିତ ରହିଥାଏ। ଏହା ଜାତୀୟ ଚେତନା ଓ ସାମାଜିକ ଏକତାକୁ ସୁଦୃଢ଼ କରେ। ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚେ ଏବଂ ସଂସ୍କୃତି ବଞ୍ଚିଲେ ଜାତିର ଅସ୍ତିତ୍ୱ ସୁରକ୍ଷିତ ରହେ। ଆଧୁନିକ ପିଢ଼ିଙ୍କ ମାତୃଭାଷା ପ୍ରତି ଭଲ ପାଇବା ନ ରହିବା ବାପା ମା ଓ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ। ଯୁବପିଢ଼ିଙ୍କ ବିଦେଶୀ ଭାଷା ପ୍ରତି ସେମାନଙ୍କ ପାଇଁ ଆଭିଜାତ୍ୟ ଓ ଉନ୍ନତ ଜୀବନଶୈଳୀର ଏକ ନିଦର୍ଶନ ହେବାକୁ ବସିଲାଣି। ପରିଣାମ, ସେମାନେ ଧୀରେ ଧୀରେ ନିଜ ମୂଳଦୁଆ ଏବଂ ନିଜର ଆତ୍ମୀୟଙ୍କଠାରୁ ଦୂରେଇ ଯାଉଛନ୍ତି। ସମାପ୍ତିରେ କୁହାଯାଇପାରେ ଯେ ମାତୃଭାଷାରେ ଶିକ୍ଷାଦାନ କେବଳ ଏକ ଶିକ୍ଷାନୀତି ନୁହେଁ, ଏହା ଏକ ସାମାଜିକ ଓ ସାଂସ୍କୃତିକ ଆବଶ୍ୟକତା। ଜାତିର ମୂଳକୁ ସୁଦୃଢ଼ କରିବା, ଶିଶୁମାନଙ୍କୁ ସୃଜନଶୀଳ ଓ ଆତ୍ମବିଶ୍ୱାସୀ କରିବା ଏବଂ ଶିକ୍ଷାକୁ ସମସ୍ତଙ୍କ ପାଖରେ ସହଜ କରି ପହଞ୍ଚାଇବା ପାଇଁ ମାତୃଭାଷାରେ ଶିକ୍ଷାଦାନ ସମୟର ଏକ ଅତ୍ୟାବଶ୍ୟକ ଆହ୍ୱାନ।
1: ଆଜି ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଶୁଣିଲେ ଆଲୋଚନା ମାତୃଭାଷାରେ ଶିକ୍ଷାଦାନ ସମୟର ଏକ ଆହ୍ୱାନ। ଆଲୋଚନା କଲେ ଶ୍ରୁତକୀର୍ତ୍ତି ତ୍ରିପାଠୀ। ଶ୍ରୋତାପଣି, ଏଥର ଆସନ୍ତୁ ଶୁଣିବା ଏହି ଭକ୍ତି ଗୀତଟି। ଗୀତଟିକୁ ରଚନା କରିଛନ୍ତି ଡକ୍ଟର ନନ୍ଦକିଶୋର ପାଢ଼ୀ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଦେବେନ୍ଦ୍ର କର।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ, କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା, କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଏକାଦଶତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି। ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନ ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। 2047 ବିକଶିତ ଭାରତ ପାଇଁ ସମାବେଶୀ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଓ ସମୃଦ୍ଧିର ମୂଳଦୁଆ। ସରକାର କୃଷକ କଲ୍ୟାଣ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ସ୍ଥାନିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେତେକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପିଏମ୍ କିଷାନ ସମ୍ମାନ ନିଧି ଏବଂ ଫସଲ ବୀମା ଯୋଜନା ଭଳି ପଦକ୍ଷେପ ଚାଷୀଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିବା ସହିତ କୃଷିକ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ପିଏମ୍ କୁସୁମ ଯୋଜନା ଚାଷୀଙ୍କୁ ସୌରଶକ୍ତି ସୁବିଧା ଆଧାରିତ ଚାଷ କାର୍ଯ୍ୟ ପାଇଁ ସହାୟକ ହେଉଛି। ଏହାଦ୍ୱାରା ଖର୍ଚ୍ଚ ମଧ୍ୟ ହ୍ରାସ ପାଉଛି ବୋଲି ଶ୍ରୀ ମୋଦି କହିଛନ୍ତି। କିଷାନ କ୍ରେଡିଟ୍ କାର୍ଡ ଋଣ ସହାୟତାକୁ ଅଧିକ ସହଜ କରିବା ଫଳରେ କୃଷିଜୀବୀ, ମତ୍ସ୍ୟଜୀବୀ ଏବଂ ପଶୁପାଳକ ଏହାର ସୁଫଳ ପାଇପାରୁଛନ୍ତି। ସରକାରଙ୍କ ବିହନରୁ ବଜାର ପର୍ଯ୍ୟନ୍ତ ପଦକ୍ଷେପ କୃଷକଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। ଶ୍ରୀ ମୋଦି କହିଛନ୍ତି, ଡ୍ରୋନ୍, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ଜୈବିକ ସାର ସହିତ ଜଡ଼ିତ ପଦକ୍ଷେପଗୁଡ଼ିକ ଫସଲ ଉତ୍ପାଦନରେ ବେଶ୍ ସହାୟକ ହୋଇପାରୁଛି। ଚାଷୀଙ୍କୁ ଆଧୁନିକ କୃଷି ସୁବିଧା ପ୍ରଦାନ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି ସଂସ୍କୃତର ଏକ ଉକ୍ତି ଉପରେ ଆଲୋକପାତ କରି କହିଛନ୍ତି, ଜୀବିକା ନିର୍ବାହର ମାଧ୍ୟମ ସହ କୃଷି ସମାଜ ଏବଂ ରାଷ୍ଟ୍ରକୁ ପୁଷ୍ଟିସାର ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କାଶ୍ମୀରଠୁ କଚ୍ଛ ପର୍ଯ୍ୟନ୍ତ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ବିକଶିତ କରାଯାଉଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲା ରାମଗଡ଼ ଅନ୍ତର୍ଗତ ଏକ 20 kW FM ଟ୍ରାନ୍ସମିଟରକୁ ଉଦ୍ଘାଟନ କରି ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ଜୟପୁର ଆକାଶବାଣୀ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ବୈଷ୍ଣବ ଏହି ଟ୍ରାନ୍ସମିଟରକୁ ଉଦ୍ଘାଟନ କରିବା ସହ କହିଛନ୍ତି, ସାମ୍ପ୍ରତିକ ପ୍ରଯୁକ୍ତିବିଦ୍ୟା ଯୁଗରେ ରେଡିଓର ପ୍ରାସଙ୍ଗିକତା ବଜାୟ ରଖାଯିବା ଆବଶ୍ୟକ। ଏଥିପାଇଁ ଡିଜିଟାଲ ଫାଷ୍ଟ ଏବଂ ହାଇପର ଲୋକାଲ ପଦ୍ଧତିର ଆବଶ୍ୟକତା ଉପରେ ଶ୍ରୀ ବୈଷ୍ଣବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ଥାନୀୟ କଳାକାରଙ୍କୁ ପ୍ରସାରଣ ପ୍ଲାଟଫର୍ମ ସହିତ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆହ୍ୱାନ ଦେଇଛନ୍ତି। ଜୟପୁରଠାରେ ପ୍ରତିଷ୍ଠିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ଡାଟା ସେଣ୍ଟର ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଉପଯୋଗ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ରାଜସ୍ଥାନରେ ରେଳ ବିକାଶ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଏ କ୍ଷେତ୍ର ପାଇଁ ପାଣ୍ଠି ଯୋଗାଣ ଯଥେଷ୍ଟ ବୃଦ୍ଧି ପାଇଛି। ଦେଶର 450 ଅମୃତ ଭାରତ ଷ୍ଟେସନ ମଧ୍ୟରୁ 2 ସିଟର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜୟପୁର ସାଂସଦ ମଞ୍ଜୁ ଶର୍ମା, ପ୍ରସାର ଭାରତୀ ଅଧ୍ୟକ୍ଷ ପ୍ରସୂନ ଯୋଶୀ ଏବଂ ଆକାଶବାଣୀ ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ବୈଷ୍ଣବ MNIT ଜୟପୁର ଗସ୍ତ କରି କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଆଧାରିତ ନୂତନ ମେକର ଲ୍ୟାବ୍ ଓ ଆନୁଷଙ୍ଗିକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେତେକ ବର୍ଗରେ ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ସରକାର ଉତ୍ପାଦ ଶୁଳ୍କ ଛାଡ଼ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22, 25, 27, 30% ଇଥାନଲ ମିଶ୍ରିତ ପେଟ୍ରୋଲକୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମୁକ୍ତ କରାଯାଇଛି। ଏଭଳି ପଦକ୍ଷେପ ଦେଶରେ ଇଥାନଲ ମିଶ୍ରଣ ପେଟ୍ରୋଲ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ସହିତ କାର୍ବନ ନିର୍ଗମନ ହ୍ରାସ ଏବଂ ଘରୋଇ କ୍ଷେତ୍ରରେ ଉତ୍ପାଦିତ ଇଥାନଲର ଚାହିଦା ବୃଦ୍ଧି ପାଇବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ୍ର ସାମରିକ ଭିତ୍ତିଭୂମି ଉପରେ ଆମେରିକାର କ୍ରମାଗତ ଆକ୍ରମଣ ପଶ୍ଚିମ ଏସିଆ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ଅଧିକ ବୃଦ୍ଧି କରିଛି। ଆତ୍ମରକ୍ଷା ଭାବେ ବର୍ଣ୍ଣନା କରି ଆମେରିକା ସେନା ଏହି ଆକ୍ରମଣ କରୁଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଦକ୍ଷିଣ ଇରାନ୍ରେ ବାୟୁ ପ୍ରତିରକ୍ଷା, ରାଡର୍ ଏବଂ ପର୍ଯ୍ୟବେକ୍ଷଣ ଭିତ୍ତିଭୂମିକୁ ଲକ୍ଷ୍ୟ କରି ଆମେରିକା ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ସାମୁଦ୍ରିକ ପରିବହନ ନିରୀକ୍ଷଣ ପାଇଁ ବ୍ୟବହୃତ ଅଞ୍ଚଳଗୁଡ଼ିକୁ ମଧ୍ୟ ଆକ୍ରମଣ ପରିସୀମା ଭିତରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି କେନ୍ଦ୍ରୀୟ କମାଣ୍ଡ କହିଛି। ବନ୍ଦର ଆବାସ ଓ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ଘଟିଥିବା ଆମେରିକା କେନ୍ଦ୍ରୀୟ କମାଣ୍ଡ କହିଛି। ଏହାର ଜବାବରେ ଇରାନ୍ ପକ୍ଷରୁ ମଧ୍ୟ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀକୁ ବାଣିଜ୍ୟିକ ପରିବହନ ପାଇଁ ବନ୍ଦ ରଖାଯାଇଥିବା ଇରାନ୍ ସାମରିକ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସେହି ପଥ ଦେଇ ଗତି କରୁଥିବା ଜାହାଜଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ ହୋଇପାରେ ବୋଲି ଇରାନ୍ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆମେରିକା ଇରାନ୍ର ଏହି ଚେତାବନୀକୁ ଖଣ୍ଡନ କରି କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନ ଜାରି ରହିଛି। ସାମ୍ପ୍ରତିକ ମୁକାବିଲା ପରିସ୍ଥିତି ଏବେ ଇରାନ୍ ସୀମା ବାହାର ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଛି। ବାହାରିନ୍, କୁଏତ୍ ଏବଂ ଜୋର୍ଡାନ୍ରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ ଆକ୍ରମଣ କରାଯାଇଥିବା ଇରାନ୍ର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଦାବି କରିଛି। ଦେଶରେ ଶ୍ରମକ୍ଷେତ୍ର ଅନୁପାଳନକୁ ସରଳ କରିବା, ଶ୍ରମିକ କଲ୍ୟାଣକୁ ଅଧିକ ସଶକ୍ତ କରିବା ଏବଂ ଏକ ଆଧୁନିକ ତଥା ସ୍ୱଚ୍ଛ ଶ୍ରମ ଇକୋସିଷ୍ଟମ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଗତକାଲି ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀକୁ ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧନ କରି ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି, 29 କେନ୍ଦ୍ରୀୟ ଶ୍ରମ ଆଇନକୁ ଏକୀକୃତ କରି 4 ଶ୍ରମ କୋଡ୍ ପ୍ରସ୍ତୁତ କରାଯାଇଛି, ଫଳରେ ଦେଶରେ ଶ୍ରମକ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଛି। ଏହି ଅବସରରେ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ ଜାତୀୟ କ୍ୟାରିୟର ସେବା ପୋର୍ଟାଲ ଏବଂ ଇ ଶ୍ରମ ପୋର୍ଟାଲ ମାଧ୍ୟମରେ ଶ୍ରମ ଓ ନିଯୁକ୍ତି କ୍ଷେତ୍ରରେ ହୋଇଥିବା ଡିଜିଟାଲ ଆଧାରିତ ସାର୍ବଜନୀନ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଛନ୍ତି। ଭାରତୀୟ ରେଳବାଇ ରେଳ ଷ୍ଟେସନଗୁଡ଼ିକରେ ଯାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବର୍ତ୍ତମାନ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥାର ମୂଲ୍ୟାଙ୍କନ କରିବା ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଓ ରେଳ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା। ରେଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଷ୍ଟେସନ କୋଠା, ବୈଦ୍ୟୁତିକ ସ୍ଥାପନ, ଏୟାର କଣ୍ଡିସନିଂ ଏବଂ ବାୟୁ ଚଳାଚଳ ବ୍ୟବସ୍ଥା, ଜରୁରୀକାଳୀନ ପ୍ରସ୍ଥାନ ଏବଂ ଅଗ୍ନି ନିର୍ବାପନ ଉପକରଣ ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଭିତ୍ତିଭୂମିଗୁଡ଼ିକ ଉପରେ ଯାଞ୍ଚ କରାଯିବ। 2026 ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜ୍ଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଜୁଲାଇ 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଅନ୍ତର୍ଭୁକ୍ତ। ଅଂଶଗ୍ରହଣ କରୁଥିବା ଦେଶଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ତି ଦେଶର ଖାଦ୍ୟ ସୁରକ୍ଷା ପୁଷ୍ଟିସାର ସମୃଦ୍ଧିର ମୂଳଦୁଆ କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଆକାଶବାଣୀ ଓ ଦୂରଦର୍ଶନର ପ୍ରସାରଣକୁ ଅଧିକ ସଶକ୍ତ କରିବା ପାଇଁ ଗ୍ରହଣ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। କେତେକ ସ୍ୱତନ୍ତ୍ର ବର୍ଗର ଇଥାନଲ ମିଶ୍ରିତ ପେଟ୍ରୋଲ ଉପରେ ଛାଡ଼ ହେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।
2: This is Akashvani and I am Valsa Williams with the midday news. The headlines. Prime Minister Narendra Modi stresses collective efforts of centre and states key to realising Vikasit Bharat vision. Chairs 11th Governing Council meeting of Niti Aayog in New Delhi. Information and Broadcasting Minister Ashwini Vaishnaw says government making efforts to strengthen Akashvani and Doordarshan coverage across border regions. Inaugurates 20 kilowatt FM transmitter in Rajasthan's Jaisalmer. Centre waives excise duty on certain variants of ethanol blended petrol. Another TMC MP Prakash Chigwaraik resigns from Rajya Sabha. First made-in-India Airbus C-295 aircraft completes maiden test flight from Vadodara. Iran announces closure of Strait of Hormuz following US strikes. And sports fans across the globe await month-long football spectacle as FIFA World Cup kicks off in Mexico City tonight. Prime Minister Narendra Modi has said that despite the world passing through a period of uncertainty and instability, India continues to advance on its growth trajectory with confidence and determination. Chairing the 11th Governing Council meeting of Niti Aayog at Rashtrapati Bhavan in New Delhi, Mr. Modi said, as India progresses towards achieving the vision of Vikasit Bharat, the collective responsibility of the centre and states becomes even greater. The Prime Minister highlighted that creating the right ecosystem for the country's youth through quality education, demand-driven skilling and employment opportunities must remain a priority. He said India has signed free trade agreements with many countries to create new opportunities for growth and exports. The Prime Minister said women-led development is a cornerstone of the vision of Vikasit Bharat. He said from farming and startups to science and innovation, Nari Shakti is

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସ୍ୱଚ୍ଛ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ନୀତି ଆୟୋଗର 11ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ, ଦକ୍ଷତା ବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି ପ୍ରଭୃତି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯାଉଛି। ଏକ ସମ୍ମିଳିତ କାର୍ଯ୍ୟାନ୍ୱୟନର ରୂପରେଖ ପ୍ରସ୍ତୁତ ନେଇ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ସ୍ୱଚ୍ଛ ପ୍ରଶାସନ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ସହଭାଗିତା ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରିତା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସମ୍ମିଳିତ ଉଦ୍ୟମ ଜାରି ରଖିଛନ୍ତି। 2047 ବିକଶିତ ଭାରତ ପାଇଁ ସମାବେଶୀମାନଙ୍କ ବିକାଶ ପ୍ରସଙ୍ଗରେ ଏହି ବୈଠକ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ପରିଚାଳନା ପରିଷଦର ଦୃଷ୍ଟିକୋଣକୁ ସାକାର କରିବା ଏବଂ ନାଗରିକଙ୍କ ପାଇଁ ସୁଫଳକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ବୈଠକରେ ବିଚାର ବିମର୍ଶ ହେବାର ଆଶା କରାଯାଉଛି। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ବୈଠକରେ ଯୋଗଦେଇ ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ 12 ବର୍ଷ ମଧ୍ୟରେ ଦେଶର ଅନ୍ନଦାତାଙ୍କ ଜୀବନରେ ସମ୍ମାନ, ସୁରକ୍ଷା ଓ ସମୃଦ୍ଧିର ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ବିହନରୁ ବଜାର ପର୍ଯ୍ୟନ୍ତ କୃଷକଙ୍କ କଲ୍ୟାଣକୁ କେନ୍ଦ୍ର କରି ପ୍ରଣୟନ କରାଯାଇଥିବା ନୀତିଗୁଡ଼ିକ କୃଷିକ୍ଷେତ୍ରକୁ ନୂତନ ଶକ୍ତି ଦେବା ସହିତ ଚାଷୀଙ୍କ ମଧ୍ୟରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଚାଷୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଚାଷୀ ଭାଇ ଓ ଭଉଣୀମାନେ ଦେଶର ଖାଦ୍ୟ ସୁରକ୍ଷା ଓ ସମୃଦ୍ଧିର ପରିଚୟ ବୋଲି ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ଅନ୍ନଦାତାମାନେ ହେଉଛନ୍ତି ଭାରତର ଭବିଷ୍ୟତର ମୂଳଦୁଆ। ଗତ 12 ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ବିକାଶ, ନବସୃଜନ ଓ ଜନକଲ୍ୟାଣକାରୀ ପଦକ୍ଷେପର ଏକ ନିରନ୍ତର ଯାତ୍ରା ଚାଷୀଙ୍କୁ ସମୃଦ୍ଧି ଆଡ଼କୁ ଆଗେଇ ନେଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ପ୍ରତ୍ୟକ୍ଷ ଆୟ ସହାୟତା ପ୍ରଦାନ, କିଷାନ କ୍ରେଡିଟ୍ କାର୍ଡରେ ସଂସ୍ଥାଗତ ଋଣ ଏବଂ ଫସଲ ବୀମା ମାଧ୍ୟମରେ ବିପର୍ଯ୍ୟୟ ସୁରକ୍ଷାକୁ ସୁଦୃଢ଼ କରି ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ସ୍ଥାୟୀ ସମୃଦ୍ଧି ଓ ଅଭିବୃଦ୍ଧିର ପଥ ପ୍ରଶସ୍ତ କରିଛି। ପିଏମ୍ କୁସୁମ ଏବଂ ଇ ନାମ ଭଳି ଐତିହାସିକ ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସୁରକ୍ଷା ପ୍ରଦାନ କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱାଭିମାନ ଓ ସଂକଳ୍ପକୁ ପାଥେୟ କରି ରାଜ୍ୟ ସରକାର ମଧ୍ୟ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନର କ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା 3100 ଟଙ୍କା ବୃଦ୍ଧି କରି ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉଛି। ସିଏମ୍ କିଷାନ ଯୋଜନା ଚାଷୀଙ୍କୁ ସମର୍ଥ କରୁଥିବା ବେଳେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ମାଣ୍ଡିଆ ଚାଷର ପ୍ରସାର ଏବଂ ରାଜ୍ୟବ୍ୟାପୀ ଶୀତଳ ଭଣ୍ଡାର ନିର୍ମାଣ କୃଷି ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଆସିପାରିଛି। ଅନ୍ନଦାତାଙ୍କ ପ୍ରଗତିକୁ ସମର୍ପିତ ଏହି ଗୌରବମୟ ଯାତ୍ରା କୃଷକ ସମୃଦ୍ଧି, ରାଷ୍ଟ୍ର ସମୃଦ୍ଧିର ଏକ ଅନନ୍ୟ ଉଦାହରଣ ଭାବେ ପରିଗଣିତ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
1: କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ 2024-25 ବର୍ଷ ପାଇଁ 12 ଜଣ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ମର୍ଦ୍ଦଳ ବାଦ୍ୟ, ନାଟକ ଓ ପାରମ୍ପରିକ କଳା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏହି କଳାକାରମାନଙ୍କୁ ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟ 2024 ବର୍ଷ ପାଇଁ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ 2025 ବର୍ଷ ପାଇଁ ଗୁରୁ ଇଲିଆନା ସୀତାରିଷ୍ଟ ପୁରସ୍କୃତ ହୋଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟର ସମସ୍ତ ପ୍ରତିଭାବାନ ଓ ବରେଣ୍ୟ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସଫଳତା ଆଗାମୀ ପିଢ଼ିର କଳାକାରମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି 23,58,00,000 ଟଙ୍କା

ଅଧିକାରୀମାନେ ଘରକୁ ଘର ବୁଲି ମତଦାତାଙ୍କୁ ପରିଗଣନା ଫର୍ମ ପୂରଣ ନେଇ ମାର୍ଗଦର୍ଶନ କରୁଛନ୍ତି। ଗତ 30 ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଚଳିତ ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲାର ଆଦର୍ଶ କୃଷି ବଜାରରେ ଲୋକକଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ନବରଙ୍ଗପୁର ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା 852,332 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି 99.3% ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଛନ୍ତି। ଜିଲ୍ଲାରେ ଆଜିଠାରୁ ପରିଗଣନା ଫର୍ମର ଡିଜିଟାଇଜେସନ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲାର ରଜବୁଡ଼ାସମ୍ବର ବ୍ଲକକୁ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଜୟଶ୍ରୀ ମଲ୍ଲିକ ଗସ୍ତ କରି ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଶ୍ରୀମତୀ ମଲ୍ଲିକ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଜପତି ଜିଲ୍ଲାରେ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ସାପ୍ତାହିକ ଅଭିଯାନ ପାଳନ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶିଶୁ ଶ୍ରମିକ ନିରାକରଣ, ଶିଶୁ ଅଧିକାର ସୁରକ୍ଷା ଓ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ନବରଙ୍ଗପୁର ଜିଲ୍ଲାରେ ଖରିଫ ଚାଷକୁ ଦୃଷ୍ଟିରେ ରଖି ସମବାୟ ଋଣ ନେଇଥିବା ଚାଷୀଙ୍କୁ ସାର ବିକ୍ରୟ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀଙ୍କ ନାମ ଓ ଚାଷଜମିର ପରିମାଣ ସମ୍ପର୍କିତ ତଥ୍ୟ ରେଜିଷ୍ଟରରେ ପ୍ରଦର୍ଶନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ନିପୁଣ ବିଦ୍ୟାଳୟ ଅନୁସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରରୁ ଆସିଥିବା ବିଭିନ୍ନ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଚଳିତ ବର୍ଷର ଯୋଜନା ସମ୍ପର୍କରେ ଅନୁସ୍ଥାପନ ରିପୋର୍ଟ ପ୍ରଦାନ କରାଯାଇଥିଲା। ଶିଶୁ ବାଟିକାରୁ ଆରମ୍ଭ କରି ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗଜପତି ଜିଲ୍ଲାରେ ଗୁମା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମତ୍ସ୍ୟ ବିଭାଗ ପକ୍ଷରୁ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀମାନଙ୍କୁ ଉନ୍ନତମାନର ମତ୍ସ୍ୟଚାଷ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ। ଶିଶୁଙ୍କ ଜୀବନ, ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ନିଆଯାଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମେଳନକୁ ପ୍ରଥମେ ଅନୁମୋଦନ ମିଳିଥିଲା। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ମଧ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ସର୍ବାଧିକ 38 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱଚ୍ଛ ପ୍ରଶାସନ ଓ ସହଭାଗିତା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ। କୃଷକଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗତ 12 ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଖେଳ ଓ ଶୈଶବକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଳ ଦିବସ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ଦିନ ମଧ୍ୟରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଅଗ୍ନିପଥ କଥାଚିତ୍ରର ଏ ଗୀତଟି ଶୁଣିବା। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ, କଣ୍ଠଦାନ କରିଛନ୍ତି ରୂପକୁମାର ରାଥୋଡ଼।

ପରବର୍ତ୍ତୀ ଗୀତଟି ଏୟାରଲିଫ୍ଟ କଥାଚିତ୍ରରୁ, ସଙ୍ଗୀତକାର ଅମାଲ ମଲ୍ଲିକ, ଗୀତିକାର କୁମାର, କଣ୍ଠଶିଳ୍ପୀ ଅମାଲ ମଲ୍ଲିକ, ଅରିଜିତ ସିଂ ଏବଂ ତୁଲସୀ କୁମାର।

ଶେଷରେ କେକେଙ୍କ କଣ୍ଠରେ ଏହି ଗୀତଟି ବଜରଙ୍ଗୀ ଭାଇଜାନ କଥାଚିତ୍ରରୁ। ଗୀତ ରଚନା କୌଶର ମୁନିର, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା।

0: ମହାପ୍ରଭୁ ତାଙ୍କେ ସିର୍ଜିନାନୁ ଯେତିନ୍ ନିନ୍ଦି ଚିକିଛି ଆଲାର କାନେ ଚାଲରର ବୁଲରର ଆରୁ ଉଜ୍ଜରକ୍କର ଆଦାନ ଧ୍ୟାନ କାମିକିରି ଯେତେ ସାଜୁନ୍ ତାନ୍ ଖାଞ୍ଜି ଚିକିଛି ତାଙ୍କେ ସିର୍ଜିନାନୁ ଯେତେ ଦାତିଲି ଆଡ଼ପା ପାଲି ମାନୁ ମାସ ଆମୁ ହାଜୁ ଆକାଶ ପୁର୍ଥିନ୍ ସିର୍ଜିନା ନାଞ୍ଜିକିଛି ଆଉ ଧୀରେ ଧୀରେ ଧୀରେ ଧୀରେ ଇ ଯେନ୍ ପ୍ରାଣୀ ଜଗତ ବଦ ବାଢ଼ରା ତେଙ୍ଗନାର ଯେ ପହେଲା ନାମେ ଆଲାର ଗୁଠି ହାରବୁନୁରା ଆଲିଆର ହାରବୁନ୍ତା ଯାହା ଦାର୍ବୁ ହାଖାଲିଆର ଦାନ ଅନାଲିଆର ମହାଲିଆର ଝର୍ନାନ୍ତା ଆମୁ ହାପାଲିଆର ଆଉ ଧୀରେ ଧୀରେ ଧୀରେ କିରି ତମେ ଯେନ୍ ବୁଦ୍ଧିବଦ ବାଢ଼ରା ତମ ଏକାନେକିରି ଭଲକିରି ରର୍ ସମାଜ ଅଣ୍ଟା ଏକାନେ ଗଠନ ମାନାରୁ ଏକାନେକିରି ଚାଲରର ବୁଲରର ଇନ୍ନେ ଅଣ୍ଟା ତମେ ଭାବନା ବାର୍ଚ୍ଚା ଯେହେତୁ ଆଲାର ଦୁସରା ପ୍ରକାର ଜୀବନ୍ତି ଇର୍ଗେ ବୁଦ୍ଧି ଆତିଲି ବିବେକ ଆତିଲି ବିଚାର କାମନା ଶକ୍ତି ଆତିଲି ଭଲ ମନ୍ଦ ଏକାବଦ ଆଦାନ ତାମ ଠିକ୍ କିରି ଆହନାର ତା ଅନ୍ୟାନ୍ୟ ତମେ ଯେତେବେଳେ ବିଚାର ବାର୍ଚ୍ଚା ତମେ ରହନ ସହନ ବୋଧ ଅନେ ବାଦଲାରା ନିଜର ପରମ୍ପରା ନିଜର ସଂସ୍କୃତି ଏକାନେ ମାନ ତମେ ରହନ ସହନ ବୋଧି ଆଦାନ ବାତି ଆଚା ଆର ଆ ହିସାବେ ଏକତିତିଲ ବାରାଲି ଆରୁ ଏରା ଖାତରାଲି ଯେ ଭିନ୍ ଭିନ୍ ଯେନ୍ ସମ୍ପ୍ରଦାୟର ଗୁଠିର ଆଚାର ତମେ ନିଜର ନିଜର ଅଣ୍ଟା ଶୈଳୀର ଆଚା ଆକୁନ୍ତକ ଭି ରାଇଦିନ ନିଜର ଭାଷା ନିଜର ଅନ୍ନାମହନା ନିଜର ପିନ୍ଧନ ଉଢ଼ନ ଇନ୍ହେଗିରି ଅଣ୍ଟା ସ୍ୱତନ୍ତ୍ର ତମେ ଶୈଳୀର ଆଚା କେ ଅଣ୍ଟା ଜୀବନଧାରା ରାଚା ଆଦାନ ଧାରିକିରି ଅଣ୍ଟା ସମାଜନୁ ଅଣ୍ଟା କଠାନୁ ହେଇକିରି ଆଲାର ରାଲିଆର ଆଗ୍ଲି ଅଣ୍ଟା ରାଜିନ୍ତି ଆରୁଣ୍ଟା ରାଜି କା ଅଣ୍ଟା ପଦାନ୍ତି ଆରୁଣ୍ଟା ପଦା କାନାଗେ କେତିନି କେତେ ଅସୁବିଧା ମାନାଲିଆ କିନ୍ତୁ ଆକୁନ୍ ଧୀରେ ଧୀରେ ଯେନ୍ ହିସାବନୁ ନାମେ ବିଜ୍ଞାନ ଉନ୍ନତି ନାଞ୍ଜା ଆରୁ ଆଲାର୍ଗେ ଲଗାନ୍ ଯେନ୍ ସୁବିଧା ନାଞ୍ଜିଛି କିଛି ପୂର୍ତ୍ତି ଛୋଟେଟି ମାଞ୍ଜା କେରା ଦିନ ନାମେ ଭିନ୍ ଭିନ୍ ଯେନ୍ ସମ୍ପ୍ରଦାୟର ଆତଲନାର ନିଜର ନିଜର ଅଣ୍ଟା ସମ୍ପତ୍ତି ଯେନ୍ ସମ୍ପତ୍ତି ବନ୍ ନାମ ଖାଲି ଅନୁଭବ କାମାଙ୍ଗ ଦାତ ହନ୍ୟ ସମ୍ପତ୍ତି ଗୁଠି ଧୀରେ ଧୀରେ ମୁଞ୍ଚରା ବରାଲି ତା ହନ୍ୟ ଯଦି ନାମ ଏର ଥିଲେ ନାମେ କୁହୁ ସମାଜକେ ଭି ନାମେ କୁହୁ ସମ୍ପ୍ରଦାୟରେ ଭି ଅଣ୍ଟା ନିଜସ୍ୱ ଅସ୍ମିତା ରାଚା ଆକୁନ୍ତକ ଭି ଆତିଲି ତମେ ଅଣ୍ଟା ନିଜସ୍ୱ ପରିଚୟ ଆତିଲି କୁଣା ଭାଷା କୁହତି ତେଙ୍ଗାଲନାର କୁହତି ଫସାଲନାର କୁହୁ ଗୀତ ପାଡ଼ାଲନାର ଆରୁ ତମେ ଅଣ୍ଟା ସ୍ୱତନ୍ତ୍ର ପରମ୍ପରା ଆତିଲି ଯେ ତାମ ତମେ ଜିଆବନ ଏକାନେକିରି ଆଗ୍ଲି ହର ଏକାନେକିରି ତମେ ସମ୍ପ୍ରଦାୟର ଆଲାର୍ଗେ ଲଗାନ ନାଲ୍କୁ ନାନର ଆରୁ ମିଲିମିଶିକିରି ରର ଇ ପ୍ରକାର ଅଣ୍ଟା ମନୋଭାବ ନେଇକିରି ନାମେ କୁଣାର ଧୀରେ ଧୀରେ ଧୀରେ ଧୀରେ କିରି ତମେ ଜୀବନଧାରାବନ ଆଗ୍ଲି ଅନ୍ଧରାର ଆରୁ ନାମ ଧୀରେ ଧୀରେ କିରି ପାଠ ପାଠକାତ ଶିକ୍ଷିତ ମଞ୍ଚକାତ ଯେତ୍କି ଶିକ୍ଷିତ ମାନାଲଦାତ ହେତ୍କି ପାଛିଲି ରାକାଲଦାତ ବାଗେ ଲଗାଲି ଏନ୍ଦ୍ରଗେ ଲଗାନ ନାମ ଯେତ୍କି ପାଠ ପଢ଼ାଲଦାତ ଜହ ଆହାଲଦାତ ବାଲଦାତ କିନ୍ତୁ ନାମେ ଯେନ୍ ସଂସ୍କୃତି ବନ ନାମେ ଭାଷା ବନ ଧୀରେ ଧୀରେ ମଦରା ଚାଲଦାତ ଆରୁ ଇ ବନ ଏକାନିକିରି ଆଗ୍ଲି ହତ୍ ଆ କଥା ନାମ ଚିନ୍ତା ମାରଲା କାମୁତ ହେଲେ ଭି ସରକାର ଆତିଲି ସରକାର ଚାହାଲି ଯେ ଯେତ୍କି ଭି ସମ୍ପ୍ରଦାୟର ଆତଲାର ତମେ ଯେନ୍ ମୌଳିକ ସଂସ୍କୃତି ଆତିଲି ତମେ ଭାଷା ଆତିଲି ଆବନ ରକ୍ଷଣାବେକ୍ଷଣ ନାନ ଆରୁ ଆଦାଦ ଅଣ୍ଟା ପିଢ଼ିନ୍ତି ଆରୁଣ୍ଟା ପିଢ଼ିକି ଏକାନିକିରି କହ ଆ କଥା ବି ଚିନ୍ତା ନାଞ୍ଜା ଆଦ୍ଗେ ଲଗାନ୍ତା ଆଜିକାଲି ନାମ ଏରାଲଦାତ ଯେ ସରକାର ଭିନ୍ ଭିନ୍ ସ୍କୁଲ ଗୁଠିନୁ ଓଡ଼ିଆ ଭାଷା ସାଙ୍ଗେନ୍ ହିନ୍ଦୀ ଇଂଲିଶ ତାଙ୍ଗେ ସାଙ୍ଗେ ସାଙ୍ଗେନ୍ ସ୍ଥାନୀୟ ଯେନ୍ ଆଞ୍ଚଳିକ ଭାଷା ଆତିଲି ଆନ୍ନୁ ଭି ତାନ୍ ଶିକ୍ଷାଦାନ ନାନାଗି ଲାଗାନ୍ ପ୍ରଚେଷ୍ଟା କାମିକିଛି କିମ୍ବା ଅନ୍ୟ ଅଣ୍ଟା ବ୍ୟବସ୍ଥା ନାଞ୍ଜିକିଛି ଆରୁ ନାମ ଏର ଥିଲେ ନାମେ ଯେନ୍ କୁଣା ଭାଷା ଦାତିଲି ନାମେ କୁଣୁ ଭାଷାନୁ ଭି ଏକାନିକିରି ନାମେ ହାଦୁ ବଚୁର୍ଗେ ଶିକ୍ଷାଦାନ ଚିଆ ଖାତର ଆ କଥାନ୍ ଭି ଚିନ୍ତା ନାଞ୍ଜା ବୋଲିକିରି ଇ ପ୍ରକାର ବ୍ୟବସ୍ଥା କାମା କ୍ଷେତ୍ର କିଛି ଆରୁ ସ୍କୁଲ ଗୁଠିନୁ ଆକୁନ୍ ନାମେ ମଲ୍ଟିଲିଙ୍ଗୁଆଲ ଏଜୁକେସନ୍ ବ୍ୟବସ୍ଥା ଆତିଲି ଏକା ଅଞ୍ଚଳନୁ ଏକା ଏକା ଭାଷା ଆତିଲି ଆ ଭାଷାନୁ ଭି ପାଠ ପଢ଼ତାଗେ ଲଗାନ୍ ସୁବିଧା ନାଞ୍ଜିକିଛି ତା ହନେ ନାମେ କୁଣୁ ଭାଷାନୁ ଏକାନିକିରି ପାଠ ପଢ଼ତା ଖାତର ଆରୁ ଇ ଭାଷା ବନ୍ ଏକାନିକିରି ବାଚାବା ଆଙ୍ଗ ଇ ଭାଷା ଏକାନିକିରି ଯେନ୍ ଭବିଷ୍ୟତ ପିଢ଼ି ଶିଖରର ଆଉ ନାମେ ପରମ୍ପରା ଦେବି ଏକାନିକିରି ଇନେ ଏତ ଆରୁ ଆରୁଣ୍ଟା ପିଢ଼ିକେ କ ଇ କଥାନ୍ ବିଚାର କାମିକିରି ଯେନ୍ ବ୍ୟବସ୍ଥା କାମା କ୍ଷେତ୍ର କିଛି ହନେ ସ୍କୁଲ ଗୁଠିନୁ ଭି ପାଠ ପଢ଼ତା ଖାତରାଲି ତା ମଲ୍ଟିଲିଙ୍ଗୁଆଲ ଏଜୁକେସନ୍ ଭିନ୍ ଭିନ୍ ସ୍କୁଲନୁ ଆତିଲି ଯେତେ ସ୍କୁଲନୁ ମାନଲା ଦିନ ହେଲେ ଏକା ଏରିଆନୁ ଏକା ପ୍ରକାର ଭାଷା ଆତିଲି ହୁ ପ୍ରକାର ଭାଷାକେ ପାଠଦାନ ବ୍ୟବସ୍ଥା ଆତିଲି ତାହେଲେ ଆମେ କୁଣୁ ଭାଷା ପାଠଥାନା ବ୍ୟବସ୍ଥା ଭିତରେ ଅଣ୍ଟା ସ୍କୁଲ ଆଦତ ମାନାଲି ଆମେ ସମ୍ବଲପୁର ଜିଲ୍ଲା ଜମନକେରା ବ୍ଲକ୍ତା ସୁବନପାଲି ପାଦ୍ଦା ଆ ପାଦ୍ଦାନ୍ତା ଅପଗ୍ରେଡେଡ଼ ହାଇସ୍କୁଲନୁ ଆମେ ଅଣ୍ଟା ଆଜ୍ଞା ଘର ମାଷ୍ଟର ଆତଲନାର କା ଟିଚର ଆତଲନାର ବୋଧ ଆ ଆଜ୍ଞା ଘର ଏକାନିକିରି ଓଡ଼ିଆ ଇଂଲିଶ ହିନ୍ଦୀ ସାଙ୍ଗେନ ସାଙ୍ଗେନ ଆମେ କୁଣା ଭାଷା ନି ପାଠତାଲନାର ଆ କଥାନ ନାମିନ୍ନା କାଚ ନେଖରତ ଆଉ ଆ ଆଜ୍ଞା ଘର କେବଳ ଯେ ଖାଲି ପାଠତାଲନାର ହନ୍ନେ ମାଲି ତମେ ସାନ୍ ଆମେ କୁଣୁ ଭାଷାତି ଏକାନେ ଲେଖତ ଏକାନେ ଗୀତ କମ୍ପୋଜ କାମା ମାନି ଆର୍ ଏକାନେ ଗୀତ ପାଡ଼ା ମାନି ଖାଲି କୁଣୁ ଭାଷା ତିନ୍ଦିର୍ ଗେ ଗୀତୁ ଗେ କା ସଙ୍ଗୀତ ଗେ କିଛି ଭାଷା ମାରିଲା ଦିନ ଯେତେ ଭାଷାନୁ ଭି ମାନା ଖାତରାଲି ତା ଆବନ୍ ତମେ ଅଣ୍ଟା କଳା ଆତିଲି ତମେ ମେଦୁନୁ ଆର୍ ଯେତେ ପ୍ରକାର ବ୍ୟବସ୍ଥା ନେଇକିରି ହାଦୁ ବଚୁରିନ୍ କା ତମେ ଯେନ୍ ଷ୍ଟୁଡ଼େଣ୍ଟ ନାମ ଯଦି ବଥ ହେଲେ ଆବଡ଼ାରିନ୍ ତମେ ପାଠତାଲନାର ଗୀତୁ ଶିଖାବାଲନାର ଭାଷା ବତାବାଲନାର ଆମେ କୁଣୁ ଭାଷା ଏମିତି ନେଇକିରି ଭିନ୍ ଭିନ୍ ଭାଷା ଯେନ୍ ଆମେ ଚାଲରାଲି ଆର୍ ନୁନ୍ ତି ତମେ ପାଠତାଲନାର ତା ଆର୍ ଇନ୍ନା ଇସାନ୍ ପାହିହାର ମଞ୍ଚାରୁ ଆମେ ଆକାଶବାଣୀକି ବାର୍ଚିକାନାର ଏନ୍ଦିର୍କେ ଆକାଶବାଣୀ ତା ମାନ ମେହିଆ ଆରୁ ତମେ ଗାନେ ଇ ପ୍ରକାର ଅଣ୍ଟା ଚର୍ଚ୍ଚା କାମ ଗେଲେ ଗାନ ବ୍ୟବସ୍ଥା କାମ କିଛି ତା ଆ ଆଜ୍ଞା ଘର ମନାଲନାର ଦେବାରଚନ୍ କିଷାନ ତମେ ପଦା ଭାଲୁ ବାହାଲ ଆଉ ତା ଆମକୁ ସୁବନପାଲି ଅପଗ୍ରେଡ଼େଡ଼ ହାଇସ୍କୁଲନୁ ଟିଚର ହେଇକିରି ପାଠ ପାଠତାଲନାର ତା ବାରା ତମେ ଗାନେ ନାମ ଦ୍ୱିପଦ କଥାବାର୍ତ୍ତା ମାନତ ଦେବାରଚନ୍ କିଷାନ ଆଜ୍ଞା ଜୁହାର
1: ଜୁହାର
0: ନିମାନେ ସ୍ୱାଗତ କାମାଲ ଦାମ ଇ ଆକାଶବାଣୀ ସମ୍ବଲପୁର ଗେ ମାକ୍କା ପୁପୁ ଝକା ଝକା ଯେନ୍ କାର୍ଯ୍ୟକ୍ରମ ଆତଲି ଆନ୍ନୁ

0: ବହୁତ ସୁନ୍ଦର ଇଦାନ ନିମ୍ ମନ୍ଟା ପାଡ଼କାରରୁ ନାମେ ଭାଇ ବନ୍ଧୁ ଗୁଠିଆରି ନିମ୍ ମେନ୍ତାକାର ହେଲେ ଇ ଯେନ୍ ଗୀତୁ ପଦେ ନିମ୍ ପାଡ଼କାର ପ୍ରକୃତି ଇଦାନ ନିମ୍ ନିଜେ ଲେଖ୍ଚକା ଦରକା ନେ ଲେଖ୍ଚକି ନା ହନେ
1: ଆଚ୍ଛା ହଁ ଏଇ ଗୀତୁ ଏନ୍ ଆକ୍ଚୁଆଲି ଏ ଗୀତୁ ତେଙ୍ଗାଲ ଦାରା ଖୁନ୍ ମେଲକେ ତେଙ୍ଗାଲ ଦାନ ଏଘେ ଗୀତୁ ମନାଲି ଏଘେ ଓକିନେସ୍ ଯେହେତୁ ଛୋଟଟେ ବେକସ୍ତି ଏନ୍ ଗୀତୁ ପାଣ୍ଡା ଗୀତୁ ମେନ୍ନା ଆଉ ଇ ବାବଦ ନେ ଏଘେ ଟିକେ ବହୁତ ୱିକ୍ନେସ୍ ରାଚା ଆକୁନ୍ ଯେହେତୁ ଏନ୍ ଇ ବାବଦ ନୁ ବହୁତ ଇନେ ଲାଗି ଯେ ଅଣ୍ଟା ଏସନ୍ ଗୀତୁ ଯଦି ମେନ୍ଦ୍ରା ହେଲେ ଏଙ୍ଗେ ଏନ୍ ଲାଗି ଯେ ଏନ୍ ଟିକେ ଭେଲ ନାନଞ୍ଚନ୍ ହେନ୍ତା ରାଚା ୱିକ୍ନେସ୍ ଅଣ୍ଟା ବୁଝିଲେ ଗାଁ ଆକୁନ୍ ଜୁଟି ଏନ୍ ଗୀତୁ ଆକୁନ୍ ଲେଖାଲ ଦାନ ଆଉ ନିଜେ ହିଁ ପାଡ଼ାଲ ଦାନ ଆଉ ଯେହେତୁ କଲାକାର ହିସାବ ନୁହେଁ ତେଙ୍ଗାଲ ଦାନ ଶିକ୍ଷକତା ହିସାବ ନୁହେଁ ତେଙ୍ଗା ଯଦି ଅଣ୍ଟା ଶିକ୍ଷକ ଯଦି କଲାକାର ମାଲ ମାଞ୍ଜିକୁ ତାନ୍ ପାର୍ତା ଫୁଲଦାସ ତା ମନାଲି ହାଦାରହୀନ ଏସ୍କେ ନାମ ଗୀତୁ ମାଧ୍ୟମନୁ ନାଚ ମାଧ୍ୟମନୁ କା ମ୍ୟୁଜିକ୍ ଆଉ ଅନ୍ୟାନ୍ୟ ସୋର୍ସ ଯାହା ବି ଆଥିଲି ଆ ହିସାବ ନା ଏସ୍କେ ପାର୍ତତ୍ ଆବଦ ମନାଲି ମେନ୍ ଶିକ୍ଷକ ହିଁ ଆହସ ଯେ ତାନ୍ ଏସ୍କେ ପାର୍ତସ୍
0: ଆଜିକାଲି କାନ୍ତ ତେଙ୍ଗା ବି ଖାତିର କି ଯେ ଏ ଟିଚର୍ ଇଜ୍ ଏ ଫ୍ରେଣ୍ଡ ଫିଲୋସଫର୍ ଆଣ୍ଡ ଗାଇଡ୍ ହଁ ଅନ୍ୟ ବାଲ
1: ନିହାତି
0: ଆର ନିମ୍ ଅଣ୍ଟା ଆର ଅଣ୍ଟା କଥା ନିମ୍ ଜଡ଼କାର ଯେ ଆସ ଅଣ୍ଟା କଳାକାର ଭି ମାନ କଥା ହଁ ତା ଇ ପ୍ରକାର ଯଦି ଗୁଣ ରହିଲେ ଠିକ୍ ହିସାବ ନୁ ଆସ ପାର୍ତାଙ୍ଗ ସାରୁ ଯେତେ ଯେନ୍ ଛାତ୍ରଛାତ୍ରୀ ରିନ୍ ନିଜର କାମାଙ୍ଗ ସାରୁ ଯାହା ବି ଶିକ୍ଷାଦାନ କାମ ତା ଠିକ୍ ହିସାବ ନୁ ତମେ ସାନ୍ଗେ ଆଣସ ହେଲେ ନିମ୍ ଯେନ୍ ସ୍କୁଲ୍ ନୁ ଆତଲଦାର ଆଉ ନାମ ଯେନ୍ତାକି ନାମ ପଢ଼ାଲ କାତ ନାମେ ଅ ଆ ହର୍ଷଇ ଦୀର୍ଘ ହିଁ ପଢ଼ାଲ କାତ ହେଲେ ନାମେ ଯେନ୍ କୁନୁ ଭାଷା ଦାତିଲି ଇ କୁନୁ ଭାଷା ବୋଧ ଏକାନିକ୍ରି ନିମ୍ ମାନେ ନାମେ ହାତ ଦେବ ଚୁରି ପଡ଼ତାଲଦାର ସ୍କୁଲ୍ ନୁ
1: ଯେହେତୁ ସ୍କୁଲ୍ କଥା ନାମେ ଆକୁନ୍ ଏଟା ବଢ଼ିଆ କଥା ଯେ ନାମେ କୁଣୁ ଭାଷା ନୁ ବହି ବି ଆତିଲି ବହି ବି ପଢ଼ାଲନାର୍ ଯେ କୁଣୁ ଭାଷା ନୁ ଲେଖା ଆଥିଲି ବହି ଆଥିଲି ସାହିତ୍ୟ ବହି ଆଥିଲି ଇଂଲିଶ ବହି ଆଥିଲି ବିଜ୍ଞାନ ବହି ଆଥିଲି ସାମାଜିକ ବହି ଆଥିଲି ପରିବେଶ ବହି ଆଥିଲି ଏ ବହୁତ ବଢ଼ିଆ କଥା ଯେ ନାମେ କୁଣାରକେ ଲାଗାନ୍ ଇନେ ବ୍ୟବସ୍ଥା ସରକାର କାମ କିଛି ତ ବହି ଆଥିଲି ଯେହେତୁ ବହି ନାମ ଲେଖା ଦାମ ବହି ବଡ଼ ଆଜ୍ଞା ଗୋଟିଏ ଲେଖାନାର ବହି ଆଉ ବହି ଗୋଟି ସଫା ସ୍କୁଲ୍ ନୁ ଆଥିଲି ଯେତେ ଏମିଲି ସ୍କୁଲ୍ ଗୋଟିନୁ ଆଥିଲି ବାକି ଆ ବହି ଯେହେତୁ ଆଥିଲି ଆମେ ଆମେ ମେନ୍ ସମ୍ବଳ ଆଥିଲି ନାମ ଆଉ ବହି ବନ୍ ଫୁଲୁ କାମାଲ ଦାନ ଆଉ ପାଟତାଲ ଦା ଆଉ ନିଜର ହିସାବ ନୁହିଁ ପାଟତାଲ ଦାମ ଆଉ ଅଣ୍ଟା କଥା ଯଦି ଅଣ୍ଟା କୁଣା ହାଦୁ ଆର୍ଚା ପଢ଼ାକି ସ୍କୁଲ୍କେ ଯଦି ଓଡ଼ିଆ ନୁ ତେଙ୍କୁନ୍ ଆସ୍ ଏଲଚାଲ ଦାସ ଯେ ଇବତ୍ ଓଡ଼ିଆ ତାଙ୍କ ବହୁତ ଅସୁବିଧା ଲାଗାଲି ଏନ୍ଦ୍ରି ଏକା ତାନ୍ ଆଡ଼ପାନୁ କୁଣୁ କଥା ମେନାଲ ଦାସ କୁଣୁ କଥା ମେନାଲ ଦାସ ହେଁ କୁଣୁ ନୁ ସଫା ଗୀତୁ ମେନାଲ ଦାସ ଆଡ଼ପାନ୍ ତା କାଚେ ନେଖରାଲ ଲାଲ ଆ ଭାଷା ବନ୍ ମେନାଲ ଦାସ ତେ ଘରେ ଆସ ବାରସ ସ୍କୁଲ୍କେ ଯଦି ଓଡ଼ିଆ କଥା ମେଞ୍ଜାସ୍ ହେଲା ଟିକେ ଏଲଚାଲ ଦାସ
0: ପୁନା ପୁନା ଲାଗ
1: ପୁନା ଲାଗ ଦେଖଲା ଏଦର କାମଚା ରାଜ୍ୟ ସରକାର ଇନେ ସୁବ୍ୟବସ୍ଥିତ ଗୋଟେ ଚିନ୍ତାଧାରା କାମଚା ଦାସ ଯେ ଆସ ଯଦି ନାମେ ଭାଷା ନ ଯଦି ନାମ ପାଢ଼ତ ହେଲେ ନାମାନ ଆବଦ ଚିହ୍ନାର ଚିହ୍ନାର ଲାଗୁ ଆଉ ଆବଦ ଆମେ
0: ସହଜମାନ
1: ପାଢ଼ାଗେ ଇନେ କାମଚା ଇନେ ବ୍ୟବସ୍ଥା କାମଚିକିଛି ତ ଏଘେ ବି ଏନ୍ତା ଉଷାନ ଅଣ୍ଟା ବଢ଼ିଆ ରୁଲ୍ ଆଥିଲି ଯେ ଏନ୍ ଏଘେ ଭାଷା ନୁ ଏନ୍ ପାଟତାଲ ଦାନ ଭାଷା ନୁ ଏହେ ଗୀତୁ ପାଡ଼ାଲ ଦାନ ବାକେନ୍ ହାତଦାର ବି ଆବନ୍ ମେନା ଆଉ ବଢ଼େ ମନେ ଆର୍ଲାର ଆଉ ପାଠ ବର୍ ଆହାଲନାର
0: ହେଲେ ଇଶାନ ଆରୁଣ୍ଟା କଥା ନିମେଷତି ନେମ୍ ଆହାଗି ଲଗାନ୍ ଚାହମ୍ ଯେହେତୁ ନିମ୍ କୁଣୁ ଭାଷାତି ପାଠତାଲ ଦାର ଆଉ କୁଣୁ କଥା ତେଙ୍ଗାଲ ଦାର ଇ କୁଣୁ ଭାଷା କୁଣୁ କଥା ବନ୍ ଏକାନେକିନି ନିମ୍ ସମ୍ପର୍କ ଇଆଲଦାର ଅଲଗା ଭାଷା ସାଙ୍ଗେ ଇ ବୋଧ ନାମେ ସଟ୍ଟା ଦୁହାଲେ ଇଦା ଷ୍ଟିକ୍ ବାଲନାର ବୋଲିକିରି ତେଙ୍ଗାଲ ଦାତକା ବାଡ଼ି ବାଲନାରକା ଯାହା ଏକାନେକିରି ତା ଇ ପ୍ରକାର ଯେନ୍ ପାର୍ତ୍ତା ଦାର ବାକେ ଇ ଅନ୍ୟାନ୍ୟ ଭାଷା ନୁହେଁ ନି ବ୍ୟବହାର କାମ ଦରକାର
1: ହଁ ନିହାତି ଭାବେ ଇ ବୋଧ ବଢ଼ିଆ ଅଣ୍ଟା କୋଶ୍ଚିନ୍ ଦୁ ଇ ବାବଦ ନୁ ବି ଆମେ ବହି ବହି ଆଥିଲି ଆମେ ଆମେ କୁଣାରକେ ବହି ଆଥିଲି ଯଦି ଆ ଶବ୍ଦକୋଶ ଆଥିଲି ନେ ଲେଖା ମାଞ୍ଚିକିଛି ଆ ବହି ବି ଆଥିଲି ଯେ ପ୍ରଥମ ଦ୍ୱିତୀୟ କ୍ଲାସ୍ ଆ ଶବ୍ଦକୋଶ ଆହର୍ ଯେ ଇନେ ଇନେ କଥା ଇନେ ଯଦି ଅଣ୍ଟା ସଟ୍ଟା ଯଦି ଆଥିଲି କୁଣାନୁ ହେଲେ ଇଶାନ ବାଡ଼ି ଲେଖା ର ବାବଦ ବି ଆଥିଲି ବହି ତ ବହି ଏରା ଆଉ ପାଟତାଲ ଦାମ ଆଉ ବାକି ବାହ୍ୟ ଆଉ ଏନ୍ଦ୍ର ମାନା ଅଙ୍ଗ ଭଲ ପାଟତାଙ୍ଗମ ହିସାବ ନ ବି ପାଟତାଲ ଦାମ
0: ପାଟତାଲ ଦାମ ହେଲେ ନିମ୍ ଏକା କ୍ଲାସ୍ ତି ଏକା କ୍ଲାସ୍ ତକ ନାମେ ଇ କୁଣୁ ଭାଷା ବୋଧ ନାମେ ସ୍କୁଲ୍ ଚାଲାଲି
1: ଆଚ୍ଛା ଆକୁନ୍ ଯୁଟି ପ୍ରଥମ ସ୍ଥିତି ପଞ୍ଚମ ଯୁଟି ଆକୁନ୍ ଇବତ୍ ଚାଲରାଲି ଇବତ୍ ନାମେ ଭାଷା କୁଣୁ ଭାଷା ନୁ ପାଟତାଲ ଦାମ ନା
0: ହେଲେ ଆରୁଣ୍ଟା କଥା ମାନେ ଏରାଗେ ଖାତିରି ଯେ ଯେତେବେଳେ ନାମ ପାଠତାଲ ଦାସ ଖାଲି ପାଢ଼ତ ବୋଲିକିରି କଥା ମାରିଲା ଦିନ ତାଙ୍କେ ସାଙ୍ଗେ ଗୋଟେ ଆନୁଷଙ୍ଗିକ ଯେନ୍ ଶିକ୍ଷା ପଦ୍ଧତି ଆଥିଲି ଗୀତ ନୃତ୍ୟ ବାଦ୍ୟ ଗପ ଭିନ୍ ଭିନ୍ ଯେନ୍ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ କମିକିରି ନାମ ଯେନ୍ ପାଠତାଲ ଦାତ ତା ନିମ୍ ଯେନ୍ ଯେତେବେଳେ ପାଠତାଲ ଦାର ନାମେ କୁଣୁ ଭାଷାତି ହୁ ପ୍ରକାର ବି ନିମ୍ ମେଥଡ଼ ଆଡ଼ପ୍ଟ କମଦାର କାଏଁ ହନେ କିଛି ଆତିଲି କାଏଁ ନିମ୍ ତ ଯେହେତୁ କଳାକାର ଆଲାରଣ୍ଟା ନିମ୍ ଗୀତୁ ପାଡ଼ାଲଦାର ଗୀତୁ ଲେଖାଲଦାର ହଁ ଆଉ ମ୍ୟୁଜିକ୍ କମ୍ପୋଜ୍ ବି କାମା ଆହାଲଦାର ତ ଇ ପ୍ରକାର ମାନେ ପ୍ରୟୋଗ କାମଦାର କାଇଁ ନିମେ ସ୍କୁଲନୁ
1: ନିହାତି ଭାବେ ହାତଦାର ମାଲଲାର ଯେହେତୁ ନିରୀହ ଆପଣାର ଗୀତୁ ବନ ଆଉ ନାଚ ବନ ବେଶୀ ଟିକେ ଚାହନାର ବାଦା ଯଦି ନେ ଗୀତନଟା ପାଡ଼କୁନ୍ ଚିକୁନ୍ ଆପଣ ମେନର ଧ୍ୟାନ କରି ମେନର ଆଉ ଖୁସି ମାନର କର ଯେ ନମେ ଭାଷା ଇଶାନ ହିଁ ଚାଲାଲି ଆଉ ଆବନ ବେଶୀ ଯେହେତୁ ଆପଣାର ଚାହଲାର ଯେ ଗୀତୁ ଏସ୍କାନେ ମେନମ ହେଲେ ଆ ଗୀତୁ ମାଧ୍ୟମରେ ପାର୍ତା ଦାମ ଜୀବନ ମନାଲି ନମେ ଇ କୁଣା ପାଠତାଲ ନା ଇଏ ତାଙ୍କେ ସିଷ୍ଟମ
0: ସିଷ୍ଟମ ଦୁ ହେଲେ ଆରୁଣ୍ଟା କଥା ଯେ ଏନି ଯେହେତୁ ଭିନ୍ ଭିନ୍ ଭାଷାନୁ ବି ପାଠତାଲଦାର କୁଣା ଭାଷାନୁ ବି ପାଠତାଲଦାର ଅନ୍ୟାନ୍ୟ ଯେନ୍ ଭାଷାକେ ଯେନ୍ ଶବ୍ଦ ଆତିଲି ଯେନ୍ ଶବ୍ଦକୋଷ କଥା ନିମ୍ ତେଙ୍ଗାଲକାର ତମେ ଶବ୍ଦକୋଷ ଆରୁ ନମେ ଶବ୍ଦକୋଷ

0: ନୁ ଇଁ ତାରତମ୍ୟ ଆତିଲି କା ଇଁ ମାନେ ସାମଞ୍ଜସ୍ୟ ଆତିଲି କା ମାନେ ଭାଷା ଯେନ୍ ଭୋକାବୁଲାରୀ ଯେନ୍ ଶବ୍ଦ ଗିଏ ତାଙ୍ଗେ ଭଣ୍ଡାର ଯେନ୍ ବାଲଦାତ ଇନ୍ନେ ବି ଶବ୍ଦ ଘାଏ ଘାଏ ବାରି କାଏଁ ଯେ ନାମେ ଭାଷା ନୁ ହନ୍ନେ ମାଲ୍ଲାଦିନ ବାଗିର୍ ଲାଗି କା ଇନ୍ନେ ବି ଶବ୍ଦ ଘାଏ ଘାଏ ବାରି ଯେ ନାମେ ନୁ ଆତିଲେ ଦୁସରା ନୁ ମାଲ୍ଲାଦିନ ହନ୍ନେ ଏକଲା ନିମେ ହୃଦୁବନ ବାଞ୍ଜିଛି
1: ହଁ, ନିହାତି ଭାବେ ମାଞ୍ଜିକିଛି। ଯେହେତୁ ସାଫା ଟର୍ମ ଓଡ଼ିଆ କା ଇଂଲିଶ କେ ସାଫା ଟର୍ମ ନାମେ କୁଣାନୁ ମାଲ୍ଲାଦିନ। ଟେବୁଲ ଉଦାହରଣ ସ୍ୱରୂପ ଚାଲଦା ଟେବୁଲ ଟେବୁଲ ଗେ ଆଉ ନାମ ଆଉ କୁଣା କୁଣା
0: ହଁ
1: ଏମିତି ତାଙ୍କ
0: ହଁ
1: ଇବନ ମନାଲି ଅନ୍ୟ ବି ବାର କିଛି। ଲେକିନ୍ ନାମେ ମନାଲି ଶିକ୍ଷା ଏକାନେ ନାମେ ହାଦ୍ଦାର କୁଣୁ ଭାଷା ମାଧ୍ୟମନୁ ଓଡ଼ିଆ ଆହର ଇଂଲିଶ ଆହର ହିନ୍ଦୀ ଆହର ସଂସ୍କୃତ ଆହର ଆବନ୍ଦ ମନାଲି ନାମେ ଇ କୁଣା ଭାଷା ପ୍ରଚଳନ ଯେନ୍ ପ୍ରାର୍ଥନା ସିଷ୍ଟମ ବ ଇବନ ମନାଲି ତାଙ୍କେ ମେନ୍ ମୋଟୋ।
0: ମୋଟୋ ଦୁ
1: ଯେହେତୁ ନାମେ ହାଦ୍ଦାର ଆନରେ ଏରାଲନାର ଲେକିନ୍ ଏନ୍ଦିର ତାଙ୍କେ ନାମେ ଏନ୍ଦିର କା ତାଙ୍କେ ପରିଚୟ ଏନ୍ଦିର ଆହାଗେ ନାମେ କୁଣୁ ଭାଷାନ୍ତି ନେ ଅଥରା ଆଉ ତାମାନ ଶିକ୍ଷା ଚାଲଦାମ ଇବନ ମନାଲି କଥା।
0: ଯାହା ନିମ୍ ତେଙ୍ଗାଲ ଦାର ଯେ ହୁ କଥା ଦିନ ଯେ ନାମ ପରିବାର ନୁ ନେମ ଯେନ୍ ତା କାତେ ନେଖରାଲ ଦାତ ଆ ଭାଷା ସୁବିଧା କମାଲି
1: ସୁବିଧା କମାଲି
0: ଆ ବନ୍ ପରିଚିତ
1: ପରିଚୟ
0: କାମାଗେ
1: କମାଗେ।
0: ଆଉ ଯେନ୍ ଏଲଚାଲ ନାର ବୁଲିକିରି ତେଙ୍ଗାଲକାର ଇ ବୋଧ ଯେନ୍ ମାଇଲ ଚୋର ଆର
1: ହଁ
0: ଏକାନିକିରି ଆଘଲି କର ଇଦନ୍ଦ ପାବୁ ଭି
1: ପାବୁ
0: ଏଲାଲି
1: ଇବତ ପାବୁ
0: ହଁ ହଁ ବଢ଼ିଆ କଥା ଦୁନଟା ହେଲେ ଭବିଷ୍ୟତ ନୁ ନିମା ଏକାନେ ଲାଗି ଯେ ଇ ଭାଷାନ୍ତି ପାଢ଼ର ହେଲେ ନାମେ ଭାଷା ତ ବାଞ୍ଚର ଆଉ ନାମେ ଯେନ୍ ସଂସ୍କୃତି ନାମେ ପରମ୍ପରା ଆତିଲି ଆଦାନ ହିଁ ତାମ ସାଉଁଟର ଆରୁ ଇୟର ବୁଲିକିରି ହନେ ଲାଗି ଏକା ଯଦି ପାଚାର ଆରୁ ଉଚ୍ଚ ଶିକ୍ଷିତ ମାଞ୍ଜାର କେରାର ହେଲେ ଆବଡ଼ାର ହି ଇଦାନ ପାଛିଲି ମାନେ ଇୟର ଚରାରୁ ତାମ ଆଗଲି ବୁଙ୍ଗର କର ହନେ ଲାଗି ଏକା ଆବଡ଼ାର ହି ମାନେ ଆହାଦୁ ବଚର ଯେନ୍ ନେମ୍ ପାର୍ତାଲ ଦାର ଆବଡ଼ାର ଇ ସଂସ୍କୃତି ବନ ଧାରର ଇୟର ବାଗି ଲାଗି ନିମା ଏନ୍ଦିର
1: କଥା ମାନଲି। ଯେହେତୁ ନାମେ ଭାଷା ପରିଚୟ ଦଉ ଭାଷା ମନ ମାଲ ଆମନା କଥା ଆକୁନ୍ତ ଯୁଗନୁ ଯେହେତୁ ନାମ ଭାଷାନ୍ତି ପରିଚୟଟା ହାଖାଲ ଦାତ ଯେହେତୁ ନାମ ଜାତି କୁଣାତ ବୋଲିକିରି ଯଦି ନାମ ଭାଷା ବନ ବିଛରଚତ ହେଲେ ନାମେ ପରିଚୟ ମାଲ ରାଇ। ତ କଥା ମାନଲି ନାମ ଶିକ୍ଷା ଯେହେତୁ ଶିକ୍ଷା ହାକାତ ଭାଷାନ୍ତି ନାମ ଶିକ୍ଷା ବନ ଏଚିଭ କାମ କାତ ଶିକ୍ଷା ହାକାତ ଯଦି ଶିକ୍ଷା ହାକାତ ଯଦି ନାମ ଏକାସନ୍ତ ଯଦି ନାଲଖୁଣ୍ଟା କାମତ କା ସର୍ଭିସଣ୍ଟା କାମତ ବାହାରି କତ ହେଲେ ନାମ ନାମେ ଭାଷା ବନ ନାମେ ମା ବନ ମେ ଆୟଙ୍ଗ ବନ ଆମ୍ବଚତ କେ ନାମ
0: ମାଲାମଦାତ
1: ତା କଥା ମାନାଲି ସାଫାରେନ୍ ଏନ୍ ଇ ଆକାଶବାଣୀ ମାଧ୍ୟମ ତେଙ୍ଗନ୍ ଯେ ନାମେ ଭାଷା ବନ ଆମା ଆମ୍ବା ଭାଷା ବନ ଇୟା ବାଛା ବନ ବାଛାବା ନାମେ ସଂସ୍କୃତି ବନ ବାଛାବା ନାମେ ପରମ୍ପରା ବନ ବାଛାବା ହେଲେ ଯେକିରି ନାମେ ଆଗ୍ଲିକ ଆଉ ନାମେ ଶିକ୍ଷା ବାଡ଼ର ଆଉ ନାମେ ଆଦୁବଚାର ସାଫାର ଶିକ୍ଷା ଆଖର ଆଉ ଅଣ୍ଟା ମୁଖ୍ୟ ସୀର୍ତ୍ତନୁ ସାମିଲ ମାନର ଆଉ ତାମେ
0: ଜିଆବନ ଆକିଲି ଆଗିଲି
1: ଜିଆବନ ଆଗିଲି ଆଗିଲି
0: ନିଶ୍ଚିତ ଭାବେ ତା ନାମ ଆଶା ନାନ ଯେ ନିମ୍ ଯାହା ତେଙ୍କାର ଯେ ଭାଷା ବୋତେ ନାମେ ପରିଚୟ ଦୁ ନିନ୍ ଏନ୍ଦ୍ରାଏ ଲାଏ ଯଦି ବାଚାର ହେଲେ ଏନ୍ କୁଣାନୁ ବୋଧ କୁଣାଇ ତ ନିନ୍ ହିଁ ଆଲା ଲେଖା ଏଥରାଲ ଏକା ନେଇକିରି କୁଣାଇ ଯେ ନିଘେ ଏନ୍ଦିର ସ୍ୱତନ୍ତ୍ରତା ଆତିଲି ଯଦି ବର ହେଲେ ନାମେ ଭାଷାତି ଯଦି ନାମ କାଛ ନେଖର ଥାଲେ ପ୍ରକୃତିରେ ଆହର ଯେ
1: ଇସନ୍ଟା
0: କୁଣାସ ବୋଲି ଏନ୍ଦିର କି ନାମେ ଅଣ୍ଟା ସ୍ୱତନ୍ତ୍ର ଭାଷା ଆତିଲି ତା ଭାଷା ଯଦି ମଦରଚ ଥାଲେ ନାମେ ପରିଚୟ ବନ୍ଦ ହିଁ ନାମ ମଦରଚ ବାଗିର ମାନାଲି ତା ବାଢ଼ିଟି ପ୍ରୟାସ ନିମେ ଆତିଲି ଯେ ପ୍ରକୃତିରେ ଯେନ୍ ଆଗାମୀ ପିଢ଼ି ଯେନ୍ ବାରାନାର ଆବଡ଼ାରି ନିମ୍ ନାମେ କୁଣୁ ଭାଷାତି ଶିଖା ବାଲଦାର କୁଣୁ କାଛ ନେଖରାଲ ଦାର ଆରୁ ନାମେ କଥାବାର୍ତ୍ତା ବୋଧ ଆଗ୍ଲି ଆଗ୍ଲି ହୁଆଗେ ଆହୁରି ସାହାଯ୍ୟ ନାନ ଆରୁ ଇ କଥାବାର୍ତ୍ତାନ୍ତି ହିଁ ନାମେ ସଂସ୍କୃତି ବନ୍ ଭାଷା ମାଲା ହେଲେ ସଂସ୍କୃତି ଉସାନ ବୁଡ଼ ରଖ ତା ସଂସ୍କୃତି ବନ୍ ଇନାଗି ଲାଗାନ ଭାଷା ଜରୁରୀ ଦେଉ ଆରୁ ଆ ଭାଷା ଗେ ଶ୍ରୁତ ବନ୍ ଆଗ୍ଲି ଆଗ୍ଲି ହୁଆଲ ଦାର ଇ ବୋଧ ଯୁଗୁ ଯୁଗୁ ନେରାନା ଆରୁ ନାମେ ଯେତେ ବି ଭବିଷ୍ୟତ ପିଢ଼ି ବାରାନାର ନାମେ କୁଣୁ କଥା ବନ୍ ଆହର ଆରୁ ନାମେ ପରିଚୟ ବନ୍ ଭି ଇୟର ଇ ଆଶା ସାଙ୍ଗେନ୍ ନିମ୍ ବାର୍ଷକାରୀ ନା ଦୁଇପଦ ଆକାଶବାଣୀ ନୃତ୍ୟଙ୍କାର ଆକାଶବାଣୀ ତାର୍ତି ନିମାନ ଅଶେଷ ଅଶେଷ ଧନ୍ୟବାଦ ଜୁହାର
1: ଜୁହାର।
0: ହଁ ଆକୁନ୍ ଗୀତ ପଦୀ ମେନତ ଇ ଗୀତ ବନ୍ ହି ତାମ ନିଜେ ପାଡ଼କାନାର ଦେବାରଚନ୍ କିଷାନ ଆଜ୍ଞା ଘାର ଆରୁ ଅନ୍ନୁନେ ବୈଁସୀ ଆଚ୍କାନାର ଆର୍ ମନାଲନାର ଅଶୋକ ଛତ୍ରିଆ ଆରୁ ନେପୁର ବନ୍ ଛୁମ୍ ଛୁମ୍ କିରି ଯେନ୍ ଆଚ୍କାନାର ଆର୍ ମନାଲନାର ସୁମତୀ ବାଘ ବୁହଣୀ ଘାର ତା ବାରା ମେନତ ଦେବାରଚନ୍ କିଷାନ ଆଜ୍ଞା ଘାର ପାଡ଼କା ଇ ଗୀତ ବନ୍।

0: ହଁ ସତକଥା, ପାଢ଼ତ ହେଲେ ଯେଇ ଆହା ଅଙ୍ଗତ, ଯଦି ଆହତ ହେଲେ ନାମ ଜିତା ଅଙ୍ଗତ। ତା ଜିତନାଗି ଲଗାନ ପାଠ ପଢ଼ାକି ଖାତ୍ର ଆରୁ ଆହାକି ଖାତ୍ର। ଆରୁ ଉଣ୍ଟା କଥା ଯେ ନାମ ଯଦି କୁଣୁ ଭାଷା ବାଲଲାଲ ଦାତ ହେଲେ ବାରା ଯେତିର ଫିର ଘାଇ ଦାନ ଶିଖରତ ଆରୁ ଇ କୁଣୁ ଭାଷାତି କାଚନେଖରତ। ଇ ଆଶା ସାଙ୍ଗେନ ଇନ୍ନାନ୍ତା କାର୍ଯ୍ୟକ୍ରମ ବନ ଇଶାନିୟତ ଫିର ଘାଏ ଜିତିରିନ ଜୁହାର।
1: ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା।

ପାରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ସୋନୁ ନିଗମ ଏବଂ ଜାଭେଦ ଅଲ୍ଲୀ। ସଙ୍ଗୀତକାର ଏ ଆର୍ ରେହମାନ, ଗୀତିକାର ପ୍ରସୂନ୍ନ ଯୋଶୀ, କଥାଚିତ୍ର ଗଜନୀ।

ଏଥର ଶଙ୍କର ଏହସାନ ଲୟଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଟୁର୍ସ ଟେଟ୍ସ କଥାଚିତ୍ରରୁ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, କଣ୍ଠଶିଳ୍ପୀ ବେନି ଦୟାଲ।

ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ମିକା ସିଂ ଏବଂ ସେଫାଲି ଆଲଭାରିସ୍। କଥାଚିତ୍ର ଦେଶୀ ପାଏଜ। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ। ଗୀତ ରଚନା କୁମାର।

ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟି ଲଗେ ରହୋ ମୁନ୍ନା ଭାଇ କଥାଚିତ୍ରରୁ। ଗୀତିକାର ସ୍ୱାନନ୍ଦ କିର୍କିରେ, ସଙ୍ଗୀତକାର ଶାନ୍ତନୁ ମୈତ୍ର। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ।

ଶେଷରେ ମୁସେ ସାଧିକରୋଗେ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ, ଗୀତ ରଚନା ସମୀର, କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ସୁନିଧି ଚୌହାନ।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲ୍ଜର ଶ୍ରୀଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ये आकाशवाणी है, प्रस्तुत है हमारा विशेष कार्यक्रम संदेश टू सोल्जर्स।

0: ଶୁଣୁଥିଲେ ସନ୍ଦେଶ ଟୁ ସୋଲଜର୍ସ, ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନ ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ହେଉଛି ନୀତି ଆୟୋଗର 11 ନମ୍ବର ପରିଚାଳନା ପରିଷଦ ବୈଠକ। କୃଷକମାନେ ହେଉଛନ୍ ଦେଶର ଖାଦ୍ୟ ସୁରକ୍ଷା, ପୁଷ୍ଟିସାର ଆଉ ସମୃଦ୍ଧିର ମୂଳଦୁଆ, କହିଲେ ପ୍ରଧାନମନ୍ତ୍ରୀ। ଦେଶର ସୀମନା ଇଲାକାମାନଙ୍କେ ଆକାଶବାଣୀ ଦୂରଦର୍ଶନ ପ୍ରସାରଣକେ ଅତ୍କା ବରକସ କରବାର୍ ଲାଗି ନିଆଯାଉଛେ ସ୍ୱତନ୍ତ୍ର ବ୍ୟବସ୍ଥା, କହିଲେ ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ 2024-25 ବର୍ଷ ଲାଗି 12 ଜଣ କଳାକାରଙ୍କୁ ଦିଆଯାଉଛେ ପୁରସ୍କାର। ଛୁଆମାନଙ୍କର ଜୀବନ, ଶିକ୍ଷା ଆଉ ବିକାଶଥି ଖେଳର ଆବଶ୍ୟକତାକେ ଗୁରୁତ୍ୱ ଦେଇକରି ଆଜି ସାରା ଦେଶେ ଅନ୍ତର୍ଜାତୀୟ ଖେଲ୍ ଦିବସ କରାଯାଉଛେ ପାଳନ। ଚଳିତ ବର୍ଷର ଇ ଦିବସର ବିଷୟ ରହିଛେ ଖେଳ ଆଉ ଶୈଶବକୁ ସୁରକ୍ଷା ଦେବା। ରାଜ୍ୟ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କେ ସ୍ନାତକ ପାଠ୍ୟକ୍ରମଥି ନାଁ ଲେଖା ଲାଗି ଆବେଦନ ସମୟକେ ଆଇବା 16 ତାରିଖ ତକ ବଢ଼ାଯାଇଛେ। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲଥି କରିପାରିବେ ଆବେଦନ। ଭୋଟର ତାଲିକାକେ ନିର୍ଭୁଲ ଆଉ ଫଟିକ କରବାର୍ ଲାଗି ରାଜ୍ୟ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ SIR ଅଭିଯାନର ଗଲାକାଲ 12 ନମ୍ବର ଦିନେ 3,15,00,000ରୁ ଅତ୍କା ଭୋଟରଙ୍କୁ ବଣ୍ଟାଯାଇଛେ ପରିଗଣନା ଫର୍ମ। ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିକେ ବରକସ କରବା ଲାଗି କ୍ରୀଡ଼ା ଯୁବସେବା ବିଭାଗ ତରଫରୁ 12ଟା କ୍ରୀଡ଼ା ବିଭାଗ ଲାଗି 25 ଜଣ ପ୍ରଶିକ୍ଷକଙ୍କୁ ବଛାଯାଇଛି। ସେମାନଙ୍କର ଭିତରୁ 9 ଜଣ ହେଉଛନ୍ ମହିଳା କୋଚ୍। ପୁରୀ ଶ୍ରୀମନ୍ଦିର ସାଙ୍ଗେ ଜଡ଼ିତ 2ଟା ଶବ୍ଦ ଆନନ୍ଦ ବଜାର, ପତିତପାବନ ଆଉ ଶ୍ରୀମନ୍ଦିର ପ୍ରଶାସନର ନୀଳଚକ୍ର ଲୋଗୋକେ ଇଣ୍ଡିଆନ୍ ପ୍ୟାଟେଣ୍ଟ IP ଇଣ୍ଡିଆ ତରଫରୁ ମିଳିଛେ ଟ୍ରେଡମାର୍କ ଅନୁମୋଦନ। ବୌଦ୍ଧ ଜିଲ୍ଲାର SIR ପ୍ରକ୍ରିୟାକେ ସଫଲ କରବାର୍ ଲାଗି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସଚେତନତା କରାଯାଉଛେ ସୃଷ୍ଟି। ଲୋକକଳା ଜରିଆରେ ଚାଲିଛେ SIR ସଚେତନତା ଅଭିଯାନ। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାନୁ ମେକ୍ସିକୋନ ହେଉଛେ ମୂଲ। ଭାରତୀୟ ସମୟ ରାତି 12:30 ଉଦ୍ଘାଟନୀ ମ୍ୟାଚ୍ଥି ମେକ୍ସିକୋ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଖେଳାଯିବା ପ୍ରତିଯୋଗିତା। CM ଟ୍ରଫି ଫୁଟବଲ ଚାମ୍ପିଅନସିପ୍ 2026 ବାଳକ ବର୍ଗର ଫାଇନାଲ ମୁକାବିଲାଥି ବରଗଡ଼ ଦଲ ଯାଜପୁରକେ ହରେଇକିରି ହେଇଛେ ଚାମ୍ପିଅନ। ଆଉ ବାଳିକା ବର୍ଗରେ ଭୁବନେଶ୍ୱର ଦଳ କେନ୍ଦୁଝର ଦଳକେ ହରେଇକିରି ଜିତିଛେ ମ୍ୟାଚ୍। ଆଉ ରାଇଜେ ଆଇବା 3 ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫରୁ କରାଯାଉଛି ଅନୁମାନ। ଏସିନିର ମୁଖ୍ୟ ଖବର ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସମ୍ପର୍ଦ୍ଧା ଶୁଣନ୍ତୁ, ପରିବେଷଣ କରିଛନ୍ତି ମକ୍ତାରୀ ପ୍ରଧାନ ଏବଂ ସାଥୀମାନେ।

ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସମ୍ପର୍ଦ୍ଧା ଶୁଣୁଥିଲେ ପରିବେଷଣ କଲେ ମକ୍ତାରୀ ପ୍ରଧାନ ଏବଂ ସାଥୀମାନେ। ସାଥୀମାନେ ହେଲେ ବିକ୍ରମ ବାରିକ, ପଞ୍ଚାନନ ବାଗ, ନୀଳାଞ୍ଚଳ ବାଗ ଏବଂ ବଳରାମ ବାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଔର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
1: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
0: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
2: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
0: ସେହିପରି 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ସ୍ୱାଗତ ଓ ଅଭିନନ୍ଦନ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ତେବେ ଶ୍ରୋତାବନ୍ଧୁ, ଆଜି ଆଲୋଚନା କରିବା ଆନ୍ତର୍ଜାତୀୟ ଖେଳ ଦିବସ ବିଷୟରେ, ପଣ୍ଡିତ ରାମପ୍ରସାଦ ବିସ୍ମିଲ୍ଙ୍କ ଜନ୍ମଦିବସ ବିଷୟରେ ଏବଂ ଜଣେ କ୍ରିକେଟଙ୍କ ସହିତ ଶୁଣିବା ସାକ୍ଷାତକାର, ଏତତ୍ସହିତ ମନୋରଞ୍ଜନ ପାଇଁ ଶୁଣିବା କିଛି ଗୀତ। ତେବେ ଶ୍ରୋତାବନ୍ଧୁ, ଆମେ ଯଦି କ୍ରୀଡ଼ା ଉପରେ ଦେଖିବା, କ୍ରିକେଟ୍ ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳମାନଙ୍କ ମଧ୍ୟରୁ ଗୋଟିଏ। ବିଶେଷ କରି ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ବରଂ ଭାବନା ଓ ଜୀବନଶୈଳୀର ଅଂଶ ହୋଇଯାଇଛି। ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ୍ ଖେଳକୁ ଭଲ ପାଆନ୍ତି। ଏହି ଖେଳ ଦଳଗତ ଭାବନା, ଶୃଙ୍ଖଳା, ଧୈର୍ଯ୍ୟ ଓ ପରିଶ୍ରମର ଶିକ୍ଷା ଦେଇଥାଏ। ଆଜି କ୍ରିକେଟ୍ ବିଶ୍ୱର ଅନେକ ଦେଶରେ ଖେଳାଯାଉଛି ଏବଂ ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ି ଚାଲିଛି। କ୍ରିକେଟ୍ ଖେଳର ଉତ୍ପତ୍ତି ଇଂଲଣ୍ଡରେ ହୋଇଥିଲା ବୋଲି ମନେ କରାଯାଏ। ପ୍ରଥମେ ଏହା ଏକ ସାଧାରଣ ଖେଳ ଥିଲା, କିନ୍ତୁ ଧୀରେ ଧୀରେ ଏହା ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଯାଇଥିଲା। ବ୍ରିଟିଶ ଶାସନ ସମୟରେ ଏହି ଖେଳ ଭାରତକୁ ଆସିଥିଲା। ସେହିଭଳି କ୍ରିକେଟ୍ ଖେଳ ମାଧ୍ୟମରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜଣେ ଖେଳାଳି ଆଜି ଆମ ସହିତ ଅଛନ୍ତି। ଆସନ୍ତୁ ଭୁବନ ଲାମାଙ୍କ ସହିତ ଏକ ସାକ୍ଷାତକାର ଶୁଣିବା।
4: କ୍ରୀଡ଼ା ସହ ମନୁଷ୍ୟର ସମ୍ପର୍କ ଘନିଷ୍ଠ। କ୍ରୀଡ଼ା ଆମର ଶାରୀରିକ, ମାନସିକ ଓ ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଏଣୁ ବ୍ୟକ୍ତିମାନେ ନାନା ପ୍ରକାର କ୍ରୀଡ଼ାରେ ମନୋନିବେଶ କରନ୍ତି। ମୁକ୍ତ ଆକାଶରେ ହକି, ଫୁଟବଲ, କ୍ରିକେଟ ଓ ବ୍ୟାଡମିଣ୍ଟନ ଭଳି ଅନେକ ପ୍ରକାର ଖେଳ ଖେଳାଯାଏ। ତେବେ ଆମ ସହିତ ଆଜି କ୍ରିକେଟ ଖେଳାଳି ଆସି ପହଞ୍ଚିଛନ୍ତି। ଚାଲନ୍ତୁ ତାଙ୍କ ସହିତ ସାକ୍ଷାତ କରି ତାଙ୍କର ଅନୁଭୂତି, ପରିଶ୍ରମ, ଶିକ୍ଷା ତଥା ସଂଘର୍ଷ ବିଷୟରେ ଜାଣିବା। ନମସ୍କାର, ଆପଣଙ୍କର ପରିଚୟଟି ଦେବେ?
5: ମୋ ନାଁ ଭୁବନ ଲାମା, ମୁଁ 3 ଥର ଷ୍ଟେଟ୍ ପ୍ଲେୟର ଏଣ୍ଡ 2 ଥର ଓଡ଼ିଶା ରିପ୍ରେଜେଣ୍ଟ କରିଛି। ଆମ ଘର ହେଉଛି ସମ୍ବଲପୁର ବୁର୍ଲା।
4: ତେବେ ଖେଳିବାକୁ ତ ଅନେକ ଗୁଡ଼ିଏ ଖେଳ ଅଛି, ଆପଣ କ୍ରିକେଟ୍ ଖେଳଟି କ'ଣ ପାଇଁ ଚୟନ କରିବେ?
5: ମୁଁ ପ୍ରଥମେ ମୋର ଆମ ସିନିୟର ଭାଇ, ତାଙ୍କ ନାଁ ହେଉଛି କମଲ ବାହାଦୁର, ତାଙ୍କୁ ଆମେ ଦେଖିଥିଲୁ ଖେଳିବାର, କିପରି ଖେଳୁଥିଲେ ତାଙ୍କର ପରଫର୍ମାନ୍ସ ଦେଖୁଥିଲୁ। ତାଙ୍କୁ ଦେଖା ଦେଖା ଇଚ୍ଛା ହେଲା କି ଆମେ ବି କ୍ରିକେଟ୍ ଖେଳିବୁ। ତା ହିସାବରେ ଆମେ ବି କ୍ରିକେଟ୍ ଆରମ୍ଭ କଲୁ। ତା ଆଗରୁ ମୁଁ କ୍ୟାରାଟି କରୁଥିଲି, ତ ସେଥିରୁ ମୋ ହାତ ଭାଙ୍ଗିଗଲା। ତାପରେ ମୋ ବାପା କହିଲା ଆଉ କିଛି ଖେଳନା ବାବୁ, ପାଠପଢ଼ା ଆଡ଼େ ଧ୍ୟାନ ଦେ। ତାପରେ ମୋ ଦାଦାଙ୍କ ଖେଳ ଦେଖି ଦେଖି ଗୋଟେ ଇଚ୍ଛାକୃତି ହେଲା, କ୍ରିକେଟ୍ ଖେଳିବା ଆରମ୍ଭ କରି।
4: କ୍ରିକେଟ୍ ଏକ ଲୋକପ୍ରିୟ ଖେଳ, ତେବେ ଆପଣ କାହାଠୁ ପ୍ରେରଣା ପାଇ ଏହି ଖେଳ ଆରମ୍ଭ କଲେ ଏବଂ କିଭଳି ଭାବରେ ଏହାକୁ ଏକ କ୍ୟାରିୟର ଭାବେ ଚୟନ କଲେ?
5: ମୁଁ ମୋର ଖେଳ ଆରମ୍ଭ କରିବା ଆଗରୁ ମୋ ବାପା ବି ଗୋଟେ ଖେଳାଳି ହନ୍। ମୋ ବାପା ପ୍ରଥମେ ଥିଲେ ଫୁଟବଲ ଖେଳାଳି, ତାଙ୍କେ ଫୁଟବଲ ଖେଳୁଥିଲେ, ତ ତାଙ୍କ ଦେଖାଦେଖି ମୁଁ ବି ଖେଳ ଆରମ୍ଭ କଲି। ତା ସହିତ ମୋତେ ସେଇଟା ଟିକେ ଡର ଲାଗିଲା, ତାପରେ ମୁଁ ଗଲି କ୍ରିକେଟ୍ ଆଡ଼ୁ ଗଲି। ମୋ ଦାଦା କ୍ରିକେଟ୍ ଖେଳାଳି ଥିଲେ, ତାଙ୍କ ଦେଖା ଦେଖା ମୁଁ ବି କ୍ରିକେଟ୍ ଖେଳିଲି, ତା ସେଥିରେ ମୋର ଏତିକି ଡର ନଥିଲା। ତ ସେ ତା ହିସାବରେ ମୁଁ ଭାବିଲି ଏଇଟା ଖେଳିଲେ ଟିକେ ଭଲ ବେନିଫିଟ୍ ବି ଅଛି କହିଲି, ନା ବେଶୀ ପରିଶ୍ରମ ଅଛି ଏତିକି କିଛି ନାହିଁ, ଆରାମରେ ଆସିକିରି ଖେଳି ହେବ, ସବୁ କିଛି ଟାଇମ୍ ଦେଇ ହେବ, ସେଇ ହିସାବରେ ଖେଳିଲି। ତା ହିସାବରେ ସେଇଟାକୁ ମୁଁ କ୍ୟାରିୟର ହିସାବରେ ରିପ୍ରେଜେଣ୍ଟ କରିଥାଏ।
4: ତେବେ କିଛି ଶିଖିବାକୁ ହେଲେ ଆମକୁ ଗୁରୁଙ୍କ ଆବଶ୍ୟକତା ରହିଥାଏ, ତେବେ ଆପଣଙ୍କ ଗୁରୁ ବା ଖେଳ ଭାଷାରେ କହିଲେ କୋଚ୍ କିଏ ଥିଲେ? ତାଙ୍କର ସହଯୋଗ ଓ ଶିକ୍ଷା କେତେ ମାତ୍ରାରେ ଆପଣଙ୍କର ଖେଳକୁ ଉନ୍ନତି କରୁଛି?
5: ମୋର ଗୁରୁ ହେଲା ଆମ ସ୍କୁଲର ସାର୍, ପିଟି ସାର୍ ରଣବିନ୍ଦା ଅଛନ୍ତି, ସାର୍ ଅଛନ୍ତି, ତାଙ୍କେ ମୋତେ ଆପ୍ରୋଚ୍ କରିଥିଲେ। ପ୍ରଥମେ ମୁଁ ଯେତେବେଳେ ବୟସ ଥିଲା 11 ବର୍ଷ, ତାଙ୍କେ ମୋର ଖେଳ ଦେଖିକି ତାଙ୍କେ କହିଲେ ଆ ସିନିୟର ଟିମ୍ରେ ଟିକେ ପ୍ରାକ୍ଟିସ୍ କରି ଆ କହିଥିଲେ। ମୋର ଟେନିସ୍ ଖେଳୁ ଦେଖିଥିଲେ, ତ ସେଇଟାରୁ ମୁଁ ସିନିୟର ଟିମ୍ରେ ମୋତେ ପ୍ରଥମେ 2 ବର୍ଷ ଗୋଟେ ବର୍ଷ ସମୟ ତାଙ୍କେ ମୋତେ ଫିଲ୍ଡିଂ ବତେଇଥିଲେ। ତା ହିସାବରେ ସେମାନେ ମୋତେ ରିପ୍ରେଜେଣ୍ଟ କଲେ କିପରି ତୁ ଖେଳିବୁ, କିପରି ବ୍ୟାଟିଂ କରିବୁ, କିପରି ବୋଲିଂ କରିବୁ, ତାଙ୍କେ ମୋତେ ଶିକ୍ଷା ଦେଇଥିଲେ। ତା ସହିତ ମୋ

0: ତ ବାପା ସେଇଆ ଅଛି, ସେ ପାଇଯିବ, ତୁ କାହିଁ ଏତେ ଦୌଡ଼ୁଛୁ, ମତେ ବି ଜଣେ କହିଥିଲା। ଲେକିନ ସେ ଛାଡ଼ିକରି ନିଜ ପରଫର୍ମାନ୍ସ ଉପରେ ଧ୍ୟାନ ଦେବା ଅଛି, ନିଜ ସ୍କୋର ଇଜ୍ ଇମ୍ପୋର୍ଟାଣ୍ଟ। ତମେ ନିଜ ପରଫର୍ମାନ୍ସ ଆଜି ନାହିଁ, ତମେ 10 ବର୍ଷ ପର୍ଯ୍ୟନ୍ତ ସର ରହିଥିବ, ସେଥିପାଇଁ ନିଜ ପରଫର୍ମାନ୍ସ ଉପରେ ଡିପେଣ୍ଡ ରୁହନ୍ତୁ।
1: ଆଜ୍ଞା, ଆପଣଙ୍କ ଦ୍ୱାରା ଖେଳରେ ନିଆଯାଇଥିବା କୌଣସି ଚତୁର ରଣନୀତି କେବେ ମ୍ୟାଚ୍ ଜିତିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ସେ ବିଷୟରେ ଟିକେ କୁହନ୍ତୁ।
0: ମୁଁ ସେଇ ରାଉରକେଲା ହେଲା ଆଉ ବର୍ତ୍ତମାନ ଏବେ ଆମେ ଖେଳି ଯାଇଥିଲୁ, ଥିଲା 50 ଓଭର ୱାନ୍ ଡେ ମ୍ୟାଚ୍ ଥିଲା ସେଇଟା ଗୋଟେ। ଆଉ ରାଉରକେଲାରେ ଆମ ସ୍କୋର ହଉଥିଲା T20ରେ, ଆମେ ଆମ ଟାର୍ଗେଟ ଥିଲା, ଏମିତି ଖେଳାଳି ନଥିଲା ଆମ ଟିମ୍ରେ, ଆମ ଟିମ୍ରେ ସ୍କୁଲ ଆମ କଲେଜ ଟିମ୍ ଯାଇଥିଲୁ GM କଲେଜ, ଆମ ଟିମ୍ରେ ଟୋଟାଲ ଥିଲା ଆମେ 3-4 ଖାଲି ପିଲା ଥିଲୁ, ଆମେ ଷ୍ଟେଟ୍ ଲେବଲ ପ୍ଲେୟର, ତ ଆମ ଖେଳାଳି ନଥିଲେ, ବ୍ୟାଟ୍ସମ୍ୟାନ୍ ନଥିଲେ, ବୋଲର ନଥିଲା, ଆମ କମ୍ୟୁନିକେସନ୍ ନଥିଲା, ସବୁ ନୂଆ ନୂଆ ପିଲା ଥିଲା। ହେଲେ ସେଇଥିରେ ଆମେ ଟାର୍ଗେଟ କରୁଥିଲୁ, ଆମ ଟିମ୍ର ସ୍କୋର ଟାର୍ଗେଟ କରୁଥିଲୁ 120-125, ତ ସେଇଟା କରୁଥିଲୁ, ଆମ ଟାର୍ଗେଟ ରହୁଥିଲୁ କି କେମିତି ଆମେ ତାଙ୍କୁ 80-60 ଭିତରେ ଖାପିବା ଯାଏ ଚେଷ୍ଟା କରୁଥିଲୁ। ଏହା ସଫଳ ହେଇ ଆମେ ଫାଇନାଲ ତକ ଯାଇଥିଲୁ, ଫାଇନାଲରେ ଆମ ସ୍କୋର 90 ହେଇଥିଲା, ତ ହେଲେ ବି ଆମେ ତାଙ୍କୁ ଦବାଇ ଦେଇଥିଲୁ, 4 ୱିକେଟ ନେଇ ଯାଇଥିଲେ, ଷ୍ଟ୍ରାଟେଜି ଆମର ଟିକେ ଲାଗିଥିଲା ଭଲ।
1: ଆଜ୍ଞା, ତେବେ ଆପଣଙ୍କର ପସନ୍ଦିତା କ୍ରିକେଟ ଖେଳାଳି ବା ଆଇଡଲ କି?
0: ମୁଁ ଷ୍ଟାର୍ଟିଂରୁ ତ ଦେଖୁଥିଲି ଆମର ଖେଳାଳି ହିସାବରେ ସଚିନ ତେନ୍ଦୁଲକର, ଛୋଟ ବେଳୁ ଦେଖି ଦେଖି ଆସିଛି, ବର୍ତ୍ତମାନ କଣ୍ଟ୍ରୋଲ ଖେଳିବା ହିସାବରେ ମୁଁ ଦୁଇଟାକୁ ଦେଖେ, ସଚିନ ତେନ୍ଦୁଲକରକୁ ଦେଖେ ଆଉ ଧୋନିକୁ ଟିକେ ଦେଖେ। ନୋ ଆଗ୍ରେସିଭ, ଆରାମସେ କୁଲ ମାଇଣ୍ଡରେ କିପରି ଆମକୁ ମ୍ୟାଚ୍ ଜିତିବାର ଖାଲି ରହିବାର ଅଛି।
1: T20, ୱାନ୍ଡେ ଏବଂ ଟେଷ୍ଟ ମ୍ୟାଚ୍, କ୍ରିକେଟର କେଉଁ ଫର୍ମାଟଟି ଆପଣଙ୍କୁ ସବୁଠୁ ଭଲ ଲାଗେ ଓ କାହିଁକି?
0: ସେମିତି ତ କହି ହେବନି, କାରଣ ଗେମ୍ରେ ତ ସବୁ ଫର୍ମାଟ୍ ଇଜ୍ ବେଟର ଇମ୍ପୋର୍ଟାଣ୍ଟ ଆମ ପାଇଁ, ତ ଆମକୁ ସେ ହେଲା ଟେଷ୍ଟରେ ବେଶୀ ସମୟ ଦେବା ପରେ, ଟେଷ୍ଟ ପାଇଁ ତ ଆମକୁ ଫିଜିକାଲ ଫିଟନେସ୍ ବହୁତ ଭଲ ରହିବାକୁ ପଡେ। ୱାନ୍ଡେରେ ଗୋଟିଏ ଦିନ ଖେଳ ହୁଏ, ତା ସେଇଟା ହେଲା ଗୋଟିଏ ଦିନ 100 ଓଭର, ସେଇଟା ବି ଟିକେ ହୁଏ। ହଁ, ଯେମିତି ଆମର ହେଲା ଟେଷ୍ଟ ଆଉ ୱାନ୍ଡେଟା ହେଲା, ଯେମିତି ଆମର ସମୟ ନେଇକରି ଗେମ୍ ଖେଳୁ, ସେହିପରି T20 ହେଲା ବାଡ଼େଇବାର ଗେମ୍ ହେଲା, ସେଥିରେ ଖାଲି ମାଡ଼, ଯଦି ଛକା ଚୌକା ଯଦି ନ ହେବ ସେଦ୍ୱାରା ତାଙ୍କୁ ଭଲ ବି ଲାଗେନି, ଅଡିଏନ୍ସକୁ ଭଲ ଲାଗେ। ଲେକିନ ଆମ ଟେଷ୍ଟ ଆଉ ୱାନ୍ଡେଟା କ'ଣ ହେଲା, ସମୟ ନେଇକରି ଖେଳିବା କଥା, ସେଥିପାଇଁ ମୋତେ ଟିକେ ଟେଷ୍ଟ ଆଉ ୱାନ୍ଡେଟା ଟିକେ ଭଲ ଲାଗିଥାଏ।
1: ଆଜ୍ଞା, ତେବେ ଆଗାମୀ କାଲି ପାଇଁ ଆପଣଙ୍କର କ'ଣ ଲକ୍ଷ୍ୟ ଅଛି ଏବଂ ସେଗୁଡ଼ିକୁ ପୂରଣ କରିବା ପାଇଁ ଆପଣ କ'ଣ ସବୁ ପଦକ୍ଷେପ ନେଉଛନ୍ତି?
0: ବର୍ତ୍ତମାନ ତ ଏବେ ମୁଁ ପ୍ରିପାରେସନ କରୁଛି, ପ୍ରିପାରେସନ ଲାଇନ୍ ମୋର ଇଚ୍ଛା କି ଥରେ ଟିକେ ଗୋଟେ ଜିନିଷଟା ହେଇଗଲା ପରେ, ସେଟେଲ ଟିକେ ହେଇସାରିଲା ପରେ, ତାପରେ ମୁଁ ଆଉ ଥରେ ମୋ କ୍ରିକେଟ ଲାଇନ୍ରେ ଯିବାକୁ ଚାହୁଁଛି, ଆଉ ଯେମିତି ହେଲେ ବି ଓଡ଼ିଶାକୁ ରିପ୍ରେଜେଣ୍ଟ ଫେରସେ କରିବାର ଇଚ୍ଛା ଅଛି, ଓଡ଼ିଶାକୁ ରିପ୍ରେଜେଣ୍ଟ କରିବା ସହିତ ଇଣ୍ଡିଆ ପାଖକୁ ବି ଟିକେ ରଞ୍ଜି ଟ୍ରଫିଟା ଖେଳିବାର ମୋର ଇଚ୍ଛା ଅଛି।
1: ତେବେ ଆପଣ କ୍ରିକେଟର କେଉଁ କେଉଁ ସ୍ତରରେ ଖେଳ ଖେଳି ସାରିଛନ୍ତି?
0: ମୁଁ ପ୍ରଥମେ U14 ଖେଳିବା ଆରମ୍ଭ କରିଥିଲି, ଦେନ୍ ତାପରେ ମୁଁ U16, U19, ତାପରେ U21 ବି ଖେଳି ସାରିଛି, ତାପରେ ତା ସହିତ ସହିତ ଇଣ୍ଟର କଲେଜ, ଇଣ୍ଟର ସ୍କୁଲ, ବହୁତ ଜାଗା ରିପ୍ରେଜେଣ୍ଟ କରିଯାଇଛି, ଏବେ ବର୍ତ୍ତମାନ ମୋର ସିନିୟର ଟିମ୍ ପାଇଁ ପ୍ରାକ୍ଟିସ୍ ଚାଲିଛି।
1: ଯେପରିକି ଆମେ ଜାଣୁ କି କ୍ରିକେଟ ମାତ୍ର ଶାରୀରିକ କୌଶଳିକ ଖେଳ ନୁହେଁ, ବରଂ ଏଥିରେ ମନୋବଳ ମଧ୍ୟ ନିହାତି ଭାବରେ ଆବଶ୍ୟକ, ପ୍ରତି ମ୍ୟାଚ୍ ପୂର୍ବରୁ ଆପଣଙ୍କର ମନୋଭାବ କିପରି ଥାଏ?
0: ଆମେ ପ୍ରତି ମ୍ୟାଚ୍ ଖେଳିବା ଆଗରୁ ଆମେ ପ୍ରଥମେ କୁଲ ମାଇଣ୍ଡ ହେବାକୁ ପଡେ, କାରଣ ମ୍ୟାଚ୍ଟା ଖାଲି ବଳ ନାହିଁ, ତା ସହିତ ମାଇଣ୍ଡ ବି ଦରକାର, ପହିଲା କମ୍ୟୁନିକେସନ ଦରକାର, ମୋଷ୍ଟଲି ପ୍ରଥମେ ହେଲା ନିଜ ପ୍ଲେୟର ସହିତ କମ୍ୟୁନିକେସନ କରିବାକୁ ପଡେ। ଜଣେ ଗୋଟେ ବଲର୍ଟା 6 ବୋଲେ 3-4 ଖାଇଲେ ତାକୁ ଯାଇକରି କହିବା ନାହିଁ କି ଏ ତୁ ବୋଲିଂ ଜାଣିନୁ, ନାହିଁ, ତାକୁ କହିବା ତୁ ବୋଲିଂ ଜାଣିଛୁ, ସେ ବ୍ୟାଟିଂ ଜାଣିଛି, ଲେକିନ ତୁ ତା ଲାଇନ୍ରେ ପକା ଯାହାକୁ ତାକୁ ଆଉଟ୍ କରିପାରିବୁ, ତାକୁ ଉତ୍ସାହିତ କରିବା, ଯାହାକୁ କହିବା କି ତୁ ଆଉଟ୍ କରିପାରିବୁ, ଦେନ୍ ସେ ପିଲା କରିପାରିବ। ସେହି ହିସାବରେ ଆମ ମାଇଣ୍ଡଟା ମୋଷ୍ଟଲି ଇମ୍ପୋର୍ଟାଣ୍ଟ ଦରକାର ବଳ ଅପେକ୍ଷା, ସେଥିପାଇଁ ଗେମ୍ଟା ହେଉଛି ମାଇଣ୍ଡ ଗେମ୍ କୁହାଯାଏ କ୍ରିକେଟକୁ।
1: ଏତେ ବର୍ଷର କ୍ରିକେଟ ଖେଳ ଏକ୍ସପେରିଏନ୍ସରୁ ଆପଣ କ'ଣ ସବୁ ଶିଖିଛନ୍ତି?
0: ଏତେ ବର୍ଷ କ୍ରିକେଟଟା ଖେଳିଥିଲି, ଲେକିନ ଶିଖିବାର ତ ବହୁତ କିଛି ଶିଖିଥିଲି, ସେଥିରୁ ଆମ ଯେମିତି ହେଲା ଗେମ୍ ସହିତ ଆମ ନିଜ ଲାଇଫ ବି ଇମ୍ପୋର୍ଟାଣ୍ଟ ରହିଲା। ସେପରି ଗେମ୍ରେ ଆମକୁ କୋଚ୍ ଯେମିତି କହିଲେ ଗୋଟିଏ ଦିନ ଫିଟନେସ୍ ରହିଲା, ସକାଳୁ ଯଦି ଦୌଡ଼ାଇଲେ ସେଇ ଫିଟନେସ୍ ଆମ ଲାଇଫରେ ବି ଦରକାର, ସେଇ ଜିନିଷ ସବୁ ସମାନ ଆମେ ଭାବୁ ନାହିଁ, ସେ ଖେଳାଳିଟା ଖେଳୁଛି ମାତ୍ର ସେ ଫିଟନେସ୍ କରିବା ଦରକାର, ଆମେ ଘରେ ବସୁଛୁ ପଢୁଛୁ ଆମକୁ ଫିଟନେସ୍ ନାହିଁ, ସେଇଟା ରଙ୍ଗ, ସେ ଖେଳୁଛି ମାନେ ତାକୁ ଫିଟନେସ୍ ଦରକାର, ସେଇ ଫିଟନେସ୍ ଆମକୁ ବି ଦରକାର, ଯେଉଁ ଘରେ ବସିଛୁ କି ଆମେ ପାଠ ପଢୁଛୁ କି କିଛି କାମ କରୁଛୁ, ଦିନିକା ଘଣ୍ଟେ 2 ରନିଂ କରିବା କଥା, ଆଉ ଜିମ୍ ଅପେକ୍ଷା ଆମ ଏଇଟା ନର୍ମାଲ ବେସିକ ୱାର୍କଆଉଟ ହେଲା, ଘର ୱାର୍କଆଉଟ ଯେତେ ରହିଲା ସେଇଟା ଆମେ କରିବା କଥା, ସେଇଟା ଆମକୁ ଶିଖିବା କଥା, କ୍ରିକେଟ ହେଲା କି ଫୁଟବଲ ହେଲା ଯୋଉ ଗେମ୍ରୁ ବି ଏଇ ଜିନିଷଟା ଆମକୁ ଶିଖିବା କଥା। ତାପରେ ଆମର ହେଲା ଟିମ୍ କୋଅର୍ଡିନେସନ, କାରଣ ଘର କମ୍ୟୁନିକେସନ କିପରି ହୁଏ, ଯଦି ବାପାର କମ୍ୟୁନିକେସନ, ଯଦି ବାପା ହେଲା ଆମ କ୍ୟାପ୍ଟେନ ପରି, ସେ ଯେପରି ଆମ କମ୍ୟୁନିକେସନ ରଖନ୍ତି ଘର, ସେହି ହିସାବରେ କ୍ରିକେଟ ବି ଗୋଟେ କମ୍ୟୁନିକେସନ ହିସାବରେ ରହିଲା। ତାପରେ କୋଅର୍ଡିନେସନ ଯଦି ନା ରହିଲା ଭଲ ନାହିଁ, ତ ମ୍ୟାଚ୍ ବି ଜିତିବା ହାରିବାର ରହିଥାଏ।
1: ଖେଳରେ ତ ହାର ଜିତ୍ ଲାଗି ରହିଥାଏ, ଗୋଟିଏ ଦଳ ହାରିଗଲେ ତ ଗୋଟିଏ ଦଳ ଜିତିଥାନ୍ତି। ଜିତିଲେ ତ ଅତ୍ୟନ୍ତ ଖୁସି ଅନୁଭବ ହୁଏ, ହାରିଗଲେ ସେହି ସମୟ ବା ପରିସ୍ଥିତିକୁ ଆପଣ କିଭଳି ଭାବରେ ସାମ୍ନା କରିଥାନ୍ତି?
0: ଆଗ ପ୍ରଥମେ ଯେତେବେଳେ ଖେଳୁଥିଲୁ ଆମ ହାର ବେଳେ ଏତେ ଜାଣିନଥିଲୁ, କାରଣ ଆମ ସ୍କୁଲ ଟିମ୍ ହେଲା ଆମ 1916 ଆମେ କଣ ବିଜୟ ଲାଭ କରିକି ଯାଇଥିଲୁ। ବର୍ତ୍ତମାନ 2-4 ବର୍ଷ ତଳେ ଆମେ ଖେଳିଥିଲୁ, ଗୋଟେ ମୁଁ ଖେଳ ଛାଡ଼ିଦେବା ପରେ ଫେର ରିକଭରି କରିସାରିଲା ପରେ ଖେଳି ଆସିଥିଲି ମେଡିକାଲ ପରେ। ତ ଗୋଟେ ଟିମ୍ ମତେ କହିଥିଲେ ଏଇ ଟିମ୍ରୁ ଖେଳ, ଏଇ ଟିମ୍ରୁ ପିଲା କିଏ ନାହାନ୍ତି, ଚାନ୍ସ ମିଳିବ ଖେଳିବା ପାଇଁ। ତ ସେଇ ଟିମ୍ରୁ ସବୁ ବାହାର ଲୋକ ଥିଲେ, କମ୍ୟୁନିକେସନ ଟିକେ ପ୍ରୋବ୍ଲେମ ହେଇଥିଲା। ତ ସେଇ ଟିମ୍ରେ ଆମେ 5ଟା ମ୍ୟାଚ୍ ହେଇଥିଲା, 5ଟାରୁ 4ଟା ହାରିଥିଲୁ, ଗୋଟେ ଜିତିଥିଲୁ। ସେଇଟାରେ ଟିକେ ହାରିଲା ବେଳେ ଟିକେ ଖରାପ ଲାଗିଥିଲା, କାରଣ ହାରିବା ବଡ କଥା ନୁହେଁ, ନିଜ ସ୍କୋର ବି ହଉନଥିଲା। ତ ସେଇଥିରେ ଟପ୍ ୱିକେଟ ଟିକର ଥିଲି, ଲେକିନ୍ କଣ କରିବା, ଟିମ୍ରେ ନା ତ ଆସିବା ପାଇଁ ତ ଆପଣଙ୍କୁ ଜିତିବା ଟିମ୍ ତ ଜରୁରୀ ଦରକାର, କାରଣ ଜିତିଲେ ସେ ଜାଣିପାରିବେ କି ଏଇ ଟିମ୍ରୁ ଗୋଟେ ପିଲା ଆସିଛି ଯେ ସ୍କୋର କରିଛି, ଲୁଜର୍ ଟିମ୍ରେ ଟିକେ ହେଇପାରେ। ତ ସେଥିପାଇଁ ହାରିଗଲେ ଟିକେ ଆମକୁ କ'ଣ ଟିକେ ବ୍ରେକ୍ଡାଉନ୍ ଯେମିତି ଲାଗେ, ଟିକେ ଟିମ୍ର କମ୍ୟୁନିକେସନ ବି ଖରାପ ହେଇଯାଏ, ତାପରେ ବ୍ରେକ୍ଡାଉନ୍ ଲାଗେ କି ନିଜ ପରଫର୍ମାନ୍ସ ଖରାପ ହେଲା ଗଲା, ଟିମ୍ର ବି ପରଫର୍ମାନ୍ସ ଖରାପ ହେଲା, ସେଇଟା ଟିକେ ପ୍ରୋବ୍ଲେମ୍ ହେଇଥାଏ। ହଁ, ତାପରେ ହାରି ସାରିଲା ପରେ ଦେନ୍ ଆମ କ'ଣ ହେଉଛି, ଆମ କୋଚ୍ଟା ଆସିକିରି ଟିକେ କମ୍ୟୁନିକେସନ କରିକିରି ଆମେ କହନ୍ତି କି ଉତ୍ସାହିତ କରନ୍ତି, ନାଇଁ ହାରିବାର ବଡ଼ କଥା ନାହିଁ, ତାପରେ ନେକ୍ସଟ ମ୍ୟାଚ୍ ଅଛି, ଆଉ ଗୋଟେ ମ୍ୟାଚ୍ ଅଛି, ପ୍ରିମିୟର ଲିଗ୍ ଅଛି, XYZ ସବୁ ଗୋଟେ ମ୍ୟାଚ୍ କହନ୍ତି, ତା ପାଇଁ ଆମକୁ ରେଡି କରନ୍ତି ଆମ କୋଚ୍, ଏହା କହିକିରି ଆମ ଇନ୍ସପିରେସନ୍ ଦିଅନ୍ତି ଆମ କୋଚ୍।
1: ଆଜ୍ଞା, ତେବେ ଆଗାମୀ ଯୁବପିଢ଼ି ମାନେ ଯେଉଁମାନେ କ୍ରିକେଟ ଖେଳିବାକୁ ଇଚ୍ଛୁକ ସେମାନଙ୍କୁ ଆପଣ କଣ ବାର୍ତ୍ତା ଦେବେ?
0: ମୁଁ ଏହା କହିବା ଚାହୁଁଛି କି ଯୋଉ ଆଗାମୀ ଯୋଉ ଅଛନ୍ତି ଖେଳାଳି ମାନଙ୍କୁ ଯୋଉ ବର୍ତ୍ତମାନ ଆସିବେ, ଆପଣ ୟା ଖେଳ ପ୍ରତି ଧ୍ୟାନ ଦିଅ ୟା ପଢା ପ୍ରତି ଦିଅ, ଯୋଉଟା ଗୋଟିଏ ଧ୍ୟାନ ଦିଅ, କାରଣ ଆମ ସମୟରେ ହଉଥିଲା କି ଆମ ବାପା ମା ଖାଲି ପଢିବା ପାଇଁ ଧ୍ୟାନ ଦିଅ, ଆମେ କିଛି ସମୟ କାଢି ଆଡି ଆମେ ଖେଳୁଥିଲୁ, ତ ହିସାବରେ ଆମ ଟିକେ ଆକୁ ଆମ ପରଫର୍ମାନ୍ସ ବି ଟିକେ ଏତେ ଭଲ ହେଲାନି, ଟିକେ ଖରାପ ବି ହେଉଥିଲା, କିଛି କିଛି ସମୟରେ ଭଲ ବି ହେଉଥିଲା। ଲେକିନ ଆଜିର ପିଢ଼ିକୁ କହିବି, ଏମିତି କୋଚ୍ ଆମର ଅଛନ୍ତି, କ୍ଲବ ମାନେ ବି ଅଛି, ବର୍ତ୍ତମାନ ସମ୍ବଲପୁରରେ 4-5 କ୍ଲବ ହୋଇଛି, ସମର ଭେକେସନ୍ର ବି କ୍ଲବ ହୁଏ, ଯେମିତି ଆସିବେ ପ୍ରାକ୍ଟିସ୍ କରିବାକୁ ମିଳେ ମାସ ମାସ, ଏପ୍ରୋଚ୍ ରଖନ୍ତୁ, ନିଜ ମା ବାପାକୁ କୁହନ୍ତୁ ଗେମ୍ ଏମିତି ନୁହେଁ, କାହିଁକି ମୁଁ ବାହାରେ ଯେତେ ଜାଗାରେ ଖେଳିଛି, ମା ବାପା ହି ଯାଆନ୍ତି ପୁଅ ଝିଅକୁ ନେଇକିରି ତାଙ୍କ ଗ୍ରାଉଣ୍ଡକୁ ନିଅନ୍ତି, ପ୍ରାକ୍ଟିସ୍ କରନ୍ତି, ସେଇ ହିସାବରେ ତମେ ଗୋଟେ ଫିକ୍ସ କର, ଆଦର ଖେଳିବି ମାନେ ଖେଳିବି ୟା ପଢିବି ମାନେ ପଢିବି, ସେଇ ହିସାବରେ କଲେ ତମେ ଆଗକୁ ବଢିପାରିବ। ଆଉ ମୋଷ୍ଟଲି ମୁଁ ଚାହୁଁଛି ଦିନକୁ ଆପଣ ଯାଆନ୍ତୁ ପ୍ରାକ୍ଟିସ୍ କରନ୍ତୁ, ଫିଟନେସ୍ ଉପରେ ଧ୍ୟାନ ଦିଅନ୍ତୁ, 2-3 ଘଣ୍ଟା ପ୍ରାକ୍ଟିସ୍ କରନ୍ତୁ, ତାପରେ ବ୍ୟାଟିଂ ବୋଲିଂ, ତାପରେ ଦିନକୁ 6 ଘଣ୍ଟା ତ ପ୍ରାକ୍ଟିସ୍ କରନ୍ତୁ।
1: ଆପଣ ତ କହିଲେ ଆପଣ ଅନେକ ସ୍ଥାନରେ ଯାଇ ଖେଳ ଖେଳିଛନ୍ତି, ତେବେ ଏମିତି କଣ ଅଲୁଭା ସ୍ମୃତି ଆଜି ପର୍ଯ୍ୟନ୍ତ ଆପଣଙ୍କ ସାଙ୍ଗରେ ରହିଛି, ସେ ବିଷୟରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କିଛି କୁହନ୍ତୁ।
0: ମୁଁ ଯେମିତି ବାହାରେ ଖେଳି ଯାଇଥିଲି, ଆମ ରାଉରକେଲା ହେଲା, ଆମ ଭୁବନେଶ୍ୱର ହେଲା ଖେଳି ଯାଇଥିଲୁ, ସେଇଥିରେ କଲଚର ଟିକେ ଏମିତିକି ମୋତେ ଅଲଗା କଲଚରରୁ ମୁଁ ଆସିଛି, ଟିକେ ମୋତେ କଲଚର ବାରେ ଟିକେ ଜାଣିନଥିଲି, ସେତେ ଯାଇକିରି ନୂଆ ନୂଆ ସଙ୍ଗରେ ତାଙ୍କ କଲଚର ଦେଖିଲି, ଡାନ୍ସ ପରଫର୍ମାନ୍ସ ଦେଖିଲି, ଯୋଉଟା ଆମ ରେସ୍ପେକ୍ଟ ଟାଇପ୍ର ଜଣକୁ ରେସ୍ପେକ୍ଟ ଦେବାର ଅଛି ଗେମ୍ରେ, ସେଇଟା ଆମେ ଜାଣିନଥିଲୁ କି ଯେମିତି ପ୍ରଥମ ଦିନ ଯାଇକିରି ପ୍ୟାରେଡ୍ ଟାଇପ୍ର କରିବେ ଗୋଟେ ଦିନ, କୋଉ ଷ୍ଟେଟ୍ରୁ ଆସିଛନ୍ତି ଆପଣ, କୋଉ ଡିଷ୍ଟ୍ରିକ୍ଟରୁ ଆସିଛନ୍ତି, ତାପରେ ଆପଣ ଅଦର ଟିମ୍ ସହିତ କଥାବାର୍ତ୍ତା ଲାଗିବେ କି ଆପଣ କ'ଣ ପାଇଁ ଆସିଛନ୍ତି, ଯେମିତି ଗୋଟେ ଅଲମ୍ପିକ୍ ଖେଳ ଟାଇପ୍ର ସେଇ ଟାଇପ୍ର ଗୋଟେ ହେଇଥିଲା ଗେମ୍ଟା, ସେଇଟା ମୋର ସ୍ମୃତି ଅଛି। ଆଉ ମୋର ସ୍ମୃତି ରହିଲା ମୋ ଭାଇ ସହିତ, ମୁଁ ବହୁତ ଖେଳିଛି ମୋର ସିନିୟର ଭାଇ ସହିତ, ତାଙ୍କ ସଦାବେଳେ ମୋତେ କହୁଥିଲେ ତୁ ଖେଳି ଜାଣିନୁ, ତୁ ଖେଳି ଜାଣିନୁ, ତୁ ଖେଳନା, କି ମୁଁ କହିଥିଲି କି ମୁଁ ଖେଳି ଜାଣିଛି ଆଉ ମୁଁ ରିପ୍ରେଜେଣ୍ଟ କରିବି ତ କରିବି କହିଥିଲି, ଆଉ 3 ଥର ମୁଁ ରିପ୍ରେଜେଣ୍ଟ କରିବି ଥିଲେ, ଆଉ ସେଇଟା ମୋ ସ୍ମୃତି ରହିଲା।
1: ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଖେଳ ଖେଳି ସାରିଛନ୍ତି, ଆମେ କାମନା କରିବୁ ଯେ ଆପଣ ରାଜ୍ୟ ତଥା ଦେଶର ଗୌରବ ଆହୁରି ଆଗକୁ ନେବେ ଏବଂ ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖେଳିବେ। ଆଜିର ସାକ୍ଷାତକାରଟି ଏଇଠି ଶେଷ କରୁଛୁ, ନମସ୍କାର।
0: ନମସ୍କାର, ଧନ୍ୟବାଦ।
2: ଆଶା କରୁଛି ସାକ୍ଷାତକାରଟି ନିଶ୍ଚୟ ଆପଣଙ୍କ ପାଇଁ ସମୟ ଉପଯୋଗୀ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା ଆନ୍ତର୍ଜାତୀୟ ଖେଳ ଦିବସ ବିଷୟରେ। ମଣିଷ ଜୀବନରେ ଖେଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଖେଳ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଏହା ଶାରୀରିକ, ମାନସିକ, ସାମାଜିକ ଏବଂ ଭାବନାତ୍ମକ ବିକାଶର ଏକ ପ୍ରମୁଖ ଉପାୟ। ବିଶେଷ କରି ଶିଶୁମାନଙ୍କ ପାଇଁ ଖେଳ ଶିକ୍ଷାର ଏକ ସ୍ୱାଭାବିକ ଏବଂ ଆନନ୍ଦଦାୟକ ମାଧ୍ୟମ ଅଟେ। ଏହାର ଗୁରୁତ୍ୱକୁ ବିଶ୍ୱସ୍ତରରେ ସ୍ୱୀକୃତି ଦେବା ପାଇଁ ପ୍ରତିବର୍ଷ ଜୁନ୍ 11 ଆନ୍ତର୍ଜାତୀୟ ଖେଳ ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ଖେଳର ମହତ୍ତ୍ୱ ସମ୍ବନ୍ଧରେ ସଚେତନତା ବୃଦ୍ଧି କରିବା ସହ ଶିଶୁମାନଙ୍କୁ ଖେଳିବାର ଅଧିକାର ପ୍ରଦାନ କରିବାକୁ ଉତ୍ସାହିତ କରେ। ଜାତିସଂଘ ସାଧାରଣ ସଭା ଖେଳର ମହତ୍ତ୍ୱକୁ ବିଚାର କରି 2024 ଜୁନ୍ 11 ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ପ୍ଲେ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଯେ ପ୍ରତ୍ୟେକ ଶିଶୁ ନିରାପଦ ପରିବେଶରେ ଖେଳିବାର ସୁଯୋଗ ପାଆନ୍ତୁ ଏବଂ ଖେଳ ମାଧ୍ୟମରେ ତାଙ୍କର ସମ୍ପୂର୍ଣ୍ଣ ବିକାଶ ହୋଇପାରୁ। ଖେଳ ଶରୀରକୁ ସୁସ୍ଥ ଓ ସକ୍ରିୟ ରଖିଥାଏ। ଦୌଡ଼, ଲମ୍ଫ, ଫୁଟବଲ, କ୍ରିକେଟ, କବାଡ଼ି ଭଳି ଖେଳ ଶରୀରର ମାଂସପେଶୀକୁ ଶକ୍ତିଶାଳୀ କରିଥାଏ। ନିୟମିତ ଖେଳ ଦ୍ୱାରା ମୋଟାପଣ, ଡାଇବେଟିସ୍ ଓ ଅନ୍ୟାନ୍ୟ ରୋଗର ଲକ୍ଷଣ କମିଥାଏ। ଖେଳ ମନକୁ ସତେଜ ଓ ପ୍ରଫୁଲ୍ଲ ରଖିଥାଏ। ଏହି ଦିବସରେ ବିଭିନ୍ନ ବିଦ୍ୟାଳୟ, କ୍ରୀଡ଼ା ସଂସ୍ଥା ଏବଂ ସାମାଜିକ ସଂଗଠନ ଖେଳକୁଦ ପ୍ରତିଯୋଗିତା, ସଚେତନତା କାର୍ଯ୍ୟକ୍ରମ, ସେମିନାର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଆନ୍ତର୍ଜାତୀୟ ଖେଳ ଦିବସ ଆମକୁ ଖେଳର ଅପରିସୀମ ମହତ୍ତ୍ୱ ବିଷୟରେ ସଚେତନ କରାଏ। ଖେଳ କେବଳ ଆନନ୍ଦ ଦିଏ ନାହିଁ, ବରଂ ଏକ ସୁସ୍ଥ, ସୃଜନଶୀଳ ଏବଂ ଦାୟିତ୍ୱବାନ ନାଗରିକ ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରୁ ଏକ ଗୀତ, କଥାଚିତ୍ର ମେ ହୁନା, ଗୀତିକାର ଜାଭେଦ ଅଖ୍ତର।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କ ମନଛୁଆଁ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ପଣ୍ଡିତ ରାମପ୍ରସାଦ ବିସ୍ମିଲଙ୍କ ଜନ୍ମଦିବସ। ପଣ୍ଡିତ ରାମପ୍ରସାଦ ବିସ୍ମିଲ ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ଅଦ୍ୱିତୀୟ ବିପ୍ଳବୀ, କବି ଏବଂ ଦେଶପ୍ରେମୀ ଥିଲେ। ସେ ନିଜର ଅଦମ୍ୟ ସାହସ, ଦେଶଭକ୍ତି ଓ ବଳିଦାନ ପାଇଁ ଭାରତ ଇତିହାସରେ ଅମର ହୋଇ ରହିଛନ୍ତି। ତାଙ୍କ ଜନ୍ମ 1897 ଜୁନ୍ 11 ଉତ୍ତରପ୍ରଦେଶର ଶାହାଜାନପୁର ଜିଲ୍ଲାରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ମୁରଲୀଧର ଏବଂ ମାତାଙ୍କ ନାମ ମୂଳମତୀ ଥିଲା। ଛୋଟବେଳୁ ସେ ଦେଶପ୍ରେମ ଓ ନୈତିକ ଆଦର୍ଶରେ ପ୍ରଭାବିତ ହୋଇଥିଲେ। ଆର୍ଯ୍ୟ ସମାଜର ଚିନ୍ତାଧାରା ତାଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା ଏବଂ ସେହି ପ୍ରଭାବରେ ସେ ଦେଶ ସେବା ପାଇଁ ପ୍ରେରିତ ହୋଇଥିଲେ। 1918 ସେ ମୈନପୁରୀ ଷଡ଼ଯନ୍ତ୍ର ଆନ୍ଦୋଳନରେ ସକ୍ରିୟ ଭାବରେ ଭାଗ ନେଇଥିଲେ। ଏହା ଇଂରେଜ ଶାସନ ବିରୁଦ୍ଧରେ ତାଙ୍କର ପ୍ରଥମ ବଡ଼ ବିପ୍ଳବୀ ପଦକ୍ଷେପ ଥିଲା। ପଣ୍ଡିତ ରାମପ୍ରସାଦ ବିସ୍ମିଲ ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ଜୀବନ ତ୍ୟାଗ, ସାହସ ଓ ଦେଶପ୍ରେମର ଏକ ଉଜ୍ଜ୍ୱଳ ଉଦାହରଣ। ସେ ନିଜର କବିତା, ଚିନ୍ତାଧାରା ଏବଂ ବିପ୍ଳବୀ କାର୍ଯ୍ୟକଳାପ ଦ୍ୱାରା ଭାରତୀୟ ଯୁବକମାନଙ୍କ ମନରେ ସ୍ୱାଧୀନତାର ଅଗ୍ନି ଜଳାଇଥିଲେ। ତାଙ୍କ ବଳିଦାନ ଭାରତ ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ। ଆମେ ତାଙ୍କ ଆଦର୍ଶକୁ ଅନୁସରଣ କରି ଦେଶର ଉନ୍ନତି ଓ ସେବା ପାଇଁ ସଦା ପ୍ରୟାସ କରିବା ଉଚିତ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ନମସ୍କାର।

ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଓଡ଼ିଆ ଲୋକସଙ୍ଗୀତ। ବିକାଶ ମନ୍ତ୍ର ରିଲେ କରିବ ଆକାଶବାଣୀ କଟକରୁ 6:30। 7:25 ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକରୁ। କୃଷି ସଂସାର କାର୍ଯ୍ୟକ୍ରମ ରାତି 7:30। ପରମ୍ପରାଗତ କୃଷିରେ ସୁଗନ୍ଧିତ ଧାନ ଚାଷ ସମ୍ପର୍କରେ କହିବେ ଡକ୍ଟର ସତ୍ୟବ୍ରତ ମଙ୍ଗରାଜ। ରାତି 8:02 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ନବକିଶୋର ମହତମ ଏବଂ ସବିତା ହୋତା। ରାତି 8:15 ରହିଛି ଆଲୋଚନା ଓଡ଼ିଆ ଭାଷାର ସ୍ଥିତି ଓ ଗତି। ଆଲୋଚନା କରିଛନ୍ତି ଡକ୍ଟର ଅମିୟ କୁମାର ପାତ୍ର। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସୀତାର ବାଦନ ଶୁଣିବେ ପରିବେଷଣ କରିବେ ପଣ୍ଡିତ ନିଖିଲ ବାନାର୍ଜୀ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:15। 9:30 ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମଟି ମଧ୍ୟ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:02 ତ୍ରିଧାରା। 10:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନ ଉପସ୍ଥାପନା ସୌଭାଗ୍ୟ କୁମାର ରଥ। 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଶ୍ରବଣ ଶକ୍ତି କମିବାର କାରଣ ଓ ପ୍ରତିକାର ସମ୍ପର୍କରେ କହିବେ ଡାକ୍ତର ସତ୍ୟଜିତ ମିଶ୍ର। ପରିବେଶ ସୂଚନା 7:30 ପ୍ରାକୃତିକ ବିପର୍ଯ୍ୟୟ ଓ କାଳବୈଶାଖୀ ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35 ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି କଣ୍ଠଶିଳ୍ପୀ ହେଲେ ପଙ୍କଜ କୁମାର ଚାଲ ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର ଗୀତ ରଚନା ପରଶୁରାମ ନାଥ। 7:50 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ଦାଉଦ କୁଆଁର ଏବଂ ନବୀନ କୁମାର କୁଆଁର। 8:30 ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଏବଂ ଭାରତୀ କରଙ୍କ କଣ୍ଠରେ ସମ୍ବଲପୁରୀ ଗୀତ। 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ଲିପିକା ମହାନ୍ତି ହରକୁମାର ଘଡ଼େଇ ଏବଂ ରୀତି ଚୌଧୁରୀ। ପୂର୍ବାହ୍ନ 10:05 ଓଡ଼ିଆ କଥାଚିତ୍ର ଗୀତ। 11:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ସୌମ୍ୟଜିତ ସମିତ୍ରୀ ବଡ଼ପଣ୍ଡା ରଶ୍ମିରେଖା ମିଶ୍ର ସାବିତ୍ରୀ ଦାସ ଶେଷଦେବ ଦାସ ଏବଂ ଜିତେନ୍ଦ୍ର ହରିବା। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଛର୍କ ଏବଂ ଦିନ 12:00 ବାତାୟନ। 12:30 ଏନ୍ସିଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏହି ଥିଲା ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ନିବେଦିତା, ଗୀତ ରଚନା ଦେବୀଦତ୍ତ ମହାନ୍ତି, ସଙ୍ଗୀତ ଶରତ ନାୟକ।

ଶ୍ରୋତାମାନେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଗୀତଗୁଡ଼ିକର ସଙ୍ଗୀତ ପରିଚାଳନା କରିଛନ୍ତି ଶରତ ନାୟକ। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ନିବେଦିତା, ଗୀତ ରଚନା ଦେବୀଦତ୍ତ ମହାନ୍ତି।

0: ଶେଷ ହେଲା ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକର ସଙ୍ଗୀତ ପରିଚାଳନା କରିଥିଲେ ଶରତ ନାୟକ। ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ରିଲେ କରିଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କରୁଛୁ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ବିକାଶ ମନ୍ତ୍ର କାର୍ଯ୍ୟକ୍ରମରେ ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭାଇଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ କରୁଛନ୍ତି, ତା ସହିତ ସରକାରୀ ଯୋଜନାରେ ସାମିଲ ହେଇ କୁକୁଡ଼ା ଫାର୍ମ ମଧ୍ୟ କରିଛନ୍ତି। ତା ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନେକ ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟଟି ନେଇଯିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଦିଅନ୍ତୁ।
1: ମୋ ନାଁ ହଉଛି କେଦାର ଗୌରୀ ଦାସ। ମୁଁ ରହୁଛି ବେପାରାଡା ବ୍ଲକ ଅନ୍ତର୍ଗତ ବିଚଲକଟା ଗ୍ରାମରେ।
0: କେତେ ଚାଷ ଜମି ଅଛି?
1: ଯେହେତୁ ମୋର 4-5 ଏକର ଜମି ଅଛି, ସେଟା ପାଇଁ ଆମେ ପୋଲିଟ୍ରି ଆଉ ଡାଇରୀ ଫାର୍ମ ଉପରେ ଗଲି। କୁକୁଡ଼ା ଚାଷରେ ଟିକେ ଲାଭଜନକ ବୋଲି ସେଥିପ୍ରତି ଇଣ୍ଟରେଷ୍ଟ ହେଲି।
0: ଆଜ୍ଞା।
1: 3 ଏକର ପେଚରେ ମୁଁ ପ୍ରଥମେ ଆଇଡିଆ କରିଥିଲି ଦେଶୀ କୁକୁଡ଼ା କରିବି ବୋଲି। ଚାରିପଟେ ବାଉଁଶ ପ୍ଲାଣ୍ଟେସନ, ସେ ଭିତରେ କୁକୁଡ଼ା ଚୋରି ବୋଲି କରାଯାଇଥିଲା। ଯେତେବେଳେ ଭେଟେନାରୀ ଡିପାର୍ଟମେଣ୍ଟ ସହିତ କଥା ହେଲି, ସେ କହିଲେ ଯେ ନାଇଁ ବ୍ରଏଲର ଫାର୍ମ କରନ୍ତୁ, ତାହେଲେ ଟିକେ 2 ପଇସା ଭଲ ମିଳିବ ବୋଲି କହିଲା। ସେଠି ବର୍ତ୍ତମାନ କୁକୁଡ଼ା ଫାର୍ମ ଚଲେଇ।
0: ଆପଣଙ୍କ ବୟସ କେତେ ଭାଇ?
1: 41 ବର୍ଷ।
0: ଘରେ କିଏ କିଏ ରହନ୍ତି?
1: ମୋ ସ୍ତ୍ରୀ ଆଉ ମୋ ଦିଦା ଝିଅ।
0: ପଢାପଢି କଣ କରୁଛନ୍ତି ଭାଇ?
1: ମୁଁ +2 ପାସ୍ କରିଛି।
0: ଚାଷବାସରେ ନିଜକୁ ନିୟୋଜିତ କରିବେ, ଆତ୍ମନିର୍ଭରଶୀଳ ହେବେ ଚାଷରେ ବୋଲି କେମିତି ମନରେ ଧାରଣା ଆସିଲା?
1: ଦେଖନ୍ତୁ ମ୍ୟାଡମ, ଆଜିକାଲି ତ ସରକାରୀ ଚାକିରି ମିଳିବାରେ ଅସୁବିଧା ହଉଛି। ଯେହେତୁ ମୋର ଅଳ୍ପ ଜମି ଅଛି, ଲାଇଫ ଷ୍ଟକ ଉପରେ ଗଲେ ଠିକ ଥିବ ବୋଲି ଭିତରେ ପଶିଲି।
0: ସରକାରୀ ଯୋଜନାରେ ସାମିଲ ହେଲେ ଅଧିକା ଲାଭ ପାଇବେ, ଏ ସମ୍ପର୍କରେ କାହାଠୁ ଜାଣିଲେ? କେମିତି ପ୍ରଥମେ ଆରମ୍ଭ କଲେ ଭାଇ?
1: ଆମର ବୈପାରାଡା ବ୍ଲକ ଅନ୍ତର୍ଗତ ଯିଏ ପ୍ରାଣୀ ନିରୀକ୍ଷକ ଅଛନ୍ତି, ସେ ମୋ ସହିତ ଯୋଗାଯୋଗ କରିଥିଲେ। ଯେହେତୁ ମୋର ଇଣ୍ଟରେଷ୍ଟ ଦେଖିଥିଲେ, କୋରାପୁଟ ଡିଷ୍ଟ୍ରିକ୍ଟକୁ ସର୍ବପ୍ରଥମେ ମୁଁ ଆଣିକି ଚାଷ କରିଥିଲି, ଯୋଉଟା କି ଆମର କଡ଼କନାଥ ବୋଲି କହୁଛନ୍ତି, ଭୁବନେଶ୍ୱର ସିପିଡିଓରୁ ଆଣିଥିଲି ଅଳ୍ପ ମାତ୍ରାରେ। ସେଇଟା ଆରମ୍ଭ କରିଥିଲି। ଦେଶୀ ବ୍ରିଡ୍ର ବି ବହୁତ ଗୁଡ଼ାଏ ବ୍ରିଡ୍ ରଖିଥିଲି। ସେ ମତେ କହିଥିଲେ ଯେ ନାଇଁ ତମେ ବ୍ରଏଲର ଫାର୍ମ ଉପରେ ଇଣ୍ଟରେଷ୍ଟ ନିଅ ଆଉ ଆମେ ତମକୁ ହେଲ୍ପ କରିବୁ।
0: ପୂର୍ବରୁ କିଛି ଏଇ ସମ୍ପର୍କରେ ଧାରଣା ଥିଲା ନା କାହାଠୁ ଦେଖିକି ଶିଖିଲେ?
1: ଅଳ୍ପ କିଛି ଧାରଣା ଥିଲା, କିନ୍ତୁ ବ୍ରଏଲର ବିଷୟରେ ତ ଆମର କିଛି ଧାରଣା ନଥିଲା। ତାର ମେଡିସିନ କେମିତି ଦିଆହବ, ଭ୍ୟାକ୍ସିନେସନ କେମିତି କରାହବ, ଏସବୁ କିଛି ଆଇଡିଆ ନଥିଲା।
0: ଆଜ୍ଞା।
1: ଯେତେବେଳେ ଭିଏସଙ୍କ ସହିତ କଥାବାର୍ତ୍ତା ହେଲି, ସେ ମତେ ପ୍ରପର ଗାଇଡେନ୍ସ କଲେ ଯେ କେମିତି କଣ କରିବେ। ତାପରେ ନିଜେ ନିଜେ ଶିଖିକି ନିଜେ କଲୁ।
0: ପ୍ରଥମେ କେମିତି ଅନ୍ତର୍ଭୁକ୍ତ ହେଲେ ଆମର ପ୍ରାଣୀଧନ ନିରୀକ୍ଷକ ମାନଙ୍କ ସହିତ ମିଶିକି? କୋଉ କୋଉ କାଗଜପତ୍ର ଆପଣଙ୍କୁ ଦେବାକୁ ପଡିଲା?
1: ସେତେବେଳେ ତ ଏତେ କାଗଜପତ୍ର ଆମର କିଛି ଆବଶ୍ୟକ ପଡିନଥିଲା। ସେ ଖାଲି ଭୋଟର ଆଇଡେଣ୍ଟି କାର୍ଡ ଆଉ ଆଧାର କାର୍ଡ ଆଉ ଜାଗାର ଜେରକ୍ସ।
0: କିଛି କିଛି ଅସୁବିଧା ହେଲା କି ଭାଇ ପ୍ରଥମେ ଯେତେବେଳେ ପ୍ରଥମରୁ ଆରମ୍ଭ କଲେ?
1: ମୁଁ ତ କରିକି ପ୍ରାୟ 30 ବର୍ଷ ହେଇଯିବ। ପ୍ରଥମେ ତ ମୁଁ ନିଜ ଆଡୁ କରିଥିଲି, କଡ଼କନାଥ ରଖିଥିଲି, ଆସିଲ କୁକୁଡ଼ା ରଖିଥିଲି, ଦେଶୀ କୁକୁଡ଼ା ବି ରଖିଥିଲି। ତାପରେ ଭୁବନେଶ୍ୱରରୁ ନେଇକି ଆସିଥିଲି ଆଇସଲ୍ୟାଣ୍ଡ ରେଡ୍ କୁକୁଡ଼ା, ଯୋଉଟା କି ଅଣ୍ଡା ଟିକେ ପ୍ରଚୁର ମାତ୍ରାରେ ଦେବେ, ବାହାରେ ବୁଲାବୁଲି କରିବେ ଆଉ ଅଣ୍ଡା ଦେବେ। କିନ୍ତୁ ଯେତେବେଳେ ସରକାରୀ ଯୋଜନା ଆସିଲା, ସରକାରୀ ଯୋଜନାରେ ମତେ ଅନ୍ତର୍ଭୁକ୍ତ କଲେ ଆମର ବ୍ରଏଲର ଚାଷ ଉପରେ। ବ୍ରଏଲର ଚାଷରେ କଣ, ତାର ଯୋଉ ମେଡିସିନ ଆଉ ଭ୍ୟାକ୍ସିନେସନ ଅଛି, ତାର ଗାଇଡଲାଇନ ଅଛି, ସେ ଅନୁସାରେ ନ କଲେ ତମେ ଲସ୍ରେ ପଡିବ। ସେମାନେ ମତେ ଟୋଟାଲ ଗାଇଡ କଲେ ଯେ କେମିତି କରାହବ, ତାର 7 ଦିନରେ ଗୋଟେ ଭ୍ୟାକ୍ସିନ, 14 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ 21 ଦିନରେ ଗୋଟେ ଭ୍ୟାକ୍ସିନ, ତାପରେ ମାର୍କେଟିଂ।
0: ଯେତେବେଳେ ବ୍ରଏଲର ଚାଷ କଲେ, ଏସବୁ ଚିଆଁ ସବୁ କୋଉଠୁ କୋଉଠୁ ଆଣିଲେ, କେତେ ଟଙ୍କା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିଲା ଭାଇ, ସେମାନଙ୍କର ଯତ୍ନ କିପରି ନେଲେ?
1: ପ୍ରଥମେ ବିଏସ ଆମକୁ ଯୋଗାଯୋଗ କରିଥିଲେ ଜୟପୁରର 2ଟା ଫାର୍ମ, ତାଙ୍କ ସହିତ କଣ୍ଟାକ୍ଟ କଲୁ। ତାଙ୍କେ ଆନ୍ଧ୍ରରୁ ଆଉ ଛତିଶଗଡ଼ରୁ ଚିକିତ୍ସା ଆଣିକି ଦଉଥିଲେ। ତାପରେ କଥା ରହିଲା ଭ୍ୟାକ୍ସିନେସନ ପ୍ରୋଗ୍ରାମ, ଭ୍ୟାକ୍ସିନ ମେଡିସିନ ସବୁ ଆଭେଲେବୁଲ କରାଉଥିଲେ ସେଇ 2ଟା, ଯାହା ସହିତ ଆମର ଟ୍ରଷ୍ଟରେ ଥିଲୁ, ସେମାନେ ଯେମିତି ଫଲୋ କରୁଥିଲେ ଆମେ ସେଇ ହିସାବରେ ଫଲୋ କରୁଥିଲୁ।
0: ତାପରେ କୁକୁଡ଼ା ମାନଙ୍କୁ ବିକ୍ରି କେମିତି କରନ୍ତି, ଆପଣ କେମିତି ଲାଭ ପାଆନ୍ତି ଭାଇ?
1: ଦେଶୀ କୁକୁଡ଼ାର ବର୍ଷ ସାରା ଯଦି ବିକ୍ରି କଲେ ମଧ୍ୟ, ଲକ୍ଷ ଲକ୍ଷ ବାଡ କଲେ ବି ତାର ବିକ୍ରି ବଢ଼ିବା ପାଇଁ କିଛି ଅସୁବିଧା ନାହିଁ। ହେଲେ ବ୍ରଏଲର କଣ ଟିକେ ଅସୁବିଧା ହଉଛି, ଆନ୍ଧ୍ର ମାର୍କେଟ ଡିସାଇଡ କରୁଛି ଯୋଉ ରେଟ, ପ୍ରତ୍ୟେକ ଦିନ ଗୋଟେ ରେଟ ଚାର୍ଜ ବାହାରିବ। ଆନ୍ଧ୍ର ମାର୍କେଟ ମାନଙ୍କର ଯଦି ଆଜି 100 ଅଛି, ଆମର ଜୟପୁର ମାର୍କେଟ ଦେଖିଲେ 110-115।
0: ବେପାରୀ ମାନେ ଆସିକି ଆପଣଙ୍କ ପାଖରୁ ନେଇଯାନ୍ତି?
1: ହଁ, ବେପାରୀ ମାନେ ରେଗୁଲାର ଆସିକି ଆମ ପାଖରୁ ନେଇଯାଆନ୍ତି।
0: ଆପଣଙ୍କୁ ଦେଖିକି ଆଉ କେତେ ଜଣ ମଧ୍ୟ ଏମିତି କୁକୁଡ଼ା ଫାର୍ମ କରିବା, ଆପଣଙ୍କ ଭଳି ଆତ୍ମନିର୍ଭର ହେବା ପାଇଁ ଚେଷ୍ଟା କରୁଛନ୍ତି କି ଭାଇ?
1: ବହୁତ ଲୋକ କରୁଛନ୍ତି ମ୍ୟାଡମ, ସେ ଅସିଲ ବ୍ରିଡ୍ ନେବା ପାଇଁ ବହୁତ ଜଣ ଆସୁଥିଲେ। ଜଣେ ପାପଡ଼ା ହାଣ୍ଡି ରହୁଛନ୍ତି ପିଙ୍କୁ ଭାଇ ବୋଲିକି, ସେ ଜଣେ ଟିଚର, କିନ୍ତୁ ମୋଠୁ ଦେଖିକି ତାଙ୍କେ ନିଜେ ଗୋଟେ ବହୁତ ସୁନ୍ଦର ଫାର୍ମ କରିଛନ୍ତି। ସେଠି ଦେଶୀ କୁକୁଡ଼ା ଆସିଲେ

0: କୁକୁଡ଼ାର ସେ ବ୍ରଏଲରରୁ ଯାଇନାହାନ୍ତି, ମାତ୍ର ଅସିଲ କୁକୁଡ଼ାର ବହୁତ ଗୁଡ଼ାଏ ଭେରାଇଟି ରଖୁଛନ୍ତି ଆଉ ବହୁତ ସୁନ୍ଦରରେ କରୁଛନ୍ତି।
1: ଆଉ କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି ଭାଇ?
0: ମୋର ଫାର୍ମ ହାଉସରେ 7 ରୁ 8 ଜଣ ଅଛନ୍ତି। ତାଙ୍କୁ ଆମେ ଦରମା ସିଷ୍ଟମ କରିଛୁ, ତାପରେ ତାଙ୍କର ଏକ୍ସଟ୍ରା ଡ୍ୟୁଟି କଲେ ଏକ୍ସଟ୍ରା ପଇସା ବି ଦିଆହଉଛି। ରେଗୁଲାର ରହୁଛନ୍ତି, ବାହାରକୁ କାମ ଯାଉଥିଲେ ବାହାରକୁ ନ ଯାଇକି ଆମ ପାଖରେ ରହୁଛନ୍ତି ଗାଁରେ।
1: ବିଭାଗ ତରଫରୁ ଆପଣ କଣ କଣ ସବୁ ସୁବିଧା ପାଇଲେ ଭାଇ ଯେବେଠୁ ଆପଣ ଅନ୍ତର୍ଭୁକ୍ତ ହେଲେ?
0: ବିଭାଗ ତରଫରୁ ଆମେ ବହୁତ ଲାଭ ପାଇଛୁ ମ୍ୟାଡମ। ଯେତେବେଳେ ଆମେ ଫାର୍ମ ଷ୍ଟାର୍ଟ କଲୁ, ମତେ 500 ର ଗୋଟେ ଦେଇଥିଲେ ଆମର ମୁଖ୍ୟମନ୍ତ୍ରୀଙ୍କର ଯୋଜନାରେ, ସେଠୁ ମୁଁ ଷ୍ଟାର୍ଟ କରିଥିଲି। କୃମିନାଶକ ମେଡିସିନ ବି ସାହାଯ୍ୟ କରୁଛନ୍ତି, ପ୍ରତ୍ୟେକ ଜିନିଷ ସାହାଯ୍ୟ କରୁଛନ୍ତି।
1: ଆଉ ସବସିଡି ମଧ୍ୟ କିଛି ପାଇଥିଲେ କି ଏଇସବୁ ଯାହା ଟଙ୍କା ଖର୍ଚ୍ଚ କରନ୍ତି?
0: ମୁଁ ସବସିଡି ପାଇଥିଲି
1: ଆଜ୍ଞା। ବେଳେବେଳେ ତାଲିମର ବ୍ୟବସ୍ଥା ମଧ୍ୟ ଥାଏ କି କିପରି ଆମେ ଉନ୍ନତ ଧରଣର କୁକୁଡ଼ା ପାଳନ କରିପାରିବା?
0: ଆମକୁ କୋରାପୁଟ 2 ଥର ଆଉ ବୈପାରଣାରେ ବି ଆମର ତାଲିମ ଦିଆ ହେଇଥିଲା ଆଉ କୁକୁଡ଼ା ପାଳନ କେମିତି କରାହୁଏ, ତାପରେ ନୂଆ ନୂଆ ଡିଜିଜ ବି କେତେ ବାହାରିଲାଣି ତାକୁ ବି କେମିତି କଣ୍ଟ୍ରୋଲ କରାହୁଏ ସବୁ ଉପରେ ଜ୍ଞାନ ଦେଇଛନ୍ତି।
1: ଆପଣ ଯେମିତି କୁକୁଡ଼ା ପାଳନ ସହିତ ଡେରୀ ଫାର୍ମ ମଧ୍ୟ କରିଛନ୍ତି କହିଲେ, ତା ସମ୍ପର୍କରେ କିଛି କୁହନ୍ତୁ ଭାଇ, କେମିତି ଆରମ୍ଭ କଲେ?
0: ଡେରୀ ଫାର୍ମ ତ ମୁଁ ନିଜେ ପ୍ରଥମେ ଆରମ୍ଭ କରିଥିଲି ମ୍ୟାଡମ, ତାପରେ ପ୍ରାଣୀଧନ ଯୋଜନାରେ ମତେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ 1+1 ମୁରା ମଇଁଷି ମିଳିଥିଲା, ଘର ବି ମିଳିଥିଲା, 2 ମଇଁଷି କିଣିକି ଆଣିଥିଲି। ତାପରେ ମୋର ନିଜର ବି ଘରେ ଅଛନ୍ତି ଗାଈ ଗୋରୁ, ସେମିତି କରି ଚାଲିଛି ମ୍ୟାଡମ।
1: ପ୍ରାୟ କେତେ ଗାଈ ଗୋରୁ ଅଛନ୍ତି ମଇଁଷି ସଂଖ୍ୟା ମିଶିକି?
0: 14 ଗାଈ ମଇଁଷି ଅଛନ୍ତି।
1: ସେମାନଙ୍କର ଯତ୍ନ କିପରି ନିଅନ୍ତି ଆଉ କ୍ଷୀର ବିକ୍ରି ବଟା କେମିତି କରନ୍ତି ଭାଇ?
0: କ୍ଷୀର ବିକ୍ରି ତ ଆଜିକାଲି କିଛି ଅସୁବିଧା ନାହିଁ ମ୍ୟାଡମ, ମୋ ପାଖରେ ନିୟର ଗୋଟେ ମାର୍କେଟ ଅଛି କଟା ଛକ, ଯୋଉଠିକି ଆମେ ଦହି କରି ବିକ୍ରି କରୁଛୁ ସେଠି, ଆଉ ଚା ଦୋକାନୀ ମାନେ ନେଇଯାଆନ୍ତି, ବିକ୍ରି ବଟାର ଅସୁବିଧା ନାହିଁ। କିନ୍ତୁ ଆମେ ଯୋଉ ଆଗରେ ଯୋଉ ବୁଲାବୁଲି କରି ଚରେଇକି ଇଏ କଲୁ, ସେଟା ଆଜିକାଲି ସମ୍ଭବ ହୋଇପାରୁନାହିଁ। ତେଣୁ ଆମେ ନେପିୟରର 2-3 ଭେରାଇଟି ଚାଷ କରୁଛୁ, ଘାସ କୁଣ୍ଡା ତ ଏସବୁ ତ ଦିଆହଉଛି, ନିଜ ବାଡ଼ରେ ଯେ ଭଲ ଘାସ ଚାରା ମିଳିଯାଉଛି, ଗାଈ ଗୋରୁ ଭଲରେ ରହୁଛନ୍ତି।
1: କେମିତି ଆପଣ ପ୍ରଥମେ ଜାଣିଲେ ଭାଇ ଏଇ ଘାସ ଚାଷ କରିବେ ବୋଲି?
0: ଘାସ ଚାଷ ଉପରେ ବି ଆମକୁ ଆଡଭାଇସ କରିଥିଲେ, ଯେହେତୁ ଆମର ଚରାବୁଲା କରିବା ପାଇଁ ଏଠି ଅସୁବିଧା ହେଲା, ଗାଈ ଗୋରୁକୁ ବାହାରକୁ ନେଇକି ଯିବା ପାଇଁ ଚରେଇବା ଲୋକ ମିଳୁନାହାନ୍ତି, ଜାଗା ବି କମିଲାଣି, ଫରେଷ୍ଟ ବାଲା ବି ଗଛ ଲଗେଇଛନ୍ତି ଫରେଷ୍ଟ ଭିତରେ ପଶିବାକୁ ଦଉନାହାନ୍ତି, ସେମିତି ଅସୁବିଧା ହେଲା। ସେ ଆମକୁ ଆଣିକି ଦେଇଥିଲେ ନେପେରର 2-3 ଭେରାଇଟି, ଯୋଉଟାକି ଲଗେଇଲେ ଆଖୁ ଗଛ ପୁରା ବହୁତ ବଡ ବଡ ହୁଏ, ଯେତିକି ଲାଗିଛି ଆମର 14-15 ଗାଈକୁ ସଫିସିଏଣ୍ଟ ହେଇଯାଉଛି।
1: ପ୍ରାୟ କେତେ ଜାଗାରେ ଏଇ ଘାସ ଚାଷ ଆପଣ କରିଛନ୍ତି?
0: ଜାଗାରେ ଯଦି ଚାଷ କରିବେ 14-15 ଗାଈ ଆରାମସେ ଖାଇଯିବେ। ଆଜିକାଲି ବହୁତ ଗୁଡାଏ ଟେକ୍ନୋଲୋଜି ଆସିଗଲାଣି ମ୍ୟାଡମ, ଏବେ ଗୋଟେ କରୁଛନ୍ତି ଟ୍ରେ ମାନଙ୍କରେ ମକାକୁ ପକେଇ ଦଉଛନ୍ତି, ପକେଇକି ସେଠି ପାଣି ଫାଣି ଦେଇକି ସିଏ ଜଷ୍ଟ ଗଜା ହେଇକି ଜଷ୍ଟ 5-6 ହେଲେ ତାକୁ କାଟିକି ଦିଆହଉଛି ଘାସ ଗାଈ ମାନଙ୍କୁ। ଆଉ ଯୋଉଟା ନେପିୟର ଆଉ ସୁପର ନେପିୟର 2 ଡେଭଲପମେଣ୍ଟ ଘାସ ବାହାରିଛି, ସେ ଘାସ ଆମକୁ ଗୋଟେ ବୁଦାରୁ ପ୍ରାୟ 60-70 କିଲୋ ଘାସ ଦିଏ। ଯଦି ଜଣଙ୍କର ହାଫ୍ ଏକର ଅଛି, ସେ 4-5 ଗାଈ ଆରାମସେ ରଖିପାରିବ, କିଛି ଅସୁବିଧା ନାହିଁ।
1: ଆଜ୍ଞା, କେବଳ ଯୋଗାଯୋଗ କରିକି ତା ସମ୍ବନ୍ଧରେ ଜ୍ଞାନ ନେଇକିନା ଆରମ୍ଭ କରିବା ହିଁ ଜରୁରୀ। ଯତ୍ନ କିପରି ନିଅନ୍ତି ଭାଇ ଏଇ ଯେତିକି 14 ଗାଈ ଗୋରୁ ମଇଁଷି ସବୁ ଅଛନ୍ତି?
0: ଗୋରୁ ଗାଈକୁ ତ ଭ୍ୟାକ୍ସିନେସନ ଯେମିତି ପ୍ରୋଗ୍ରାମ ହୁଏ ଭ୍ୟାକ୍ସିନେସନ କରନ୍ତି ଭେଟେନାରୀ ବାଲା, ଆଉ ରହିଲା ଡିୱାର୍ମିଂ କଥା ଟିକେ ଦେଖାଯାଏ, ତାଙ୍କୁ ବି ଥଣ୍ଡା ପାଣି କେମିତି ଟିକେ ଦିଆଯିବ ଘଣ୍ଟା ଘଣ୍ଟା, ଫ୍ରେଶ ଘାସ ଟିକେ କେମିତି ପାଇବେ ଏଇ ଖରା ଦିନଟା, ଆଉ ଦାନାରେ ଯେମିତିକି ଭଲ ଦାନା ଟିକେ ଆଣିକି ଖୁଆଯାଏ, ସେତିକି ଜିନିଷ ଧ୍ୟାନ ଦେବା କଥା।
1: ଆଜିକାଲି ତ ସବୁ ପ୍ରକାର ଆମେ ପଦ୍ଧତି ସବୁ ଇଣ୍ଟରନେଟ ମାଧ୍ୟମରେ ପାଇପାରୁଛୁ, ଆପଣଙ୍କୁ ମଧ୍ୟ ସହାୟକ ହଉଛି କି ଏସବୁ ଇଣ୍ଟରନେଟଟା ଜାଣିପାରୁଛନ୍ତି କି?
0: ଇଣ୍ଟରନେଟ ତ ଆମେ ଜାଣିପାରୁଛୁ ମ୍ୟାଡମ, ଯେ ପ୍ରାକ୍ଟିକାଲ ଥିଓରି ଉପରେ ଡିଫରେନ୍ସ ଆସେ, ଥିଓରି ପଢିବାଠୁ ପ୍ରାକ୍ଟିକାଲି ଯଦି ଜଣେ ଗୋଟେ ଜଣେ କରିଛନ୍ତି ତାଙ୍କ ପାଖକୁ ଯିବ, ତାଙ୍କ ପାଖରେ ରହିବ, ତାଙ୍କ ପାଖରୁ 2-4 ଟିକେ ୱାଚ କରିବ, ଦେଖିବ ଅଧିକା ଶିଖିପାରିବ।
1: ନିଶ୍ଚିତ ଭାବରେ ଭାଇ, ଆଗକୁ ନୂଆ ଆଶା କଣ ରଖିଛନ୍ତି ଭାଇ, କୋଉ ଯୋଜନା ଅଛି?
0: 1000 ଦେଶୀ କୁକୁଡ଼ାର ଗୋଟେ ଫାର୍ମ କରିବି, ଯାହାକି ମୋର ଗୋଟେ ସ୍ୱପ୍ନ ଅଛି। ମୁଁ ଗୋଟେ ସ୍ପେଶିଆଲି ଗୋଟେ ବମ୍ବର ପ୍ଲାଣ୍ଟେସନ ଗୋଟେ କରିଛି, କୁକୁଡ଼ା ସେଠି ବୁଲାବୁଲି କରିପାରିବେ।
1: ଭଗବାନ କରନ୍ତୁ ଆପଣ ଯାହା ଯାହା ଆଶା ରଖିଛନ୍ତି ଆଗକୁ ପୂରଣ ହଉ, ଆଉ ବିଭାଗ ତରଫରୁ ସବୁ ପ୍ରକାର ସୁବିଧା ପାଇ ଆପଣ ଆତ୍ମନିର୍ଭରଶୀଳ ହୋଇଛନ୍ତି ଆଉ ବହୁତ ଚାଷୀ ଭାଇଙ୍କୁ ରୋଜଗାରକ୍ଷମ କରିଛନ୍ତି। ନିଶ୍ଚିତ ଭାବରେ ଆପଣ ଜଣେ ଉଦାହରଣ ଆମ ସବୁ ଚାଷୀ ଭାଇ ଭଉଣୀଙ୍କ ପାଇଁ। ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ, ତେଣୁ ଆମ ଅନୁଷ୍ଠାନ ତରଫରୁ ତଥା ଆମର ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭାଇ, ରହିଲୁ, ନମସ୍କାର।

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ, ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ।

0: ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ, ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ। ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବେଳେ ଭାରତ ବିଶ୍ୱାସ ଏବଂ ଦୃଢ଼ତାର ସହ ବିକାଶର ଗତି ବଜାୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଆଡ଼କୁ ଦେଶ ଅଗ୍ରସର ହେଉଛି। ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ଅଧିକ ହୋଇଛି। ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ଦୃଷ୍ଟିକୋଣ ଲକ୍ଷ୍ୟ ହାସଲ ପାଇଁ ନୀତି ଆୟୋଗ ଏକ ସମନ୍ୱୟ ମଞ୍ଚର ଭୂମିକା ନିର୍ବାହ କରିବା ସହ ରାଜ୍ୟ ମଧ୍ୟରେ ଜ୍ଞାନ ଆଦାନ ପ୍ରଦାନ ଏବଂ ସମ୍ମିଳିତ ଭାବେ କାର୍ଯ୍ୟ କରିବା ଦିଗରେ ସହାୟକ ହେବ। ଶ୍ରୀ ମୋଦି କହିଛନ୍ତି, ଦେଶର ଯୁବପିଢ଼ିଙ୍କୁ ଉତ୍ତମ ଶିକ୍ଷା, ଚାହିଦା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ବିଷୟକୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ। ବିକଶିତ ଭାରତ ଯାତ୍ରାରେ ସଶକ୍ତ ଯୁବପିଢ଼ି ହିଁ ପ୍ରେରକ ଶକ୍ତି ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଅନେକଗୁଡ଼ିଏ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଦେଶରେ ବିକାଶ ଏବଂ ରପ୍ତାନୀ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି। ଶ୍ରୀ ମୋଦି ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୃଷି ଏବଂ ଷ୍ଟାର୍ଟଅପ୍ରୁ ଆରମ୍ଭ କରି ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ପ୍ରତ୍ୟେକଟି କ୍ଷେତ୍ରରେ ନାରୀ ଶକ୍ତିର ଅବଦାନକୁ ପ୍ରଶଂସା କରି ରାଜ୍ୟଗୁଡ଼ିକ ମହିଳାମାନଙ୍କୁ ସୁଦୃଢ଼ ଏବଂ ସଶକ୍ତ କରିବା ପାଇଁ ସେମାନଙ୍କ ଲାଗି ଶିକ୍ଷା, ଦକ୍ଷତା, ନିରାପତ୍ତାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ 2047 ପାଇଁ ସମାବେଶୀ ମାନବ ବିକାଶ ଶୀର୍ଷକରେ ଆଜି ଅନୁଷ୍ଠିତ ବୈଠକରେ ଦେଶର ନାଗରିକଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଯୋଗ ଦେଇଥିଲେ। ବୈଠକ ପରେ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନୀତି ଆୟୋଗ ବୈଠକରେ ସୁଶାସନ, ଜନସାଧାରଣଙ୍କ ଭାଗିଦାରୀ ଏବଂ ରାଷ୍ଟ୍ରର ବିକାଶ ସମ୍ପର୍କିତ ବିଭିନ୍ନ ସ୍ତମ୍ଭ ଉପରେ ଆଲୋଚନା କରାଯାଇଛି। ଓଡ଼ିଶା ସମସ୍ତ ନାଗରିକଙ୍କ ସଶକ୍ତିକରଣ, ତୃଣମୂଳ ସ୍ତରରେ ଥିବା ଅନୁଷ୍ଠାନଗୁଡ଼ିକର ଉନ୍ନତିକରଣ ଓ ସାମଗ୍ରିକ ବିକାଶର ଦୃଢ଼ତା ଉପରେ କାର୍ଯ୍ୟ କରୁଛି। ବିକଶିତ ଭାରତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ସକ୍ରିୟ ଭାବରେ ଯୋଗଦାନ କରୁଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଦେଶର ନୀଳ ଅର୍ଥନୀତିର ବିକାଶ ଉପରେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଏବଂ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଅଧିକ ମାଛଧରା ଓ ରପ୍ତାନୀ ସୁଯୋଗ ସୃଷ୍ଟି କରିବା ସହିତ ଚିଙ୍ଗୁଡ଼ି ମିଶନ ଜରିଆରେ ଏହି ଚାଷରେ ଉତ୍ପାଦନ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସଶକ୍ତ କରିଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
1: ଆମେ ଏଇ ଦୁଇଟି ମିଶନ ଆଣିବା ଦ୍ୱାରା ଆମର ଯେଉଁ ଲକ୍ଷ୍ୟ ରହିଛି, ଯେ ପ୍ରିୟ ପ୍ରଧାନମନ୍ତ୍ରୀ, ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର, ଯେ ଆମେ 2036 ସୁଦ୍ଧା ଓଡ଼ିଶାରେ 25,000 କୋଟି ଟଙ୍କାର ସାମୁଦ୍ରିକ ମାଛ ଆମେ କେମିତି ରପ୍ତାନୀ କରିବା, ତାହା ପାଇଁ ଆଜି ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଏବଂ ଏଇ ଦୁଇଟି ମିଶନ ହେବା ଫଳରେ ଆମେ ଯେଉଁ ଆଗରୁ ବ୍ୟାକେଷ୍ଟ ୱାଟର ଆମେ 2 କିଲୋମିଟର ପର୍ଯ୍ୟନ୍ତ ତାକୁ ବ୍ୟବହାର କରୁଥିଲେ, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ତାକୁ କ୍ୟାବିନେଟରେ ମଧ୍ୟ ଅନୁମୋଦନ କରିଛନ୍ତି, ଆମେ 10 କିଲୋମିଟର ପର୍ଯ୍ୟନ୍ତ ବ୍ୟାକେଷ୍ଟ ୱାଟର ବା ଯେଉଁ ଖାରି ଜଳରେ ଆମେ ଚିଙ୍ଗୁଡ଼ି ଚାଷ କରିପାରିବା।
0: କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ, ଉଦ୍ୟୋଗପତି ଓ ସମସ୍ତ ଅଂଶୀଦାରଙ୍କ ସହ ନୀଳ ଅର୍ଥନୀତିର ବିକାଶ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ସତ୍ୟବ୍ରତ ରାଉତ ଶ୍ରୀ ସାମନ୍ତରାୟ ବିଜୟ ହୋଇଥିବା ନେଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ତେବେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଭିନ୍ନ ସ୍ଥାନରେ ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ ଏ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ତ୍ୱରାନ୍ୱିତ କରିବା ଉପରେ ଡକ୍ଟର ପାଢ଼ୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ ବରିଷ୍ଠ ଅଧିକାରୀଙ୍କ ସହ ରଥ ନିର୍ମାଣ ସମ୍ପର୍କିତ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିବା ଅବସରରେ ମୁଖ୍ୟ ପ୍ରଶାସକ ସେଠାରେ କାର୍ଯ୍ୟ କରୁଥିବା କାରିଗରଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଛନ୍ତି। କରତକଳରେ ପହଞ୍ଚିଥିବା ତାଳକାଠ ଶୀଘ୍ର ଚିରଟ କରି ଚାରମାଳ ଗଚ୍ଛିତ ରଖିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ନିର୍ମାଣାଧୀନ କୋଇଲି ବୈକୁଣ୍ଠ ଫୁଲଗୁନ୍ଥା ଗୃହ କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ଡକ୍ଟର ପାଢ଼ୀ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ମଧ୍ୟ ଚଳିତ ମାସ 20 ତାରିଖ ସୁଦ୍ଧା ଶେଷ କରିବା ଲାଗି ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଓ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ ହୋଇଛି। ସ୍ଲିପର ବସ୍ଗୁଡ଼ିକରେ ଲାଗିଥିବା ବେଆଇନ ଡ୍ରାଇଭର ପାର୍ଟିସନ ଡୋର ବିରୋଧରେ ଗତ 7 ଦିନ ମଧ୍ୟରେ 3,304 ଗାଡ଼ିର ଯାଞ୍ଚ କରାଯିବା ସହିତ 399 ଇ ଚାଲାଣ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଚଢ଼ଉ ଆଗାମୀ ଦିନରେ ଜାରି ରହିବ। ବସ୍ ମାଲିକମାନଙ୍କୁ ସଡ଼କ ସୁରକ୍ଷା ନିୟମକୁ ପ୍ରାଧାନ୍ୟ ଦେଇ ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏସୀୟ ଉନ୍ନୟନ ବ୍ୟାଙ୍କ ସହଯୋଗରେ ଆୟୋଜିତ ଅନୁଭୂତି ବିନିମୟ କାର୍ଯ୍ୟକ୍ରମରେ ରାଜସ୍ଥାନ ଜୟପୁରର 1-9 ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରି ରାଜ୍ୟର ସହରାଞ୍ଚଳ ବିକାଶ, ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସଫଳ ମଡେଲଗୁଡ଼ିକ ଅଧ୍ୟୟନ କରିଛନ୍ତି। ପ୍ରତିନିଧି ଦଳ ଭୁବନେଶ୍ୱର ଓ ପୁରୀର ପ୍ରମୁଖ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ପରିଦର୍ଶନ ସହ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ବ୍ୟାଙ୍କ ସମୂହ ପକ୍ଷରୁ ଅର୍ଥ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ହିତାଧିକାରୀମାନଙ୍କୁ ସଠିକ୍ ଭାବେ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାଥମିକତା କ୍ଷେତ୍ରରେ ମୋଟ 21,669 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଅଣପ୍ରାଥମିକତା କ୍ଷେତ୍ରରେ 9,816 କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା ଭର୍ଚୁଆଲ ଏକାଡେମୀ ଆନୁକୂଲ୍ୟରେ ଆୟୋଜିତ 10 ଦିବସୀୟ ପୋଥି ବିଜ୍ଞାନ କର୍ମଶାଳା ଉଦ୍ଯାପିତ ହୋଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚୀକରଣ ଓ ପୁନଃଲିଖନର ଗୁରୁତ୍ୱ ଏବଂ ଭାଷା ସମୃଦ୍ଧି ଅଭିଯାନ ଉପରେ ଆଲୋଚନା କରିଥିଲେ। କର୍ମଶାଳାରେ ବିଭିନ୍ନ ସ୍ଥାନରୁ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକମାନେ ସାମିଲ ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀମାନଙ୍କୁ ଉନ୍ନତମାନର ସେବା ପ୍ରଦାନ, ପରିଷ୍କାର ପରିଚ୍ଛନ୍ନତା ଏବଂ ଗୁଣବତ୍ତା ମାନଦଣ୍ଡର ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ମ୍ୟାଲେରିଆ, କ୍ଷୟରୋଗ, ଅଣସଂକ୍ରାମକ ରୋଗ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ଯାଜପୁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦାନଗଦୀ ବ୍ଲକର କାରାମଗୋଠ ଏବଂ ରାଇଘାଟି ଗ୍ରାମରେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ଧବିଶ୍ୱାସ ନିବାରଣ ସମ୍ପର୍କିତ ପାଲା ପରିବେଷଣ କରାଯାଇଥିଲା। ଶିଶୁଙ୍କ ଜୀବନ, ଶିକ୍ଷା ଓ ବିକାଶରେ ଖେଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆଜି ଅନ୍ତର୍ଜାତୀୟ ଖେଳ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଖେଳ ଓ ଶୈଶବକୁ ସୁରକ୍ଷା ଦେବା। ମିଳିତ ଜାତିସଂଘର ସାଧାରଣ ସଭାରେ ଅନ୍ତର୍ଜାତୀୟ ଖେଳ ଦିବସ ପାଳନ ନିଷ୍ପତ୍ତି ହୋଇଥିଲା। 1999 ଜାତିସଂଘ ଶିଶୁ ଅଧିକାର ସମ୍ମିଳନୀକୁ ପ୍ରଥମେ ଅନୁମୋଦନ ମିଳିଥିଲା। ଏହି ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତ୍ୟେକ ଶିଶୁଙ୍କ ବିଶ୍ରାମ, ଅବକାଶ ଓ ବୟସ ଅନୁଯାୟୀ ଖେଳ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ସାଂସ୍କୃତିକ ଜୀବନ ଓ କଳା କ୍ଷେତ୍ରରେ ମୁକ୍ତ ଭାବରେ ଅଂଶଗ୍ରହଣ କରିବାର ଅଧିକାରକୁ ସୁନିଶ୍ଚିତ କରିଥାଏ। ପାଣିପାଗ ରାଜ୍ୟରେ ଆସନ୍ତା 3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଆଗାମୀ 2 ଦିନ ପାଇଁ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ରାଜ୍ୟ ସମନ୍ୱୟ ଉପରେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ରାଜ୍ୟରେ ସମସ୍ତ ନାଗରିକଙ୍କ ସଶକ୍ତିକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ। ଜବରଦଖଲରେ ଥିବା ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆଣିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ତିନି ଦିନ ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ଆକଳନ ସମ୍ବାଦ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର ସୁରକ୍ଷିତ ଶୈଶବ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଦୈନନ୍ଦିନ ଜୀବନରେ କ୍ରୀଡ଼ାର ମହତ୍ତ୍ୱକୁ ବୁଝିବା ଏବଂ ଏହାକୁ ଏକ ଅଂଶ ଭାବେ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ପାଳନ କରାଯାଉଛି। ମାନବ ସମାଜ ବିକାଶରେ କ୍ରୀଡ଼ାର ମୌଳିକ ଭୂମିକାକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 2018 ମସିହାରୁ ପ୍ରଥମେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ କ୍ରୀଡ଼ା ଦିବସ ପାଳନ କରିବା ପ୍ରସ୍ତୁତି ଆରମ୍ଭ ହୋଇଥିଲା। 2024 ମସିହାରେ ୟୁନିସେଫ୍, ଲେଗୋ ଫାଉଣ୍ଡେସନ୍ ଏବଂ ରାଇଟ୍ ଟୁ ପ୍ଲେ ଭଳି ପ୍ରତିଷ୍ଠିତ ସଂଗଠନଗୁଡ଼ିକର ପ୍ରସ୍ତାବ ଆଧାରରେ ଜାତିସଂଘର ସାଧାରଣ ସଭାରେ ଜୁନ୍ ମାସ 11 ତାରିଖକୁ ଆନ୍ତର୍ଜାତିକ କ୍ରୀଡ଼ା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁରକ୍ଷିତ କ୍ରୀଡ଼ା ସୁରକ୍ଷିତ ଶୈଶବ। କ୍ରୀଡ଼ା ମାଧ୍ୟମରେ ପିଲାଙ୍କର ମାନସିକ ଏବଂ ଶାରୀରିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଖେଳିବା ନେଇ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ନେଇ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଡିଜିଟାଲ ସ୍କ୍ରିନ୍ ବା ମୋବାଇଲ ଦୁନିଆଠାରୁ ପିଲାଙ୍କୁ ଦୂରରେ ରଖି ଖେଳ ପଡ଼ିଆକୁ ଆଣିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। କ୍ରୀଡ଼ା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ପରିବେଶକୁ ବୁଝିବାରେ ପିଲାଙ୍କୁ ସହାୟତା ପ୍ରଦାନ କରିଥାଏ। ଜୀବନର ବିଭିନ୍ନ ଦିଗ ପ୍ରତି ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିବାରେ କ୍ରୀଡ଼ା କ୍ଷେତ୍ର ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଖେଳ ମାଧ୍ୟମରେ ପିଲାଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ, ନେତୃତ୍ୱ ନେବାର ଦକ୍ଷତା ଏବଂ ନିରନ୍ତର ବିକାଶ ସମ୍ଭବ ହୋଇଥାଏ। ସୁସ୍ଥ ଜୀବନଶୈଳୀ ଆପଣାଇବା ସହ ମାନସିକ ଚାପମୁକ୍ତି ମାର୍ଗ ପାଇଁ କ୍ରୀଡ଼ା ପିଲାଙ୍କୁ ପ୍ରୋତ୍ସାହନ ପ୍ରଦାନ କରିଥାଏ। କ୍ରୀଡ଼ା ମାଧ୍ୟମରେ ସମାବେଶୀ ସାମାଜିକ ବ୍ୟବସ୍ଥା ଅଧିକ ସଶକ୍ତ ହୋଇଥାଏ। ଏକାଠି ଖେଳିବା ଦ୍ୱାରା ସହାନୁଭୂତି, ପାରସ୍ପରିକ ବୁଝାମଣା ଏବଂ ସହନଶୀଳତା ବୃଦ୍ଧି ପାଇଥାଏ। ଏକ ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସହଯୋଗୀ ସମାଜ ଗଠନ ଦିଗରେ ଏହା ବେଶ୍ ଗୁରୁତ୍ୱ ବହନ କରିଥାଏ। ତେଣୁ ପିଲାମାନଙ୍କୁ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ସରକାର ତୃଣମୂଳ ସ୍ତରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରୀଡ଼ା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ ଆତ୍ମନିର୍ଭର ଭାରତ ପଦକ୍ଷେପକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ସଣ୍ଡେ ଅନ୍ ସାଇକେଲ ଅଭିଯାନ ଦେଶବ୍ୟାପୀ କାର୍ଯ୍ୟକାରୀ କରିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ଦେଶର ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଯୁବବର୍ଗ ସଶକ୍ତ ହେବା ସହ ଏଥିପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି। ବିଭିନ୍ନ ଆର୍ଥିକ ସହଯୋଗ ମାଧ୍ୟମରେ ସରକାର କ୍ରୀଡ଼ା କ୍ଷେତ୍ର ପାଇଁ ପ୍ରୋତ୍ସାହନମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ବିଶ୍ୱସ୍ତରରେ ମଧ୍ୟ ଆଜିର ଦିବସ ଅନ୍ୟ ପ୍ରକାରେ ଏକ ଗୁରୁତ୍ୱ ବହନ କରୁଛି। ଫିଫା ବିଶ୍ୱକପ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 19 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ 3 ଦେଶ ମିଳିତ ଭାବେ ଆୟୋଜନ କରିଛନ୍ତି। ସେହି ଦେଶଗୁଡ଼ିକ ହେଉଛି ଆମେରିକା, କାନାଡ଼ା ଏବଂ ମେକ୍ସିକୋ। ପୂର୍ବରୁ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ 32 ଦଳ ଅଂଶଗ୍ରହଣ କରୁଥିବା ବେଳେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ 48 ଦେଶ ଭାଗ ନେଉଛନ୍ତି। ଏହି ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ରେ 4 ଲେଖାଏଁ ଦଳ ରହିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଜବେକିସ୍ତାନ, ଜୋର୍ଡାନ, କେପ୍ ଭର୍ଦେ ଏବଂ କୁରାକାଓ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ ମେକ୍ସିକୋ ସିଟି ଷ୍ଟାଡିୟମ୍ଠାରେ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ବିଶ୍ୱର ଦୁଇ ମହାନ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ୍ ମେସି ଏବଂ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଉପରେ ପ୍ରଶଂସକଙ୍କ ଦୃଷ୍ଟି ନିବଦ୍ଧ ରହିଛି। ଫିଫା ବିଶ୍ୱକପ୍ର ଏହି 23ତମ ସଂସ୍କରଣର ମ୍ୟାଚ୍ଗୁଡ଼ିକ 16 ସହରର ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ପ୍ରତି 4 ଥରେ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତା ସମଗ୍ର ବିଶ୍ୱକୁ ଫୁଟବଲ ପଡ଼ିଆ ଆଡ଼କୁ ଆକର୍ଷିତ କରିଥାଏ। ଶ୍ରେଷ୍ଠ 8 ଦଳ ନକ୍ଆଉଟ୍ର ପ୍ରଥମ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଚଳିତ ବର୍ଷ ମୋଟ 104 ମ୍ୟାଚ୍ ଖେଳାଯିବ। ଜୁଲାଇ 14-15 ସେମିଫାଇନାଲ୍ ଏବଂ 19 ଫାଇନାଲ୍ ମୁକାବିଲା ଅନୁଷ୍ଠିତ ହେବ। ଆନ୍ତର୍ଜାତିକ କ୍ରୀଡ଼ା ଦିବସରେ ଫିଫା ବିଶ୍ୱକପ୍ର ଆରମ୍ଭ ବିଶ୍ୱସ୍ତରରେ କ୍ରୀଡ଼ାର ମହତ୍ତ୍ୱ ଏବଂ ସମାବେଶୀ ଚିନ୍ତାଧାରାକୁ ପ୍ରତିଫଳନ କରୁଛି।
2: ତେବେ କ୍ରୀଡ଼ା ମାଧ୍ୟମରେ ଶୈଶବର ଅଧିକାରକୁ ସୁରକ୍ଷିତ ରଖିବା ଲାଗି ଆସନ୍ତୁ ସଂକଳ୍ପବଦ୍ଧ ହେବା।
3: ଆଜିର ପ୍ରସଙ୍ଗରେ ଶୁଣିଲେ ସୁରକ୍ଷିତ କ୍ରୀଡ଼ା କ୍ଷେତ୍ର ସୁରକ୍ଷିତ ଶୈଶବ ଆଲିଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ।
4: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଶମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀର ନୀତି ଆୟୋଗର 11 ନମ୍ବର ପରିଚାଳନା ପରିଷଦ ବୈଠକଟି ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ। କହିଲେ ଭାରତ ଆତ୍ମବିଶ୍ୱାସ ଆଉ ଦୃଢ଼ତାର ସହିତ ବିକାଶର ରାହାତି ଆଗ୍କେ ବଢ଼ୁଛେ। ଡବଲ ଇଞ୍ଜିନ୍ ସରକାର ଲାଗି ଓଡ଼ିଶା ଅର୍ଥନୀତି ବରକସ ହେଉଛେ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଲାଗି ନିର୍ଦ୍ୱନ୍ଦ୍ୱଥି ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଓଡ଼ିଶାର ସହରାଞ୍ଚଳ ବିକାଶ ମଡେଲର ଅଧ୍ୟୟନ କଲେ ରାଜସ୍ଥାନରୁ ଆସିଥିବାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଆଉର୍ ଆଇବା 24 ଘଣ୍ଟା ଭିତରେ ରାଜ୍ୟର 14 ଜିଲ୍ଲାର ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୂରା ଖବର। ପୃଥିବୀ ଅନିଶ୍ଚିତତା ଆଉ ଅସ୍ଥିରତା ଦେଇକରି ଯାଉଥିଲେ ବିଲ୍ ଭାରତ ଆତ୍ମବିଶ୍ୱାସ ଆଉ ଦୃଢ଼ତାର ସହିତ ବିକାଶର ରାହାତି ଆଗ୍କେ ବଢ଼ି ଚାଲିଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର ନୀତି ଆୟୋଗର 11 ନମ୍ବର ପରିଚାଳନା ପରିଷଦ ବୈଠକଟି ଅଧ୍ୟକ୍ଷତା କରିକରି ପ୍ରଧାନମନ୍ତ୍ରୀ କହିଛନ୍, ବିକଶିତ ଭାରତ ଲକ୍ଷ୍ୟ ପୂରା କରବା ଲାଗି କେନ୍ଦ୍ର ଆଉ ରାଜ୍ୟର ସାମୁହିକ ଦାୟିତ୍ୱ ଆହୁରି ବଢ଼ିଯାଇଛି। ସହଯୋଗ ସଂଲାପ ଆଉ ଅଭିଜ୍ଞତା ଦିଆନିଆ ରାଜ୍ୟମାନଙ୍କର ଭିତରେ ମାର୍ଗଦର୍ଶକ ହେବାର ଦରକାର ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍। ଗୁଣାତ୍ମକ ଶିକ୍ଷା ଚାହିଦା ଆଧାରିତ ଦକ୍ଷତା ବିକାଶ ଆଉ ରୋଜଗାର ସୁଯୋଗ ବନାବାର ପ୍ରାଥମିକତା ହେବାର ଦରକାର। ସଶକ୍ତ ଯୁଆନ ପିଢ଼ି ହିଁ ବିକଶିତ ଭାରତର ଚାଲକ ଶକ୍ତି ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ନାରୀ ଶକ୍ତି ହେଉଛନ୍ ବିକଶିତ ଭାରତର ନିହି। ଚାଷଠାନୁ ଷ୍ଟାର୍ଟଅପ୍ ବିଜ୍ଞାନ ଆଉ ନବସୃଜନ ତକ୍ ସବୁ କ୍ଷେତ୍ରଥି ମହିଳାମାନଙ୍କର ଅବଦାନ ରହିଛେ। ରାଜ୍ୟମାନେ ମହିଳାମାନଙ୍କର ଶିକ୍ଷା ଦକ୍ଷତା ସୁରକ୍ଷା ଆଉ ସଶକ୍ତିକରଣ ପ୍ରାଥମିକତା ଦେବାର କଥା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଚଳିତ ବଛର ବୈଠକର ଶୀର୍ଷକ ଥିଲା ବିକଶିତ ଭାରତ 2047 ଲାଗି ସମାବେଶୀ ମାନବ ବିକାଶ। ଇଥି ମାନବ ପୁଞ୍ଜି ଉତ୍ପାଦକ ରୋଜଗାର ସ୍ୱାସ୍ଥ୍ୟ ପୁଷ୍ଟି ଆଉ ସମତା ମର୍ଯ୍ୟାଦା ବାଗିର 4 ସ୍ତମ୍ଭ ଉପରେ ଆଲୋଚନା ହୋଇଥିଲା। ଇଥି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି କହିଛନ୍, କେନ୍ଦ୍ର ଆଉ ରାଜ୍ୟର ଡବଲ ଇଞ୍ଜିନ୍ ସରକାର ଲାଗି ଓଡ଼ିଶା ଅର୍ଥନୀତି ବର୍କସ ହୋଇକରି ଆଗ୍କେ ବଢ଼ି ଚାଲିଛେ। 2025-26 ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି 7.9% ବଢ଼ିଛେ। ଓଡ଼ିଶା ନୀତି ଆୟୋଗର ଫିସ୍କାଲ ହେଲ୍ଥ ଇଣ୍ଡେକ୍ସ 2026 ପହିଲା ଠାନ୍ତି ରହିଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଓଡ଼ିଶାର ରେଲ ଭିତ୍ତିଭୂମିର ବିକାଶ ଲାଗି 2026-27 ଆର୍ଥିକ ବର୍ଷରେ କେନ୍ଦ୍ରୀୟ ବଜେଟ୍ଥି 10,928 କୋଟି ଟଙ୍କା ବ୍ୟୟବରତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍। ବୈଠକଟି ଭିନ୍ ଭିନ୍ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଆଉ ଉପରାଜ୍ୟପାଳ ପ୍ରମୁଖ ଯୋଗ ଦେଇକରି ସମାବେଶୀ ବିକାଶ ଢାଞ୍ଚା ଉପରେ ମତ ବିନିମୟ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଗଲା 12 ବର୍ଷ ଭିତରେ ଦେଶର ଅନ୍ନଦାତାମାନଙ୍କ ଜୀବନଥି ସମ୍ମାନ ସୁରକ୍ଷା ଆଉ ସମୃଦ୍ଧି ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ବିହନୁ ବଜାର ତକ୍ ଚାଷୀମାନଙ୍କର କଲ୍ୟାଣକେ କେନ୍ଦ୍ର କରିକରି ଲାଗୁ କରାଯାଇଥିବା ନୀତିମାନ ଚାଷ କ୍ଷେତ୍ରକେ ନୂଆ ଶକ୍ତି ଦେବାର ସହିତ ଚାଷୀମାନଙ୍କର ଭିତରେ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମଟି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍, ସରକାର ଚାଷୀଙ୍କର କଲ୍ୟାଣକେ ସବୁନୁ ଅଧିକା ପ୍ରାଥମିକତା ଦେଉଛନ୍। ଚାଷୀ ଭାଇ ଆଉ ବହେନମାନେ ଦେଶର ଖାଦ୍ୟ ସୁରକ୍ଷା ଆଉ ସମୃଦ୍ଧିର ପରିଚୟ ବୋଲି ଶ୍ରୀ ମୋଦି ଜୋର ଦେଇଛନ୍।

ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ବାଜି 15 ମିନିଟ୍ ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ. ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ. ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ. ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା. ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୈଷୟିକ ଅସ୍ଥିରତା ସତ୍ତ୍ୱେ ଭାରତ ଆତ୍ମବିଶ୍ୱାସ ଓ ଦୃଢ଼ତାର ସହିତ ଅଭିବୃଦ୍ଧି ପଥରେ ଗତି କରୁଛି. ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଆଜି ନୀତି ଆୟୋଗର ଏକାଦଶ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି କହିଛନ୍ତି, ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଦେଶ ଅଗ୍ରଗତି କରୁଥିବାରୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସାମୂହିକ ଦାୟିତ୍ୱ ବୃଦ୍ଧି ପାଇଛି. ସହଯୋଗ, ଆଲୋଚନା ଏବଂ ଅଂଶୀଦାରପୂର୍ଣ୍ଣ ଦାୟିତ୍ୱ ମାଧ୍ୟମରେ ରାଜ୍ୟଗୁଡ଼ିକ ପାରସ୍ପରିକ କ୍ରିୟା ପାଇଁ ମାର୍ଗଦର୍ଶନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଣାତ୍ମକ ଶିକ୍ଷା, ଆବଶ୍ୟକତା ଆଧାରିତ ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଏକ ବ୍ୟବସ୍ଥିତ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ପ୍ରାଥମିକତା ପ୍ରଦାନ କରାଯିବା ଉଚିତ. ସଶକ୍ତ ଯୁବବର୍ଗ ବିକଶିତ ଭାରତ ଯାତ୍ରାରେ ପ୍ରେରଣାଦାୟକ ଶକ୍ତି ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି. ବିଭିନ୍ନ ଦେଶ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅଭିବୃଦ୍ଧି ଏବଂ ରପ୍ତାନୀ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି. ମହିଳା ନେତୃତ୍ୱାଧୀନ ବିକାଶ ହେଉଛି ବିକଶିତ ଭାରତ ଦୃଷ୍ଟିକୋଣର ମୂଳଦୁଆ ବୋଲି ଶ୍ରୀ ମୋଦି କହିଛନ୍ତି. କୃଷି, ଷ୍ଟାର୍ଟଅପ୍ଠାରୁ ବିଜ୍ଞାନ ଓ ନବସୃଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଛନ୍ତି. ଶିକ୍ଷା, ଦକ୍ଷତା, ସୁରକ୍ଷା ଏବଂ ସଶକ୍ତିକରଣକୁ ପ୍ରାଥମିକତା ପ୍ରଦାନ କରି ଭାରତକୁ ଅଭିବୃଦ୍ଧି ମାର୍ଗରେ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି. ବୈଠକରେ ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ଏବଂ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ଆଧାରିତ ପଦକ୍ଷେପଗୁଡ଼ିକ ଉପରେ ବିଚାର ବିମର୍ଶ କରାଯାଇଛି. 2047 ବିକଶିତ ଭାରତ ପାଇଁ ସମାବେଶୀ ନାଗରିକ ବିକାଶ ପ୍ରସଙ୍ଗ ଆଧାରିତ ଏକ ବୈଠକ ଅନୁଷ୍ଠିତ ହେଉଛି. ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳ ପ୍ରମୁଖ ଯୋଗଦେଇ ସମାବେଶୀ ମାନବ ବିକାଶ ଢାଞ୍ଚା ଉପରେ ଆଲୋଚନା କରିଛନ୍ତି. ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେଇଥିଲେ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାରଙ୍କ ଦୃଷ୍ଟିକୋଣ ଆଧାରିତ ପଦକ୍ଷେପ ଗ୍ରହଣ ଉପରେ ନୀତି ଆୟୋଗ କାର୍ଯ୍ୟ କରୁଛନ୍ତି. ପିସିପିଏନ୍ଡିଟି ଆଇନର ଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି. ବିଚାରପତି ଜଷ୍ଟିସ୍ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି କହିଛନ୍ତି, ବେଟି ବଚାଓ ବେଟି ପଢ଼ାଓ, ଜନନୀ ସୁରକ୍ଷା ଏବଂ ଲାଡ୍ଲି ଲକ୍ଷ୍ମୀ ଯୋଜନା ଭଳି ସରକାରୀ ପଦକ୍ଷେପଗୁଡ଼ିକ ବ୍ୟବସ୍ଥାଗତ ବୈଷମ୍ୟ ଦୂର କରିବାରେ ରହିଥିବା ପ୍ରୟାସକୁ ପ୍ରତିଫଳନ କରୁଛି. ଲିଙ୍ଗ ଅନୁପାତ ଉପରେ ଉଲ୍ଲେଖ କରି ଖଣ୍ଡପୀଠ କହିଛନ୍ତି, କେତେକ ରାଜ୍ୟର ଲିଙ୍ଗଗତ ଅନୁପାତ ଜାତୀୟ ହାରଠାରୁ ମଧ୍ୟ କମ୍ ରହୁଛି. 1991 ମସିହାରେ ଲିଙ୍ଗଗତ ଅନୁପାତ 945 ଥିବାବେଳେ 2001 ମସିହାରେ 927 ଏବଂ 2011 ମସିହାରେ 919 ହ୍ରାସ ପାଇଥିଲା. ଏହିସବୁ ପରିସଂଖ୍ୟାନକୁ ଦୃଷ୍ଟିରେ ରଖିଲେ ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି. ଏହି ଆଇନର କେତେକ ଧାରା ଆଧାରରେ ଜଣେ ଡାକ୍ତରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ପୁତ୍ର ସନ୍ତାନ ପ୍ରାପ୍ତି ସଂକ୍ରାନ୍ତ ସାମାଜିକ ଚିନ୍ତାଧାରା ଲିଙ୍ଗ ନିରୂପଣ ପଦକ୍ଷେପର ଏକ ପ୍ରମୁଖ କାରଣ ପାଲଟୁଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 14-18 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆ ଓ ଫ୍ରାନ୍ସ ଗସ୍ତରେ ଯିବେ. ଫ୍ରାନ୍ସ ଗସ୍ତ ଅବସରରେ ଶ୍ରୀ ମୋଦି ଆଗାମୀ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ. ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି 16 ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆକୁ ଯିବେ. 1993 ମସିହାରେ ସ୍ଲୋଭାକିଆ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ. ସେଠାରେ ଶ୍ରୀ ମୋଦି ସ୍ଲୋଭାକିଆର ଶୀର୍ଷ ନେତୃମଣ୍ଡଳୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ. ଏହାପରେ ଫ୍ରାନ୍ସ
ଗସ୍ତରେ ଆସି ଶ୍ରୀ ମୋଦି ନାଇସ୍, ଇଭିଆନ୍ ଏବଂ ପ୍ୟାରିସ୍କୁ ଯିବେ। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି 15-17 ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା 52ତମ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଇଭାନିଆ ଯାତ୍ରା କରିବେ। ଏକ ଅଂଶୀଦାର ଦେଶ ଭାବେ ବୈଠକରେ ଯୋଗଦେବାକୁ ଭାରତକୁ ଆମନ୍ତ୍ରଣ କରାଯାଇଛି। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ G7 ସଦସ୍ୟ ରାଷ୍ଟ୍ରର ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଦକ୍ଷିଣ କୋରିଆ, କେନିଆ, ବ୍ରାଜିଲ୍ ଏବଂ ମିଶର ଏହି ସମ୍ମିଳନୀରେ ଅଂଶୀଦାର ରାଷ୍ଟ୍ର ଭାବେ ଯୋଗ ଦେଉଛନ୍ତି। ବିଶ୍ୱବ୍ୟାଙ୍କ, ଆଫ୍ରିକୀୟ ବିକାଶ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ OECDର ପ୍ରତିନିଧି ମଣ୍ଡଳୀ ଏହି ବୈଠକରେ ଯୋଗ ଦେଉଛନ୍ତି ବୋଲି ସଚିବ ସିବି ଜର୍ଜ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଛନ୍ତି। ଭାରତ ମାଳଦ୍ୱୀପକୁ 20,000 ଡୋଜ୍ ମିଳିମିଳା ଟିକା ଏବଂ ପ୍ରାୟ 3 ଟନ୍ ଚିକିତ୍ସା ସାମଗ୍ରୀ ପଠାଇଛି। ସେଠାରେ ଟିକାକରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ଡିଜିଟାଲ୍ ଆର୍ଥିକ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପିୟର୍ ଟୁ ପିୟର୍ ସୀମାପାର ରେମିଟାନ୍ସ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ବ୍ୟବସ୍ଥା ଭାରତର UPI ଏବଂ ନେପାଳର NPI ମଧ୍ୟରେ ସିଧାସଳଖ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହାଦ୍ୱାରା ଉଭୟ ଦେଶର ନାଗରିକ ମୋବାଇଲ୍ ବ୍ୟାଙ୍କିଂ ଆପ୍ଲିକେସନ୍ସ ଓ ଡିଜିଟାଲ୍ ୱାଲେଟ୍ ମାଧ୍ୟମରେ ସିଧାସଳଖ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି 2025-26 କୃଷି ବର୍ଷରେ ଭାରତ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଛି। ଚାଉଳ ଏବଂ ଗହମ ଉତ୍ପାଦନ ସର୍ବାଧିକ ହୋଇଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ଏଭଳି ସଫଳତା ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରୁଛି, କୃଷିଜୀବୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବା ସହିତ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣକୁ ଅଧିକ ମଜବୁତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଓମାନ ଉପକୂଳରେ ଆମେରିକୀୟ ସେନା ଦ୍ୱାରା ପାଲାଉ ପତାକାଯୁକ୍ତ ଜାହାଜ MT ସେଟବେଲ୍ଲୋ ଉପରେ ଆକ୍ରମଣ ଯୋଗୁଁ 3 ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଛି। ଜାହାଜରେ ନିଆଁ ଲାଗିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ଜାହାଜରେ 24 ଜଣ ଭାରତୀୟ ନାଗରିକ ରହିଥିଲେ, ସେମାନଙ୍କ ମଧ୍ୟରେ 21 ଜଣଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିଛି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଆମେରିକାର ଚାର୍ଜ ଡି ଆଫେୟର୍ସକୁ ଏହି ଘଟଣା ନେଇ କେନ୍ଦ୍ର ସରକାର ସମନ ଜାରି କରିଛନ୍ତି। ଏପରି ଘଟଣାକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେବା ସହ ସେଠାକାର ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଆଲୋଚନା ଓ କୂଟନୈତିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଉଦ୍ଘାଟନୀ ମ୍ୟାଚ୍ରେ ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ମେକ୍ସିକୋ ସିଟିର ଐତିହାସିକ ଏଷ୍ଟାଡିଓ ଆଜଟେକାଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଆମେରିକା, କାନାଡ଼ା ଏବଂ ମେକ୍ସିକୋ ମିଳିତ ଭାବେ ଚଳିତ ବର୍ଷ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। July 19 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ସବୁଠାରୁ ଅଧିକ 48 ଦେଶ ଅଂଶଗ୍ରହଣ କରୁଛନ୍ତି। ମୋଟ 104 ମ୍ୟାଚ୍ ଖେଳାଯିବ। ସେଥିରେ 72 ଗ୍ରୁପ୍ ପର୍ଯ୍ୟାୟ ଏବଂ 32 ନକ୍ଆଉଟ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକୁ 12 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ICC ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ବିଭିନ୍ନ ମ୍ୟାଚ୍ ଇଂଲଣ୍ଡ ଓ ୱେଲ୍ସରେ ଖେଳାଯିବ। ଉଦ୍ଘାଟନୀ ମ୍ୟାଚ୍ ବର୍ମିଂହାମ୍ର ଏଜ୍ବାଷ୍ଟନ୍ଠାରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। July 5 ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପାକିସ୍ତାନ ବିପକ୍ଷରେ ଆସନ୍ତା ରବିବାର ଦିନ ଭାରତୀୟ ମହିଳା ଦଳ ତାଙ୍କର ଅଭିଯାନ ଆରମ୍ଭ କରିବେ। ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ 12 ଦଳ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସାମୂହିକ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା 11 ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ। ଲିଙ୍ଗ ନିରୂପଣ ନିଷେଧ ଆଇନର କଠୋର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ମିଳିମିଳା ରୋଗକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ 20,000 ଡୋଜ୍ ଟିକା ଯୋଗାଇଲା ଭାରତ ଏବଂ ଆଜିଠାରୁ ଆରମ୍ଭ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ମେକ୍ସିକୋ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ସମ୍ବାଦ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୋଇ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତମାଳା ପରିଯୋଜନା ଅଧୀନରେ ନିର୍ମାଣାଧୀନ ରାୟପୁର ବିଶାଖାପାଟଣା ଅର୍ଥନୈତିକ କରିଡର ଦକ୍ଷିଣ ଓଡ଼ିଶାର ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ପ୍ରାୟ 465 କିଲୋମିଟର ଦୀର୍ଘ ଏହି 6 ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ରାଜପଥ ଛତିଶଗଡ଼ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରିବ। ନବରଙ୍ଗପୁର ଜିଲ୍ଲା ଦେଇ ପ୍ରାୟ 116 କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ଏହି ପ୍ରକଳ୍ପର ଅଧିକାଂଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରକଳ୍ପ ପରିଚାଳକ ପ୍ରକାଶ କୁମାରଙ୍କ ସୂଚନା ଅନୁସାରେ ଆସନ୍ତା ବର୍ଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
2: इस परियोजना के कंप्लीट होने के बाद लोगों को बहुत सारा फायदा होने वाला है, जैसे कि ये जो इंडस्ट्रियल बेल्ट है छत्तीसगढ़ है से विशाखापट्टनम का जो माइंस का जो कन्वीनियंस है वो बहुत ही ईजी हो जाएगा, और जो ट्रेवल टाइम है जो अभी कि 12 घंटा लग रहा है वो घट करके 6 घंटा हो जाएगा, जिससे कि लोगों को जो समय और जो गाड़ी का मेंटेनेंस है उसकी भी बचत होगी। तो इसमें जो ओडिशा वाला पार्ट है वो जून 2026 तक कंप्लीट हो जाएगा, लेकिन जो नेबरिंग स्टेट है जैसे कि छत्तीसगढ़ है आंध्र प्रदेश है उसमें भी टनल का काम चल रहा है जो कि काफी एडवांस स्टेज में है और एक्सपेक्टेड है कि मार्च 2027 तक फुल्ली ऑपरेशनल हो जाएगा।
1: रायपुर विशाखापाटना कॉरिडोर कार्यक्षम हेले दुई शहर मध्य दूरता प्राय 597 किलोमीटर रु कमी 465 किलोमीटर हेबो ଏବଂ ଯାତ୍ରା ସମୟ 12 ଘଣ୍ଟାରୁ ହ୍ରାସ ପାଇ 5-6 ଘଣ୍ଟା ହେବ। ଏହା ଖଣିଜ କୃଷିଜାତ ଓ ଜଙ୍ଗଲଜାତ ଦ୍ରବ୍ୟର ପରିବହନକୁ ସୁଗମ କରିବା ସହ ବିଶାଖାପାଟଣା ବନ୍ଦର ସହ ସିଧାସଳଖ ସଂଯୋଗ ସ୍ଥାପନ କରିବ। ବୁଦ୍ଧିଜୀବୀ ରମେଶ ସାହୁ ଏହାକୁ ନବରଙ୍ଗପୁର ଓ କୋରାପୁଟ ଭଳି ଆଦିବାସୀ ଅଞ୍ଚଳ ପାଇଁ ବିକାଶର ଏକ ନୂଆ ମାଇଲ ଖୁଣ୍ଟ ବୋଲି ମତ ଦେଇଛନ୍ତି।
3: ଭାରତମାଳା ଆପଣଙ୍କର ବିଶାଖାପାଟଣାରୁ ଆରମ୍ଭ କରି ରାୟପୁର ପର୍ଯ୍ୟନ୍ତ ଯାଉଛି। ଏହି ଭାରତମାଳା ପ୍ରୋଜେକ୍ଟରେ ଓଡ଼ିଶାର 2 ଜିଲ୍ଲା କୋରାପୁଟ ଏବଂ ନବରଙ୍ଗପୁର 225 କିଲୋମିଟର କଭର କରିବ। ସାଧାରଣତଃ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଜିଲ୍ଲାର ଲୋକମାନେ ମେଡ଼ିକାଲ ଗ୍ରାଉଣ୍ଡରେ ଏବଂ ବିଜନେସ୍ ପାଇଁ ରାୟପୁର ଏବଂ ବିଶାଖାପାଟଣା ଉପରେ ନିର୍ଭର କରିଥାନ୍ତି। ଏହି ଯୋଜନା ଆରମ୍ଭ ହେଲେ ନିଶ୍ଚିତ ଭାବରେ ଏ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟବସାୟ କ୍ଷେତ୍ରରେ ଗମନାଗମନରେ ଲାଭବାନ ହେବେ ଏବଂ ଏ ଅଞ୍ଚଳର ଅର୍ଥନୀତି ବୃଦ୍ଧିରେ ସହାୟକ ହେବ। ଏଣୁ ନିଶ୍ଚିତ ଭାବରେ ବିଶାଖାପାଟଣା ରାୟପୁର ଭାରତମାଳା ଯୋଜନା ଇଏ ନରେନ୍ଦ୍ର ମୋଦିଙ୍କର ଗୋଟେ ବହୁତ ଲାଭଦାୟକ ଯୋଜନା, ଇଏ ଅଞ୍ଚଳର ଲୋକଙ୍କର ଉନ୍ନତି ପାଇଁ ବିକାଶ ପାଇଁ ଇଏ କାମରେ ଆସିବ। ଏଣୁ ଏହି ଅଞ୍ଚଳବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଶେଷ କରି ଆମର ଯିଏ ଅଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ।
1: ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲାରେ ମା କେ ନାମ ଏକ ପେଡ଼ ଅଭିଯାନ ଅନ୍ତର୍ଗତ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ବୃକ୍ଷରୋପଣ କରିଥିଲେ। ସେହିପରି 12 ବାଟାଲିୟନ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କମାଣ୍ଡାଣ୍ଟ ନନ୍ଦକିଶୋର କୁମାର ପ୍ରସାଦ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ଯବାନମାନେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷର ସଫଳ ଶାସନ ଓ ବିକାଶମୂଳକ ଉପଲବ୍ଧିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ କାର୍ଯ୍ୟକ୍ରମ ଆସନ୍ତା 12 ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ। ଏହି ଅବସରରେ ପ୍ରଦର୍ଶନୀ କର୍ମଶାଳା ହିତାଧିକାରୀ ସମ୍ମିଳନୀ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ କେବଳ ଯୋଗ୍ୟ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବା ଅନିୟମିତତା ଓ ଜାଲିଆତି ବିରୋଧରେ କଡ଼ା ପଦକ୍ଷେପ ନେବା ଏବଂ ସରକାରୀ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
4: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ସରକାରଙ୍କ ଦ୍ୱାରା ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଚର୍ଚ୍ଚା କରିବା। କେନ୍ଦ୍ର ସରକାର ବିଗତ 12 ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ଏବଂ ସଂଶୋଧନ ମାଧ୍ୟମରେ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ସଶକ୍ତିକରଣ କରିଛନ୍ତି। ସରଳ କର ବ୍ୟବସ୍ଥା, ଉନ୍ନତ ବ୍ୟାଙ୍କିଂ, ବୀମା ଏବଂ ପେନ୍ସନ୍ ସୁବିଧାଗୁଡ଼ିକ ମଧ୍ୟମ ବର୍ଗୀୟ ଜନସାଧାରଣଙ୍କ ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ ବାର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାର କର ଦେବାକୁ ପଡ଼ୁନାହିଁ। ସେହିପରି GST ମଧ୍ୟ କର ବ୍ୟବସ୍ଥାକୁ ସରଳ କରିବା ସହିତ ଦୈନନ୍ଦିନ ଆବଶ୍ୟକୀୟ ବସ୍ତୁଗୁଡ଼ିକର ଦରଦାମ କମ୍ କରିଛି, ଯାହାଦ୍ୱାରା ଲୋକମାନଙ୍କର ଆର୍ଥିକ ଚିନ୍ତା ଦୂର ହୋଇଛି। 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ୍ ଲକ୍ଷାଧିକ ଲୋକଙ୍କୁ ଆବାସ ପ୍ରଦାନ କରିଛି। ଏହି ଯୋଜନା ଅନ୍ତର୍ଗତ ସ୍ୱୀକୃତ 1,25,00,000 ଆବାସ ମଧ୍ୟରୁ 98 ଲକ୍ଷରୁ ଅଧିକ ଆବାସ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଅଭିଷେକ କୁମାର କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ ଗରିବ ଲୋକମାନଙ୍କୁ ବାସଗୃହ ମିଳୁଛି, ଯାହାଦ୍ୱାରା ତାଙ୍କୁ ଭଡ଼ାଘରରୁ ମୁକ୍ତି ମିଳିଛି।
1: ମୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିଥିଲି। ଆବେଦନ ପରେ ମୋତେ ଲଟେରୀ ଡ୍ର ମାଧ୍ୟମରେ ଘର ମିଳିଲା। ଏହି ସ୍କିମ୍ ବହୁତ ଭଲ, ଯାହାଦ୍ୱାରା ଗରିବ ଲୋକମାନଙ୍କୁ ରହିବାକୁ ଘର ମିଳିପାରୁଛି, ସମସ୍ତେ ନିଶ୍ଚିନ୍ତ ହୋଇପାରୁଛନ୍ତି।
0: ସେହିପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ 43,52,00,000 ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି, ଯାହାଦ୍ୱାରା ଲୋକମାନଙ୍କୁ ଉନ୍ନତ ଧରଣର ସ୍ୱାସ୍ଥ୍ୟ ସୁରକ୍ଷା ମିଳିପାରିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ଯୋଜନା ଅନ୍ତର୍ଗତ ଜନଔଷଧ କେନ୍ଦ୍ର ମାଧ୍ୟମରେ ଶସ୍ତା ଏବଂ ଉନ୍ନତମାନର ଔଷଧ ମିଳିପାରୁଛି, ଯାହାଦ୍ୱାରା ବଜାର ଦରରୁ ଶତକଡ଼ା 50-80% ଶସ୍ତା ଦାମରେ ଔଷଧ ମିଳିପାରୁଛି। ବିହାରର ବ୍ରହ୍ମଦେବ କହିଲେ ଯେ ଏହି କେନ୍ଦ୍ରଗୁଡ଼ିକରେ ଔଷଧ କମ୍ ଦାମରେ ମିଳେ।
2: ଗତବର୍ଷରୁ ଏହି କେନ୍ଦ୍ରରୁ ମୁଁ ଔଷଧ ନେଉଛି। ଏଠାରେ ଔଷଧ ଅତି ଶସ୍ତା ଦାମରେ ମିଳିଥାଏ ଏବଂ ଡକ୍ଟରମାନେ ମଧ୍ୟ ଆମକୁ ପରାମର୍ଶ ଦେଇଥାନ୍ତି ଯେ ଏହି କେନ୍ଦ୍ରରୁ ଆପଣମାନେ ସବୁବେଳେ ଔଷଧ ନିଅନ୍ତୁ ବୋଲି।
0: ସେହିପରି 2015 ମସିହାରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୋଗୁଁ ଲୋକମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 40,00,000,00,000 ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି। ଭାରତର ମଧ୍ୟମ ବର୍ଗୀୟ ଲୋକମାନଙ୍କ ଆୟ ବୃଦ୍ଧି ସହିତ ନୂତନ ସୁଯୋଗ ସୃଷ୍ଟି ହେବା ଯୋଗୁଁ ସେମାନେ ଏବେ ଦେଶର ଆର୍ଥିକ ପ୍ରଗତି, ବିକାଶ ତଥା ସମୃଦ୍ଧି ପାଇଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ନାନି ଜୁହାର।
4: ଜୁହାର ଜୁହାର।
3: ବେଲେ ଏଇଟା ଆଜି କାହିଁ ଯାଇଥିଲ ଗୋ ନାନି?
4: ଦେଖିଲୁ କେ?
3: ହଁ ପରେ, କାହିଁ ଯାଉଥିଲ ତ?
4: କାହିଁ ଯାଉଥିଲ ବୋଲସି, ମୋତେ ଆର୍ ଫୁରସତ ମିଳୁଛେ। ହୁଁ, ହେଟା ପରେ ସେ ଆମର ପଡ଼ାର ନେ ଅଛେ କେଁ ଦିଲୀପ।
3: ଓହୋ,
4: ହେଁ କେନ୍ ଆଡ଼େ ଯାଇଥିଲା ବୋଲୁଛୁ? କେନ ପରେ ହୋସ୍ ଘର ନାଇଁ ତାର ପଡ଼ିଥିଲା ମୂର୍ଛା ହେଇକରି, ବୋଲେ ହେଟା ତାର କନିଆ ନଦୀତେଲ ଆଇଲା ଆର୍ ନାନୀ ଚାଲ କେନ୍ତା କେନ୍ତା ହେଇଯାଉଛନ୍ ବେଲା ଯେ ଲୋକ ବାକେ ଡାକିଲି ଆର୍ ତାକେ ନେଇକରି ଡାକ୍ତରଖାନା ଯାଇଥିଲି ଯେ ଯେଉଁ ପିଟି ଦେଇଛେ।
3: ଓହୋ, ବେଲେ ଏଇଟା ଖରା ଲାଗି ଆଉ
4: ହେଟା ତ କେତେ ଆମେ ବୁଝଉଛୁଁ କହୁଛୁଁ, ଦରକାର ନା ହେଲେ ରେ ବାବୁ ଖରାଥି ନାଇଁ ବାହାର ବୋଲି ଦେଖୁଛୁ ତ କେନ୍ତା ଖରା ହଉଛେ। ହେଁ, ଯଦି ଯାଉଛ ବୋଲେ ସବୁବେଳେ ପାନ୍ ବୋତଲଟେ, ମୁଡ଼େ ଛତାଟେ, ଗୁଡ଼େ ଭଲ୍ କରି ଚପଲ ହେଟା ପିନ୍ଧିକିରି ଯଅ ବୋଲିକିରି କହୁଛୁଁ। ବୋଲେ ଶୁଣିଲେ ବୁଝିଲେ ତ ପାରବୁ, ସୋଜି ଯାଇଥିବା କେନାଡ଼େ କେନାଡ଼େ ମୋଲକି ହେଟା, ଆର୍ କାଁ କବାର ତାର ପାଇଲା କେନ ଏଇଟା ଜାଣିଲା ଯେ କଥା ନାଇଁ ମାନିଲେ ହେନ୍ତା ହେସି। ବୋଲେ ଏଇଟା ଯେନ୍ ଆମେ କହୁଛୁ ନେଇ କେଁ, ଯେତେ ଆମର ଭାଇ ଭଉଣୀ ମାନେ ଅଛନ୍ ସବେ ଜାଣିଥିବାର କଥା, ଆଉ ଜାଣି ଜାଣିକିରି ବି ଆମେ କାଁ ଆସିକିନି କାଁ ହେବା ବୋଲି ଯେନ୍ ଭାବି ଦେସୁଁ କିନି, ହେଟା ଆମର ଭୁଲ ହେ।
3: ହଁ, ସତର୍କ ପୁରା ରହିବାର କଥା ସବୁବେଳେ।
4: ହଁ, ଯେନ୍ କାଁ ହେବା ବୋଲି ଦେସୁଁ, ଏ ଦେଖ କଥା କଲିଆ ଭଲେ କାନ ଠିକ୍ ସମୟକେ ନେଇକରି ଆମେ ଡାକ୍ତରଖାନା ଗଲୁ ବୋଲେ ଆଜ୍ଞା ବୋଇଲେ କିନି ଏଇଟାକେ ଯୋଉ ପିଟି ଦେଇଛେ ବୋଇଲେ ଫେର୍ ତାକେ ଡାକ୍ତରଖାନା ଭର୍ତ୍ତି କଲୁ, ଫେର୍ ସେଲାଇନ୍ ଫେଲାଇନ୍ ଦେଇକରି ତାକେ ଫେର୍ ରଖିଛନ୍ ଏଇଟା। ବୋଲେ ଆରୁ ମତେ ଆର ଫୁରସତ ମିଳୁଛେ ବୋଲୁଛୁ?
3: ଭାବିଲି ଯେ ତମେ କେନ୍ତା ହରବରେ ଏଇଟା ନାନୀ କାହିଁ ଯାଉଛନ୍ ଯେ।
4: ସେଥିଲାଗି ଆମେ କହୁଛୁ ଯେ ଖରା ଯେତେବେଳେ ହେଉଛେ ପେଟେ ଖାଇବାର କଥା, ଯାହା ଯାହା ହେଲେ ବି ଆମର ହାତେ ଅଛେ ଯେନ୍ ଜିନିଷଟା ଆମେ ସେ ଜିନିଷଟା କରିପାରମା। ଘରୁ ବାହାରୁଛୁ ବୋଲେ ପେଟେ ଖାଅ, ପେଟ ଖାଲି ନାଇଁ ରଖବାର କଥା। ଆର୍ ଯେତେ ହେଉଛେ ନୁନ ଲେମ୍ବୁ ପାନ୍ ପିଇବାର କଥା, ଆମର ଝାଲ କେନ୍ତା ବାହାରୁଛେ ଦେଖ ତ। ବୋଲେ ଇ ଛୋଟ ଛୋଟ ଜିନିଷ ଯଦି ଆମେ ନିଘା କରମା ନେଇ କେଁ, ବୋଲେ ଆମେ ଝାଉନାଇ ପିଟେ ଆରୁ ଜୀବନ ମରଣ କଥା ହେନୁ ବାଞ୍ଚି ଯିମା। ଯେଉଁ ପିଟା ଗୋଟେ ସୋଚ କଥା ନୁହେଁ ସେ କି ନେ। ବୋଲେ ଆମର ଯେତେ ଭାଇ ଭଉଣୀ ମାନେ ଅଛନ୍ ଇ ଜିନିଷକେ ଟିକେ ନିଘା ରଖବେ, ଆର୍ ଖରାତି ଯଦି ବାହାରୁଛନ୍ ବୋଲେ ଛୋଟ ଛୋଟ ଜିନିଷ ପାନ୍ ବୋତଲ, ଛତା, ଚପଲ ଇଟା ମାନେ ସବୁବେଳେ
3: ସାଙ୍ଗେ ରଖବେ,
4: ସାଙ୍ଗେ ରଖବା କଥା। ହଁ ଜି, କାଁ ବୋଲଛେ
3: ଯେ ନାନୀ? ଶୁଣ ତ,
4: କାଁ ବୋଲଛୁ?
3: ଇ କହୁଥିଲି ଯେ କାଣା ଏଥର କର୍ମା ଟିକେ ନାଇଁ ଜାନି ହେବାର ଯେ,
4: ଯେନ୍ କହୁଛୁ ନେ କେ। ଶୁନ ତ, ଆମେ ତ ସୋଚ ହେନ୍ତା ଚାଷବାସ ଲୋକ, ଚାଷୀବାସୀ ଲୋକ ଚାଷବାସ ତ କରୁଛୁ ଏକିନେ। ବେଲେ ସବୁବେଳେ ମନଟା ଲାଗ୍ସି କିନି କାଣା ଗୋଟେ ଅଲଗା କର୍ତି, ଅଲଗା କର୍ତି,
3: କାଣା ଗୋଟେ ନୂଆଟେ କର୍ତି,
4: ନୂଆଟେ କର୍ତି ବେଲେ ଟିକେ ତହଙ୍କ ବି ଆଏତା ଏକିନେ। ବେଲେ ମୁଇଁ କାଁ ବୋଲଛେ କିନି, ଏଇଟା ଯେନ୍ କହୁଛୁ କିନି, ଆଜି ଆମର ବୈଠକି ତି ହେନ୍ତା ଗୋଟେ ବଢ଼ିଆ ଆଲୋଚନାଟେ ଅଛେ, ଶୁନି ସାରୁ ତା ଋତୁରୁ ଫେର୍ କଥା ହେମା।
5: ଜୁହାର, ଆମର ବୈଠକରେ ଆମେ ପ୍ରାୟତଃ ଧାନ ଆଉ ଭିନ୍ନ ଭିନ୍ନ ଚାଷ ଉପରେ ଆଲୋଚନା କରସୁଁ, କିନ୍ତୁ ସବୁଥିରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଆମର ଧାନ ଚାଷରେ ଯଦି ଦେଖବାର୍ ଲାଗି ଚାହିଁମା ବୋଲେ ଆମର ବାସ୍ନା ଚାଉଲ, ଯେହେତୁ ଆଜିକାଲି ରପ୍ତାନୀ ଉପରେ ବେଶୀ ଗୁରୁତ୍ୱ ଦିଆଯାଉଛି, ଆମେ ଯେତିକି ଆମର ଆବଶ୍ୟକତା ଅଛି ଆମେ ସେତିକି ଧାନ ତ ଉତ୍ପାଦନ କରୁଛୁ ହିଁ, କିନ୍ତୁ ଆମର ଯେନ୍ ବଳକା ହେଉଛେ ଆମେ ସେଇଟା ରପ୍ତାନୀ କ୍ୱାଲିଟି କରବାର ବହୁତ ଜରୁରୀ ହେ। ଆଉ ଏ ପରିପ୍ରେକ୍ଷୀରେ ଉଷ୍ଣା ଚାଉଲର ତୁଳନାରେ ଆମର ବାସ୍ନା ଚାଉଲର ଚାହିଦା ବହୁତ ଅଧିକା, ତ ବାସ୍ନା ଚାଉଲ ଆମେ କେନ୍ତା କରି ଉତ୍ପାଦନ କର୍ମା, ତାର କାଣା କାଣା ସବୁ ପ୍ରକ୍ରିୟା ଅଛି, କାଣା ସବୁ ତାର ପ୍ରତିବନ୍ଧକ ବାଧା ହେଇପାରେ, ଆର୍ ଆମେ କେନ୍ତା ସେ ବାଧା ପ୍ରତିବନ୍ଧକକେ ଅତିକ୍ରମ କରିପାର୍ମା, ସେ ବାବଦରେ କହିବାର୍ ଲାଗି ଆମର ପାସ୍କେ ଆସିଛନ୍ ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରରୁ ବିଷୟବସ୍ତୁ ବିଶେଷଜ୍ଞ କ୍ଷେତ୍ର ବିଜ୍ଞାନରୁ ଡକ୍ଟର ସତ୍ୟବ୍ରତ ମଙ୍ଗରାଜ। ଆଜ୍ଞା, ସ୍ୱାଗତ କରୁଛୁ। ପହିଲା ଟିକେ କହିବେ ଇ ବାସ୍ନା ଚାଉଲ ବା ବାସ୍ନା ଧାନର ଭୂମିକା କାଣା ଏ ଆମର ଚାଷରେ?
6: ଆମେ ଯେତେବେଳେ ବାସ୍ନା ଧାନ କଥା ପ୍ରଥମେ ଚିନ୍ତା କରୁ, ଆମ ମନକୁ ସବୁବେଳେ ପ୍ରଥମେ ଆସେ ବାସୁମତୀ ଧାନ, ଏବଂ ଏଇ ବାସୁମତୀ ଧାନ ହେଉଛି ଦୁଇଟି ସଂସ୍କୃତ ଶବ୍ଦରୁ ଆସିଛି, ଯାହା ହେଉଛି ଗୋଟେ ହେଲା ବାସ୍ ବା ବାସ ମାନେ ହେଉଛି ସୁଗନ୍ଧ, ଏବଂ ମତି ତାର ମାନେ ହେଉଛି ଭିତରେ ଥିବା, ଯାହା ହେଉଛି ଏକ ବାସ୍ନା ଧାନ ଯାହା ଏକ ମଞ୍ଜି ଭିତରେ ବାନ୍ଧି ହୋଇଅଛି। ଏବଂ ଏଇ ବାସୁମତୀ ଧାନକୁ ଆମେ ସୁଗନ୍ଧର ରାଣୀ କହୁଥାଉ, ତେଣୁ ଏ ଯେଉଁ ସୁଗନ୍ଧର ରାଣୀରେ ବାସ୍ନା ଧାନ ବାସୁମତୀ ଧାନ ରହିଲା, କିନ୍ତୁ ଲୋକମାନଙ୍କ ମନରେ ଗୋଟେ ରହିଥାଏ ଏହା ହେଉଛି ଗୋଟିଏ ପ୍ରକାର ହିଁ ଏକା ବାସ୍ନା ଧାନ, କିନ୍ତୁ ଏଇ ବାସ୍ନା ଧାନ ବା ବାସୁମତୀ ଧାନ କେବଳ ଏକ ଭୌଗୋଳିକ ସଂକେତ ପାଇଛି, ଯାହାକୁ ଆମେ ଜିଓଗ୍ରାଫିକାଲ ଇଣ୍ଡିକେସନ୍ କହୁଛେ, ଏବଂ ଏହି ବାସୁମତୀ ଧାନର ଗୋଟିଏ ଡେଫିନେସନ୍ ରହିଛି,

0: ଆଚ୍ଛା
1: ପ୍ରତ୍ୟେକ ପ୍ରାନ୍ତରରେ ଆମର ଓଡ଼ିଶାରେ ରହିଅଛି।
0: ହଁ ହଁ ହଁ
1: ଏବଂ
0: ହଁ
1: ଏହି ଅଣବାସୁମତୀ ବାସନ ଧାନ ଗୁଡ଼ିକ ପରୀକ୍ଷାରୁ ଜଣାଯାଇଛି ବାସୁମତୀ ଧାନ ଅପେକ୍ଷା ପ୍ରାୟ ବହୁତ ଗୁଣରେ ଆମର ଆରୋମା ଯେଉଁଟା ଆମେ କହୁଛେ ବା ବାସ୍ନା କହୁଛେ ତା'ର ଅଧିକ ବାସ୍ନା ବାସୁମତୀ ଧାନ ଠାରୁ। ଏବଂ
0: ଆଚ୍ଛା
1: ଏହି ଆମର ଯେଉଁ ଉଷ୍ମ ଜଳବାୟୁ ରହୁଛି ଏହି ଉଷ୍ମ ଜଳବାୟୁରେ ଏହି ଅଣବାସୁମତୀ ବାସ୍ନା ଧାନ ଗୁଡ଼ିକ ଆମର ବାସୁମତୀ ଧାନ ଠାରୁ ଅଧିକ ପରିମାଣରେ ଏହି ଆରୋମାଟାକୁ ଆମର ଅଧିକ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରଖିପାରେ।
0: ଏଇଟା ଆଜ୍ଞା କେନ୍ କେନ୍ କିସମର ହାରାହାରି ଆମର ଯଦି ଇନେ ଅଛେ କହି ଯଦି ପାରିବେ ଆପଣ?
1: ଆଜ୍ଞା, ମୁଁ ଆପଣଙ୍କୁ ଯେମିତି କହିଲି ଆମ ଓଡ଼ିଶାରେ ପ୍ରାୟ 3000ରୁ ଅଧିକ ଦେଶୀ ବାସ୍ନା ଧାନ ବା ଅଣବାସୁମତୀ ବାସ୍ନା ଧାନ ବିଭିନ୍ନ ପ୍ରାନ୍ତରରେ ଲୋକମାନେ ଆଦିମ କାଳରୁ ଚାଷ କରୁଛନ୍ତି। ସେମିତି ଆମେ ଯଦି କହିବା ଆମ ପଶ୍ଚିମାଞ୍ଚଳରେ ଆମର ବାସପତ୍ରୀ ଏବଂ ଆଚାରମତି
0: ହଁ
1: ଏମିତି
0: ହଁ
1: ବହୁତ ପ୍ରକାର ଆମର ସମ୍ବଲପୁର ଜିଲ୍ଲା ହେଉ, ବରଗଡ଼ ଜିଲ୍ଲା ହେଉ,
0: ଆଜ୍ଞା
1: ସୁବର୍ଣ୍ଣପୁର ଜିଲ୍ଲା ହେଉ, ଏହି ଅଞ୍ଚଳରେ ବହୁଳ ଭାବେ ଚାଷ
0: ବହୁତ
1: କରାଯାଉଥିଲା।
0: ଲୋକପ୍ରିୟ ଆମର ଇନେ, ଆଉ ବହୁତ ଲୋକ ଯଦି 5 ଏକର ଜମିରେ ଚାଷ କରୁଥିବେ ବୋଲେ ଅଧା ଏକର ହାରାହାରି ଇନ୍ଦା ରକମର ଚାଷ
1: ଆଜ୍ଞା
0: କରସନ୍, ସେଟାକି କ୍ଷୀରି କରାଲି ଆମର ଇନେ ପ୍ରାୟତଃ
1: ଆଜ୍ଞା,
0: ବ୍ୟବହାର କରସନ୍।
1: ତେଣୁ ସେମିତି ଆମେ ଯଦି ଉପକୂଳ ଅଞ୍ଚଳକୁ ଯିବା ସେଠି ଆମର ଗଙ୍ଗାବାଲି, କଲିକତି, ପିମ୍ପୁଡ଼ି ବାସ, ମୁଗଜାଇ ଏହିଭଳି ବହୁତ ପ୍ରକାର ଦେଶୀ ଅଣବାସୁମତୀ ବାସ୍ନା ଧାନ ଅଛି। ସେମିତି ଆମେ ଯଦି ମାଳ ଅଞ୍ଚଳକୁ ଯିବା ବା ପ୍ଲାଟ୍ୟୁ ଅଞ୍ଚଳରେ ଆମର ପିମ୍ପୁଡ଼ି ବାସ
0: ଆଚ୍ଛା
1: ଏବଂ ଗଙ୍ଗାବାଲି ଏସବୁ ମଧ୍ୟ ବହୁତ ପ୍ରକାର
0: ଏନ୍ତା
1: ଦେଶୀ ବାସ୍ନା ଧାନ
0: ବହୁତ
1: ବହୁତ
0: ରକମ
1: ପ୍ରକାର ଚାଷୀଙ୍କ ପାଖରେ ଅଛି।
0: ଅଛି ସାର୍। ବହୁତ ବଢ଼ିଆ ଭାବେ କହିଲେ ଆମର ବାସମତୀ ଧାନର ଡେଫିନେସନ୍ ସଂଜ୍ଞା କାଣା, କେନ୍ କେନ୍ ରକମର ଆମର ଇଫାଲେ ମିଲ୍ସି, ଆମକୁ ଟିକେ ବତାବେ ସାର୍, ଇତାର ଉପକାରିତା କାଣା ଏ?
1: ଆଜ୍ଞା, ଆଉ ମୁଁ ଯେମିତି ଆପଣଙ୍କୁ କହିଲି ଆମର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଦେଶୀ ଅଣବାସୁମତୀ ବାସ୍ନା ଧାନ ଆମେ ଚାଷ କରୁଛେ। ସେହିଭଳି ଭାବେ ଆପଣ ଜାଣିଥିବେ ଆମର ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ବର୍ତ୍ତମାନ ଓଡ଼ିଶା ସରକାର କୋଠ ଭୋଗରେ
0: ହଁ
1: ବା
0: ହଁ
1: ମହାପ୍ରସାଦରେ ବର୍ତ୍ତମାନ ଆମର ଏଇ ବାସ୍ନା ଧାନକୁ ବର୍ତ୍ତମାନ ଚାଉଳର ହିସାବରେ ଆମେ ଲଗାଇବା ପାଇଁ 2 ବର୍ଷ ହେଲା ଚେଷ୍ଟା କରିଛନ୍ତି।
0: ଏ
1: ଏବଂ ଆମର ବିଭିନ୍ନ ପ୍ରାନ୍ତରେ ଯେମିତି ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଆମର ଏଇ ବାସ୍ନା ଧାନ କଳାଜିରା ହେଉ କିମ୍ବା ଆମର ବାଦଶାହ ଭୋଗ ହେଉ କିମ୍ବା ଗୋବିନ୍ଦ ଭୋଗ ହେଉ କିମ୍ବା କନକ ହେଉ ଏଇଭଳି କିଛି ଆମର ବିହନ ଅଛି ସେଗୁଡ଼ିକ ଚାଷ କରାଯାଉଛି। ସେମିତି କୋରାପୁଟର କୋଟପାଡ଼ ଅଞ୍ଚଳରେ ଏବଂ କଟକର ନିଆଳି ଅଞ୍ଚଳରେ ବର୍ତ୍ତମାନ ଏହି ଧାନଗୁଡ଼ିକ ଚାଷ କରାଯାଇ ଆମର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପାଖକୁ ଆମକୁ ପଠାଯାଉଅଛି ଏବଂ ସେଠି କୋଠ ଭୋଗରେ ବର୍ତ୍ତମାନ ଲାଗୁଛି।
0: ଲାଗୁଛି ହଁ
1: ତେଣୁ
0: ହଁ
1: ତା ସାଙ୍ଗରେ ଆମର ଏଇ ଯେଉଁ ଆମର ଅଣବାସୁମତୀ ବାସ୍ନା ଧାନ ରହିଲା, ମୁଁ ଆପଣଙ୍କୁ ପ୍ରଥମରୁ କହିଲି ତା'ର ବାସୁମତୀ ଧାନ ଠାରୁ ଆମ ଜଳବାୟୁରେ ଅଧିକ ମାତ୍ରାରେ ଏଥିରେ ବାସ୍ନା ରହିଥାଏ।
0: ହଁ ହଁ
1: ଏବଂ ଏଥିରେ ଆମର ପ୍ରଚୁର ପରିମାଣରେ ଆଇରନ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ଏବଂ ବିଭିନ୍ନ ଆଣ୍ଟିଅକ୍ସିଡ଼ାଣ୍ଟ ଥାଏ।
0: ଆଚ୍ଛା
1: ଏହାସହ ଆମର ଡାଇବେଟିସ୍ ରୋଗୀଙ୍କ ପାଇଁ ଏହି ଚାଉଳ ଆମେ ଖାଇଲେ ଏହା ଆମର ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।
0: ଆଜ୍ଞା
1: ତା'ର
0: ଆଜ୍ଞା
1: କାରଣ ହେଉଛି ଏହା ଏକ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ବା ଲୋ ଏଥିରେ ଆମର ଗ୍ଲାଇସେମିକ୍ ଇଣ୍ଡେକ୍ସ ଯେଉଁଟା ରହୁଛି ସେଥିପାଇଁ ଏହା ରକ୍ତଚାପ ସଞ୍ଚାଳନରେ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା
0: ହଁ
1: ସହିତ ଏଥିରେ ଆମର ଯେଉଁଟା ଗୋଟେ ଆଲକାଲଏଡ଼୍ ବା ଉପକ୍ଷାର ଅଛି ତା ନାଁ ହେଉଛି 2-ଏସିଟିଲିନ୍-1-ପାଇରୋଲିନ୍।
0: ଆଚ୍ଛା
1: ସେ ଯେଉଁ 2-ଏସିଟିଲ୍-1-ପାଇରୋଲିନ୍ ରହିଲା
0: ହଁ ହଁ
1: ଏହା ଆମର ବାସ୍ନାରେ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ।
0: ହଁ ହଁ
1: ଏହା
0: ହଁ
1: ସହ ଅନ୍ୟାନ୍ୟ ମଧ୍ୟ କେତେକ ମେଡ଼ିସିନାଲ୍ ଭାଲ୍ୟୁ ରହିଛି, ସେଗୁଡ଼ିକ ମଧ୍ୟ ଔଷଧୀୟ ଗୁଣ ଗୁଡ଼ିକ ଆମର ବିଭିନ୍ନ ରୋଗକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରେ।
0: ଆଜ୍ଞା, ତ ଏଇଟା ଖାଲି ଦେଖ୍ବାର୍ ଲାଗି, ଶୁଙ୍ଘ୍ବାର୍ ଲାଗି, ଖାଏବାର୍ ଲାଗି ଭଲ୍ ନୁହେଁ, ଦେହ ଲାଗି ବି,
1: ଦେହ ଲାଗି
0: ସ୍ୱାସ୍ଥ୍ୟ
1: ମଧ୍ୟ
0: ଲାଗି ବି ବହୁତ ବଢ଼ିଆ। ଯେ ଇ ଯେନ୍ ଆମର ପଶ୍ଚିମ ଓଡ଼ିଶା କି ଆମର ଓଡ଼ିଶାରେ ଯେନ୍ ରକମର ସବୁ ବାସ୍ନା ଧାନମାନେ ମିଲ୍ସି, ଇତାର ବିହନମାନେ ସବୁ କେନେ ପାଏମା?
1: ଆଜ୍ଞା, ବର୍ତ୍ତମାନ ଯେଉଁ ଆମେ ଯେମିତି କହିଲେ ପଶ୍ଚିମାଞ୍ଚଳରେ ଆମର ପଶ୍ଚିମ ଓଡ଼ିଶାରେ ଜାଇ ଫୁଲ ହେଲା, ଜବ୍ ଫୁଲ ହେଲା,
0: ଆଜ୍ଞା
1: ଆଚାରମତି ହେଲା
0: ଆଜ୍ଞା
1: କିମ୍ବା ମାଳପତ୍ରୀ, ବାସପତ୍ରୀ ଏଇ ଧାନ
0: ଆଜ୍ଞା
1: ଗୁଡ଼ିକ ପ୍ରାୟ ବର୍ତ୍ତମାନ ବିଲୁପ୍ତ ଅବସ୍ଥାରେ
0: ହଁ
1: ଅଛି। ତେଣୁ ବର୍ତ୍ତମାନ କିଛି ଅନୁଷ୍ଠାନ ହେଉ କିମ୍ବା ବିଭିନ୍ନ ରିସର୍ଚ୍ଚ ଅନୁଷ୍ଠାନ ବା କୃଷି ବିଜ୍ଞାନ କେନ୍ଦ୍ର ଏଗୁଡ଼ିକ ବର୍ତ୍ତମାନ ଚାଷୀଙ୍କଠାରୁ ବିହନ ସଂରକ୍ଷଣ କରି ବର୍ତ୍ତମାନ ତାକୁ ଆହୁରି ଅଧିକ ବିହନ ହିସାବରେ ମଧ୍ୟ ରଖିଲେଣି। ତେଣୁ ଆମେ
0: ରଖିଲେନ
1: ସେଠୁ ଆଣିପାରିବା କିମ୍ବା ଯେଉଁମାନେ ପାରମ୍ପରିକ କୃଷିରେ ଆମର ଚାଷୀମାନେ ତାକୁ ସଂରକ୍ଷଣ କରି ରଖିଛନ୍ତି ସେଠୁ ମଧ୍ୟ ଆମେ ତାଙ୍କଠୁ ବିହନକୁ ସଂଗ୍ରହ କରିପାରିବା।
0: କିନ୍ତୁ ଆମେ ଯେନ୍ତା ପ୍ରକାର ସାଧାରଣତଃ ଆମେ ପାରମ୍ପରିକ ଧାନ ଚାଷ କରୁଛୁ, ଏଇଟା ସମାନ ପ୍ରକାର ଚାଷ କର୍ମା କି ତାର କିଛି ଅଲଗା ପ୍ରକାର ଧାନ ଚାଷ କର୍ବାର ଇତାର
1: ଆଜ୍ଞା,
0: ତରିକା ଅଛି?
1: ଏଇଟା ଯେହେତୁ ଆମର ପାରମ୍ପରିକ ଧାନ ବା ଦେଶୀ ଧାନ ସେଥିପାଇଁ ଆମେ ତାକୁ ଜୈବିକ ଉପାୟରେ କିମ୍ବା ଆମେ ତାକୁ ପ୍ରାକୃତିକ କୃଷିରେ ଏହାକୁ ଆମେ ଚାଷ କରିବା ପାଇଁ ଅଧିକ ଲାଭ ପାଇପାରିବା।
0: ଆଚ୍ଛା
1: ଏବଂ ଯେହେତୁ ଏଇଟା ଏକ ଦେଶ ଧାନ ଏଥିରେ ନିଶ୍ଚିନ୍ତ ଭାବେ ଟିକିଏ କମ୍ ଅମଳ ମିଳିବ ସିନା,
0: ହଁ ହଁ
1: କିନ୍ତୁ
0: ହଁ
1: ଏଇ ଯେଉଁ କମ୍ ଅମଳକୁ ଆମେ କଣ୍ଟ୍ରୋଲ କରିବା ପାଇଁ ବର୍ତ୍ତମାନ ଆମ ଓଡ଼ିଶା ସରକାର ଏହି ଏହାର ସର୍ବନିମ୍ନ ସହାୟକ ମୂଲ୍ୟ 4100 ଟଙ୍କା କରିଛନ୍ତି।
0: ହଁ ସେ କଥା ତ ଆଜ୍ଞା
1: ଆଜ୍ଞା,
0: ଆଜ୍ଞା
1: ତେଣୁ ଏଇ ଯେଉଁ 4100 ଟଙ୍କାରେ ଆମେ ଏହାକୁ ବିକ୍ରି ମଧ୍ୟ ଅଧିକ

0: ପାରିବା, ଲାଭ ପାଇପାରିବା।
1: ଲୋକ
0: ଆଜ୍ଞା
1: ପରିଚାଳନା ଉପରେ ଟିକେ କହିବେ ସାର୍।
0: ଆଜ୍ଞା, ପ୍ରଥମେ ଆମେ ଯଦି ଏହାର ସାର ପରିଚାଳନାକୁ ଯିବା,
1: ଆଜ୍ଞା
0: ଆମେ ଏଇ ଯେଉଁ ଦେଶ ଧ୍ୟାନକୁ ଆମେ ଲଗାଇବା ପୂର୍ବରୁ ଆମେ ତଳିଘରରେ ଏଠି ଆଗକୁ ଆମେ ତଳି ପକାଇଦେବା,
1: ହଁ
0: ଏବଂ
1: ହଁ
0: ତଳି ପକାଇଲା ସାଙ୍ଗେ ସାଙ୍ଗେ ଆମେ ଏଥିରେ ଜୈବିକ ଉପାୟରେ ଚାଷ କରିବା ପାଇଁ ଆମେ ପ୍ରଥମେ ମୁଖ୍ୟ ବିଲରେ ଧନିଚା ଚାଷ କରିବା। ଆମେ ଧନିଚାଟା ଏକରକୁ 8 ରୁ 10 କେଜି ହିସାବରେ ଆମେ ବିଲରେ ବୁଣିବା, ଏବଂ ଏହାର 40 ଦିନ ପରେ ଆମେ ଧନିଚାଟାକୁ ମାଟିରେ ମିଶାଇ ଦେବା ଟ୍ରାକ୍ଟର ସାହାଯ୍ୟରେ। ଏବଂ ଏଇ ଯେଉଁ ଧନିଚାରେ ଆମର ଛୋଟ ଛୋଟ ଗଣ୍ଠିମାନ ଥାଏ, ଏଇ ଛୋଟ ଛୋଟ ଗଣ୍ଠିଟା ସେଥିରେ ନାଇଟ୍ରୋଜେନ୍ ସାର ବା ୟୁରିଆ ଯେଉଁ ଥାଏ,
1: ସେଟା ଖତର
0: ତେଣୁ
1: କାମ
0: ତେଣୁ
1: ଆସିଯିବା।
0: ସିଏ ଏକ ସବୁଜ ଖତ ହିସାବରେ ଆମର କାମରେ ଲାଗେ।
1: ଆଜ୍ଞା
0: ତେଣୁ ଏଇଟା ହେଲା ଆମର ଜୈବିକ ଉପାୟରେ।
1: ହଁ
0: ଏହା
1: ହଁ
0: ସହ ଆମେ ଧାନରେ ଆମର ସିଡ୍ ଟ୍ରିଟମେଣ୍ଟ ପାଇଁ ବା ବିହନ ବିଶୋଧନ ପାଇଁ
1: ଆଜ୍ଞା
0: ଆମେ ଆଜୋଟୋବ୍ୟାକ୍ଟର ହେଉ କିମ୍ବା ଆଜୋସ୍ପିରିଲମ୍ ହେଉ କିମ୍ବା PSB ଯେଉଁଟା ଅଛି ଆମର ଫସ୍ଫରସ୍ ସଲ୍ୟୁବିଲାଇଜିଂ ବ୍ୟାକ୍ଟେରିଆ, ଏଗୁଡ଼ିକ ଆମର ସବୁ ରହିଲା ବାୟୋ ଫର୍ଟିଲାଇଜର୍ ବା ଜୀବାଣୁ ସାର। ଏହାକୁ ମଧ୍ୟ ଆମେ ଜୈବିକ ଉପାୟରେ ବ୍ୟବହାର କରିପାରିବା, ଏବଂ ଏହି ଆଜୋଟ ବ୍ୟାକ୍ଟର ହେଉ କିମ୍ବା ଆଜୋସ୍ପିରିଲମ୍ PSBକୁ ଆମେ ଯଦି ବିହନ ବିଶୋଧନରେ ଲଗାଇବା, ତେଣୁ ଏଥିରେ ବିହନ ବିଶୋଧନ ପାଇଁ 10 ରୁ 12 କେଜି ବିହନରେ 400 ରୁ 500 ml ଆମର ଆଜୋଟ ବ୍ୟାକ୍ଟର ବା ଆଜୋସ୍ପିରିଲମ୍ ଲାଗିଥାଏ ବା PSB ଲାଗିଥାଏ, ଏବଂ ସେଥିରେ ଆମର 2 ଲିଟର ପାଣି ଏବଂ 50 ଗ୍ରାମ ଗୁଡ଼ ତାକୁ ମିଶାଇକି ଆମେ ବିହନ ବିଶୋଧନ କରିବା, ଏବଂ ଅଧଘଣ୍ଟାଏ ଆମେ ତାକୁ ଛାଇରେ ଶୁଖାଇ ଦେବା, ଏବଂ ତାହାପରେ ଆମେ ବିହନକୁ ତଳିଘେରରେ ବୁଣିବା।
1: ଆଚ୍ଛା
0: କିମ୍ବା ଆମେ ଯଦି ମାଟିରେ ଉପଚାର କରିବା, ତାହେଲେ ଆମେ ପ୍ରତି ଏକରକୁ 500 ml ଆମର ଆଜୋଟ ବ୍ୟାକ୍ଟେରିଆ ବା ଆଜୋସ୍ପିରିଲମ୍ ଲାଗିଥାଏ, ଏବଂ ଏଥିରେ ଆମେ 100 ରୁ 150 କେଜି ଗୋବର ଖତ ସାଙ୍ଗେ ଆମେ ଏଇ ଆଜୋଟ ବ୍ୟାକ୍ଟେରିଆ ଆଜୋସ୍ପିରିଲମ୍ 500 ml ମିଶାଇ ଆମେ ସେ ତାକୁ 15 ରୁ 20 ଦିନ ରଖିଦେବା ଛାଇରେ, ଏବଂ ତାହାପରେ ଆମେ ବିଲରେ ତାକୁ ପକାଇଲେ ଆମର ଏହା ଜୀବାଣୁ ସାରଟା ମଧ୍ୟ ଜୈବିକ ଉପାୟରେ କାମରେ ଲାଗିଥାଏ।
1: କାମରେ ଲାଗିବା। ଆଚ୍ଛା
0: ତା ସାଙ୍ଗେ ଆମେ ବିଭିନ୍ନ ଜୈବିକ ଉପାୟ ବା ପ୍ରାକୃତିକ କୃଷିରେ ଆମେ ଯଦି ନେବା, ତାହେଲେ ବୀଜାମୃତ ଅଛି, ଆମେ ତାକୁ
1: ଆଜ୍ଞା
0: ବୀଜାମୃତରେ ମଧ୍ୟ ବିହନ ବିଶୋଧନ କରିପାରିବା। ସେଥିରେ 1 କେଜି ବିହନକୁ 20 ml ଆମେ ବୀଜାମୃତ ନେଇ ତାକୁ ସେଥିରେ ଗୋଳାଇ ତାକୁ ଆମେ ଯଦି ଅଧଘଣ୍ଟା ଛାଇରେ ରଖିକି ତାକୁ ତାପରେ ଆମେ ବିହନକୁ ବୁଣିପାରିବା ବା ଆମେ ତାକୁ ତଳିଘେରରେ କରିପାରିବା। ଏହା ମଧ୍ୟ ପ୍ରାକୃତିକ କୃଷିରେ ମଧ୍ୟ ଆମେ କରିପାରିବା।
1: କରିପାରମା
0: ଏବଂ ତାପରେ ପ୍ରାକୃତିକ କୃଷିରେ ଆମେ ଯେତେବେଳେ ବିଲକୁ ଆମେ ମୁଖ୍ୟ ଫସଲ ଆମେ ତାକୁ 20 ରୁ 25 ଦିନ ପରେ ଆମେ ଧାନକୁ ରୋଇବାକୁ ନେବା, ସେଥିରେ ଆମେ କ'ଣ କରିବା, ଆମେ ସବୁଜ ଖତ ତ ଆମେ ଧାନଚା ପକାଇଛେ, ଏବଂ ତାପରେ ଆମେ ଆମର ଯେଉଁ ଜୀବାମୃତ ରହିଲା, ଜୀବାମୃତକୁ ମଧ୍ୟ ଆମେ ମାଟିରେ ପ୍ରୟୋଗ କରିପାରିବା, ଏବଂ ତା ସାଙ୍ଗରେ ବିଭିନ୍ନ ପଞ୍ଚଗବ୍ୟ ଏ ଯେଉଁ ରହିଛି ତାକୁ ମଧ୍ୟ ଆମେ ଫୁଲ ଆସିବା ଅବସ୍ଥାରେ କିମ୍ବା ପିଲା ଅବସ୍ଥାରେ ଆମେ ତାକୁ ପ୍ରତି ଲିଟର ପାଣିରେ 20 ml ଲେଖାଏଁ ନେଇ ବା 30 ml ନେଇ ତାକୁ ବିଲରେ ସ୍ପ୍ରେ କରିପାରିବା, ଯାହା ଆମର ପ୍ରାକୃତିକ କୃଷିରେ ବହୁତ ଗୁଡ଼ାଏ ଉତ୍ପାଦକତା ଦେଇଥାଏ।
1: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ ଭାବେ କହିଲେ ଆମର ସାର, ରୋଗ ପରିଚାଳନା ଆଉ ଏସବୁ ବିଷୟରେ କହିଲେ। କିନ୍ତୁ ଆମର ଯେନ୍ ବାସ୍ନା ଧାନଟା ଆମର ସାଧାରଣତଃ ଯେନ୍ ମଣ୍ଡି ଅଛି, ସେ ମଣ୍ଡିରେ ତ ଏଇଟା ବିକ୍ରି ନାଇଁ ହୁଏ, ତ ଆମେ ଏଇଟାକି କେନ୍ତା ବଜାର ବିକମା, ତାର ବଜାର ବ୍ୟବସ୍ଥା କାଣା ଅଛି?
0: ଆଜ୍ଞା, ଦେଖନ୍ତୁ ଏ ଯେଉଁ ବଜାର ବ୍ୟବସ୍ଥାକୁ ଆମେ ଯଦି ଯିବା, ମୁଁ ଆପଣଙ୍କୁ ଯେମିତି କହୁଥିଲି, ବର୍ତ୍ତମାନ ସରକାର ଏହାକୁ ସର୍ବନିମ୍ନ ସହାୟକ ମୂଲ୍ୟ 4100 ଟଙ୍କାରେ ନେଉଛନ୍ତି ପ୍ରତି କ୍ୱିଣ୍ଟାଲ ପ୍ରତି।
1: ଆଜ୍ଞା,
0: କିନ୍ତୁ ବର୍ତ୍ତମାନ ବାହାରେ ବାହାର ରାଜ୍ୟରେ ମଧ୍ୟ ଏହାକୁ ପ୍ରତି କେଜିକୁ 100 ରୁ 150 ଟଙ୍କା ଚାଉଳ ବର୍ତ୍ତମାନରେ କିଣାଯାଉଛି। ତେଣୁ ଆମେ ଚାଷୀମାନଙ୍କୁ ଯଦି ଗୋଟେ ବଲ୍କ ଆମାଉଣ୍ଟରେ ବା କିଛି ଚାଷୀ ମିଶି ଯେଉଁଟା ଆମର FPO ସଂଗଠନ ରହୁଛି,
1: ହଁ
0: ତା ମାଧ୍ୟମରେ ଯଦି ତାକୁ ବିକ୍ରୟ କଲେ,
1: ଆଜ୍ଞା
0: ସେମାନେ ନିଶ୍ଚିନ୍ତ କେଜିକୁ 100 ରୁ 150 ଟଙ୍କାରେ ମଧ୍ୟ ତାକୁ
1: ଆଜ୍ଞା,
0: ବିକ୍ରି କରିପାରିବେ।
1: କୃଷି ଉତ୍ପାଦକ ଗୋଷ୍ଠୀ ଯେନ୍ଟା
0: ଆଜ୍ଞା,
1: କହୁଛନ୍, ଗୋଟେ ସଂଗଠନଟେ ଆମର ଚାଷୀମାନଙ୍କର ମିଶିକରି ସମସ୍ତେ ଯଦି ମିଳିତ ଭାବେ କରିବେ ବେଲେ ବେଶୀ ଲାଭ ହେବା, ଜଣେ ଜଣେ କରି ଯଦି କରିବେ ବେଲେ ହୁଏତ ସେ ଲାଭଟା ନାଇଁ ମିଳିପାରେ।
0: ଆଜ୍ଞା,
1: କିନ୍ତୁ ରପ୍ତାନି କଥା ମୁଁ ଯେନ୍ କହୁଥିଲି ପହିଲାରୁ, ରପ୍ତାନିର ବି ସୁବିଧା କିଛି ହେଇପାରେ ଏଇଥିରେ,
0: ଆଜ୍ଞା
1: ବାହାର ରାଜ୍ୟରେ କି ବାହାର ଦେଶରେ କେନ୍ତା
0: ବର୍ତ୍ତମାନ ଦେଖନ୍ତୁ,
1: ଚାହିଦା?
0: ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ବିଗତ 2 ରୁ 5 ବର୍ଷ ମଧ୍ୟରେ ବର୍ତ୍ତମାନ ଏଇ ଯେଉଁ ବାସ୍ନା ଧାନର ଚାହିଦାଟା ବହୁତ ବୃଦ୍ଧି ପାଇଛି, ଏବଂ ଆମର ନୂଆଦିଲ୍ଲୀସ୍ଥିତ ମଧ୍ୟ ଗୋଟେ ସେମିନାର ହେଇଥିଲା, ସେଠି ଆମର ଏଇ ଯେଉଁ ମୁଁ ଆପଣଙ୍କୁ କହୁଥିଲି ପୂର୍ଣ୍ଣଭୋଗ, ବାଦଶାଭୋଗ କିମ୍ବା ଆମର କଳାଜିରା ଧାନ ଯେଉଁଟା ଆମର କୋରାପୁଟରୁ GI ଟ୍ୟାଗ୍ ପାଇଛି, ଭୌଗୋଳିକ ସଙ୍କେତ ପାଇଛି, ଏହି ଚାଉଳଗୁଡ଼ିକ ବର୍ତ୍ତମାନ ବହୁତ ପରିମାଣରେ ସେଠି ଆଦୃତ ହୋଇଥିଲା ଆମର ଦେଶ ବିଦେଶରୁ ଆସିଥିବା ଲୋକମାନଙ୍କ ଦ୍ୱାରା, ଏବଂ ସେଠି ବହୁତ ପରିମାଣରେ ସେମାନେ କିଣି ନେଇଥିଲେ। ତେଣୁ ରପ୍ତାନିର ବର୍ତ୍ତମାନ ବହୁତ ପ୍ରକାର ସୁବିଧା ବର୍ତ୍ତମାନ ସରକାର କରୁଛନ୍ତି, ଏବଂ ବିଦେଶକୁ ମଧ୍ୟ ଯେମିତି ଆମର ଦୁବାଇ ହେଉ କିମ୍ବା ବିଭିନ୍ନ କଣ୍ଟ୍ରିକୁ ଆମର ଦେଶକୁ ବର୍ତ୍ତମାନ ତାକୁ ରପ୍ତାନୀ କରିବା ପାଇଁ ମଧ୍ୟ ସୁବିଧା ବର୍ତ୍ତମାନ ହେଇଯାଉଛି
1: ମିଳିଯାଉଛି। ସାର୍ ଗୋଟେ ମୌଳିକ ପ୍ରଶ୍ନ ଗୋଟେ ଥିଲା, ଆମର ଗୋଟେ ଏକର ଦରୁନ ହାରାହାରି ଆମେ ବାସ୍ନା ଧାନର ଚାଷ କରୁଛୁ, କେତେ ଟଙ୍କା ହାରାହାରି ଖର୍ଚ୍ଚ ହେବା, ହାରାହାରି କେତେ ଟଙ୍କା ଆମର ଉତ୍ପାଦନ କି ଲାଭ ହେଇପାରବା?
0: ଆଜ୍ଞା, ଆମେ ଯେତେବେଳେ ଏଇ ଯେଉଁ ବାସ୍ନା ଧାନ ଚାଷ କରିବା, ଏଇଟା ଯେହେତୁ ଦେଶୀ ବିହନ, ସେଠି ଆମର ଏକରକୁ 15 କେଜି ଲାଗିଥାଏ। ତେଣୁ ତା ସହିତ ଆମେ ଯେମିତି ମୁଁ କହିଲି, ଆମେ ଜୈବିକ ଉପାୟରେ ଆମେ ଚାଷ କରିବା ଏବଂ ପ୍ରାକୃତିକ କୃଷିରେ ଚାଷ କରିବା, ତେଣୁ ଏଥିରେ ଆମର ବହୁତ କମ୍ ଖର୍ଚ୍ଚ ହୋଇଥାଏ। ତାର ଏକର ପ୍ରତି ଆମେ 25-30 ହଜାର ମଧ୍ୟ ଖର୍ଚ୍ଚ କରି ଆମେ ଏଠି ଡବଲ ଆମେ ଲାଭ ପାଇପାରିବା, 50-60 ହଜାର ପର୍ଯ୍ୟନ୍ତ ଲାଭ ପାଇପାରିବା।
1: ଏଇଟା ହାରାହାରି କେତେ ଦିନିଆ ଚାଷ ହେସି ସାର୍?
0: ଆଜ୍ଞା, ଯେହେତୁ ଏଇସବୁ ବିହନ ଗୁଡ଼ିକ ଯେଉଁ ଆପଣଙ୍କୁ କହିଥିଲି ପ୍ରଥମରୁ, ଏସବୁ ଗୁଡ଼ିକ ପ୍ରାୟ 130-140 ଦିନ ମଧ୍ୟରେ ବିହନ ଗୁଡ଼ିକ, ତେଣୁ ଏଗୁଡ଼ିକ ଆମେ ବେଣା ଜମିରେ ସେଥିରେ ଆମେ ମିଡିୟମ ଲ୍ୟାଣ୍ଡରେ ଆମେ ସେଇଥିରେ ଆମେ ଚାଷ କରିପାରିବା।
1: ଆଜ୍ଞା, ଏଥିରେ ଜଳସେଚନର କେନ୍ତା ଆଜ୍ଞା ରହିଛି, ବହୁତ ଜଳ ଦରକାର କି କମ ଜଳରେ ବି?
0: ସେମିତି ବହୁତ ଜଳ ଆଜ୍ଞା ଏଥିରେ ଦରକାର ନାହିଁ, ଯେହେତୁ ଆମର କେବଳ ଧାନ ଚାଷରେ ଯେମିତି ଆମର ପିଲ ଅବସ୍ଥାରେ ବା କେଣ୍ଡା ଅବସ୍ଥାରେ ଆମର ନିହାତି ଜଳସେଚନ ଦରକାର, କିମ୍ବା ସେହି ସମୟରେ ଯଦି ବର୍ଷା ହେଉଛି ତ ଆମର ତାହେଲେ ଜଳସେଚନ ସୁବିଧା କିଛି ଦରକାର ନାହିଁ, ଅଣଜଳସେଚିତ ଜମିରେ ଆମେ ଚାଷ କରିପାରିବା। ଏବଂ ଆମେ ଏହି ବାସଧାନ ଗୁଡ଼ିକ କେବଳ ଆମେ ଖରିଫ ଋତୁରେ ପ୍ରାୟ ଚାଷ କରିପାରିବା, ତାହାର କାରଣ ହେଉଛି ଏଇ ଯେଉଁ ଅଣଜଳସେଚିତ ଜମିରେ ଆମେ କରିବା ଖରିଫ ଋତୁରେ, ଏଗୁଡ଼ିକ ଯେଉଁ ଫୁଲ ଯେତେବେଳେ ଆସୁଛି ତାହା ଆମର ଶୀତ ସମୟରେ ପଡ଼ିବା ଦରକାର, ଯେଉଁ ନଭେମ୍ବର ମାସରେ ଯେତେବେଳେ ଆମର ଧାନ ଗଛରେ ଫୁଲ ଆସିବ ସେଇଟା ଆମର ବା କେଣ୍ଡା ଆସିଥିବ ସେଇଟା ଆମର ନଭେମ୍ବର ମାସରେ ବା ଶୀତ ସମୟରେ
1: ଟିକେ ବିନ୍ଦୁ
0: ପଡ଼ିଲେ ସେ ଆମର ଯେଉଁ ବାସ୍ନାଟାକୁ ବା ଆରମାଟାକୁ ବହୁତ ବୃଦ୍ଧି
1: କରିଥାଏ।
0: ତେଣୁ ବିଶେଷ କରି ଆମେ ଖରିଫ ଋତୁରେ ହିଁ ଏଇଟାକୁ ଆମେ ଚାଷ କରିପାରିବା।
1: ଆମର ଚାଷୀ ଭାଇ ମାନଙ୍କୁ ଆପଣ କ'ଣ ପରାମର୍ଶ ଦେବେ ଏଇ ବାସ୍ନା ଚାଉଳ ଚାଷ?
0: ମୁଁ ଯେମିତି ଆପଣଙ୍କୁ କହିଲି, ଏଇ ବାସ୍ନା ଚାଉଳ ବା ବାସ୍ନା ଧାନ ଚାଷ ପାଇଁ ଆମେ ଏହାକୁ କେବଳ ଖରିଫ ଋତୁରେ ହିଁ ଚାଷ କରିପାରିବା, ଯେମିତିକି ଆମର କେଣ୍ଡା ଆସିବା ଅବସ୍ଥାଟା ଆମର ଶୀତ ଋତୁରେ ପଡ଼ିବ ବା ଶିଶୁର ବିନ୍ଦୁରେ ପଡ଼ିବ। ଯଦି ଆମେ କରିବା ଆମେ ଡାଳୁଅ ଧାନ ହିସାବରେ, ଏହା ବିଶେଷ ଲାଭ ଦେଇନଥାଏ ବା ସେ ବାସ୍ନାଟା ସେଥିରେ ରହିନଥାଏ, ସେଥିପାଇଁ ଏହାକୁ କେବଳ ଖରିଫ ଋତୁରେ ଚାଷ କରିବା,
1: ଚାଷୀମାନେ ଏଇ ସମୟରେ କରିବାର କଥା, ଆଉ ଆପଣ ଯେନ୍ତା ହିସାବରେ ବତାଇଲେ ସେନ୍ତା ହିସାବରେ କରବାର କଥା। ଆଜ୍ଞା, ଗୁଟ ଗୁଟ କରି ବହୁତ ସୁନ୍ଦର ଭାବେ ପୁରା ବତେଇ ଦେଲେ। ଆମେ ବାସ୍ନା ଧାନ କାହାକେ କହେସୁଁ, ବାସ୍ନା ଧାନର କେନ୍ କେନ୍ ରକମର କିସମ ଆମର ଫାଲେ ଉପଲବ୍ଧ ଅଛି, କେନ୍ତା ହିସାବରେ କରିପାରମା, କେତେ ଜଳସେଚନ କର୍ମା, କେନ୍ତା ଜମିନରେ କର୍ମା, ଗୁଟ ଗୁଟ କରି ସବୁ ବତେଇ ଦେଲେ। ତାର୍ ସାଙ୍ଗେ ସାଙ୍ଗେ ତାର୍ ଚାହିଦା କାଣା ଅଛେ, କେନ୍ତା କରି କଲେ ଭଲ ଦୁଇ ପଇସା ଲାଭ ହେବା, ଆମେ ରପ୍ତାନି କେନ୍ତା କରି କରିପାରମା, ସବୁ ବିଷୟରେ କହିଦେଲେ। ଆଜ୍ଞା, ଆମର ଷ୍ଟୁଡ଼ିଓକେ ଆସିକରି ଏତେ ସୁନ୍ଦର ଭାବେ ସବୁ ବୁଝେଇଥିବା ଲାଗି ଆପଣଙ୍କୁ ଧନ୍ୟବାଦ।
2: ବେଲେ ନାନୀ, ବହୁତଟେ ଜିନିଷ୍ ଜାଣିଲି ଗୋ।
3: ମୁଇଁ ଦେଖୁଥିଲି ଯେ ତୁଇ କେନ୍ତା ମନ ତନ ଦେଇକିରି ଯେନ୍ତା ଶୁଣୁଥିଲୁ ନେ କେଁ, ବୁଝିଲୁ ତ? ହେଁ, ଦେଖ କେତେ ଲାଭ ଅଛେ ଯେ
2: ଆମେ ଯେ ଖାଲି ସେ ମାନେ ଖାଲି ଧାନ କର୍ମା, ଯେନ୍ତା ସେ ଖାଇଲା ଧାନ ଖାଲି କର୍ମା, ହେଟା ଖାଲି ଭାବୁଥିସୁ।
3: ଆର୍ ଗୁଟେ କଥା ମତେ କାଣା ବଢ଼ିଆ ଲାଗ୍ଲା ଆଜ୍ଞା, ଯେନ୍ କହିଲେ ମୁଇଁ ବି ଜାଣି ନାଇଥିଲି ଯେ ତାର ଔଷଧୀୟ ଗୁଣ କେତନି କେତେ ଅଛେ।
2: ହଁ ତ,
3: ହେଁ, ଆମେ ଖାଲି କ୍ଷୀରି ଥି ଖାଉଛୁ କି କେନ୍ ପୋଲୋ ଫୋଲୋ କଲୁ ଭଲ ଦିନେ ବୋଲେ ଗୁଟେ ହେଟା ଖାଉଛୁ, କିନ୍ତୁ ବାସ୍ନା ଧାନର ବାସ୍ନା ଚାଉଳର ଏତ୍କି ଗୁଣ ଅଛେ ବୋଲିକିରି ଜାଣିଲି। ଆର୍ ଇଟା ଯଦି କର୍ମା ଆମେ ରପ୍ତାନି କର୍ମା ବାହାରକେ ପଠାମା ବୋଲେ ବି ତାର ଦାମ କେତନି କେତେ ମିଲ୍ବା, ପରେ
2: ଲାଭରେ ବି ରହେମା ସବୁ। ବେଲେ ଗୀତ ଶୁଣାବ କି ନାଇଁ ନାନୀ? ଆଜି
3: ମୁଇଁ ଦେଖୁଥିଲି କହୁଛୁ କି ନାଇଁ ବୋଲୁଥିଲି ଯେ ବୈଠକି କାଇବୁ ଆର ଗୀତ ନାଇଁ ଶୁଣିଲେ ମନଟା ଭଲ ଲାଗ୍ସି ବୋଲୁଛୁ, ବୋଲେ ଚାଲ ଶୁଣୁ ହେନ୍ତାଲେ ଏଇ ଗୀତଟା। ଏଇ ଗୀତଟାକେ ଗାଇଛନ୍ ସୁନୀତି ବେହେରା ଆଉ ଲେଖିଛନ୍ ପ୍ରମୋଦ କୁମାର ମିଶ୍ର।
2: ଶୁଣମା।

0: ଶୁଣିଲୁ ତ
1: ବଢ଼ିଆ ଲାଗ୍ଲା କ ନାନୀ?
0: ଗୀତ ବୋଧେ ବୋଧେ ଶୁଣୁଥିଲେ ନାଇଁ କେଁ, ବୈଠକୁ ନୁ ଉଠବାର୍ ଲାଗି ମନ ନାଇଁ ଲାଗେ ଯେ,
1: ହଁ
0: କାଁ
1: ତ
0: କରବୁ, ସମୟ ଆର୍ କାହାକେ ଡାକୁଛେ,
1: ବେଲେ ଯିମା
0: ଚାଲ ଯାଉ ହେନ୍ତା ହେଲେ।
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,666 ଟଙ୍କାରୁ 22,564 ଟଙ୍କା, ଗୁଡ଼ 4,600 ଟଙ୍କାରୁ 5,300 ଟଙ୍କା ଏବଂ ଆଳୁ 840 ଟଙ୍କାରୁ 1,000 ଟଙ୍କା। ଏଥର ଶୁଣନ୍ତୁ, ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 172 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 18 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 126 ଟଙ୍କା, ବନସ୍ପତି ଘିଅ 146 ଟଙ୍କାରୁ 152 ଟଙ୍କା, ପିଆଜ 20 ଟଙ୍କାରୁ 28 ଟଙ୍କା ଏବଂ ଚିନି 46 ଟଙ୍କାରୁ 50 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

0: ଏଇଠି ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚନର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ନୂଆଦିଲ୍ଲୀର ନୀତି ଆୟୋଗର 11 ନମ୍ବର ପରିଚାଳନା ପରିଷଦ ବୈଠକଟି ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ। କହିଲେ ଭାରତ ଆତ୍ମବିଶ୍ୱାସ ଆଉ ଦୃଢ଼ତାର ସହିତ ବିକାଶର ରାହାତି ଆଗକେ ବଢ଼ୁଛି। ଡବଲ ଇଞ୍ଜିନ୍ ସରକାର ଲାଗି ଓଡ଼ିଶା ଅର୍ଥନୀତି ବର୍କସ୍ ହେଉଛି, କହିଲେ ମୁଖ୍ୟମନ୍ତ୍ରୀ। ଲିଙ୍ଗ ନିରୂପଣ ନିଷେଧ ଆଇନର କୋଠର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଲେ ସୁପ୍ରିମକୋର୍ଟ। ମାଲଦ୍ୱୀପରେ ବଢ଼ୁଥିବାର ମିଲମିଲା ରୋଗକେ ରୋକବାର ଲକ୍ଷ୍ୟ ନେଇକରି 20,000 ଡୋଜ୍ ଟିକା ଯୋଗାଲା ଭାରତ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଲାଗି ନିର୍ଦ୍ୱନ୍ଦ୍ୱତି ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଓଡ଼ିଶାର ସହରାଞ୍ଚଳ ବିକାଶ ମଡେଲର ଅଧ୍ୟୟନ କଲେ ରାଜସ୍ଥାନରୁ ଆସିଥିବା ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଜବରଦଖଲରେ ଥିବା ମହାପ୍ରଭୁଙ୍କର ଜମିକେ ଶ୍ରୀମନ୍ଦିର ପ୍ରଶାସନ ଅଧୀନକେ ଆନବାର ଲାଗି ପଦକ୍ଷେପ ନେବାକେ ମୁଖ୍ୟ ପ୍ରଶାସକଙ୍କର ପରାମର୍ଶ। ଖେଲ ଆଉ ଛୁଆମାନଙ୍କୁ ସୁରକ୍ଷା ଦେବାର ଉଦ୍ଦେଶ୍ୟ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଖେଲ ଦିବସ। ଓଡ଼ିଆ ଭର୍ଚୁଆଲ ଏକାଡେମୀ ତରଫରୁ ହୋଇଥିବା 10 ଦିନିଆ ପୃଥିବୀ ବିଜ୍ଞାନ କର୍ମଶାଳା ଆଜି ହୋଇଛି ଉଦ୍ଯାପିତ। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରବାରଟା ଆଉ ଯାତ୍ରୀଙ୍କର ସୁରକ୍ଷା ବଢ଼ବାର ଲକ୍ଷ୍ୟଟି ମୂଲ ହୋଇଛି ସ୍ୱତନ୍ତ୍ର ଯାଞ୍ଚ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିରର ବରିଷ୍ଠ ଅଧିକାରୀମାନଙ୍କ ସହିତ ରହତିଆରି କାମ ସଙ୍ଗେ ଅଲଗା ପ୍ରକଳ୍ପ କାମର ଅଗ୍ରଗତି ବାବଦେ କରିଛନ୍ ସମୀକ୍ଷା। ବୌଦ୍ଧ ଜିଲ୍ଲାନ ଏସ୍ଆଇଆର୍ ପ୍ରକ୍ରିୟାକେ ସଫଲ କରବାର ଉଦ୍ଦେଶ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସୃଷ୍ଟି କରାଯାଉଛି ବ୍ୟାପକ ସଚେତନତା। ବରଗଡ଼ ଜିଲ୍ଲା ରାଜବୁଡ଼ାସମ୍ବର ବ୍ଲକ୍କେ ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଗସ୍ତ କରିକରି ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଉନ୍ନୟନମୂଳକ କାର୍ଯ୍ୟକ୍ରମର କରିଛନ୍ ଅଧ୍ୟୟନ। ଆଜିଠାନୁ ମୂଲ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ଆହୁରି ଆଇବା 24 ଘଣ୍ଟା ଭିତରେ ରାଜ୍ୟର 14 ଜିଲ୍ଲାନ ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ନବକିଶୋର ମହତମ ଏବଂ ସବିତା ହୋତା। ଗୀତଗୁଡ଼ିକ ରଚନା କରିଛନ୍ତି ଲୋକଜନନୀ ପଣ୍ଡା, ସଙ୍ଗୀତ ଶାନ୍ତନୁ ମହାପାତ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ସବିତା ହୋତା।

0: ଏବଂ ସବିତା ହୁଦା। ଗୀତଗୁଡ଼ିକ ରଚନା କରିଥିଲେ ଲୋକଜନନୀ ପଣ୍ଡା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଆଲୋଚନା, ଓଡ଼ିଆ ଭାଷାର ସ୍ଥିତି ଓ ଗତି। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଅମିୟ କୁମାର ପାତ୍ର।
1: ଶ୍ରୁତସ୍ୱିନୀ ପରି ଭାଷାର ଜୀବନ, ଏହାର ଉତ୍ପତ୍ତି ଓ ବିକାଶ ଯେପରି ଘଟଣାବହୁଳ, ବିଲୁପ୍ତି ମଧ୍ୟ ସେହିପରି କାଳକ୍ରମେ ଅବଶ୍ୟମ୍ଭାବୀ। ଭାଷା ମଣିଷ ସଭ୍ୟତା ସଂସ୍କୃତିର ବାହକ ଓ ପରିଚାୟକ। ପ୍ରଖ୍ୟାତ ଭାଷାବିତ୍ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ କହନ୍ତି, ଭାଷା କେବଳ ଶବ୍ଦାବଳୀ ନୁହେଁ, ଏହା ମଣିଷ ଚେତନା, ସଂସ୍କୃତି ଓ ଐତିହ୍ୟର ଏକ ସଜୀବ ପ୍ରତୀକ। ସମ୍ପ୍ରତି ସମଗ୍ର ପୃଥିବୀରେ 7000ରୁ ଅଧିକ ମୁଖ୍ୟ ଭାଷା ଅଛି। ଆହୁରି ଅଛି ଅନେକ ଉପଭାଷା ବା କଥିତ ଭାଷା। କେବଳ ବିଗତ ଶତାବ୍ଦୀରେ 2000ରୁ ଅଧିକ ଭାଷା ଲୋପ ପାଇଛି। ଭାରତରେ ଏବେ ଅଛି 121 ମୁଖ୍ୟ ଭାଷା, 19500ରୁ ଅଧିକ ମାତୃଭାଷା ଏବଂ 22 ସମ୍ବିଧାନ ସ୍ୱୀକୃତ ଭାଷା। ଗତ 50 ବର୍ଷରେ 220 ଭାରତୀୟ ଭାଷାର ବିଲୁପ୍ତି ମଧ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ମହାନ କଥାକାର ମନୋଜ ଦାସ କହିଥିଲେ, ଅବ୍ୟବହୃତ ହୋଇ ପୃଥିବୀ ପୃଷ୍ଠରୁ କେତେ କେତେ ଭାଷା ଲୋପ ପାଇଛି। ଓଡ଼ିଆ ଭାଷା ଯଦି ଦିନେ ଏହି ପର୍ଯ୍ୟାୟକୁ ଯାଏ ତେବେ ସେଥିରେ କିଛି ବିସ୍ମିତ ହେବାର ନାହିଁ। ତେବେ ଓଡ଼ିଆ ପରି ଏକ ପ୍ରାଚୀନ ସୁସମୃଦ୍ଧ ଶାସ୍ତ୍ରୀୟ ଭାଷାର ଭବିଷ୍ୟତକୁ ନେଇ ଏମିତି ଆଶଙ୍କା ଉପୁଜେ କାହିଁକି? ସମ୍ରାଟ ଅଶୋକ ଓ ଖାରବେଳଙ୍କ ଶାସନ ପ୍ରାୟ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀ ବେଳକୁ ଓଡ଼ିଆ ଲିପିର ଜନ୍ମ ହୋଇସାରିଥିଲା। ଉପଲବ୍ଧ ଓଡ଼ିଆ ଶିଳାଲିପି, ତାମ୍ରଫଳକ ଓ ତାଳପତ୍ର ପୋଥିର ସଂଖ୍ୟା ଭାରତବର୍ଷରେ ସର୍ବାଧିକ। ଅନେକ ପ୍ରାଚୀନ କାବ୍ୟ ସାଙ୍ଗକୁ ସହସ୍ରାଧିକ ଛାନ୍ଦ, ଚମ୍ପୁ, ଚୌତିଶା, ଜଣାଣ ଇତ୍ୟାଦି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଥିଲା। ଓଡ଼ିଆ ମହାଭାରତ, ରାମାୟଣ ଓ ଭାଗବତ ଘରେ ଘରେ ପଢ଼ା ହେଉଥିଲା। ପ୍ରାୟ 8ରୁ 12 ଶତାବ୍ଦୀ ବେଳକୁ ଓଡ଼ିଶାରେ ବୌଦ୍ଧ ସିଦ୍ଧାଚାର୍ଯ୍ୟମାନେ ଅପଭ୍ରଂଶ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାରେ ଯେଉଁ ଚର୍ଯ୍ୟାଗୀତିକା ରଚନା କରିଥିଲେ ସେଗୁଡ଼ିକୁ ଓଡ଼ିଆ ଭାଷା ସାହିତ୍ୟର ଆଦି ରୂପ ବୋଲି ଅନୁମାନ କରାଯାଏ। ଏହାର ପ୍ରାୟ 300 ବର୍ଷର ପରବର୍ତ୍ତୀ କାଳ ଓଡ଼ିଶାର ପ୍ରାଦେଶିକ ଭାଷା ସାହିତ୍ୟର ଅବୁଦ୍ଧର ସମୟ। ଆଦିକବି ସାରଳା ଦାସ ଦେବଭାଷା ସଂସ୍କୃତକୁ ଛାଡ଼ି ଓଡ଼ିଆ ଭାଷାରେ ମହାଭାରତ ରଚନା କଲେ। ପଞ୍ଚସଖା ଯୁଗ, ରୀତି ଯୁଗ, ଫକୀରମୋହନ ରାଧାନାଥ ମଧୁସୂଦନ ଗଙ୍ଗାଧର ଯୁଗ, ସତ୍ୟବାଦୀ ସବୁଜ ଓ ପ୍ରଗତିବାଦୀ ଯୁଗ ପରି ଗୋଟିଏ ଗୋଟିଏ ମାଇଲ ଖୁଣ୍ଟ ପାରି ହୋଇ ଓଡ଼ିଆ ଭାଷା ସାହିତ୍ୟ ଆଧୁନିକ ଓ ଉତ୍ତର ଆଧୁନିକ କାଳଖଣ୍ଡରେ ପହଞ୍ଚିଲା ବେଳକୁ ଏହାର ବାଣୀଭଣ୍ଡାର 100 ସହସ୍ର କବି, କଥାକାର, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକଙ୍କ କାଳଜୟୀ ରଚନାରେ ସମୃଦ୍ଧ ହୋଇଛି। ଭାଷା ଭିତରେ ଓଡ଼ିଶାକୁ 1936 ଭାରତର ପ୍ରଥମ ରାଜ୍ୟ ଭାବେ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲା। ଶାସ୍ତ୍ରୀୟ ଭାଷାର ସ୍ୱୀକୃତି ମିଳିବାରେ ଓଡ଼ିଆ ମଧ୍ୟ ପ୍ରଥମ। ଅତି ସମୃଦ୍ଧ ଓଡ଼ିଆ ଭାଷା ସାହିତ୍ୟ ମାତ୍ର କେତେ ବର୍ଷର ଫଳଶ୍ରୁତି ନୁହେଁ, ଏହାର ପଶ୍ଚାତରେ ଅଛି 100 ବର୍ଷର ବିବର୍ତ୍ତନ ଓ ଅସ୍ତିତ୍ୱ ରକ୍ଷା ପାଇଁ ସଂଘର୍ଷର ଇତିହାସ। ସଂସ୍କୃତ ଓଡ଼ିଆ ଭାଷାର ଜନନୀ। କାଳକ୍ରମେ ତତ୍ସମ ଓ ତଦ୍ଭବ ଶବ୍ଦ ସହିତ ଅନେକ ପାର୍ସୀ, ଆରବୀ, ଦ୍ରାବିଡ଼, ଇଂରାଜୀ, ଫରାସୀ ଶବ୍ଦ ଓଡ଼ିଆ ଭାଷାକୋଷକୁ ସମୃଦ୍ଧ କରିଛନ୍ତି। ଏହି ଶବ୍ଦଗୁଡ଼ିକ କ୍ରମେ ଲୋକମୁଖରେ ଅପଭ୍ରଂଶ ହୋଇ ଓଡ଼ିଆ ଭାଷାର ସୌନ୍ଦର୍ଯ୍ୟ ବଢ଼ାଇଛନ୍ତି। ଭାଷା ତ ଏକ ପ୍ରବାହ, ଆହରଣ ଓ ବିବର୍ତ୍ତନ ଏହାର ଧର୍ମ। ବୌଦ୍ଧ ଚର୍ଯ୍ୟାଗୀତିକା ଠାରୁ ଆରମ୍ଭ କରି ମାଦଳାପାଞ୍ଜି ଦେଇ ରୀତିଯୋଗ୍ୟ କାବ୍ୟ କବିତାକୁ ଆସିଲା ବେଳକୁ ଓଡ଼ିଆ ଭାଷାର ଆଙ୍ଗିକ ବିଭବରେ ହୋଇଛି ଅନେକ ପରିମାର୍ଜନ। ପୁଣି ଆଧୁନିକ କଳ୍ପନାଟକ, ଉପନ୍ୟାସ ଓ ପ୍ରବନ୍ଧ ସାହିତ୍ୟରେ ଓଡ଼ିଆ ଭାଷାର ହୋଇଛି ଯୁଗୋପଯୋଗୀ ରୂପାନ୍ତରଣ। ଔପନିବେଶିକ କାଳରେ ବଙ୍ଗୀୟମାନଙ୍କର ଚକ୍ରାନ୍ତରେ ଓଡ଼ିଆ ଭାଷାର ଅସ୍ତିତ୍ୱକୁ ଲାଗିଥିଲା ପ୍ରଥମ ଧକ୍କା। ଐତିହାସିକ ରାଜେନ୍ଦ୍ର ଲାଲ ମିତ୍ର କଟକ ଡିବେଟିଂ ସୋସାଇଟିରେ କହିଲେ, ଓଡ଼ିଆ ଭାଷା ଉଠି ନଯିବା ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଉନ୍ନତି ସମ୍ଭାବନା ନାହିଁ। 1872 ବାଲେଶ୍ୱର ଜଣେ ସ୍କୁଲ ଶିକ୍ଷକ ପ୍ରଚାର କଲେ, ଓଡ଼ିଆ ଏକଟା ସ୍ୱତନ୍ତ୍ର ଭାଷା ନୁହେଁ। ବଙ୍ଗୀୟ ବାବୁମାନେ ସୁଚିନ୍ତିତ ଉପାୟରେ ଓଡ଼ିଆ ପାଠ୍ୟପୁସ୍ତକ ନିଷେଧ କରି ସ୍କୁଲ ପାଠ୍ୟକ୍ରମରୁ ଓଡ଼ିଆ ଉଠାଇଦେଲେ। ସୌଭାଗ୍ୟରୁ ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ଗୌରୀଶଙ୍କର ରାୟ, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ ଓ ସ୍ୱଭାବକବି ଗଙ୍ଗାଧର ମେହେର ଇତ୍ୟାଦି ଉତ୍କଳର ବରପୁତ୍ରମାନଙ୍କର ଅପ୍ରାଣ ଉଦ୍ୟମ ଫଳରେ ଓଡ଼ିଆ ଭାଷା ଏହି ଧକ୍କାକୁ ସହ୍ୟ କରିନେଲା। ଓଡ଼ିଆ ପାଠ୍ୟପୁସ୍ତକର ଅଭାବ ରହିଲା ନାହିଁ। ତତ୍କାଳୀନ କମିଶନର ରେଭେନ୍ସା ସାହେବ ନୂଆ ଓଡ଼ିଆ ପାଠ୍ୟପୁସ୍ତକ ରଚନା ପାଇଁ ପୁରସ୍କାର ଘୋଷଣା କଲେ। ଇଂରେଜ ପ୍ରଶାସକମାନେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଓଡ଼ିଆ ସାହିତ୍ୟର ବିପୁଳତାକୁ ଉପଲବ୍ଧି କଲେ। ଜନ୍ ବିମ୍ସ ତାଙ୍କର ସ୍ମୃତି କଥା ଓ ଆଧୁନିକ ଭାରତର ଆର୍ଯ୍ୟ ଭାଷାଗୁଡ଼ିକର ବ୍ୟାକରଣର ତୁଳନାତ୍ମକ ଅଧ୍ୟୟନରେ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ବୋଲି ଯୁକ୍ତି ଉପସ୍ଥାପନା କଲେ। ସ୍କୁଲଗୁଡ଼ିକରେ ପୁନଃ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ ହେଲା। ଗତ ଶତାବ୍ଦୀର ପ୍ରାରମ୍ଭରେ ଆଉ ଏକ ଭାଷା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ସମ୍ବଲପୁରରେ। ସେତେବେଳେ ପଶ୍ଚିମ ଓଡ଼ିଶା ଥିଲା ମଧ୍ୟପ୍ରଦେଶର ଶାସନାଧୀନ। ବ୍ରିଟିଶ ସରକାର ଆଇନ କରି 1895 ସେଠାରେ ବିଦ୍ୟାଳୟ ଓ କଚେରୀରେ ଓଡ଼ିଆ ବଦଳରେ ହିନ୍ଦୀ ପ୍ରଚଳନ କଲେ। ଗଙ୍ଗାଧର ମେହେର, ଚନ୍ଦ୍ରଶେଖର ବେହେରା, ମଦନ ମୋହନ ମିଶ୍ର, ବଳଦେବ ସୁପକାର ଓ ବ୍ରଜମୋହନ ପଟ୍ଟନାୟକ ଇତ୍ୟାଦିଙ୍କ ନେତୃତ୍ୱରେ ଉକ୍ତ ଆଇନ ବିରୁଦ୍ଧରେ ଆନ୍ଦୋଳନ ତୀବ୍ର ହେଲା। ସମ୍ବଲପୁରରୁ ଗୋଟିଏ ପ୍ରତିନିଧି ଦଳ ଯାଇ ସିମଳାଠାରେ ବଡ଼ଲାଟକୁ ଭେଟିଲେ। ଶେଷରେ 1903 ପଶ୍ଚିମ ଓଡ଼ିଶାରେ ପୂର୍ବପରି ଓଡ଼ିଆ ଭାଷାରେ ଶିକ୍ଷା ଓ କଚେରୀ କାର୍ଯ୍ୟ ହେଲା। ବିଡ଼ମ୍ବନାର ବିଷୟ ଯେ ଦେଶ ସ୍ୱାଧୀନ ହେଲା ପରେ ରାଜନୈତିକ ନେତୃତ୍ୱ ଅଭାବରୁ ବିହାର ପ୍ରଦେଶ ଶାସନାଧୀନ ସଢ଼େଇକଳା, ଖରସୁଆଁ ଇତ୍ୟାଦି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ରାଜ୍ୟରୁ ବିଚ୍ଛିନ୍ନ ହୋଇଗଲା ସବୁଦିନ ପାଇଁ। ସେହି ଅଞ୍ଚଳଗୁଡ଼ିକରୁ ଏବେ ଓଡ଼ିଆ ଲୋପ ପାଇ କେବଳ ରହିଯାଇଛି ସେଠାରେ ବସବାସ କରୁଥିବା ଓଡ଼ିଆମାନଙ୍କର ଭାଗବତ ବହି ପୃଷ୍ଠାରେ। ଭାଷା ତ ଏକ ପ୍ରବାହମାନ ଧାରା, କାଳକ୍ରମେ ଏହା ନୂତନ ଶବ୍ଦମାନ ସାଉଁଟି ନେଇ ଆହୁରି ସମୃଦ୍ଧ, ଜୀବନ୍ତ ଓ ମାର୍ଜିତ ହୁଏ। ଓଡ଼ିଆ ଭାଷା ସାହିତ୍ୟର ପ୍ରବୀଣ ବିନ୍ଧାଣୀମାନେ ବାଛି ବାଛି ଅନେକ ଅଣଓଡ଼ିଆ ଶବ୍ଦ ଓ ବାକ୍ୟଖଣ୍ଡ ଖଞ୍ଜି ଦେଇଛନ୍ତି ସେମାନଙ୍କର କୃତିଗୁଡ଼ିକରେ। ଏଗୁଡ଼ିକ କେବଳ ଆମ ଭାଷାର ନାନ୍ଦନିକତା ନୁହେଁ, ଏହାର ପରିପ୍ରକାଶଶୀଳତାକୁ ମଧ୍ୟ ବଢ଼ାଇଛନ୍ତି। ତେବେ ଏହି ଆଲୋଚନାର ପ୍ରାସଙ୍ଗିକତା ହେଲା, ପାଖାପାଖି ଚଳିତ ଶତାବ୍ଦୀର ପ୍ରାରମ୍ଭରୁ ଆମର ଅଜାଣତରେ ହେଉ କିମ୍ବା ବଜାର ସଂସ୍କୃତିର ପ୍ରଲୋଭନରେ ହେଉ, ଆମେ ତଥାକଥିତ ପ୍ରଭାବଶାଳୀ ଭାଷା ଓ ସଂସ୍କୃତିକୁ ଆମକୁ ଆୟତ କରିବାକୁ ଛାଡ଼ି ଦେଇଛୁ। ଆଉ କୌଣସି ପକ୍ଷର କୁଚକ୍ରାନ୍ତ ନୁହେଁ, ବରଂ ଆମେ ସ୍ୱେଚ୍ଛାକୃତ ଭାବରେ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟକୁ ବଳି ଦେଉଛୁ। ସଚରାଚର ଦେଖାଯାଏ ଯେ ଲିଖିତ ସାହିତ୍ୟର ଭାଷା ଆମ କଥିତ ଭାଷାକୁ ସମୃଦ୍ଧ ଓ ପରିମାର୍ଜିତ କରେ। କେବଳ ଗଳ୍ପ, ଉପନ୍ୟାସ ଓ ନାଟକ ନୁହେଁ, ସମ୍ବାଦପତ୍ରର ଶୈଳୀ ମଧ୍ୟ ଆମର କହିବା ଅଭ୍ୟାସରେ ପଡ଼ିଯାଏ। ଓଡ଼ିଆ ସାହିତ୍ୟର ବରେଣ୍ୟ ସ୍ରଷ୍ଟାମାନଙ୍କର ଉଚ୍ଚାଙ୍ଗ କମନୀୟ ଲିଖନ ଶୈଳୀ ଛାତ୍ର ଯୁବ ସମାଜ ଆତ୍ମସ୍ଥ କରି ଜୀବନସାରା ପାଇଁ ସାଇତି ରଖୁଥିଲେ। ଗାଁ ଗହଳିରେ ବ୍ୟବହୃତ ଅତି ଭାବଦ୍ୟୋତକ କାବ୍ୟିକ ଢଗଢ଼ମାଳିଗୁଡ଼ିକୁ କେବଳ ଲୋକକଥାରେ ନୁହେଁ, ଓଡ଼ିଆ ସାହିତ୍ୟରେ ଏମିତି ଖଞ୍ଜା ହୋଇଥିଲା ଯେ ସେଗୁଡ଼ିକ ପାଠକର ସ୍ମୃତିରେ ଜୀବନ୍ତ ରହୁଥିଲା। କିନ୍ତୁ ବିଗତ 20 ପ୍ରତିଷ୍ଠିତ ପ୍ରକାଶକମାନଙ୍କ ଦ୍ୱାରା ପ୍ରକାଶିତ ଓଡ଼ିଆ ପୁସ୍ତକ ସଂଖ୍ୟା ପ୍ରାୟ 50% ହ୍ରାସ ପାଇଛି। ଅବଶ୍ୟ ମୁଦ୍ରଣ ପଦ୍ଧତିରେ ଦ୍ରୁତ ଉନ୍ନତି ଯୋଗୁଁ ବ୍ୟକ୍ତିଗତ ଉଦ୍ୟମରେ ପ୍ରକାଶିତ ପୁସ୍ତକ ସଂଖ୍ୟା ଢେର ବଢ଼ିଛି, ମାତ୍ର ପାଠକଙ୍କ ସଂଖ୍ୟା ଅତି ନଗଣ୍ୟ। ଓଡ଼ିଆ ପତ୍ରିକାର ସଂଖ୍ୟା ଓ ଯୁବ ପାଠକଙ୍କ ଚାହିଦା ମଧ୍ୟ କମିଛି। ପୁରୀ, ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ସହରରେ ଓଡ଼ିଆ ସାହିତ୍ୟ ପୁସ୍ତକ ଓ ପତ୍ରିକା ବିକ୍ରୟ କରୁଥିବା ଦୋକାନ ସଂଖ୍ୟା 10-15 ଭିତରେ ସୀମିତ ଥିଲାବେଳେ କଟକ ଓ ଭୁବନେଶ୍ୱର ସହରରେ ଏହା ମାତ୍ର 40 ପାଖାପାଖି। ଛୋଟ ସହର ଓ ଗ୍ରାମାଞ୍ଚଳରେ ଥିବା ପାଠାଗାରଗୁଡ଼ିକ ବନ୍ଦ ହୋଇଗଲାଣି। କୌଣସି ଓଡ଼ିଆ ସାହିତ୍ୟ ପୁସ୍ତକର ଲୋକାର୍ପଣ କିମ୍ବା ସମୀକ୍ଷା ସଭାରେ କେବଳ 40 ଅଧିକ ବୟସର ପୁରୁଷ ଓ ମହିଳା ପାଠକ ଉପସ୍ଥିତ ରହନ୍ତି। ଅବଶ୍ୟ ଓଡ଼ିଶାର ମୁଖ୍ୟ ସହରଗୁଡ଼ିକରେ ବର୍ଷକୁ 2-3 ଆୟୋଜିତ ପୁସ୍ତକ ମେଳାରେ କିଶୋର ଓ ଯୁବବର୍ଗଙ୍କର ଭିଡ଼ ହୋଇଥାଏ, କିନ୍ତୁ ଛାପା ସାହିତ୍ୟ ପୁସ୍ତକ ଓ ପତ୍ରିକା ଅପେକ୍ଷା ତାହାର ଡିଜିଟାଲ ସଂସ୍କରଣର ପ୍ରସାରଣ ଅଧିକ ହୁଏ। ସମ୍ପ୍ରତି ସୂଚନା ଓ ମନୋରଞ୍ଜନ ପାଇଁ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ଯଥା ୟୁଟ୍ୟୁବ୍, ଫେସବୁକ୍, ହ୍ୱାଟ୍ସଆପ୍ ଇତ୍ୟାଦି ମୁଖ୍ୟ ଓ ଅପରିହାର୍ଯ୍ୟ। ଏହି ମାଧ୍ୟମଗୁଡ଼ିକରେ ହିନ୍ଦୀ ଓ ଇଂରାଜୀ ଭାଷାର ଔପନିବେଶବାଦ ଅତି ସ୍ପଷ୍ଟ। 2 ତଳେ ସମ୍ବାଦ ପାଠକ ଓ ସମ୍ବାଦପତ୍ରଗୁଡ଼ିକ ଶୁଦ୍ଧ ଶାସ୍ତ୍ରୀୟ ଓଡ଼ିଆ ଭାଷା ବ୍ୟବହାର କରୁଥିଲେ। ଏବେ ସମ୍ବାଦ ପରିବେଷଣର ଶୈଳୀ ବଦଳି ଯାଇଛି। ପ୍ରତ୍ୟେକ ଗଣମାଧ୍ୟମରେ ଓଡ଼ିଆ ସହିତ ହିନ୍ଦୀ ଓ ଇଂରାଜୀର ମିଶ୍ରଣ। ହିନ୍ଦୀ ସିନେମା, ଦୂରଦର୍ଶନ ଓ ଅନ୍ୟ ଇଲେକ୍ଟ୍ରୋନିକ୍ସ ମଞ୍ଚର ହିନ୍ଦୀ ଧାରାବାହିକ ଗୁଡ଼ିକର ଭାଷା ଓ ସେଗୁଡ଼ିକର ପ୍ରଦର୍ଶିତ ଜୀବନଶୈଳୀ ସଂସ୍କୃତି ଓଡ଼ିଆ ଯୁବବର୍ଗର ଅବଚେତନରେ ବସା ବାନ୍ଧି ସାରିଛି। ପୁରୁଣା ଓଡ଼ିଆ ଶବ୍ଦଗୁଡ଼ିକ ଆମ ପାଟିରେ ଆଉ ପୌଟି ନାହିଁ। ଓଡ଼ିଆ ଢଗଢ଼ମାଳି ଏବେ ଆମ ପାଇଁ ଅବାନ୍ତର, ଅବୋଧ୍ୟ ଲାଗୁଛି। ଏବେ ସପ୍ତମ ଶ୍ରେଣୀ ସାହିତ୍ୟ ବହିରେ ଥିବା ପ୍ରସିଦ୍ଧ ଭାଷାବିତ୍ ଗୋଲକ ବିହାରୀ ଧଳଙ୍କ ଦ୍ୱାରା ଲିଖିତ ଲୋକକଥା ମାଡ଼ଭାଣ୍ଡିରେ ବ୍ୟବହୃତ ଶବ୍ଦ ଓ ଲୋକୋକ୍ତିଗୁଡ଼ିକ କେତେଜଣ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କର ପିତାମାତା ବୁଝିପାରନ୍ତି? ଅନ୍ୟପକ୍ଷରେ ଇଂରାଜୀ ମାଧ୍ୟମରେ ପଢ଼ୁଥିବା ପିଲାମାନେ ଘରେ ମଧ୍ୟ ମାତୃଭାଷାରେ କମ୍ ହିନ୍ଦୀ ଓ ଇଂରାଜୀରେ ଅଧିକ ସମୟ କଥାବାର୍ତ୍ତା କରନ୍ତି। ଓଡ଼ିଆ ଗଣମାଧ୍ୟମ, ସମ୍ବାଦପତ୍ର ଓ କଥାବାର୍ତ୍ତାରେ ଅତି ଉଦାର ଭାବରେ ବ୍ୟବହୃତ ଅସଂଖ୍ୟ ଅଣଓଡ଼ିଆ ଶବ୍ଦାବଳୀ ଭିତରୁ ମାତ୍ର କେତୋଟିର ଉଦାହରଣ ହେଲା ଠୋସ୍ ସବୁତ, ଠପ୍, ଫିଲହାଲ, ଫିର୍ଭି, ପନୋତି, ଚୁନୋତି, ତଡ଼ପିବା, ଆଦତ, ଅଧୁରା, ଦବଦବା, ହାବି, ଗୁଜୁରିବା, ଠିକ୍ ସେ, ଜଲ୍ଦି ସେ, ସାୟଦ, ସ୍ମାର୍ଟ, ପ୍ରୋବ୍ଲେମ, ମତଲବ, ମଇଦାନ, କ୍ୟାଣ୍ଡିଡେଟ୍, ଉତ୍ତରିବା, ପାରିତ, ପହେଲି, ପାର୍ଟି, ଇମେଜ, ପର୍ଦ୍ଦାଫାସ, ନିଭେଇବା, ସାଥ ଦେବା, ଫୁ କରିବା, ଗୁଲ, ବିଛିଡ଼ିବା, ପଲିଟିକ୍ସ, ଫସେଇବା, ମାଇଣ୍ଡ ଗେମ୍, କୋସିସ, ଆଟିଚ୍ୟୁଡ୍ ଇତ୍ୟାଦି। ଇଏ ତ ଭାତହାଣ୍ଡିରୁ ମାତ୍ର ଗୋଟିଏ। ଅବଶ୍ୟ ଏଥିପାଇଁ କାହାକୁ ନିର୍ଦ୍ଦିଷ୍ଟ ଭାବରେ ଦୋଷ ଦେବା ନାହିଁ। ହିନ୍ଦୀ ଇଂରାଜୀ ଶବ୍ଦଗୁଡ଼ିକ ଅବଲୀଳାକ୍ରମେ ଆମ ଜିଭ ଆଗକୁ ଆସିଯାଉଛି। ଏମିତି ନୁହେଁ ଯେ କଥାବାର୍ତ୍ତାରେ ବହୁଳ ବ୍ୟବହୃତ ହିନ୍ଦୀ ଇଂରାଜୀ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ନାହିଁ, କିମ୍ବା ସେଗୁଡ଼ିକ ନିହାତି ଭାବେ ଭାବ ପ୍ରକାଶକୁ ସାବଲୀଳ କରନ୍ତି, ତେବେ ଅଭ୍ୟାସରେ ପଡ଼ିଗଲାଣି, ଠିକ୍ ସମୟରେ ଓଡ଼ିଆ ଶବ୍ଦଟି ମନେ ପଡ଼ୁନାହିଁ। ଅପରପକ୍ଷେ ସରକାରୀ ସ୍ତରରେ ଓଡ଼ିଆକୁ କୋର୍ଟ କଚେରୀ ଓ ଅଫିସର ଭାଷା କରିବା ପାଇଁ ଦଶନ୍ଧି ଦଶନ୍ଧି ଧରି ନିର୍ଦ୍ଦେଶନାମା ଜାରି ହେଉଥିଲେ ମଧ୍ୟ ବିଶେଷ କିଛି ଫଳ ମିଳୁନାହିଁ। 95% ସରକାରୀ କଚେରୀ ଚିଠିପତ୍ର ଓ ଦଲିଲ ଇତ୍ୟାଦି ଇଂରାଜୀରେ ଲେଖା, ଯେଉଁ କେତୋଟି ଓଡ଼ିଆରେ ହେଉଛି ସେଗୁଡ଼ିକର ଶୈଳୀ କିମ୍ଭୂତ କିମାକାର ଲାଗୁଛି। ଉଚ୍ଚଶିକ୍ଷାର ପାଠ୍ୟପୁସ୍ତକ, ବିଶେଷ କରି ବିଜ୍ଞାନ ଓ ବୈଷୟିକ ବିଷୟର ପୁସ୍ତକ ସହଜ ସଠିକ୍ ଓଡ଼ିଆରେ ଲେଖିବାର ପ୍ରୟାସ ହେଉନାହିଁ। ଠିକ୍ ସେମିତି ଓଡ଼ିଆ ସାହିତ୍ୟର ବିଶାଳ ଭଣ୍ଡାରରୁ ଆଖିଦୃଶିଆ କିଛି ଇଂରାଜୀ ଓ ହିନ୍ଦୀକୁ ଅନୁଦିତ ହୋଇପାରିନାହିଁ। ଏହା ସତ୍ତ୍ୱେ ଓଡ଼ିଆ ଲୋକଟିଏ 10ଟି ଶବ୍ଦ କହିଲେ ସେଥିରେ 4-5ଟି ବାହାରୁଛି ହିନ୍ଦୀ କିମ୍ବା ଇଂରାଜୀରେ। ଏ କଥା ଶିକ୍ଷିତ ଅର୍ଦ୍ଧଶିକ୍ଷିତ ସମସ୍ତଙ୍କଠାରେ ଦେଖାଯାଏ। ମାତୃଭାଷା ବ୍ୟତିରେକ ଆଉ ଏକାଧିକ ଭାଷା ଶିକ୍ଷା କରିବା ଓ ତହିଁରେ ପାରଙ୍ଗମ ହେବା ମସ୍ତିଷ୍କର ବିଶେଷ ଦକ୍ଷତା ଓ ପ୍ରଖର ସ୍ମୃତିଶକ୍ତିର ପରିଚାୟକ। ଅଧିକରୁ ଅଧିକ ଭାଷାରେ ଦକ୍ଷତା ହାସଲ କରିବା ବିଧେୟ ମଧ୍ୟ, କିନ୍ତୁ ପୁଳାଏ ଅଣଓଡ଼ିଆ ଶବ୍ଦ ବିକ୍ଷିପ୍ତ ଭାବେ ପଶିଆସି ଓଡ଼ିଆ ଭାଷାକୁ ବିକୃତ କରିବା କେତେଦୂର ସମୀଚୀନ? 70 ଧରି ସାଧାରଣ ଓଡ଼ିଆ ଲୋକ, ଲେଖକ ଓ ସାହିତ୍ୟିକମାନେ ଖୁଣ୍ଟିନାଟି ଅନେକ ଅଣଓଡ଼ିଆ ଶବ୍ଦ ଆହରଣ କରି ଓଡ଼ିଆ ଶବ୍ଦକୋଷକୁ ସମୃଦ୍ଧ କରିଛନ୍ତି, କିନ୍ତୁ ଅବିଚାରିତ ଢଙ୍ଗରେ ବ୍ୟବହୃତ ଅଧିକରୁ ଅଧିକ ଅନାବଶ୍ୟକ ଅଣଓଡ଼ିଆ ଶବ୍ଦ ଏବେ କଥିତ ଓଡ଼ିଆ ଭାଷାକୁ ସଙ୍କୁଚିତ କରିଛି।
0: ଶୁଣିଲେ ଆଲୋଚନା ଓଡ଼ିଆ ଭାଷାର ସ୍ଥିତି ଓ ଗତି। ଏ ସମ୍ପର୍କରେ ଆଲୋଚନା କଲେ ଡକ୍ଟର ଅମିୟ କୁମାର ପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ନିଖିଲ ବାନାର୍ଜୀଙ୍କ ଦ୍ୱାରା ପରିବେଷିତ ସୀତାର ବାଦନରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଖୁବ୍ ମଧୁର ରୋମାଣ୍ଟିକ୍ ଏବଂ ମୂଳ ରାଗ ଗାରା ସହିତ ଅନ୍ୟ ରାଗର ସ୍ୱରମାନଙ୍କର ଏକ ସୁନ୍ଦର ସମ୍ମିଶ୍ରଣରେ ଉତ୍ପନ୍ନ ରାଗ ମିଶ୍ର ଗାରା। तबला संगत करिसंती पंडित समता प्रसाद।

0: ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଏର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ବିକଶିତ ଭାରତ ସ୍ୱପ୍ନ ସାକାର କରବାର୍ତି କେନ୍ଦ୍ର ଆଉ ରାଜ୍ୟମାନଙ୍କର ସାମୂହିକ ଦାୟିତ୍ୱ ଉପରେ ଜୋର୍ ଦେଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଲା ଏକାଦଶ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ। ରାଜ୍ୟ ସବୁ ନାଗରିକମାନଙ୍କର ସଶକ୍ତିକରଣ ଉପରେ ସରକାର କାମ କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ଲିଙ୍ଗ ନିରୂପଣ ନିଷେଧ ଆଇନର କୋଠର କାର୍ଯ୍ୟାନ୍ୱୟନ ଉପରେ ଜୋର୍ ଦେଲେ ସୁପ୍ରିମକୋର୍ଟ। ଭାରତ ଆଉ ନେପାଳ ଭିତରେ ଦ୍ୱିପାକ୍ଷିକ ଡିଜିଟାଲ ଆର୍ଥିକ ଯୋଗାଯୋଗକେ ବରକସ କରବାର୍ ଲାଗି ନିଆଯାଇଛି ଗୋଟିଏ ଖାସ୍ ପଦକ୍ଷେପ। 21 ଜୁନ୍ରେ ହେବାକେ ଥିବା ନିଟ୍ UG 2026ରେ ଫେରଘାଏ ପରୀକ୍ଷା ଦେଉଥିବାର ଓଡ଼ିଶାର ପରୀକ୍ଷାର୍ଥୀମାନଙ୍କର ଯାତ୍ରା ଲାଗି ମଗ୍ନା ବସ୍ ସେବା ଯୋଗାଇ ଦେବାରକେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଲାଗି ନିର୍ଦ୍ୱନ୍ଦ୍ୱତି ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ। ଓଡ଼ିଶାର ସହରାଞ୍ଚଳ ବିକାଶ ମଡେଲର ଅଧ୍ୟୟନ କଲେ ରାଜସ୍ଥାନରୁ ଆସିଥିବା ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ ଆଉ ଓଡ଼ିଶା ଚିଙ୍ଗୁଡ଼ି ମିଶନ ଶୀର୍ଷକ ରାଜ୍ୟସ୍ତରୀୟ ଅଂଶୀଦାର ପରାମର୍ଶ କର୍ମଶାଳା ହୋଇଛି ଅନୁଷ୍ଠିତ। ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଆଉ ଚିଙ୍ଗୁଡ଼ି ରପ୍ତାନୀର ହବ୍ ହେବା ଓଡ଼ିଶା କହିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ। ଓଡ଼ିଶାନ ଚାଲିଥିବା ଏସ୍ଆଇଆର୍ର 13 ନମ୍ବର ଦିନେ 96.86% ଭୋଟରଙ୍କର ପାଖେ ପହଞ୍ଚିଲା ପରିଗଣନା ଫର୍ମ। ଜବରଦଖଲରେ ଥିବା ମହାପ୍ରଭୁଙ୍କର ଜମିକେ ଶ୍ରୀମନ୍ଦିର ପ୍ରଶାସନ ଅଧୀନକେ ଆଣବା ଲାଗି ପଦକ୍ଷେପ ନେବାକେ ମୁଖ୍ୟ ପ୍ରଶାସକଙ୍କର ପରାମର୍ଶ। ଛୁଆମାନଙ୍କର ଜୀବନ ଶିକ୍ଷା ଆଉ ବିକାଶ ଥି ଖେଲର ଆବଶ୍ୟକତାକେ ଜୋର୍ ଦେଇକରି ଆଜି ଅନ୍ତର୍ଜାତୀୟ ଖେଲ ଦିବସ କରାଯାଉଛି ପାଳନ। ରଜପର୍ବ ଉଦେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହିତ ମହିଳା ଉଦ୍ୟୋଗମାନଙ୍କୁ ତହକାବାର ଉଦ୍ଦେଶ୍ୟ ମିଶନ ଶକ୍ତି ବିଭାଗ ତରଫରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ। ବୌଦ୍ଧ ଜିଲ୍ଲା ହରବଙ୍ଗା ବ୍ଲକ୍ନ ହୋଇଯାଇଛି ନିପୁଣ ବିଦ୍ୟାଳୟ ଅନୁସ୍ଥାପନ କାର୍ଯ୍ୟକ୍ରମ। ଆଷ୍ଟାନୁମୁଲ୍ ହେଉଛି 2026 ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା। ଆଉର୍ ଆଇବା 24 ଘଣ୍ଟା ଭିତରେ ରାଜ୍ୟର 14 ଜିଲ୍ଲାନ ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଛିନ୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 11:05।
0: ପ୍ରଚାର କରୁଛୁ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ତ୍ରିଧାରା। ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍ଗ।

0: ସାରସ୍ୱତ ପ୍ରେମୀ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ମାସିକ ସାହିତ୍ୟ ପତ୍ରିକା ତ୍ରିଧାରା। ଆଜିର ତ୍ରିଧାରାରେ ସ୍ଥାନିତ ହୋଇଛି କବୟତ୍ରୀ ଡକ୍ଟର ପୁଷ୍ପାଞ୍ଜଳି ରବନାଙ୍କ କେତୋଟି ସ୍ୱରଚିତ କବିତା। ଆଲୋଚନା ପର୍ଯ୍ୟାୟରେ ବିପିନ ମହାନନ୍ଦଙ୍କର ସାହିତ୍ୟ ଆଲୋଚନା କବି ସ୍ୱପ୍ନ ଦେଖିବା ଶିଖାଏ ଏବଂ ସ୍ନେହ ମିଶ୍ରଙ୍କର କ୍ଷୁଦ୍ର ଗଳ୍ପ ଅର୍ପିତା। ସମୟର ପରିବର୍ତ୍ତନର ଧାରାରେ ମଣିଷର ଚିନ୍ତା ଚେତନାରେ ଆସିଛି ଅନେକ ପରିବର୍ତ୍ତନ। ସାହିତ୍ୟର ଅଙ୍ଗ ଆତ୍ମା ମଧ୍ୟ ସେଭଳି ଭାବରେ ପରିବର୍ତ୍ତିତ ହୋଇଛି। ଆଜିର ମଣିଷ ଉପଭୋକ୍ତାବାଦର ନିଶାରେ ପାଗଳ ହୋଇ ନିକଟତର ହେଉଛି ବସ୍ତୁ ଜଗତର, ଦୂରେଇ ଯାଉଛି ଭାବଜଗତଠାରୁ। ଭାବର ମୃତ୍ୟୁ ହେଲେ ସୃଜନଶୀଳ ଚେତନା ରୁଗ୍ଣ ହୋଇଯାଏ। ସୃଜନ ପ୍ରକ୍ରିୟା କେବଳ ମାନସିକ ବିଳାସ ନୁହେଁ, ଏହା ଏକ ସାମାଜିକ ପ୍ରତିବଦ୍ଧତା ମଧ୍ୟ। ସାମାଜିକ ବାସ୍ତବତାଠାରୁ ଦୂରେଇ ଗଲେ ସାହିତ୍ୟ କେବେ ସମୟ ଓ ଜୀବନ ଉପଯୋଗୀ ହୋଇପାରେ ନାହିଁ। ତେଣୁ ଲେଖକ ତା'ର ସୃଜନଶୀଳ ସାଧନାର ପରିପ୍ରେକ୍ଷୀରେ ଯେତେ ପରୀକ୍ଷା ନିରୀକ୍ଷା କରୁନା କାହିଁକି, ଭାବଜଗତରେ ତାକୁ ଜୀବନମୁଖୀ ସମୟ ସଚେତନ ହେବାକୁ ପଡ଼ିବ ହିଁ ପଡ଼ିବ। ତାହା ନହେଲେ ସାହିତ୍ୟ କେବେ ସମାଜର ବାସ୍ତବ ଛବିକୁ ବହନ କରିପାରିବ ନାହିଁ। କବିତାର ଜୀବନ ଭିତରେ ଥାଏ ଜୀବନର କବିତା, ତେଣୁ କବିତା କେବଳ ଭାବଜଗତର କଳ୍ପନା ବିଳାସ ନୁହେଁ, ଏହା ଭୂମିରୁ ଭୂମା ପର୍ଯ୍ୟନ୍ତ ପରିବ୍ୟାପ୍ତ। କବିର ଅନ୍ତର୍ଚେତନାର ବେଦନା ଯେତେବେଳେ ସାର୍ବଜନୀନ ରୂପ ନିଏ, ତାହା କାବ୍ୟିକ ରୂପରେ ପରିପ୍ରକାଶ ହୋଇଯାଏ ବାହ୍ୟ ଜଗତ ପାଇଁ। ତାରି ଭିତରେ କବି ନିଜର ପରିଚୟ ଦିଏ, ନିଜର ଅନୁଭୂତିର କଥା କହେ ଏବଂ କାବ୍ୟିକ ମନନ ଭିତରେ କବିତାର ମନନଶୀଳ ଜଗତ ଭିତରେ ଚେତନାର କଥାଟି ଖୁବ୍ ସୁନ୍ଦର ଭାବରେ, କୋମଳ ଭାବରେ, ମଧୁର ଢଙ୍ଗରେ ପରଶି ଦିଏ ତାର ପାଠକକୁ, ତାର ଶ୍ରୋତାମାନଙ୍କୁ। ଶୁଣିବା କବୟତ୍ରୀ ଡକ୍ଟର ପୁଷ୍ପାଞ୍ଜଳି ରବନାଙ୍କ କେତୋଟି ସ୍ୱରଚିତ କବିତା।
1: ମୋର କବିତାର ଶୀର୍ଷକ ପଛରେ ଠିଆ ହୋଇଥିବା ଲୋକ। ପ୍ରତ୍ନତତ୍ତ୍ୱବିତ୍ମାନେ ଆବିଷ୍କାର କଲାପରି ତୋର ଉଦାସର ରହସ୍ୟକୁ ଉଖାରି ଉଖାରି ଦେଖିଛି, ଏକ ଭୟାନକ ଭୟର କଳାମେଘ ଢାଙ୍କି ଦେଇଛି ତୋର ଇଚ୍ଛାର ଆକାଶକୁ। ସ୍ୱାଭିମାନର ସୂର୍ଯ୍ୟ ଅଭିମାନର ଅନ୍ତରାଳେ ସ୍ତିମିତ ହେଉନି କାଳେ ହଜିଯିବ ମୋହ। ଅନ୍ତରାତ୍ମା ତଳେ ରହି ରହି ଡୁବ ମାରେ ଅକୁହା ଯନ୍ତ୍ରଣା। ମନମନ୍ଦିର ପ୍ରାଙ୍ଗଣେ କେଉଁ ଏକ ପୂଜାରିଣୀର ଶଙ୍ଖନାଦ ପ୍ରକମ୍ପିତ କରେ ତୋର ତାଳୁରୁ ତଳିପା ଯାଏ। ହୃଦୟର ତନ୍ତ୍ରୀ ତୋର ଝଙ୍କୁରିତ ହୁଏ କେଉଁ ଏକ ଗଜଲ ସ୍ୱରରେ, ପାଦ ତୋର ଅଥୟ ହୁଏ ମାଦକତାର ମାଦଳର ତାଳେ ଝୁମିଯିବା ପାଇଁ। ନା ତୁ ଛାନ୍ଦରେ ଛନ୍ଦି ହୋଇପାରୁଛୁ, ନା ଏ ମୁକୁଳ ଆକାଶ ତଳୁ ମୁକୁଳି ପାରୁଛୁ, ନା ଏ ମୁକୁଳ ଆକାଶ ତଳୁ ମୁକୁଳି ପାରୁଛୁ। ମୋର ପରବର୍ତ୍ତୀ କବିତାର ଶୀର୍ଷକ ଦର୍ପଣର ଦୁଃଖ। ଦୁର୍ଭାଗ୍ୟର ଘନ ଅନ୍ଧକାରେ ଚୁପି ଚୁପି ଲୁହ ଝରାଇବ ମୁହୂର୍ତ୍ତ ମୁହୂର୍ତ୍ତ ଏମିତି କେତେଦିନ। କେଇପଟ ନାଲି ଶଙ୍ଖା ମଥାରେ ସିନ୍ଦୁର ପୁଣି ପାଦରେ ଅଳତା ପିନ୍ଧି କେତେ ଦେଖୁଥିବ ନିଜେ ନିଜକୁ ହୃଦୟର ଭଙ୍ଗା ଆଇନାରେ। ଲୁଚିଛପି କେତେ ଯେ ଗଣୁଥିବ ଢେଉ ଅନିତ୍ୟ ମୋହରେ ସ୍ୱାମୀର ପ୍ରୀତି ନଦୀକୁଲେ ଅଜାଡ଼ି ହୋଇଥିବା ମର୍ମାହତ ମର୍ମବେଦନାକୁ କେମିତି ଆପଣେଇ ନିଅ ତୁମ ପନତକାଣୀରେ। ସ୍ମୃତିର ନିସ୍ତବ୍ଧ ବେଦନାରେ କିଛି ନ ଜାଣିଲା ପରି ରହୁଛ ନିରବ ଯେ, ବୁଝିବାକୁ ଚେଷ୍ଟା କରି ବୁଝି ବି ହୁଏ ନା। ମୋର ପରବର୍ତ୍ତୀ କବିତାର ଶୀର୍ଷକ ନାରୀ। ତୁ ବଞ୍ଚିପାରିବୁନି ତୋ ନିଜ ଇଚ୍ଛାରେ କି ମରି ବି ପାରିବୁନି, ତୋ ଇଚ୍ଛାରେ

0: ପାରିବୁନି କି ଭୋକରେ ରହିଥିଲେ ବି କାହାର କିଛି ଯାଏ ଆସେ ନାହିଁ। ତୁ ପ୍ରଶ୍ୱାସ ନେଇ ପାରିବୁନି କି ନିଶ୍ୱାସ ଛାଡ଼ି ପାରିବୁନି, ତୋ ଇଚ୍ଛାରେ ଦେଖିପାରିବୁନି କି ବୁଝି ବି ପାରିବୁନି, ତୁ କହିପାରିବୁନି କି ସହି ବି ପାରିବୁନି, ତୋ ସ୍ୱପ୍ନ ବି ଆଉ କାହାର ବାସ୍ତବତାକୁ କେବେ ଭାବିବୁନି। ସତରେ ତୋର ବୋଲି ଆଉ କିଛି ନାହିଁ, ହେଲେ ସମସ୍ତେ ତୋର କେମିତି ଯେ। ତତେ ଈଶ୍ୱର ତିଆରି କରିଛନ୍ତି କି ନାହିଁ ସେ କଥା ପଛ କଥା, ହେଲେ ତୁ ଈଶ୍ୱରଙ୍କୁ ସୃଷ୍ଟି କରିଛୁ, ଏହା ନିରୁତା ବାସ୍ତବତା। ସମସ୍ତଙ୍କୁ ସବୁକିଛି ଦେଇସାରିଲା ପରେ ତୋ ପାଖରେ ତୋ ପାଇଁ ନିଜର ବୋଲି କ'ଣ ଅଛି, ତୁ ତୋ ଠିକଣା ଦେବୁ। କିଏ ବୁଝୁ କି ନ ବୁଝୁ, କିଏ ଜାଣୁ କି ନ ଜାଣୁ, କିଏ ମାନୁ କି ନ ମାନୁ, କିଏ ଦେଖୁ କି ନ ଦେଖୁ, ସବୁ ଦୁଃଖ ଯନ୍ତ୍ରଣା ଅଳି ଅଝଟକୁ କାନିପନତରେ ଗଣ୍ଠି ମାରି ରଖିଛୁ ଯେ ରଖିଛୁ। ଆଖିରେ ଆଖି ଅଶ୍ରୁ ଦେହଭର୍ତ୍ତି ଲହୁ, ଆଣ୍ଠୁଗଣ୍ଠି ଛିଣ୍ଡିଗଲେ କି ଛାତି ଚିର ଚିର ହୋଇଗଲେ ବି ତୋର ପରବାଏ ନାହିଁ। ସଭିଙ୍କୁ ସୁଖ ଆନନ୍ଦ ସ୍ନେହ ମମତା ବାଣ୍ଟୁଛୁ ଯେ ବାଣ୍ଟୁଛୁ। ତୁ ତୁ ହୋଇ ରହିଲେ କି ନ ରହିଲେ, ତୁ କାହାରି ହେଲେ କି ନହେଲେ, ତୋର ସଭିଏ ତୋର ଆପଣାର ପଣ ଆଉ ଋଣ ଆଉ ଗୁଣ କେହି ଶୁଝିପାରିନି କି ଶୁଝିପାରିବେନି। ପରବର୍ତ୍ତୀ କବିତାର ଶୀର୍ଷକ ଭିଜା ଶ୍ରାବଣ। ଦେଖିଲେ ତୁମକୁ ମନେ ପଡ଼େ ଅମା ଅନ୍ଧକାରେ, ପେନ୍ଥା ପେନ୍ଥା କୃଷ୍ଣଚୂଡ଼ାର ନରମ ପରଶ, ତୁମେ କ'ଣ ମୋ ଆଖିର ଦିଗ୍ବଳୟ ଶୂନ୍ୟ ଆକାଶର। ଅନେକ ଯନ୍ତ୍ରଣା ସହିପାରେ ତୁମର ସେ ଗୋଟିଏ କଥାରେ କୋଟିଏ ଯନ୍ତ୍ରଣା, କିନ୍ତୁ ଅନ୍ଧାର ପରି ଦିଶୁଥାଏ ଅମର ଆତ୍ମାରେ ତୁମ ମୌନତାରେ। ତୁମେ କ'ଣ ଭିଜାଶ୍ରାବଣର ଉତ୍ତପ୍ତ ନିର୍ଝର ମୋ ଆଖି କୋଣରେ, ତୁମେ କ'ଣ ପାଉଁଶିଆ ସକାଳର ଗୋଲାପ ଫୁଲ ମନ ଉପବନରେ, ତୁମେ କ'ଣ ଢଳ ଢଳ ଶିଶିର ବିନ୍ଦୁ ପଦ୍ମ ପାଖୁଡ଼ା ଛିଟାରେ ଏ ଶୂନ୍ୟ ଆକାଶର। ଯେତେ ଦୂରେ ଥିଲେ ତୁମେ ଦିଶୁଥାଏ ତୁମ ପ୍ରତିଛବି ମୋ ମନ ଆଇନାରେ, ତୁମେ ଥାଉ ମୋ ହୃଦୟର ମନ ମନ୍ଦିର ପ୍ରାଙ୍ଗଣେ, ଦୁର୍ଲଭ ମୋ ସ୍ନାୟୁର ସହରେ, ଦୁର୍ଲଭ ମୋ ସ୍ନାୟୁର ସହରେ। ମୋର ପରବର୍ତ୍ତୀ କବିତାର ଶୀର୍ଷକ ଦିଗ୍ବଳୟର ଆତ୍ମଲିପି। ପଣ ତ କାନିରେ ସିନା ବାନ୍ଧି ପାରିଲେ ନାହିଁ ତୁମକୁ, ହେଲେ ଆତ୍ମୀୟତାର ରଜ୍ଜୁରେ ବାନ୍ଧିଛି ନିଶ୍ଚୟ। ପାଖରେ ଥାଇ ସିନା ଦୁଃଖ ସୁଖର ଭାଗିଦାର ହୋଇପାରିଲେ ନାହିଁ, ହେଲେ ଦୂରରେ ଥାଇ ତ ନିଶ୍ଚୟ ଦୁଃଖରେ ଦ୍ୱିପଦ କଥା ହୋଇପାରିବି। ମୁଁ ରାତିର ସାଥି ସିନା ହୋଇପାରିଲିନି, ହେଲେ ଦିନର ବନ୍ଧୁ ହୋଇପାରିବି ନିଶ୍ଚୟ। ମୁଁ ନିଝୁମ ରାତିରେ ଆଲିଙ୍ଗନ କରି ଚୁମ୍ବନ ସିନା ଦେଇପାରିଲିନି, ହେଲେ ପ୍ରତି ସକାଳେ ତ ଗୋଲାପ ଫୁଲଟିଏ ହୋଇ ଫୁଟିପାରିବି ତୁମ ମନ ଅଗଣାରେ। ସଞ୍ଜ ଓ ସକାଳେ ତୁଳସୀ ଚଉଁରା ମୂଳେ ସଞ୍ଜବତୀ ଦେଇ ମଙ୍ଗଳ ମନାସି ପାରିଲିନି ସିନା, ହେଲେ ସ୍ନେହ ଆଦରର ଦୀପ ଜଳାଇ ଆପଣେଇ ତ ପାରିବି ନିଶ୍ଚୟ। ମୋର ତମାମ ଆୟୁଷ ନେଇ ଚିରଞ୍ଜୀବୀ ହୁଅ, ମୃତ୍ୟୁ କେବେ ଛାଇ ନ ମାଡ଼ୁ ତୁମକୁ, ତୁମେ ଯୁଗେ ଯୁଗେ ପ୍ରେମୀ କହିଥାଅ, ତୁମେ ଯୁଗେ ଯୁଗେ ପ୍ରେମୀ କହିଥାଅ। ମୋର ପରବର୍ତ୍ତୀ କବିତାର ଶୀର୍ଷକ ମିଳନ। ମୁଁ ନୁହେଁ ଭରା ନଦୀ, ଦିନେ ନା ଦିନେ ଓହରି ଯିବି, ମୁଁ ତ ଜଙ୍ଗଲି ଝରଣା ଚିରଦିନ କୁଳୁକୁଳୁ ଝରୁଥିବି। ମୁଁ ପାଉଁଶିଆ ସକାଳର ଗୋଲାପ ନୁହେଁ ଯେ ଝାଉଁଲି ଯିବି, ମୁଁ ଆତ୍ମୀୟତାର ସଜ ଫୁଲ ସବୁବେଳେ ବାସୁଥିବି। ମୁଁ ନୁହେଁ ସବିତା ଯେ ମୁହଁ ଲୁଚେଇ ଦେବି, ମୁଁ ତ କବିର କବିତା କିରଣ ବିଛାଇ ଦେବି। ମୁଁ ନୀଳ ଆକାଶର ବର୍ଷା ନୁହେଁ, ଆସି ପୁଣି ଚାଲିଯିବି, ମୁଁ ସ୍ନେହର ପ୍ରେମର ଜଳବିନ୍ଦୁ ସବୁବେଳେ ଝର ଝର ଝରୁଥିବି। ହତାଶ ନିରାଶ ଶୁଖିଲା ଜୀବନେ ମିଛ କିବା ପ୍ରତାରଣା ନୁହେଁ, ଭଲ ପାଇବାର ବୀଜାବୁଣି ସବୁ ଜିମା ଭରିଦେବି। ମୁଁ ନୁହେଁ ତମ ମଧୁସ୍ମିତା କି ହତାଶ ପ୍ରେମିକର ପ୍ରେମ, ମୁଁ ତ କବିର କବିତା ଶିଳ୍ପୀର ଛବି, ଆଜୀବନ ପ୍ରେମରେ ଭିଜେଇ ଦେବି, ଆଜୀବନ ପ୍ରେମରେ ଭିଜେଇ ଦେବି।
1: ମଣିଷ ଏକ ସାମାଜିକ ପ୍ରାଣୀ, ସମାଜରେ ରହେ। ସମାଜ ପରିବର୍ତ୍ତନ ହେଲେ ମଣିଷର ଜୀବନଧାରା ମଧ୍ୟ ପରିବର୍ତ୍ତନ ହୁଏ। ମଣିଷ ସମକାଳୀନ ସମାଜ ବ୍ୟବସ୍ଥା ସହିତ ସେ ଜୀବନକୁ ବଞ୍ଚେ। ଭାବ ଜଗତର ସମାଜ ବ୍ୟବସ୍ଥାରେ ବଞ୍ଚିବାର ନିଶା ଘରେ, ସେଇଥିପାଇଁ ତ ସେ ସ୍ୱପ୍ନ ଦେଖେ। ହଁ, ସମସ୍ତେ ସ୍ୱପ୍ନ ଦେଖ।

0: କହନ୍ତି ହେଲେ କ'ଣ ସମସ୍ତଙ୍କର ସବୁ ସ୍ୱପ୍ନ ସତ ହୁଏ? ଯେଉଁମାନେ ଶୋଇକି ସ୍ୱପ୍ନ ଦେଖନ୍ତି ସେମାନଙ୍କର ସ୍ୱପ୍ନ ସତ ହୁଏ କି ନାହିଁ କି ଜାଣି, ହେଲେ ଯେଉଁମାନେ ଚେଇଁକି ସ୍ୱପ୍ନ ଦେଖନ୍ତି ନିଶ୍ଚିତ ଭାବରେ ତାଙ୍କ ସ୍ୱପ୍ନ ସତ ହୁଏ। ଏବଂ କବି ଏଭଳି ଜଣେ ସାମାଜିକ ପ୍ରାଣୀ ଯିଏ ଚେଇଁକି ସ୍ୱପ୍ନ ଦେଖେ, ସେଇଥିପାଇଁ ତ ତାର ସ୍ୱପ୍ନ ବାସ୍ତବ ରୂପ ନିଏ। କବି ଏଭଳି ଜଣେ ସାମାଜିକ ପ୍ରାଣୀ, କେବଳ ସେ ନିଜେ ସ୍ୱପ୍ନ ଦେଖେ ନାହିଁ, ଅନ୍ୟମାନଙ୍କୁ ମଧ୍ୟ ସ୍ୱପ୍ନ ଦେଖିବା ଶିଖାଏ। ଶୁଣିବା ଆଲୋଚକ ବିପିନ ମହାନନ୍ଦଙ୍କ ଆଲୋଚନା, କବି ସ୍ୱପ୍ନ ଦେଖିବା ଶିଖାଏ।
1: କବିତା ଲେଖୁଥିବା ଜଣେ ସୃଜନଶୀଳ ବ୍ୟକ୍ତି ଏବଂ କବିତା ଲେଖୁନଥିବା, କବିତା ପାଠ କରୁନଥିବା ଅଥବା କବିତା ସମ୍ପର୍କରେ କିଛି ହେଲେ ଜାଣିନଥିବା ଆଉ ଜଣେ ସାଧାରଣ ବ୍ୟକ୍ତି ଭିତରେ ଖୁବ୍ ବେଶୀ ପାର୍ଥକ୍ୟ ନାହିଁ। ଜଣେ ଅସାଧୁ ପ୍ରକୃତିର ଲୋକ ବି ଚମତ୍କାର କବିତା ଲେଖିପାରିବ। କବିତା ଲେଖିବା ପାଇଁ କିଛି ସାଧୁତା ମାନସିକତାର ଆବଶ୍ୟକତା ନାହିଁ। କବି ବଞ୍ଚୁଥାଏ ଗୋଟେ ପ୍ରକାରେ ଏବଂ କବିତା ଲେଖୁଥାଏ ଆଉ ଏକ ପ୍ରକାରେ। କବି ତେଣୁ ସମାଜ ପାଇଁ ନିଶ୍ଚୟ ଏକ ଭିନ୍ନ ମଣିଷ ନୁହେଁ। ସେ ମଧ୍ୟ ଏକ ସାଧାରଣ ମଣିଷ ଯା ଭିତରେ ହିଂସା ଅହଙ୍କାର ଭର୍ତ୍ତି ହୋଇ ରହିଥାଏ। ତେଣୁ କୁତ୍ସିତ ଚିନ୍ତାଧାରାର ଲୋକ ବି କବିତା ଲେଖିପାରେ। କବିତା ଲେଖିବା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତାର ମଧ୍ୟ ଜରୁରୀ ହୋଇପଡ଼େ ନାହିଁ। ଜଣେ ପ୍ରଶାସନିକ କବିତା ଲେଖିପାରେ, ଜଣେ ମଜଦୁର ବି କବିତା ଲେଖିପାରେ, ଜଣେ ସନ୍ନ୍ୟାସୀ କବିତା ଲେଖିପାରେ, ଜଣେ ସାଂସାରିକ କବିତା ଲେଖିପାରେ, ଜଣେ ସାକ୍ଷର କବିତା ଲେଖିପାରେ ଆଉ ଜଣେ ନିରକ୍ଷର ବି କବିତା ଲେଖିପାରେ, ଜଣେ ଚକ୍ଷୁଷ୍ମାନ କବିତା ଲେଖିପାରେ ଏବଂ ଜଣେ ଅନ୍ଧ ଲୋକ ବି କବିତା ଲେଖି ବିଶ୍ୱବନ୍ଦିତ ହୋଇପାରେ। ତଥାପି କବିତା ଲେଖିବାଟା ଏକ କଳା, ଏକ ସାଧନା, ଏକ ତପସ୍ୟା, ତାକୁ ଈଶ୍ୱରଙ୍କ ବରଦାନ କହିଲେ ଠିକ୍ ହେବ। ତେଣୁ କବିତା ଲେଖୁଥିବା ସମସ୍ତେ କବିର ସ୍ୱୀକୃତି ପାଇ ପୂଜନୀୟ ହୋଇପାରନ୍ତି ନାହିଁ। କବି ଜଣେ ଅନୁଭବୀ ମଣିଷ ଏବଂ ସୌନ୍ଦର୍ଯ୍ୟ ପ୍ରେମୀ, ଯିଏ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ୁଥାଏ, ଯିଏ ସ୍ୱପ୍ନ ଓ ସ୍ମୃତି ବାଣ୍ଟୁଥାଏ, ଯିଏ କେବେ ପ୍ରତିବାଦ କରେ ନାହିଁ, ଧର୍ମଘଟ କରେ ନାହିଁ, କରେ ନାହିଁ ବି କିଛି ପ୍ରକାର ଅଭିଯୋଗ ଏବଂ ରଖେ ନାହିଁ କିଛି ପ୍ରତ୍ୟାଶା ବା ଅଙ୍ଗୀକାର, କାହା ଉପରେ ତାର ଅଧିକାର ନାହିଁ, ଲୋଭ ନାହିଁ। କବି ସବୁବେଳେ ବଞ୍ଚୁଥାଏ ଝରଣାର ଜଳ ଭଳି, ଯାର ସ୍ରୋତ ଭାରି ଛଳ ଛଳ, ସଙ୍ଗୀତମୟ, ଶାନ୍ତ ଏବଂ ସ୍ନିଗ୍ଧ। ସେ ଅନ୍ୟମାନଙ୍କ ପାଇଁ କେତେ ଔଷଧୀୟ, କେତେ ମାନବୀୟ, କେତେ ସମ୍ବେଦନଶୀଳ। କବିର ଭିତରେ ନିଷ୍ଠା ଥାଏ, ଧୈର୍ଯ୍ୟ ଥାଏ ବି ପ୍ରଚୁର, ଯେମିତି କଲମ ଧରିଥିବା ସେ ଏକ ସୈନିକ, ନିରବ ବିଦ୍ରୋହକ, ନିରବ ପ୍ରେମିକ। କବି ସ୍ୱପ୍ନ ଦେଖୁ କି ନ ଦେଖୁ ସ୍ୱପ୍ନ ଦେଖିବା ଶିଖାଏ। କବି ଚାଲୁ କି ନ ଚାଲୁ ଚାଲିବା ଶିଖାଏ। କବି ଅନ୍ୟମାନଙ୍କୁ ଅନ୍ଧାରରୁ ଆଲୋକକୁ ଆଣେ ଏବଂ ଭଲ ପାଇବା ଶିଖାଏ। ପତନର ଉର୍ଦ୍ଧ୍ୱମୁଖୀ ହେବାର ଶକ୍ତି ଯୋଗାଏ। କବି ଅମଲ କରିବା ପାଇଁ ସ୍ୱପ୍ନ ବୁଣେ ନାହିଁ। ଆଜି ପୃଥିବୀର କୌଣସି କବି ଅଥର ହିରୋ ହୋଇପାରିନାହାନ୍ତି, ହୋଇପାରିବେ ନାହିଁ। ତାହା ଏକ ଛଳନା, ଏକ ବଞ୍ଚନା। ସଂସାରର ଉଦ୍ଧାର ପାଇଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ଏବେ ଏକ ସ୍ୱପ୍ନ। ସଂସାରକୁ ମଧୁମୟ କହିବାର ଚମତ୍କାର ଦାର୍ଶନିକତା ଆଉ କାହିଁ? ଏବର ଲେଖନୀରେ କେବଳ ନିସଙ୍ଗତା, କ୍ଷୋଭ ଏବଂ ଅପ୍ରାପ୍ତି, ଦୁଃଖ ସାଳୁବାଳୁ କବି ଶିଖିନାହିଁ ବଞ୍ଚିବାର ତରିକା। କିନ୍ତୁ ଗୋଟେ ସମୟ ଥିଲା କବିଟିଏ ଋଷି ଭଳି ବଞ୍ଚୁଥିଲା। କବି ତେଣୁ ସନ୍ଥ ଥିଲା, ସତ୍ ଚରିତ୍ରର ଥିଲା। ସେତେବେଳେ କବିତା ଏବଂ କବିର ଜୀବନଶୈଳୀ ଭିତରେ ବେଶୀ କିଛି ପାର୍ଥକ୍ୟ ନଥିଲା। ମାତ୍ର ସମୟ ବଦଳିଗଲା, ସମୟ ବଦଳିଗଲେ ସବୁକିଛି ବଦଳିଯାଏ, ପରିବେଶ, ପରିସ୍ଥିତି, ତେଣୁ ମଣିଷର ମାନସିକ ଚିନ୍ତାଧାରା ଏବଂ ତାର ବଞ୍ଚିବାର ତରିକା ମଧ୍ୟ। ଏକଥା ସତ ଯେ ବସ୍ତୁବାଦୀ ବେରସିକମାନେ କବି ହୋଇପାରନ୍ତି ନାହିଁ, ସେମାନେ କବିତା ଲେଖିପାରନ୍ତି ନାହିଁ। କବିତା ଲେଖିବା ପାଇଁ ଗୋଟେ ଭିନ୍ନ ହୃଦୟ ଦରକାର, ଗୋଟେ ଭିନ୍ନ ଚିନ୍ତାଧାରା ଦରକାର। ଈଶ୍ୱରଙ୍କ ଏହି ଚମତ୍କାର ଆଶୀର୍ବାଦ ସବୁ ଲୋକଙ୍କୁ ମିଳିନଥାଏ। ଈଶ୍ୱରଙ୍କ ଆଶୀର୍ବାଦ ବ୍ୟତିରେକେ ଜଣେ ଗୋଟେ ବି କବିତ୍ୱ ଶବ୍ଦ ଲେଖିପାରିବ ନାହିଁ, ସେ କେବେ କବିତା ଲେଖିବା ପାଇଁ ଶବ୍ଦ ଯୋଗାଡ଼ କରିପାରିବ ନାହିଁ। ତା ଭିତରେ ଏତେ ଅନୁଭବ ଏବଂ ଭାବପ୍ରବଣତା ଆସିପାରିବ ନାହିଁ। କବିତ୍ୱ ଶବ୍ଦ ଯୋଡ଼ି ଏକ ବ୍ୟଞ୍ଜନ ସୃଷ୍ଟି କରିବା ନୁହେଁ, ବରଂ ଏକ ଉଚ୍ଚତର ଶିହରଣକୁ ଅନୁଭବ କରିବା। ଏହି ଶିହରଣର ଉପଲବ୍ଧି ପାଇଁ କବିକୁ ତେଣୁ ଢେର ସାରା ସାଧନା କରିବାକୁ ହେବ, କେବଳ ଲେଖନୀରେ ନୁହେଁ ବଞ୍ଚିବାର ଶୈଳୀରେ ମଧ୍ୟ। ଏଥିପାଇଁ ତ କବିତା ଲେଖୁଥିବା ସବୁ ଲୋକ କବିର ମର୍ଯ୍ୟାଦା ଲାଭ କରିପାରନ୍ତି ନାହିଁ। ଜୀବନକୁ ତୀବ୍ର ଭାବରେ ଉପଲବ୍ଧି କରିବାର ଚମତ୍କାର ତରିକା ପୃଥିବୀର ମାଧୁର୍ଯ୍ୟକୁ ଅବଲୋକନ କରି ଉପଭୋଗ କରିବା, ଶୁଭ୍ର ସକାଳକୁ ଅନୁଭବ କରିବା, ବର୍ଷାଭିଜା ଶ୍ରାବଣ ସଞ୍ଜକୁ ଧୂମ୍ ଉପଭୋଗ କରିବା,

0: ଋତୁର ଗହଣ ଅନ୍ଧାର ହେଉ କି ଖରାକାଳର ଢହଢହ ଖରା ହେଉ, କିଛି ଅପ୍ରାପ୍ତି ହେଉ କି କିଛି ପ୍ରାପ୍ତି ହେଉ, ସବୁକିଛିକୁ ଭରପୁର ଆନନ୍ଦ ଦେବା, ଜିତିଯିବାର ଅହଙ୍କାର ନୁହେଁ, ହାରିଯିବାର ସ୍ୱାଭିମାନକୁ ନେଇ ବଞ୍ଚି ରହିବା, ଏହା ହିଁ କବିତ୍ୱ, ଏହା ହିଁ ସୃଜନଶୀଳତା। ଜୀବନର ସର୍ବସ୍ୱ ହରାଇଥିବା ଗୋଟିଏ ଲୋକ ଯେତେ ପ୍ରଗାଢ଼ ଭାବରେ ହୃଦୟସ୍ପର୍ଶୀ କବିତା ଲେଖିପାରେ, ଦୁଃଖ ଏବଂ ବେଦନାକୁ ଦୂରରୁ ଦେଖୁଥିବା ଲୋକ ସେତେ ମର୍ମସ୍ପର୍ଶୀ କବିତା ଲେଖିପାରିବ ନାହିଁ। ତିନି ଦିନ ଭୋକିଲା ଥିବା ଜଣେ ବ୍ୟକ୍ତି ଏବଂ ଆକଣ୍ଠ ଭୋଜନ କରିସାରିଥିବା ଜଣେ ବ୍ୟକ୍ତି ସାମ୍ନାରେ ଗୋଟିଏ ରୁଟିର ମୂଲ୍ୟ ସମାନ ନୁହେଁ। କବିକୁ ତେଣୁ ସ୍ୱତନ୍ତ୍ର ହେବାକୁ ପଡ଼ିବ, ଚେହେରାରେ ନୁହେଁ, ଭାବନାରେ ଏବଂ ବଞ୍ଚିବାର ଶୈଳୀରେ। କବିତାର ମୂଳ ଲକ୍ଷ୍ୟ ଈଶ୍ୱରଙ୍କୁ ପ୍ରଶଂସା, ପ୍ରକୃତିକୁ ବର୍ଣ୍ଣନା ଏବଂ ନାରୀର ଲାବଣ୍ୟକୁ ଦେଖିବା ଏତେ ବେଶୀ ନୁହେଁ, ଯେତେ ବେଶୀ ମଣିଷକୁ ଅହଙ୍କାରଶୂନ୍ୟ ହେବା ପାଇଁ ଉତ୍ସାହିତ କରିବା। ପୃଥିବୀର ପ୍ରତ୍ୟେକ ମଣିଷ ଯଦି କବି ହୋଇଯାଆନ୍ତେ, ପୃଥିବୀ କବିତାମୟ ହୋଇଯାଆନ୍ତା ଏବଂ ଏକ ଭିନ୍ନ ଆବେଗର ଛନ୍ଦରେ ରୋମାଞ୍ଚିତ କରିଦେଉଥିବା କୌଣସି ଏକ ମଧୁର ସଙ୍ଗୀତର ଚମତ୍କାର ଧାଡ଼ିଟିଏ ଏ ପୃଥିବୀ ପାଲଟିଯାଆନ୍ତା। ମଣିଷ ମଣିଷ ଭିତରେ ଏତେ ଅହଙ୍କାର, ପରଶ୍ରୀ କାତରତା, ମଣିଷଠାରୁ ମଣିଷର ଦୂରତା ଭଳି ଯେତେ ସବୁ ସଂକୀର୍ଣ୍ଣତା ଆଉ ରହନ୍ତା ନାହିଁ, ତାପରେ ସତରେ କେତେ ନିଆରା ମଜାଟିଏ ଲାଗନ୍ତା। ମଣିଷ ଫୁଲର ବାସ୍ନା ଅପେକ୍ଷା ମାଟିର ବାସ୍ନାରେ ବିଭୋର ହୋଇଯାଆନ୍ତା, ମତୱାଲ ହୋଇଯାଆନ୍ତା। କବିତାର ମୂଳ ଲକ୍ଷ୍ୟ ଯାବତୀୟ ସାମାଜିକ ସମସ୍ୟା, ବର୍ତ୍ତମାନିକ ବ୍ୟବସ୍ଥା, ବ୍ୟକ୍ତିର ବିଡ଼ମ୍ବନା ଏବଂ ଅତୀତ ଓ ଭବିତ୍ୟବର ଯେତେ ସବୁ ଘଟଣା ଦୁର୍ଘଟଣାକୁ ବାଡ଼ାଇବା ସେତେ ବେଶୀ ନୁହେଁ, ଯେତେ ବେଶୀ ମଣିଷ ମଣିଷ ଭିତରେ ଭାବଗତ ସମ୍ପର୍କ ରଖିବା ପାଇଁ ଉଦ୍ଦିଷ୍ଟ ହେବା। ପୃଥିବୀର କିଛି ବି ଲୋକ ଯଦି ଶିକାରୀ ନ ହୋଇ ଶିଳ୍ପୀ ହିଁ ଯାଆନ୍ତେ, ଡାକ୍ତରଖାନାରେ ସାଲାଇନ୍ ଅଭାବରେ ରୋଗୀମାନଙ୍କୁ ମରିବାକୁ ପଡ଼ନ୍ତା ନାହିଁ। ଭୋକିଲା ମଣିଷଟିଏ ଆରାମରେ ଅମୃତ ଭୋଜନ କରିବାର ମହାଭାଗ୍ୟ ପ୍ରାପ୍ତ କରି ସଂସାରକୁ ମଧୁମୟ କହି ସ୍ୱୀକାର କରନ୍ତା। ଏ ପୃଥିବୀର ସବୁ ମଣିଷ ଯଦି କବିମାନଙ୍କ ଭଳି ମଣିଷକୁ ଚିହ୍ନି ପାରିବାର ମନ୍ତ୍ର ପାଇଯାଆନ୍ତେ, ଏତେ ଆଉ ରାସ୍ତା ଦୁର୍ଘଟଣା କି ସାମ୍ପ୍ରଦାୟିକତା ଘଟନ୍ତା ନାହିଁ। ପୃଥିବୀ କେତେ ସୁନ୍ଦର ଭାବରେ ଭଲ ପାଇବାର ଗୋଟିଏ ମହାସମୁଦ୍ର ପାଲଟିଯାଆନ୍ତା ଏବଂ ମଣିଷର ଶୋକ ଏବଂ ସ୍ୱକତୋକ୍ତି ବୋଲି ଆଉ କିଛି ରହନ୍ତା ନାହିଁ। ଓଡ଼ିଆ ସାହିତ୍ୟର ଜଣେ ପ୍ରବୀଣ ସମାଲୋଚକ ପ୍ରଫେସର ଆଦିକନ୍ଦ ସାହୁଙ୍କ ମତରେ କବିତାର ମୂଳ ଉତ୍ସ ହେଉଛି କବିର ହୃଦୟ। ସେଇଠି କେତେ ମଧୁମୟ ଆବେଗର କଲ୍ଲୋଳ, କେତେ ସ୍ୱପ୍ନର ମହଲ ସେଇଠି ଗଢ଼ା ହୁଏ, କେତେ ଶ୍ରଦ୍ଧା, କେତେ ପ୍ରେମ, କେତେ ଆକାଂକ୍ଷାର ସ୍ତୁପୀକୃତ ପାହାଡ଼, କେତେ ଉଲ୍ଲାସର ପାର୍ବଣୀ, କେତେ ଜହ୍ନରାତି, କେତେ ମେଘପବନର ଉଦାସ ଲଗ୍ନ ସବୁ। କବିତା ହେଉଛି ସେହି ହୃଦୟଭର୍ତ୍ତି ଉଦ୍ବେଳନର ଶାବ୍ଦିକ ପ୍ରତିମା। ହୃଦୟ ଉଦ୍ବେଳିତ ହେଲେ କବିତାର ଶବ୍ଦ ସ୍ୱରେ କବିତା ପ୍ରାଣମୟ ଲାଗେ। କବି ତେଣୁ ଆବେଗପୂର୍ଣ୍ଣ ଜୀବନ ନେଇ ବଞ୍ଚେ ଏବଂ ବଞ୍ଚିବା ଶିଖାଏ, ସ୍ୱପ୍ନ ଦେଖିବା ଶିଖାଏ। କବି ଯେତେ ସବୁ ଦୂରତାକୁ କବିତାକୁ ମାଧ୍ୟମ କରି ଧ୍ୱଂସ କରିବାର ପ୍ରୟାସ କରେ, ଧର୍ମ ଓ ରାଜନୀତି ସମାଜକୁ ପରିବର୍ତ୍ତନ କରେ, ତାର ରୀତିନୀତିକୁ ବଦଳେଇ ଦିଏ, କିନ୍ତୁ କବି ବ୍ୟକ୍ତିକୁ ଅନୁଭବ କରିବା ଶିଖାଏ। ଜୀବନ ଏବଂ ଦୁନିଆ ପାଇଁ କୌଣସି ଅଙ୍ଗୀକାର ରଖେ ନାହିଁ, ବ୍ୟକ୍ତିର ଅନ୍ତର ଭିତରେ ଅଫୁରନ୍ତ ଶକ୍ତି ଭର୍ତ୍ତି କରିବା ପାଇଁ ପ୍ରତି ମୁହୂର୍ତ୍ତରେ ପ୍ରୟାସ କରୁଥାଏ।
1: ଚାରିପାଖରେ ଘୁରି ବୁଲୁଥିବା ଚରିତ୍ର ଘଟଣା ବେଳେବେଳେ ମନ ଭିତରକୁ ରୁନ୍ଧି ହୋଇଆସେ। ମନର ଅତଳ ଗହ୍ୱର ଭିତରେ ଛନ୍ଦି ହୋଇଯାଏ ସେସବୁ ଚରିତ୍ରର ଭାଷା ଆଉ ତାଙ୍କର ଅକୁହା କଥା। ସେଗୁଡ଼ିକ ଛଟପଟ କରନ୍ତି ସ୍ରଷ୍ଟାକୁ ବହିର୍ମୁଖୀ ହେବା ପାଇଁ। ସ୍ରଷ୍ଟା ତାକୁ ରୂପ ଦିଏ କେତେବେଳେ କବିତା, କେତେବେଳେ ଗଳ୍ପ, ଆଉ କେତେବେଳେ ନାଟକ ରୂପରେ। ସମ୍ଭୋଗ ଏବଂ ବୈରାଗ୍ୟ ଜୀବନର ଦୁଇଟି ପରିପନ୍ଥୀ ଦିଗ। ପରସ୍ପରକୁ ହୁଏତ ଅନେକ ସମୟରେ ଭେଟନ୍ତି ବିରୋଧାଭାସର ସୀମାରେଖାକୁ ଛିନ୍ନ କରି। କେତେବେଳେ ଜୀବନ ଚାହେଁ ଭୋଗ ଆଡ଼କୁ, ତ କେତେବେଳେ ଜୀବନ ପୁଣି ଫେରେ ବୈରାଗ୍ୟ ଆଡ଼କୁ। ଛୋଟିଆ ସଂସାର ଭିତରେ କେତେବେଳେ ଏହି ସମ୍ଭୋଗ ଓ ବୈରାଗ୍ୟର ଜୀବନ ଜଡ଼ିତ ହୋଇଯାଏ ଗୋଟିଏ ସୀମାରେଖା ଭିତରେ। ତାର ପୃଷ୍ଠଭୂମିରେ ଗଳ୍ପ ଅର୍ପିତା, ଶୁଣିବା ଗାଳ୍ପିକା ସ୍ନେହ ମିଶ୍ରଙ୍କୁ।
2: ବାହାଘର ବର୍ଷେ ନ ପୂରୁଣୁ ପେଟରେ ପିଲା ଧରି କନକ ବିଧବା ହୋଇ ଯେଉଁଦିନ ବାପ ଘରକୁ ଫେରିଆସିଲା, ଗାଁ ଲୋକେ ସେମିତି କିଛି ଆଶ୍ଚର୍ଯ୍ୟ ହେଲେ ନାହିଁ। ଛୋଟ ଛୋଟ ଘଟଣାରେ ଚର୍ଚ୍ଚାର ଭଉଁରି ଖେଳି ଯାଉଥିବା ଗାଁର ମାନ୍ଦା ଓ ସୁସ୍ଥିଆ ପାଣିପବନରେ ସେମିତି କୌଣସି ଲକ୍ଷଣ ଜଣାପଡ଼ିଲା ନାହିଁ। ଉଆଁସି କନ୍ୟା ବାପା ମା' କେବେଠୁ ଡକାଡକି ହେଇ ଆରପାରିରେ ମିଛ କୁଷ୍ଠୀ ତିଆରି କରି ଭାଇମାନେ ମୁଣ୍ଡରୁ ବୋଝ ଖସାଇ ଦେଲେ। ସେହି କଥାକୁ ଆଳ କରି ଶାଶୁଘର ଲୋକ ତା'ର ଦାୟିତ୍ୱ ନେବାକୁ ନାରାଜ। କିଏ ଆଉ ଜାଣିଥିଲା ଯେ ବୋଝ ଦ୍ୱିଗୁଣ ହେଇ ଲେଉଟିଏ ଫେରିବ। ଖରା ବର୍ଷା ଶୀତର ନୀତିଦିନିଆ ଋତୁ ବଦଳ ପରି କନକର ଭାଗ୍ୟ ବଦଳକୁ ବେଶ ସହଜରେ ଗାଁ ଲୋକେ ଗ୍ରହଣ କରିନେଲେ। ଏମିତିକି ସାଇ ଭାଇ ଯେମିତି ଏହା ପଦର ସେ ହକଦାର ହେବା କଥା ସେତକ ମଧ୍ୟ ପାଇପାରିଲା ନାହିଁ। ବରଂ କନକର ବିଧବା ଯୋଗ ଅପେକ୍ଷା ତାର ବେମାରଟା ତା ପାଇଁ ସାଇ ପଡ଼ିଶା ଭିତରେ

ଏ ସାହାପଦ ସାଉଟି ଆଣିପାରିଥିଲା। ସେଦିନ ସାହୁଘର ଦୋକାନ ପିଣ୍ଡାରେ ସାବୁନ ଖଣ୍ଡିକର ଦର ଛିଣ୍ଡାଉ ଛିଣ୍ଡାଉ ଦୁଲଖୁଡ଼ି କହିଲା, ଆହା, ଝିଅଟାର ଖାଲି ବାଡ଼ୁଅ ଦୋଷ କଟିଲା ବୋଲି ଜାଣୁ। କାଲି ଯାଇଥିଲି, ଆଉ ବେଶୀ ଦିନ ନୁହେଁ। ଜାଣୁଥିଲ ତ ଉଆଁସି କନ୍ୟା, ସ୍ୱାମୀକୁ ଖାଇବ, ତୁଚ୍ଛାଟାରେ ଖାଲି ଦହଗଞ୍ଜ। ଏବେ ଛୁଆଟାର ଅବସ୍ଥା କ'ଣ ହେବ ଠାକୁର ଜାଣନ୍ତି। ସାହୁଘର ଦୋକାନ ପିଣ୍ଡାରୁ ସାଇ ମାଇକିନାଙ୍କ ଗହଳି କମିଲା। ମୁହଁ ସଞ୍ଜରେ ଗାଁ କମ୍ପାଉଣ୍ଡର ନବୀନ କାକା କନୁର ବାଁ ହାତରେ ଇଞ୍ଜେକ୍ସନଟିଏ ଦେଉ ଦେଉ ପଚାରିଲା, ଆଜି ଟିକେ ଭଲ ଲାଗୁଛି ତ ଝିଅ? କନୁ ମୁଣ୍ଡ ଟୁଙ୍ଗାରିଲା। କେଡ଼େ ପୁରିଲା ଥାଟର ଦେହ ଶୁଖିଯାଇ ବାଉଁଶ ବାଡ଼ି ଟାଇପରି ହୋଇଗଲାଣି, ଆଖି ଦୁଇଟା ଯାଇ କୁରୁଡ଼ ଭିତରେ। ହାତ ଉଠାଇ କହିଲା, ଭଗବାନଙ୍କୁ ଡାକ ଝିଅ, ସେ ଏକା ତୋର ସାହା। ଟିକିଏ ପରେ ଦୀର୍ଘଶ୍ୱାସ ଛାଡ଼ି ନବୀନ କାକା ଚାଲିଗଲା। ଦେଖୁ ଦେଖୁ ଅନ୍ଧାର, ତା ଭିତରେ ମେଘ କୁଣ୍ଡା ଝାଡ଼ୁଛି, ଝରକା ଦେଇ ହିମାଳ ପବନ ପଶିଆସି ସିତୁଆ କଣ୍ଟାର ଛାଟ ମାରୁଛି ତାର ଦରମରା ଦେହଟା ଉପରେ। ଶୋଇଲା ପୁଅର ମଥରୁ ଗୋଡ଼ ଯାଏ ଥରେ ହାତ ବୁଲାଇ ଆଣିଲା କନକ। ପୁଣି ମେଲା ଆଖିରେ ବଢ଼ନ୍ତି ଅନ୍ଧାରକୁ ଚାହିଁଲା। ଅନ୍ଧାରେ ଭଲମନ୍ଦ ବାରି ହୁଏ ନାହିଁ, ପାପ ପୁଣ୍ୟର ନିକିତି ତୋଲିବାକୁ ଆଲୁଅ ଦରକାର। ଅନ୍ଧାର ଜଡ଼େଇ ଧରେ ଖାଲି ମନଟାକୁ, ଅସ୍ଥିର ଉଦ୍ବେଳ କରେ ମନଟାକୁ। କାବୁ କରିବାକୁ ହେଲେ ଆଲୁଅର ଜଞ୍ଜିର ଲୋଡ଼ା ହେଲେ ମରମ ତଳ ନିଆଁରେ କେତେବେଳେ ସେ ଜଞ୍ଜିର ତରଳିଯାଏ, ବାଟ ଫିଟିଯାଏ। ଯେମିତି ଦିନେ ବାଟ ଫିଟିଗଲା କନକର ଉଆଁସି ମନ ଭିତରେ, ବାରିପଟ ଥାକ ଥାକ ଅନ୍ଧାର, ଆଉ ହୁ ହୁ ପବନ ଭିତରେ କନକର ନିଶ୍ୱାସରେ କାହାର ନିଆଁର ଦେହର ବାସ୍ନା ଉଠେ, ବାଳୁଆ ପିଟା ଗଢ଼ଣ ଭିତରେ ଲୋଟେଇ ଯାଏ, ଜଡ଼େଇ ଯାଏ ପୁଣି ଘଡ଼ିକ ପାଇଁ ଏକାକାର ହୋଇଯାଏ। ପୁରିଲା ଛାତି ଉପରେ ଦିଶରି ତୁଳସୀ ମାଳି ଘସି ହୁଏ, ଗରମ ପବନ ବାଜେ, କନୁର ମନ ଉପରୁ ଦେହ ଉପରୁ ଅଲୋଡ଼ା ଦାଗ ଲିଭିଯାଏ ଛାଁକୁ ଛାଁ। ଅନ୍ଧାର ଭିତରେ ସ୍ୱସ୍ତିର ନିଶ୍ୱାସ ମାରେ କନକ, ହେଉ ପଛେ ଘଡ଼ିକ ପାଇଁ। ଆଲୁଅର ଡାଣି ଜଣା ମନ୍ତ୍ରର ସକାଳଟା ତାକୁ ଖେଞ୍ଚା ମାରି ଚମକାଇ ଦିଏ ଯେମିତି। ଆଖି ଉଠାଇଲେ ରୋଗିଣା ସ୍ୱାମୀ, ଦହଗଞ୍ଜିଆ ଉଆଁସି ଜିଉଣା, ନିଜେ ନିଜର ଭରିଲା ଦେହଟାକୁ ବାର ବାର ଅନାଇ କନକ। ଉଆଁସି ନିଆଁରେ ପଡ଼ିଯିବା ଭୟରେ କୀଟପତଙ୍ଗ କେହି ଟାଣି ହୋଇ ଆସନ୍ତିନି, ବାଟ ଭାଙ୍ଗି ଚାଲିଯାଆନ୍ତି। ଅଭିହାଟି ଦିନ ସେମିତି କଟିଯାଏ, ଦୁନିଆ ତାକୁ ଯେଉଁ ଚୁଲିମୁଣ୍ଡକୁ ଟେକିଦେଲା ସେଠି ଖାଲି ଅଙ୍ଗାର, ଖୁଣ୍ଟ ପରି ମଣିଷ ପିଣ୍ଡଳାଟିଏ ଉପରେ ଅହରହ ମାଡ଼ି ବସିଥିବା ଶମଶାନିଆ ଧାସଟାକୁ ଦେଖି ଦେଖି ତାକୁ ଲାଗେ ନିଜେ ଯେମିତି ଖୋଳପା ହୋଇଯାଉଛି। ତାରି ଭିତରେ ରଡ଼ନିଆ ଖୋଜୁ ଖୋଜୁ ନିଜେ ଫମ୍ପା ହାଣ୍ଡି ପରି କେଉଁ ଖତକୁଡ଼ ଭିତରେ ସଢ଼ିଯାଉଛି। ନିଜ ଉପରେ ଦାଉ ସାଧିବାକୁ ମନ ହୁଏ ତାର, ଦାଉ ସାଧିବାରେ ଦୈବ ସହଯୋଗ କରେ ଯେମିତି। କନକ ବିଧବା ହୋଇ ଲେଉଟ ରାସ୍ତା ଧରେ, ସେଠି ବି ଅନ୍ଧାର କମି ନାହିଁ। ଅନ୍ଧାରେ ସେଇ ଛାଇରେ ପିଟି ହୋଇଯାଏ, ଦେହର ବାସ୍ନା ମନେ ପକାଉ ପକାଉ ପୁଣି ଲିଭିଯାଏ। ବୁଲା ଛାଇ, ଆଉ ଲେଉଟିବ ନାହିଁ ପରା, ବୋହିଗଲା ପାଣି ଆଉ କି ଫେରେ, କନକ ଭାବେ। ହେଲେ ଏଥର ଅନ୍ଧାରଟା ଭିନ୍ନ ଲାଗୁଛି କନୁଙ୍କ ଆଖିକୁ, ପରସ୍ତ ପରସ୍ତ ଅନ୍ଧାର ଭିତରେ କାହିଁ ନା କାହିଁ ଜଞ୍ଜିର ଖୋଲୁଛି। ଅସ୍ଥିର ଉଦ୍ବେଳ ହେଉ ହେଉ ପୁଣି ଉଦାସ ଆଖିରେ କନକ ଅନ୍ଧାରକୁ ଚାହିଁ ରହିଲା। ସକାଳ ପହରକୁ ବର୍ଷା ଥମିଛି, ହେଲେ ବି କୋହଲା ପାଗଟା ଫରଚା ସକାଳକୁ ମୋଡ଼ି ମାଡ଼ି ଏମିତି ରଖିଦେଇଛି, ଚାରିଆଡ଼ ଅନ୍ଧାରୁଆ ଲାଗୁଛି। ଅବାଗିଆ ପାଗ ଯୋଗୁଁ ଗୁରୁପୁଲ ସବୁ ଶୂନଶାନ, ଗୁମସୁମିଆ କୋହଲା ପାଗର ଛାତି ଚାଉଁକଲା, ଖଟଧାଡ଼ରୁ ଗାଁ ଦାଣ୍ଡକୁ ଅନିଶା କଲା। କେନ୍ଦ୍ରା ସୁରର ପଛେ ପଛେ କାଁ ମୁହଁରୁ ଝରି ଆସୁଛି ଟିକା ଗୋବିନ୍ଦ ଚନ୍ଦ୍ର, ଭଜକିନା ରାମ ନାମରେ କୁମର ଭଜକିନା ରାମ ନାମ, ଭଜିନ ପରିଲେ କୁଳ ଚନ୍ଦ୍ରମାରେ ବାନ୍ଧି ନେବ କାଳ ଜମ। କନକର ଆଖି ମୁଦି ହୋଇଗଲା, ଦୁର୍ବଳ ସେତା ଦେହଟା ତାର ଅଜାଣତରେ ଥରି ଉଠିଲା। ଗାଁ ଦାଣ୍ଡର ଦୁଆର ଦୁଆର ପାରି ହୋଇ କୋହଲା ପବନରେ ସିଆର କାଟି କାଟି ତାର କାନ ପାଖରେ କେନ୍ଦ୍ରା ବାଜିଲା, ଆହୁରି ପାଖରେ, ପୁଣି ଆହୁରି ପାଖରେ। ବେଳକୁ ବେଳ ଅସ୍ଥିର ଉଦ୍ବେଳ ହୋଇ ଝରକାକୁ କନ ଚାହିଁଲା। ଘଡ଼ିଏ ନଯାଉଣୁ ଛାଇଟିଏ ତାରି ଦୁଆର ମୁହଁରେ ଉଭା ହେଲା, କନୁ ସାମ୍ନାକୁ ଚମିକି ଚାହିଁଲା। ଛାଇ କାୟା ପାଲଟିଗଲା, ତାରି ସାମ୍ନାରେ ନିହାରା ଦିହ, ବେକରେ ଦିଶରେ ତୁଳସୀ ମାଳି, କପାଳରେ ତିଳକ, ନାକର ଟିପଯାଏ ରାମାବଳୀ ଚିତା, ଦୁଇ ବାହା ଉପରେ ଉର୍ଦ୍ଧ୍ୱମୁଖୀ ତିଳକ, ମୁଣ୍ଡରେ ପଗଡ଼ି, କାନ୍ଧରେ ଲାଉତୁମ୍ବା ଓ ହାତରେ କେନ୍ଦେରା। କନକ ଦୁଆର ମୁହଁକୁ ଘୋଷାରି ହୋଇଗଲା, କେନ୍ଦେରାର ସୁର ଥମ୍ ହୋଇ ରହିଗଲା ଯୋଗୀ ହାତରେ, ଗଳାରୁ ଗୀତ ହଜିଗଲା। ସ୍ଥିର ଅଥଚ ଧୂଆଁଳିଆ ଆଖିରେ ତା ସାମ୍ନାରେ ପାତଳ ଦୁର୍ବଳ ମୂର୍ତ୍ତିଟିକୁ ଚାହିଁ ରହିଲା। ତାପରେ ବାରବୁଲା ଯୋଗୀଟାକୁ ଆଶ୍ରା ଦେଇ ରାତିକର ଥାଳ ଭରି ଦେଇଥିବା ଲକ୍ଷ୍ମୀ ପ୍ରତିମାଟିର ହତଶ୍ରୀ ରୂପ ଦେଖି ଯୋଗୀ ପଥର ପାଲଟିଗଲା ଯେମିତି। ସକାଳୁ ସଞ୍ଜ ଯାଇ ମଣିଷର ମଶାଣି ପଦାର ଗାଥା ଗାଇ ଗାଇ ପୁଣି ତାରି ଭିତରେ ଅଣନିଶ୍ୱାସୀ ହୋଇ ଜିଇଁବା ରାହା ଖୋଜି ଖୋଜି ଥକି ଯାଇଥିବା ଅଘରୀ ଯୋଗୀଟା ଭିତରେ ନିମିଷକ ପାଇଁ ଜଞ୍ଜାଳ ଗୃହସ୍ଥିର ମାୟା ଛାଇ ଦେଇପାରିଥିବା କାଉଁରୀ ପରସ କାହିଁ ଯୋଗୀ ସେମିତି ନିଶ୍ଚୟ। ଆସିଲୁ ଯୋଗୀ, ଜାଣିଥିଲି କେବେ ବି ଦିନେ ଆସିବୁ, ଥରୁଟିଏ ଯମୁନା ଓଲଟି ବହେରେ ହେଲେ ଥରୁଟିଏ, ସବୁ ବଳ ଖଟାଇ ଧଇଁସଇଁ ହେଇ କନକ କହିଲା। ଏତେ ସରି, ମୁଁ ଆଉ ନୁହେଁରେ ଯୋଗୀ, କହୁ କହୁ କନକ ହାତ ଠାରି ତାକୁ ପାଖକୁ ଡାକିଲା। ମା' ଡାକରେ ବାଧ୍ୟ ପିଲାଟିଏ ପରି ଚୁପଚାପ୍ ଚାଲି ଆସିଲା ଯୋଗୀ, ଏରୁଣ୍ଡି ବନ୍ଧ ପାଖରେ ଆସି ଛିଡ଼ା ହେଲା। ହେଇ ଅନା ତୋରି ଚିହ୍ନ ଯୋଗୀ, ଉଦାସ ଗଳାରେ ଶୁଖିଲା ହସଧାରେ ଖେଳାଇ କନୁ କହିଲା। ଭିତରକୁ ମୁହଁ ଉଣ୍ଡି ଦେଖିଲା ଯୋଗୀ, ନିଜ ଭିତରେ ନିଜର ମୁହଁ ଦେଖିଲା ପରି ଯୋଗୀ ଚମକି ପଡ଼ିଲା। ଖଟିଆ ଦାଢ଼ରେ କଅଁଳ ହାତ ରଖି ହେଁସ ଗୁଡ଼େଇ ତାର ବୁଲା ଫକିରା ଜୀବନର ସବୁଠୁ ସୁନ୍ଦର ପାପଟିଏ ନିର୍ଦ୍ଦୋଷ ନିଗୁଢ଼ ନିଦରେ ଶୋଇଛି। ଯୋଗୀର ହଳଦିଆ ଦାନ୍ତ ଦି

0: ପରେ ତା ମୁହଁରେ ଗୋଟେ ରକମ ଚମକ ଖେଳାଇ ଦେଲା ପରା। ମୋରି ପୁଅ, ଯୋଗୀ ହସିଲା। ହଁ, ଯୋଗୀର ପୁଅ, କନୁ କହିଲା। ଯୋଗୀ ମୁହଁ ଫେରାଇ ତା ସାମ୍ନାର ମାଟି ପ୍ରତିମାକୁ ଚାହିଁଲା। ତା ପାଇଁ ସେଠି କାଳେ ରାଗ ରୋଷ ଛପି ରହିଥିବ ଭାବି ଦରାଣ୍ଡି ହେଲା। ହେଲେ କଷା ପିତା କିଛିର ଚିହ୍ନ ବର୍ଣ୍ଣ ନାହିଁ। କାଲି ନିରବିଲା ଦୃଷ୍ଟିଟାଏ ଚାରିଆଡ଼େ ବିଛେଇ ପଡ଼ିଛି। ଯୋଗୀ ଆଖି ଫେରାଇ ପାରୁନାହିଁ। ଏଥର ତୋରି ଅମାନତ ତୁ ନେଇଯା ଯୋଗୀ। ଯୋଗୀ ପୁଣି ଚମକି ଚାହିଁଲା। ହେଲେ ମୋତେ କଥା ଦେ ଯୋଗୀ, ମୋ ପୁଅକୁ କେବେ ଥାଳ ଧରାଇବୁ ନାହିଁ। ଯୋଗୀ ପୁଣି ତାକୁ ଚାହିଁଲା। ଭାବିଲା, ଏତେ ଅକାତରେ ଯିଏ ଯୋଗୀର ଥାଳ ଭରିପାରେ, ପାଇବାର କିଛି ଆଶା ନ ରଖି ଏତେ ଅକୁଣ୍ଠାରେ ଯିଏ ଲୋଟି ପଡ଼େ, ତାର ଦେହରୁ ଖଣ୍ଡେ ଭଲା ଦୁନିଆ ଆଗରେ ହାତ କେମିତି ପାତିବ ଯେ। ତାପରେ ଆଜନ୍ମ ଭିକାରୀ ଆଖିରେ ସେଇ ନିଉଛୁଣା ଦୃଶ୍ୟଟିକୁ ସେ ଭାବିପାରିଲା ନାହିଁ। ତୋ ପୁଅ କେବେ ଥାଳ ଧରିବ ନାହିଁ, ମୁଁ ପଛେ ବାର ଦୁଆର ବୁଲି ତାକୁ ପୋଷିବି। ଯୋଗୀ ଗଳାର ଦମ୍ଭରେ କନକର ଶୁଖିଲା ମୁହଁଟାରେ ଧାରେ ବିଜୁଳି ଝଟକି ଉଠିଲା। ଏରୁଡ଼ି ବନ୍ଧକୁ ଧରି ଧରି କନକ ଖଟିଆ ପାଖକୁ ଆସିଲା। ଥରିଲା ହାତରେ ଶୋଇଲା ପିଲାଟିକୁ ଉଠାଇ ଧରିଲା। ଛୁଆଟିର କପାଳରେ ବୋକ ଦେଇ ଜାଲୁ ଜାଲୁଆ ଆଖିରେ ତାକୁ ଟିକେ ଚାହିଁଲା। ଯୋଗୀ ହାତକୁ ଟେକି ଦେଇ କହିଲା, ଏଇ ନେ। ଯୋଗୀ ପିଲାଟିକୁ କାନ୍ଧରେ ପକାଇ ଛିଡ଼ା ହେଲା। କନକର ଜାଲୁ ଜାଲୁଆ ଆଖି ଆଉ ବୋଲ ମାନିଲା ନାହିଁ। ତାର କାଠୁଆ ଗାଲ ଉପରେ ଖାଲି ପାଣି ବହିଲା। କନକ ହାତ ଠାରି ଯୋଗୀକୁ ଯିବାକୁ କହିଲା। ଏମିତି ଅଭୂତପୂର୍ବ ଭିକ୍ଷାରେ ଥାଳ ଉଛୁଳି ପଡ଼ିବାର ଉଲ୍ଲାସରେ ନା କ'ଣ, ଯୋଗୀ ମୁହଁରୁ ଭାଷା ହଜିଯାଇଥିଲା। ପିଲାଟାର ନିଦ ଭାଜିଯିବା ଆଶଙ୍କାରେ ଯୋଗୀର କେନ୍ଦ୍ରା ଗୀତର ସୁର ଆଉ ଶୁଣାଗଲା ନାହିଁ। ତୁନି ହିଁ ଯୋଗୀ ଆଗକୁ ପାଦ ବଢ଼ାଇଲା। ଯୋଗୀ ପଛକୁ ଚାହେଁ ନାହିଁ। କନକ ତାର ଯିବା ବାଟକୁ ଚାହିଁ ରହିଲା। କୋହଲା ପାଗରେ ଗାଁ ମୁଣ୍ଡରେ ଦାଗଟିଏ ହୋଇ ସେ ମିଶିଯିବା ପର୍ଯ୍ୟନ୍ତ ସେମିତି ସେ ଚାହିଁ ରହିଲା। ଦେଖୁ ଦେଖୁ ଦାଗ ଲିଭିଗଲା। କନକ ଏରୁଣ୍ଡି ବନ୍ଧରେ କଚାଡ଼ି ହୋଇଗଲା ପରି ବସିପଡ଼ିଲା। କଣଟାଏ ଛାତି ଉପରକୁ ଉଠୁଛି। ଖାଲି ଦୁଆରକୁ ଆଖି ଲମ୍ବେଇ ଚାହିଁଲା। ଗାଁର ଉତ୍ତରକୁ ଠିଆ ହୋଇ ପାଚେରୀ ପରି ଲମ୍ବିଥିବା ସ୍ୱର୍ଗୀ ଡଙ୍ଗର, ଆକାଶର ପଣତ କାନିରେ ବାନ୍ଧ କାମ ପରି। ଗାଁର ପୁରୁଖା ଲୋକେ କହନ୍ତି, ସ୍ୱର୍ଗୀ ଡଙ୍ଗର କୁଆଡ଼େ ଆଗେ ସବୁ ଦେବଦେବୀଙ୍କ ଲୀଳା ଭୂଇଁ ଥିଲା, ସେଇଠୁ ସ୍ୱର୍ଗକୁ ବାଟ ଫିଟିଥିଲା। ସେଇଥିପାଇଁ ତା ନାଁ ସ୍ୱର୍ଗୀ ଡଙ୍ଗର। ଡଙ୍ଗର ଉପରେ ବୁଦ୍ଧିବୁଦ୍ଧିକା ଜଙ୍ଗଲ ଭିତରେ ଠାକୁରାଣୀ ମନ୍ଦିର। ଭଲ କରି ନିଘା କଲେ ମନ୍ଦିର ଚୂଡ଼ା ଗାଁ ମୁଣ୍ଡରୁ ବାରି ହୁଏ। କନକ ସ୍ୱର୍ଗୀ ଡଙ୍ଗର ଧୂଆଁଳିଆ ମଥାନକୁ ଚାହିଁଲା। ଧୀରେ ଧୀରେ ଧୂଆଁ ଛିଣ୍ଡୁଛି, ଫରଚା ଫିଟୁଛି, ମଥାନ ଉପରେ ଆଞ୍ଜୁଳା ଆଞ୍ଜୁଳା କୁରେଇ ଫୁଲ ଅଜାଡ଼ି ହୋଇ ବର୍ଷୁଛି। ଆଖିଟା ସେମିତି ଲାଖି ରହିଲା। ଗାଁ ଦାଣ୍ଡରେ ପାଟି ତୁଣ୍ଡ ଘୋଉ ଘା ଭାରି ଜୋର କଜିଆଗୋଳ ଶୁଭିଲା। ଜେଜା ମୁଣ୍ଡରେ ବକି ଚାଲିଥିଲେ। ପିଲାଟା କାନ୍ଦିବାରୁ ସିନା ଜଣାପଡ଼ିଲା, କେନ୍ଦ୍ରା ବଜାଇ ପରା ତାକୁ ଏଇ ରହିଜଳାଟା ତୁନି କରାଉଥିଲା। ହେଇଟି ଏମିତି ପିଲା ଚୋରି କରି କଣା କୁଜା କରି ଭିକ ମଗାନ୍ତି ପରା, ନହେଲେ ବଳି ପାଇ ନିଅନ୍ତି। ରାମ ରାମ, ପିଲାଟାର ଆୟୁଷ ଥିଲା ବୋଲି ଜାଣ। କନୁଟା ଶୋଇ ପଡ଼ିଥିଲା କି ଆଉ, ନହେଲେ ତ ସେ ଛୁଆକୁ ଅନ୍ତର କରେ ନାହିଁ। ଧର ଶଳାକୁ ନେଇ ପୋଲିସରେ ଦେବା, ଆଗ ଟାଙ୍କେ ଛେଚି ଦିଅ। ଢେଲା ପଥର ଆଖି ବୁଜା ବର୍ଷିଲା। ଯିଏ ପାଇଲା ବିଧାଇ ଖୁନ୍ଦାଇ ଦେଇ ଗର୍ଜନ ଛାଡ଼ିଲା। କେନ୍ଦିରାର ବାଉଁଶ ବାଡ଼ିରୁ ନଡ଼ିଆ ସଢ଼େଇଟା ଛିଣ୍ଡି ଯାଇ ଛିଞ୍ଚତ୍ର ହୋଇ ପଡ଼ିଲା। ସଢ଼େଇ ଉପରେ ତେନ୍ତୁଳି ମଞ୍ଜିର ଅଠାରେ ବନ୍ଧା ଗୋଧି ଚମଡ଼ା ବି ଛିଣ୍ଡିଗଲା ଏଇ ଅନ୍ଧାଧୁନିଆ ମାଡ଼ରେ। ସଢ଼େଇର ଆଖି ଦୁଇଟା ଜୁଳୁଜୁଳୁ ହୋଇ ତାଣ୍ଡବ ଦେଖୁଥିଲେ। ଲାଉ ତୁମ୍ବାରୁ ଚାଳତକ ବିଛୁଡ଼ି ହୋଇ ପଡ଼ିଥିଲା। ଘଡ଼ିକ ଭିତରେ ଯୋଗୀର ଦେହଟା ଲହୁଲୁହାଣ ହୋଇଗଲା। ଏହା ହାତରୁ ତା ହାତ ହୋଇ ପିଲାଟା କାନ୍ଦୁଥିଲା। ଭିଡ଼ ଭିତରେ ଯେ ଯାହା ହିସାବରେ ପିଲାକୁ ବୋଧ ଦେଇ ତୁନି କରାଉଥିଲେ, ପିଲାଟାର କାନରେ କିଛି ବାଜୁନଥିଲା। ଯୋଗୀର ଲହୁଲୁହାଣ ରୂପ ଦେଖି ସେ ଆହୁରି ଡରିଗଲା ନା କ'ଣ, ଆହୁରି ଜୋରେ କିଲିବିଲି ହୋଇ କାନ୍ଦିଲା। ଧର ତାକୁ ପାନେ ଦେଇ ହୋ ହା ତୋଫାନ ବଢ଼ିଲା। ମୁଁ ପିଲାଚୋର ନୁହେଁ, ତୋଫାନକୁ ଦାବି ଦେଲା ପରେ ଦମ୍ଭିଲା ରଡ଼ିରେ ଯୋଗୀ କହିଲା। ତାପରେ ତୋଫାନ ସାମ୍ନାରେ ନିଜେ ଦବିଗଲା ପରେ ଧୀମା ଗଳାରେ କହିଲା, ଇଏ ମୋ ପିଲା। ଝଟକା ଖାଇଲା ପରେ ଭିଡ଼ ଭିତରେ ମୁହଁଯାକ ସ୍ତବ୍ଧ, କାହାରି ମୁହଁରେ କଥା ନାହିଁ। ୟାକୁ ଭିଡ଼ି ନିଅ କନୁ ଦୁଆରକୁ, ସବୁ ଗୁମର ଥରକେ ଫିଟିଯିବ, ଫଇସଲା ସେଇଠି। ଭିଡ଼ ଭିତରେ କେହି ଜଣେ କହିଲା, ତୋଫାନ କନୁର ଘର ମୁହାଁ ହେଲା। ଗାଁଟାର ଅଧାରୁ ବେଶୀ ପୁରୁଷ ସ୍ତ୍ରୀ ପିଲା ଛୁଆର ପଟୁଆର। ଆଣ୍ଠୁ ଉପରକୁ ଲୁଗା ଟିକି ଦୁଲଖୁଡ଼ି କନୁର ଦୁଆର ମୁହଁକୁ ଝପଟି ଯାଉ ଯେଉଁ ରଡ଼ି ଛାଡ଼ିଲା, ହଇଲ ଏ ଗୁମୁନି ମୁହିଁ, ଏ ଗାଁର ମହତ ସାରି ଲୁଟି। କହୁ କହୁ ଅଧାରୁ ରହିଗଲା ଦୁଲଖୁଡ଼ି। ଏରୁଣ୍ଡି ବନ୍ଧରେ କନକର ନିଶ୍ଚଳ ଦେହ, ସାରା ଗାଁଟା ଯେମିତି ନିଶ୍ଚଳ ହୋଇଗଲା, ସବୁ ନିଶ୍ଚୟ। ତାରି ଭିତରେ ଖାଲି ପିଲାଟାର କାନ୍ଦୁର ସ୍ୱର ସବୁ ଥିଲା।
1: ଶ୍ରୋତାବନ୍ଧୁ, ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ତ୍ରିଧାରାର ଏହି ସଂସ୍କରଣକୁ ଆଜି ଏଇଠି ରଖିବା। ନମସ୍କାର।

ଶୁଣୁଥିଲେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ତ୍ରିଧାରା। ଉପସ୍ଥାପନା ଏବଂ ପ୍ରଯୋଜନା କରିଥିଲେ ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଇଶ୍ କଥା ଚିତ୍ରରୁ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ବିଭା ଶର୍ମା। ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ଅନୁ ମଲ୍ଲିକ।

ଶ୍ରୋତାମାନେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ୱାଣ୍ଟେଡ୍ କଥାଚିତ୍ରରୁ ଏହି ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଶାନ୍ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଅରୁଣ ଭୈରବ, ସଙ୍ଗୀତ ସାଜିତ ୱାଜିଦ୍।

ଉଡ଼ାନ୍ କଥାଚିତ୍ରର ଏଇ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ୍, ସଙ୍ଗୀତ ଆନନ୍ଦ ମିଲିନ୍।

ଏଥର କାର୍ଯ୍ୟକ୍ରମର ଶେଷ ଗୀତ କଥାଚିତ୍ର ମର୍ଡର୍ ଟୁ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ହର୍ଷିତ ସକ୍ସେନା। ଗୀତ ରଚନା ସାଇଦ କାତ୍ରୀ।

ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଏବଂ ଭାରତୀ କରଙ୍କ କଣ୍ଠରେ ସମ୍ବଲପୁରୀ ଗୀତ 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ଲିପିକା ମହାନ୍ତି, ହରକୁମାର ଘଡ଼େଇ ଏବଂ ରୀତି ଚୌଧୁରୀ। ଦିନ 11:05 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ସୌମ୍ୟଜିତ ସୌମିତ୍ରୀ ବଡ଼ପଣ୍ଡା, ରଶ୍ମିରେଖା ମିଶ୍ର, ସାବିତ୍ରୀ ଦାସ, ଶେଷଦେବ ଦାସ ଏବଂ ଜିତେନ୍ଦ୍ର ହରିପାଲ। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:30 NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ଧୃତିତପା ମିଶ୍ର, ରାଜାରଥ ଏବଂ ମୀରା ମିଶ୍ର। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମର ତନ୍ ମାନଧନରେ ରହିଛି ମହିଳା ଓ କିଶୋରୀଙ୍କ ବିଭିନ୍ନ ମାନସିକ ସମସ୍ୟା ବିଷୟରେ ଡାକ୍ତର ଶୁଭଙ୍କର ସ୍ୱାଇଁଙ୍କ ସହିତ ଆଲୋଚନା। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା। ଏଇଥିଲା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:09:25। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।